ପ୍ରଭୁ ଶିବଶଙ୍କର ଜଳପ୍ରିୟ ଠାକୁର, ସେ ଫୁଲପତ୍ର ପ୍ରିୟ ଠାକୁର, ବେଲପତ୍ର ଗଙ୍ଗା ଜଳରେ ସେ ହୁଅନ୍ତି ସନ୍ତୁଷ୍ଟ। ପ୍ରତି ସୋମବାର ତାଙ୍କର ଅତି ପ୍ରିୟ ବାର। ଆସନ୍ତୁ ପ୍ରଭୁ ମଲ୍ଲିକେଶ୍ୱରଙ୍କୁ ଫୁଲପତ୍ର ଜଳ ଦେଇ ଆବାହନ କରିବା, ଆଶିଷ ମାଗିବା। ପରବର୍ତ୍ତୀ ଶିଳ୍ପୀ ଅଖିଳ କୁମାର ଲେଙ୍କା, ଶିଳ୍ପୀ ଗାଇଛନ୍ତି ପୁରାତନ ରଚନା।

ସେ ପତିତ ତାରଣ ଦୁଃଖ ନିବାରଣ କରୁଥିବା ଶଙ୍କର ଅଟନ୍ତି। ସେ ଶିବ, ସେ ସତ୍ୟ ସୁନ୍ଦର ଅଟନ୍ତି। ସେ ନିରାମୟ ତିନିପୁରର ନାୟକ। ସେ ସଂହାର କରନ୍ତି ପାପୀର ପାପକୁ। ସେ କୃପା କରୁଣା ପ୍ରଦାନ କରନ୍ତି ସଦାଶିବ। ସେ ସତ୍ୟ ଶିବ ସୁନ୍ଦରର ସ୍ୱରୂପ ଅଟନ୍ତି। ପରବର୍ତ୍ତୀ ଶିଳ୍ପୀ ସବିତା ମିଶ୍ର। ଶିଳ୍ପୀ ଗାଇଛନ୍ତି ଅରକ୍ଷିତ ପ୍ରଧାନଙ୍କ ରଚନା।

ସତ୍ୟ ଶିବ ସୁନ୍ଦର ସ୍ୱରୂପ ସବୁକାଳେ ଧ୍ୟାନସ୍ଥ ସବୁକାଳେ ଶାନ୍ତ କାନ୍ତ କମନୀୟ ହେଲେ ସେ ବେଳେବେଳେ ରୁଦ୍ର ସେ ପ୍ରଚଣ୍ଡ ସେ ସଂହାର କରନ୍ତି ସେ ଆଶୁତୋଷ ଅଳ୍ପକେ ସନ୍ତୁଷ୍ଟ ହୋଇ କୃପା କରୁଣାର ବର୍ଷା କରୁଥାନ୍ତୁ ସେ ସତ୍ୟ ଶିବ ସୁନ୍ଦର ସ୍ୱରୂପ ସବୁକାଳେ ସଚରାଚରଙ୍କ ପ୍ରତି କୃପା କରୁଣା ରଖିଥାନ୍ତୁ ପରବର୍ତ୍ତୀ ଶିଳ୍ପୀ ଭିକାରୀ ଚରଣ ବଳ ଶିଳ୍ପୀ ଗାଇଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା।

ଅନ୍ତର୍ଯ୍ୟାମୀ ଠାକୁର ସଚରାଚରଙ୍କର ପିତାମାତା ହେ ସବୁ ଦୁଃଖ ହରଣ କରୁଥାନ୍ତୁ, ଏତକ କାମନା ରଖି ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ସୁନନ୍ଦା ପଟ୍ଟନାୟକ, ଅଖିଳ କୁମାର ଲେଙ୍କା, ସବିତା ମିଶ୍ର ଏବଂ ଭିକାରୀ ଚରଣ ବଳ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ଅରକ୍ଷିତ ପ୍ରଧାନ ଏବଂ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 35ତମ ଭାଗ।

0: ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 35ତମ ଭାଗ ଶୁଣିଲେ। ଆଜି ପାଇଁ ଶିଳ୍ପୀ ଥିଲେ ଲକ୍ଷ୍ମୀଶଙ୍କର ଏବଂ ରାମକୃଷ୍ଣ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।
1: ଆମେ ବିପଦରେ ପଡ଼ି ଭଗବାନଙ୍କୁ ଡାକୁ, ପ୍ରଭୁ ମୋତେ ଶକ୍ତି ଦିଅନ୍ତୁ, ଏବଂ ଭଗବାନ ସେହି ଆତୁର ନିବେଦନ ଶୁଣନ୍ତି। ତୁରନ୍ତ ଆମ ଭିତରେ ଶକ୍ତିର ସଞ୍ଚାର ହୁଏ। ଆମେ ଥରେ ଭାବି ଦେଖିବା କି ଅଳ୍ପ ସମୟ ଆଗରୁ ଆମ ନିଜକୁ ଏତେ ଦୁର୍ବଳ ଲାଗୁଥିଲା, ଅଥଚ ଭଗବାନଙ୍କ ନାମ ସ୍ମରଣ ମାତ୍ରକେ ଆମ ଶରୀର ଭିତରକୁ ଏ ଶକ୍ତି କେମିତି ଆସିଗଲା। ଆମ ଅନ୍ତର ଭିତରେ ସେ ଅଛନ୍ତି, ଆମେ ନିଜର ଅଜ୍ଞାନତା ହେତୁ ତାଙ୍କୁ ବାହାରେ ଖୋଜୁଛୁ। ମନ୍ଦିରରେ, ମସଜିଦରେ, ପଥରରେ, କାଠରେ, ଏଇଠି ସେଇଠି ଖୋଜି ନିଜ ଉପରୁ ଭରସା ହରାଇ ହତାଶ ହେଉଛୁ। ଆମ ପାରମ୍ପରିକ ସନାତନ ବାଣୀ କୁହନ୍ତି, ସୋହମ୍, ସେ ହିଁ ମୁଁ, ଅହଂ ବ୍ରହ୍ମାସ୍ମି, ମୁଁ ହିଁ ବ୍ରହ୍ମା। ହେଲେ ଆମେ ଏହି ଗୂଢ଼ ତତ୍ତ୍ୱକୁ ବୁଝିପାରୁନଥାଉ। ନିଜକୁ ତଦ୍ଭିନ୍ନ ଭାବରେ ବିଚାର କରି ନିଜଠାରୁ ନିଜେ ଦୂରେଇ ଯାଉଥାଉ। ଆମେ ନିଜର ଜ୍ଞାନ ଏବଂ ଯୁକ୍ତି ପ୍ରୟୋଗ କରି ସବୁବେଳେ ଗୋଟିଏ କଥା ପ୍ରମାଣ କରିବାକୁ ଚାହୁଁଥାଉ ଯେ ଏ ସମସ୍ତ ତତ୍ତ୍ୱ ଶାସ୍ତ୍ରରେ ଏବଂ ଚର୍ଚ୍ଚାରେ କେବଳ ରହିବା ଆବଶ୍ୟକ, କିନ୍ତୁ ଏସବୁ ତତ୍ତ୍ୱର ଲେଶମାତ୍ର ଅନୁପାଳନ ଯେ ଜୀବନକୁ ଏତେ ବଳିଷ୍ଠ କରିପାରେ, ଏହି ସତ୍ୟ ଉପରେ ଆମର ଆସ୍ଥା ହୁଏ ନାହିଁ। ଆମକୁ ଲାଗୁଥାଏ ଆମେ କହିବା ଏବଂ କରିବା ଭିତରେ ଯେଉଁ ଦୂରତା ଦେଖୁ ତାହା ସତ, କିନ୍ତୁ ଆମେ ଯେତେବେଳେ ଖୁବ୍ ଆନ୍ତରିକତାର ସହ ସେହି କଥା ସବୁ କହୁ ତାହା ମନ୍ତ୍ର ଭଳି କାମ କରେ।

ଏ ପାଖେ ବ୍ୟାଧ, ସେ ପାଖେ ଜାଲ ଏବଂ ଆଉ ଏକ ପାଖରେ ନିଆଁଝୁଲ ଦେଖି ମୃଗୁଣୀ ଠାକୁରଙ୍କୁ ସ୍ମରଣ କରିପାରିଛି। ସେ ହତାଶ ହେଇନି, ନିରୁପାୟ ବି ହେଇନି, ନିଶ୍ଚିତ ମୃତ୍ୟୁ ମୁଖରୁ ନିଜକୁ ବଞ୍ଚାଇବାର ଅଭିପ୍ରାୟ ଭିତରେ ସେ ଆନ୍ତରିକ ଭାବରେ ଚାହିଁଛି ତାକୁ ବଞ୍ଚିବାକୁ ହେବ ଶାବକଙ୍କ ପାଇଁ, ଏବଂ ତାକୁ କେବଳ ସେହି ଭଗବାନ ବଞ୍ଚାଇ ପାରିବେ। ସେହି ସର୍ବଶକ୍ତିମାନ ଈଶ୍ୱରଙ୍କ ସ୍ମରଣ ମାତ୍ରକେ ସେ ବଞ୍ଚିବାର ବାଟ ପାଇଯାଇଛି। କହିବ ବାହୁଲ୍ୟ, ନିଜକୁ ବଞ୍ଚାଇ ରଖିବାର ଶକ୍ତି ସମସ୍ତ ପ୍ରାଣୀ ମଧ୍ୟରେ ଖୁବ୍ ଶକ୍ତ ଏବଂ ସୁପ୍ତ ଭାବରେ ଲୁଚାଇ ରଖିଛନ୍ତି ସେହି ସ୍ରଷ୍ଟା। ବିଭିନ୍ନ ସାଂସାରିକ ଜଞ୍ଜାଳ ଆମକୁ ଆମ ଭିତରେ ଲୁଚି ରହିଥିବା ସେହି ଶକ୍ତି ଉପାଦାନକୁ ଖୋଜିବା ଅବା ଖୋଜି ପାଇବାର ଆତୁରତା ଠାରୁ ଦୂରେଇ ନେଉଥାଏ। ଆମ ଜୀବନ ପଥରେ ଆସୁଥିବା ବିଭିନ୍ନ ବିପଦ ବାସ୍ତବରେ ଆମକୁ ନିଜ ଅସ୍ତିତ୍ୱ ଖୋଜିବା ପାଇଁ ପ୍ରେରଣା ଦେଉଥାଏ। ପ୍ରତି ମୁହୂର୍ତ୍ତରେ ଜୀବନ ଯୁଦ୍ଧରେ ହାରି ଯାଉ ଯାଉ ଜିତେଇ ଦେଇ ଆମକୁ ନିଜ ଉପରେ ବିଶ୍ୱାସକୁ ଆହୁରି ବଳିଷ୍ଠ କରିବାରେ ସାହାଯ୍ୟ କରୁଥାଏ। ଆମ ନିଜର ସ୍ରଷ୍ଟା ଯେ ଆମ ଭିତରେ ଆମ ଜୀବନୀ ଶକ୍ତି ହୋଇ ରହିଛନ୍ତି, ଏହି ସତ୍ୟକୁ ପ୍ରତି ବିପଦରେ ଆମେ ଭେଟୁ। ଗଡ଼ାଳିକା ପ୍ରବାହରେ ଜୀବନ ନିରସ ହୋଇ ଆସୁଥିବା ବେଳେ ଅଚାନକ କିଛି ଜଟିଳ ପରିସ୍ଥିତି ଆସିଲେ ହିଁ ଆମ ଭିତରେ ଥିବା ସେହି ଅଦୃଶ୍ୟ ଶକ୍ତି ସହ ଆମର ମୁହାଁମୁହିଁ ହୁଏ। ବାସ୍ତବିକ ସାଧନା ପଥରେ ବିଘ୍ନର ଅଭାବ ନଥାଏ। ପ୍ରକାରାନ୍ତରେ ବିଘ୍ନ, ବିପଦ, ଜଟିଳ ପରିସ୍ଥିତି ଦେଇ ଆଗକୁ ବଢ଼ି ନ ପାରିଲେ ଜୀବନ ସାର୍ଥକ ହୁଏ ନାହିଁ। ଏହି ମର୍ମରେ ହିଁ କୁହାଯାଇଛି, ଶ୍ରେୟାଂସି ବହୁବିଘ୍ନାନି। କିଛି ପ୍ରଶଂସନୀୟ କୃତି ହାସଲ କରିବାକୁ ହେଲେ ଅନେକ ବିଘ୍ନ ଲଙ୍ଘିବାକୁ ହିଁ ହୁଏ। ଅନେକ ବନ୍ଧୁର ଗିରିପଥ ପାର ହେଲେ ହିଁ ଝରଣାଟିଏ ନଦୀ ହୋଇ ସମତଳ ପଥରେ ସାଗରକୁ ପ୍ରାପ୍ତ ହୋଇପାରେ। ଆମ ନିଜକୁ ଆବଦ୍ଧ କରି ପକାଉଥିବା ବିଭିନ୍ନ ଆବରଣ ଛିଣ୍ଡାଇ ପାରିଲେ ହିଁ ଆମେ ନିଜ କବଳରୁ ନିଜକୁ ଉନ୍ମୁକ୍ତ କରି ନିଜ ଭିତରର ପ୍ରଭୁଙ୍କ ସହ ଓତପ୍ରୋତ ହୋଇପାରିବା।

0: ଶୁଣିଲେ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ମାଣ୍ଡିଆ ଓଡ଼ିଶାର ଏକ ପାରମ୍ପରିକ ଏବଂ ଅତ୍ୟନ୍ତ ପୁଷ୍ଟିକର ଶସ୍ୟଜାତୀୟ ଫସଲ। ଏହାକୁ ଇଂରାଜୀରେ ଫିଙ୍ଗର ମିଲେଟ୍ ବା ରାଗି କୁହାଯାଏ। ଓଡ଼ିଶା ସରକାରଙ୍କର ଓଡ଼ିଶା ମିଲେଟ୍ ମିଶନ ଯୋଗୁଁ ଆଜିକାଲି ଏହି ଚାଷର ଚାହିଦା ଏବଂ ଗୁରୁତ୍ୱ ବହୁତ ବଢ଼ିଯାଇଛି। ମୁଖ୍ୟତଃ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ମାଣ୍ଡିଆ ଏକ ପ୍ରଧାନ ଖାଦ୍ୟ ଓ ଚାଷ ଅଟେ। ମାଣ୍ଡିଆ ଏକ କମ୍ ପାଣି ଚାହୁଁଥିବା ମରୁଡ଼ି ପ୍ରତିରୋଧକ ଫସଲ, ଏଥିପାଇଁ ଅଧିକ ବର୍ଷା ବା ଜଳସେଚନର ଆବଶ୍ୟକତା ନଥାଏ। ପାହାଡ଼ିଆ ଜମି, ନିଗିଡ଼ା ବାଲିଆ ଦରସା ଏବଂ ଲାଲ ମାଟିରେ ଏହି ଚାଷ ଖୁବ୍ ଭଲ ଭାବରେ ହୁଏ। ମୁଖ୍ୟତଃ ଜୁନ୍ ଜୁଲାଇ ମାସରେ ବର୍ଷା ଋତୁ ଆରମ୍ଭରେ ଏହାର ମଞ୍ଜି ବୁଣାଯାଏ ବା ତଳି ରୋପଣ କରାଯାଏ। ତେବେ ଭୈରବୀ, ଶୁଭ୍ରା, ଚିଲିକା, ଅର୍ଜୁନ ଏବଂ କୋରାପୁଟର ସ୍ଥାନୀୟ ପାରମ୍ପରିକ ବିହନ ଚାଷ ପାଇଁ ବ୍ୟବହାର କରାଯାଏ। ଜମିକୁ ହଳ କରି ସିଧାସଳଖ ମଞ୍ଜି ବୁଣାଯାଏ। ଆଜିକାଲି ଶ୍ରୀ ପଦ୍ଧତି ବା ସିଷ୍ଟମ ଅଫ୍ ମିଲେଟ୍ ଇଣ୍ଟେନ୍ସିଫିକେସନ୍ ବା SMI ମାଧ୍ୟମରେ 21 ଦିନର ତଳି ଗଛକୁ ଆଣି ଧାଡ଼ିକୁ ଧାଡ଼ି 10 ଇଞ୍ଚ ବ୍ୟବଧାନରେ ଲଗାଯାଏ। ଏହାଦ୍ୱାରା ଗଛ ଭଲ ବଢ଼େ ଏବଂ ଅମଳ ଦୁଇଗୁଣ ହୋଇଯାଏ। ମାଣ୍ଡିଆ ଚାଷରେ ରାସାୟନିକ ସାର ପ୍ରାୟ ଲାଗେ ନାହିଁ। ଜମି ପ୍ରସ୍ତୁତି ସମୟରେ ଗୋବର ଖତ ବା କମ୍ପୋଷ୍ଟ ଦେଲେ ଯଥେଷ୍ଟ। ଏହା ସମ୍ପୂର୍ଣ୍ଣ ଜୈବିକ ଭାବେ ଚାଷ କରାଯାଇପାରିବ। ଗଛ ଲଗାଇବାର 20-25 ଦିନ ମଧ୍ୟରେ ଥରେ କଡ଼ା ଖସା କରି ଘାସ ସଫା କରିବା ନିହାତି ଆବଶ୍ୟକ। ମାଣ୍ଡିଆ ଗଛ ପ୍ରାୟ 100-120 ଦିନ ମଧ୍ୟରେ ପାକଳ ହୋଇଯାଏ। କେଣ୍ଡାଗୁଡ଼ିକ ଗାଢ଼ ବାଦାମୀ ରଙ୍ଗ ହେଲେ ଏହାକୁ କାଟି ଖରାରେ ଶୁଖାଇ ମାଣ୍ଡିଆ ଦାନା ଅଲଗା କରାଯାଏ। ମାଣ୍ଡିଆରେ ପ୍ରଚୁର ପରିମାଣର କ୍ୟାଲସିୟମ, ଆଇରନ୍ ଏବଂ ଫାଇବର ଥାଏ। ଓଡ଼ିଶାରେ

0: ଏଥିରୁ ମାଣ୍ଡିଆ ଯାଉ, ପିଠା, ହାଲୱା ପ୍ରସ୍ତୁତି କରାଯାଏ। ଏହା ମଧୁମେହ ଏବଂ ଓଜନ କମାଇବା ପାଇଁ ଏକ ସୁପର ଫୁଡ୍ ଅଟେ। ତେବେ ମାଣ୍ଡିଆ ଚାଷରେ ଶ୍ରୀ ପଦ୍ଧତି ବା SMI ହେଉଛି ଏକ ଆଧୁନିକ ଏବଂ ବୈଜ୍ଞାନିକ ପ୍ରଣାଳୀ। ଏହି ପଦ୍ଧତିରେ କମ୍ ବିହନ, କମ୍ ପାଣି ଏବଂ ଜୈବିକ ଖତ ବ୍ୟବହାର କରି ପାରମ୍ପରିକ ଚାଷ ତୁଳନାରେ 2-3 ଗୁଣ ଅଧିକ ଅମଳ ମିଳିଥାଏ। ଓଡ଼ିଶାର ମିଲେଟ୍ ମିଶନ ଆନୁକୂଲ୍ୟରେ ଏହି ପଦ୍ଧତି ଏବେ ଚାଷୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେଉଛି। ପ୍ରଥମେ ସୁସ୍ଥ ବିହନକୁ ଜୈବିକ ଉପାୟରେ ଶୋଧନ କରାଯାଏ। ଏହାପରେ ଏକ ଉଠା ମାଡ଼ି ପ୍ରସ୍ତୁତ କରି ସେଥିରେ ଗୋବର ଖତ ମିଶାଇ ମଞ୍ଜି ବୁଣାଯାଏ। ଏହି ପଦ୍ଧତିରେ ଏକର ପ୍ରତି ମାତ୍ର 300-400 ଗ୍ରାମ ବିହନ ଆବଶ୍ୟକ ହୁଏ। ଶ୍ରୀ ପଦ୍ଧତିର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ପୁରୁଣା ତଳି ବଦଳରେ ମାତ୍ର 15-20 ଦିନର କମଳ ତଳି ରୋପଣ କରାଯାଏ। ତଳି ଉପାଡ଼ିବାର ଅଧଘଣ୍ଟା ମଧ୍ୟରେ ଏହାକୁ ଜମିରେ ଲଗାଇବା ଉଚିତ। ଜମିରେ ଗୋଟିଏ ସ୍ଥାନରେ ମାତ୍ର ଗୋଟିଏ ତଳି ଗଛ ଲଗାଯାଏ। ଗଛକୁ ଗଛ ଏବଂ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ବ୍ୟବଧାନ ବର୍ଗାକାରରେ ରଖାଯାଏ। ଏହାଦ୍ୱାରା ପ୍ରତିଟି ଗଛ ପ୍ରଚୁର ସୂର୍ଯ୍ୟାଲୋକ ଓ ବାୟୁ ପାଏ, ଯାହାଦ୍ୱାରା ଗଛରୁ ଅଧିକ ପିଲା ବାହାରେ। ଧାଡ଼ିଗୁଡ଼ିକ ମଧ୍ୟରେ ଥିବା ଘାସ ସଫା କରିବା ପାଇଁ ସାଇକେଲ ୱିଚର ବ୍ୟବହାର କରାଯାଏ। ଏହାକୁ ଗଛ ମଧ୍ୟରେ ଚଳାଇବା ଦ୍ୱାରା ଘାସ ମାଟିରେ ମିଶି ଖତ ହୋଇଯାଏ ଏବଂ ଗଛ ମୂଳକୁ ପ୍ରଚୁର ଅମ୍ଳଜାନ ମିଳେ। ଏହାକୁ ଅତି କମ୍ରେ 2 ଥର ଚଳାଇବା ଆବଶ୍ୟକ। ସାଧାରଣ ପଦ୍ଧତିରେ ଗୋଟିଏ ଗଛରୁ 5-6 କେଣ୍ଡା ବାହାରୁଥିବା ବେଳେ ଶ୍ରୀ ପଦ୍ଧତିରେ ଗୋଟିଏ ଗଛରୁ 20-30 ସୁସ୍ଥ କେଣ୍ଡା ବାହାରିଥାଏ। ବିହନ ଖର୍ଚ୍ଚ କମ୍ ହୁଏ। ପାରମ୍ପରିକ ଚାଷରେ ଏକର ପ୍ରତି 4-5 କିଲୋଗ୍ରାମ ବିହନ ଲାଗୁଥିବା ବେଳେ ଏଥିରେ 500 ଗ୍ରାମରୁ କମ୍ ବିହନ ଲାଗେ। ବର୍ଗାକାର ବ୍ୟବଧାନ ଯୋଗୁଁ ଗଛର ଚେର ମାଟିରେ ବହୁତ ଗଭୀରକୁ ଯାଏ, ତେଣୁ ବର୍ଷା କମ୍ ହେଲେ ମଧ୍ୟ ଗଛ ଶୀଘ୍ର ଶୁଖେ ନାହିଁ। ଶ୍ରୀ ପଦ୍ଧତିରେ କେମିକାଲ ସାର ବଦଳରେ ଜୀବାମୃତ, ହାଣ୍ଡି ଖତ ଏବଂ କମ୍ପୋଷ୍ଟ ଭଳି ଜୈବିକ ସାର ବ୍ୟବହାର କରାଯାଏ, ଯାହା ମାଟିର ଉର୍ବରତା ବଢ଼ାଇବା ସହ ଖର୍ଚ୍ଚ କମାଇଥାଏ।
1: ମାଣ୍ଡିଆ ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ଉପସ୍ଥାପନା କଲେ ମୋନାଲିସା ପଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଅମାନତ୍ୟ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶିବରାମ ଅମାନତ୍ୟ ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ।
2: ଆଜି ଆପଣମାନଙ୍କୁ ଅମାନତ୍ୟ ସମ୍ପ୍ରଦାୟର ଗୀତ ଶୁଣିବାର ବ୍ୟବସ୍ଥା କରିଛୁ। ଚାଷବାସର ଆରମ୍ଭ ପାଇଁ ବୈଶାଖ ମାସର ଅକ୍ଷି ତୃତୀୟା ପରଠାରୁ ଜମିରେ ହଳ ଯଚାଯାଏ। ଜମି ଚାଷ ହେଲା ପରେ ବିହନ ବୁଣା ଆରମ୍ଭ ହୁଏ। ଧାନ ବୁଣା ସରିଗଲା ପରେ ଅମାନତ୍ୟ ସମ୍ପ୍ରଦାୟର ପୁଅ ଝିଅମାନେ ମିଶି ବିଭିନ୍ନ ପ୍ରକାର ଗୀତ ଗାଆନ୍ତି। ଆସନ୍ତୁ ସେହି ସମୟର ଗୋଟିଏ ଗୀତ ଶୁଣିବା। ଗାଇଛନ୍ତି ଶିବରାମ ଅମାନତ୍ୟ ଏବଂ ତାଙ୍କ ସାଥୀ।

ଶ୍ରାବଣ ମାସର ଅମାବାସ୍ୟା ଦିନ ଅମନାତ୍ୟ ସମ୍ପ୍ରଦାୟର ଭାଇ ଭଉଣୀମାନେ ଉଆଁସ ପର୍ବ ପାଳନ କରନ୍ତି। ସେହିଦିନ ସେମାନେ ବଣରୁ ନାନା ପ୍ରକାର ଚେରମୂଳି ଆଣି ଔଷଧ କରି ଗାଈଗୋରୁକୁ ଖୁଆନ୍ତି। ଏଥର ଶୁଣନ୍ତୁ ସେହି ଉଆଁସ ପର୍ବ ପାଳନ ସମୟର ଗୀତ।

0: भूतपूर्वः प्रधानमन्त्री एचडी देवगौड़ा, केन्द्रीयमन्त्रिणौ जॉर्ज कुरियन तथा रवनीत सिंहश्च तेषु सदस्येषु अन्तर्भवन्ति। आन्ध्रप्रदेशे, गुजराते तथा कर्णाटके प्रत्येकस्मिन् राज्ये चत्वारि चत्वारि आसनानि सन्ति। राजस्थाने तथा मध्यप्रदेशे प्रत्येकस्मिन् राज्ये त्रीणि त्रीणि आसनानि सन्ति। झारखण्डे द्वे आसने स्तः, मणिपुरे, मेघालये, अरुणाचलप्रदेशे च, मिजोरमे च प्रत्येकस्मिन् राज्ये एकैकम् आसनं रिक्तमस्ति। आयोगस्यानुसारं जूनमासस्य अष्टादशदिनांके मतदानं भविष्यति। मतगणना अपि तस्मिन्नेव दिने भविष्यति। महाराष्ट्रस्य, तमिलनाडुराज्यस्य, ओडिशाराज्यस्य च प्रत्येकस्य एकस्य आसनस्य कृते राज्यसभायाः उपनिर्वाचनस्य कार्यक्रमस्य अपि आयोगेन घोषणा क्रियते। एतद् निर्वाचनमपि अग्रिममासस्य अष्टादशदिनांके भविष्यति। एकोननवतिवर्षीया प्रख्यातगायिकायाः सुमनकल्याणपुरस्य मुम्बईनगरे स्वनिवासस्थाने मृत्युः अभवत्। 50-29-शततमाद्वर्षात् 70-29-शततमं वर्षं यावत् चलचित्रसङ्गीतस्य स्वर्णयुगे नैकासु भारतीयभाषासु कृतकार्याणां कृते एषा वयोवृद्धगायिका प्रसिद्धा आसीत्। अपि च आईपीएल क्रिकेट क्रीडायां गतरात्रौ अहमदाबादस्य नरेन्द्र मोदी क्रीडांगणे अन्तिमस्पर्धायां गुजरात टाइटन्स दलं 5 पराजित्य गतविजेतृदलेन रॉयल चैलेंजर्स बेंगलुरु इत्यनेन अस्य वर्षस्य श्रृंखलापि विजिता। इति वार्ताः।
1: संस्कृतर संवाद रिलेकर प्रचार कलो आकाशवाणी दिल्लीरु। श्रोतामाने कार्यक्रम सुनुछन्ति आकाशवाणी जयपुर केन्द्ररु। ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ସକାଳ 7:25 ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ସୁରଭି। ଏଥିରେ ଶୁଣିବେ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କ ସହ ଅନ୍ତରଙ୍ଗ ଆଳାପ। ସୁରଲହରୀ କାର୍ଯ୍ୟକ୍ରମ ସକାଳ 8:30 ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45 ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି ଏବଂ ବାବୁଲ ସୁପ୍ରିୟ। ଗୀତିଧାରା କ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସକାଳ 9:00। ସପ୍ତଧାରା କ୍ରମରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ସକାଳ 9:30। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05। ଦିନ 2:15 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଦିନ 12:00 ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ଶୁଣିବେ ଦିନ 1:05। ଏଥିରେ ପ୍ରଚାର କରିବୁ ପ୍ରଫୁଲ୍ଲ କୁମାର ରାଉତରାୟଙ୍କର ସିତାର ବାଦନ ଏବଂ ବିଜୟ କୁମାର ସାମନ୍ତରାୟଙ୍କ ବେହେଲା ବାଦନ। ଘର ଓଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20। ଏଥିରେ ଶୁଣିବେ ଶିଶୁଙ୍କ ସଫଳତାରେ ପିତାମାତାଙ୍କର ଅବଦାନ ସମ୍ପର୍କରେ ଡକ୍ଟର ସଂଯୁକ୍ତା ପରିଡ଼ାଙ୍କ ସହିତ ସାକ୍ଷାତକାର। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ମିନତୀ ନାୟକଙ୍କ ସହ। ବିଷୟ ରହିଛି ସୁସ୍ଥ ନାରୀ ସୁସ୍ଥ ପରିବାର। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00। ଏଥିରେ ସୃଜନୀ କ୍ରମରେ ଶୁଣିବେ ଆଲୋଚନା ଯୁବବର୍ଗର ସାମାଜିକ ଦାୟିତ୍ୱବୋଧ ଆଲୋଚିକା ସୁଜାତା ସାହାଣି। ପରେ ଶୁଣିବେ ମୋନାଲିସା ରାଉତଙ୍କ କବିତା, ଶାଳିନୀ କାଞ୍ଚନ ପଣ୍ଡାଙ୍କ କ୍ଷୁଦ୍ର ଗଳ୍ପ କନ୍ୟାରତ୍ନ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ପଲ୍ଲୀଗୀତ ଶୁଣିବେ ରାତି 8:15। ଅପରାହ୍ନ 5:30 ଶୁଣିବେ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ରହିଛି ଦୁଗ୍ଧ ବ୍ୟବସାୟରୁ ଲାଭ, ଭେଟଘାଟରେ ଜାଣିବେ ସିଏମ୍ କିଷାନ ଯୋଜନା ବୋଲି କାଇଟା। ଶେଷରେ ଶୁଣିବେ ଅଙ୍ଗନବାଡ଼ିର କାମ କାଇଟା। ରାତି 9:30 ପ୍ରଚାର କରିବୁ ନାଟକ ପ୍ରଣୟିନୀ, ରଚନା ମନୋଜ କୁମାର ପଟ୍ଟନାୟକ, ପ୍ରଯୋଜନା ଉଦୟ ଶଙ୍କର ଜାନୀ। ରାତି 10:30 ଶୁଣିବେ କେତୋଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଚାଷ ଜମିରେ ସନ୍ତୁଳିତ ସାର ପ୍ରୟୋଗ, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଏବଂ 18 ତାରିଖରେ ମତଦାନ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏଥିସହ 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ସକାଳ 8:00 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକରେ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀଳାଦ୍ରୀ ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଠାକୁରଙ୍କର ନୀତିକାନ୍ତି ନେଇ ଅନୁମୋଦନ କରାଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅଧୀନରେ ଯୁବ ସଙ୍ଗମ ପର୍ଯ୍ୟାୟ ଅନ୍ତର୍ଗତ ଓଡ଼ିଶାର 41 ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ଏବଂ ବିଧାୟକ ଶାରଦା ପ୍ରସାଦ ନାୟକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଗୁଜରାଟରୁ 6-ଦିନିଆ ଗସ୍ତରେ ଆସିଥିବା ଛାତ୍ର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତ ଶେଷ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଲର୍ଣ୍ଣର୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଆଜିଠାରୁ ଗୋପାଳପୁରସ୍ଥିତ ନୂତନ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଷ୍ଟେସନଠାରେ କରାଯିବ। ପୂର୍ବରୁ ଏହା ସିଡିଏ ସେକ୍ଟର 6 ପରୀକ୍ଷା କେନ୍ଦ୍ରଠାରେ କରାଯାଉଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଆବେଦନକାରୀ ନିର୍ଦ୍ଧାରିତ ତାରିଖ ଓ ସମୟରେ ନୂତନ ପରୀକ୍ଷା କେନ୍ଦ୍ରଠାରେ ଉପସ୍ଥିତ ରହିବାକୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ଓ ପରିଚାଳନା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ପ୍ରମୁଖ ଯୋଗଦେଇ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

0: ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଣକ୍ୟାଡର ସରକାରୀ ଅଭିଯୋଜକଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସରକାରୀ ଅଭିଯୋଜନ ନିର୍ଦ୍ଦେଶାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ କରିବା। ଏଥିରେ ଯୋଗଦେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଅଭିଯୋଜକଙ୍କ ଦାୟିତ୍ୱ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ବ୍ୟବସାୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ 19 କିଲୋଗ୍ରାମ ସିଲିଣ୍ଡର ପିଛା ଦର 52 ଟଙ୍କା ଏବଂ 5 କିଲୋଗ୍ରାମ ସିଲିଣ୍ଡର ପିଛା 12 ଟଙ୍କା 50 ପଇସା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ଜୀବିକା ଓ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ମସିହାରୁ ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଚାଷୀଙ୍କୁ ସମ୍ମାନ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିଲାଗି କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 2 ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିବାବେଳେ ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଗୋଆରେ ଅନୁଷ୍ଠିତ ତୃତୀୟ ଜାତୀୟ ମହିଳା ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ରେ ଓଡ଼ିଶାର ପାର୍ବତୀ ସେଠୀ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ପାର୍ବତୀ ଡିସ୍କସ୍ ଥ୍ରୋ ଏବଂ ସର୍ଟପୁଟ୍ ଥ୍ରୋରେ ଏହି ସଫଳତା ପାଇଛନ୍ତି। ଏଥିସହ ଅଗଷ୍ଟ ମାସରେ ଦକ୍ଷିଣ କୋରିଆରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଏ ସମ୍ପର୍କରେ କହିଛନ୍ତି ଡାକ୍ତର କୁମାର ଅରଜ୍ୟୋତି।
2: କେଉଁ ଅନାଦିକାଳରୁ ନିଜର ସ୍ୱାସ୍ଥ୍ୟଗତ ଉପକାରିତା ପାଇଁ ଦୁଗ୍ଧ ମାନବ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାକୁ ଏକ ସମ୍ପୂର୍ଣ୍ଣ ଆହାର ହିସାବରେ ଗ୍ରହଣ କରାଯାଏ କାରଣ ଏହା ପ୍ରାୟ ସମସ୍ତ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଯାହାକି ଶରୀରର ପୋଷଣ କରିବା ସହିତ ଆମକୁ ଜୀବନଧାରଣ ନିମିତ୍ତ ଶକ୍ତି ଯୋଗାଇଥାଏ ତଥା ଆମର ବ୍ୟାଧିକ୍ଷମତ୍ୱକୁ ବଢ଼ାଇବା ସହିତ ଆମ ଶରୀରର ସୁସ୍ଥାବସ୍ଥାକୁ ବଜାୟ ରଖିଥାଏ। ଦୁଗ୍ଧ କହିଲେ ଆମେ ସାଧାରଣତଃ ଗୋଦୁଗ୍ଧକୁ ହିଁ ବୁଝିଥାଉ। ଦୁଗ୍ଧରେ ଯେଉଁ ପୋଷକ ତତ୍ତ୍ୱଗୁଡ଼ିକ ରହିଛି ସେଗୁଡ଼ିକ ହେଲା ପୁଷ୍ଟିସାର ବା ପ୍ରୋଟିନ୍, ଶ୍ୱେତସାର ବା କାର୍ବୋହାଇଡ୍ରେଟ୍, ସ୍ନେହସାର ବା ଫ୍ୟାଟ୍, ବିବିଧ ପ୍ରକାରର ଏନ୍ଜାଇମ୍ସ ବା ସନ୍ତ୍ୱରକ, ବିବିଧ ପ୍ରକାରର ଜୀବସାର ବା ଭିଟାମିନ୍ସ ଯେପରିକି ଭିଟାମିନ୍ ଏ, ଭିଟାମିନ୍ ଡି, ନିଆସିନ୍, ରାଇବୋଫ୍ଲାଭିନ୍, ଥାୟାମାଇନ୍, ଭିଟାମିନ୍ B6 ଏବଂ ଭିଟାମିନ୍ B12, ପ୍ୟାଣ୍ଟୋଥେନିକ୍ ଏସିଡ୍ ଏବଂ ଫଲିକ୍ ଏସିଡ୍ ଇତ୍ୟାଦି। ଦୁଗ୍ଧରେ ବିବିଧ ପ୍ରକାରର ଖଣିଜ ଲବଣ ବା ମିନେରାଲ୍ସ ମଧ୍ୟ ରହିଛି ଯେପରିକି କ୍ୟାଲସିୟମ୍, ଫସ୍ଫରସ୍, ଜିଙ୍କ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି। ଆଉ ମଧ୍ୟ ଦୁଗ୍ଧରେ କୋଲେଷ୍ଟେରଲ୍ ତଥା ବେନିଫିସିଆଲ୍ ବ୍ୟାକ୍ଟେରିଆ ବା ସହଜୀବୀ ବୀଜାଣୁ ମଧ୍ୟ ରହିଛି ଯାହାକି ଆମ ଶରୀରର ବ୍ୟାଧିକ୍ଷମତ୍ୱକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଦୁଗ୍ଧକୁ ପ୍ରଥମେ ଚୁଲିରେ ଫୁଟାଇବା ପରେ ଖାଦ୍ୟ ଆକାରରେ ଗ୍ରହଣ କରିବା ଉଚିତ କାରଣ ଏହାକୁ ଫୁଟାଇବା ଦ୍ୱାରା ଏଥିରେ ଥିବା ଜୀବାଣୁ ବିନାଶ ହୋଇଥାନ୍ତି। ଏକ ଭାଗ ଦୁଗ୍ଧ ସହିତ ଅର୍ଦ୍ଧେକ ଭାଗ ଜଳ ମିଶାଇ ଏହାକୁ ଫୁଟାଯାଏ। ସମସ୍ତ ମିଶିଥିବା ଜଳ ବାଷ୍ପୀଭୂତ ହେବା ପରେ ଦୁଗ୍ଧକୁ ଚୁଲିରୁ ବାହାର କରି ଖାଦ୍ୟ ଆକାରରେ ଗ୍ରହଣ କରାଯାଇଥାଏ। ଏହିପରି ଭାବରେ ପ୍ରସ୍ତୁତ ଦୁଗ୍ଧ ସହଜରେ ହଜମ ହୋଇଥାଏ ତଥା ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ମଧ୍ୟ ହିତକାରୀ ହୋଇଥାଏ। ତେବେ ଆଜିକାଲି ବଜାରରେ ପାଶ୍ଚରାଇଜ୍ଡ ଦୁଗ୍ଧ ଉପଲବ୍ଧ ଯାହାକି ଆଧୁନିକ ଉପାୟରେ ବିଶୋଧିତ ହୋଇଥାଏ ଯାହାକୁ କି ଆମେ ସିଧାସଳଖ ପାନୀୟ ରୂପରେ ଗ୍ରହଣ କରିପାରିବା। ଯେଉଁ ଦୁଗ୍ଧ ଖଟା ହୋଇଯାଇଥାଏ, ଯାହାର ବର୍ଣ୍ଣ ବିକୃତ ହୋଇଯାଇଥାଏ, ଯାହା ଦୁର୍ଗନ୍ଧିତ ତଥା ସ୍ୱାଦରେ ଅରୁଚିକର ହୋଇଥାଏ, ସେହିପରି ଦୁଗ୍ଧକୁ ଖାଦ୍ୟ ରୂପେ ଗ୍ରହଣ କରିବା ଅନୁଚିତ। ନିୟମିତ ଦୁଗ୍ଧପାନ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଦୁଗ୍ଧରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଥିବାରୁ ବାଲ୍ୟାବସ୍ଥାରୁ ନିୟମିତ ଦୁଗ୍ଧପାନ କରିବା ଦ୍ୱାରା ଆମର ହାଡ଼ ତଥା ଦାନ୍ତ ମଜବୁତ ହୋଇଥାଏ। ଆମର ତ୍ୱଚାକୁ କୋମଳ ତଥା ଉଜ୍ଜଳ କରିବା ନିମିତ୍ତ ମଧ୍ୟ ଦୁଗ୍ଧପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦୁଗ୍ଧରେ ପୁଷ୍ଟିସାର ବା ପ୍ରୋଟିନ୍ ଥିବାରୁ ଏହା ଆମର ମାଂସପେଶୀ ତିଆରି କରିବାରେ ସାହାଯ୍ୟ କରିଥାଏ। ନିୟମିତ ଦୁଗ୍ଧପାନ ମାନସିକ ଅବସାଦକୁ ଦୂର କରିଥାଏ ତଥା ଏହା ରକ୍ତଚାପକୁ ନିୟନ୍ତ୍ରିତ କରିବା ସହିତ ହୃଦରୋଗର ସମ୍ଭାବନାକୁ ମଧ୍ୟ କମ୍ କରିଥାଏ। କୋଷ୍ଠକାଠିନ୍ୟତାର ମୁକ୍ତି ନିମିତ୍ତ ରାତ୍ରିରେ ଶୋଇବା ସମୟରେ 1 ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପଶମ ମିଳିଥାଏ। ଅନିଦ୍ରାରୁ ମୁକ୍ତିଲାଭ ନିମିତ୍ତ ମଧ୍ୟ ରାତ୍ରିରେ ଶୋଇବା ସମୟରେ

0: ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପକାର ମିଳିଥାଏ। ଥଣ୍ଡା କାଶ ତଥା ଶ୍ୱାସ ରୋଗରେ ଦୁଗ୍ଧରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଚୁଲିରେ ଫୁଟାଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ସେବନ କଲେ ଉପଶମ ମିଳିଥାଏ। ଦୁଗ୍ଧପାନର ସମ୍ପୂର୍ଣ୍ଣ ଲାଭ ପାଇବା ନିମିତ୍ତ ଏକ ପ୍ରାପ୍ତବୟସ୍କ ବ୍ୟକ୍ତି ଅତି କମ୍ରେ ଦିନକୁ 3 କପ୍ ଦୁଗ୍ଧ ସେବନ କରିବା ଆବଶ୍ୟକ। ତେବେ କେତେକ ଶିଶୁ ତଥା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଲାକ୍ଟୋଜ୍ ଇଣ୍ଟଲରାନ୍ସ ବା ଲାକ୍ଟୋଜ୍ ଅସହନୀୟତା ଦେଖାଦେଇଥାଏ, ଯେଉଁଥିରେ କି ଦୁଗ୍ଧପାନ ଶରୀର ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି କ୍ଷେତ୍ରରେ ଶରୀର ଦୁଗ୍ଧରେ ଥିବା ଏକ ପ୍ରକାର ଶର୍କରା ଲାକ୍ଟୋଜ୍କୁ ସମ୍ପୂର୍ଣ୍ଣ ରୂପେ ହଜମ କରିବାରେ ଅସମର୍ଥ ହୋଇଥାଏ। ଫଳସ୍ୱରୂପ ଦୁଗ୍ଧ ସେବନ କରିବା ଦ୍ୱାରା ବାନ୍ତି, ତରଳ ଝାଡ଼ା, ପେଟ ବ୍ୟଥା ତଥା ଗ୍ୟାସ୍ ଆଦି ଲକ୍ଷଣ ଦେଖାଦେଇଥାଏ। ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ। ଦୁଗ୍ଧ ଏକ ଆଦର୍ଶ ତଥା ସମ୍ପୂର୍ଣ୍ଣ ଆହାର ଯାହାକି ସହଜରେ ଏବଂ ସବୁ ସମୟରେ ଉପଲବ୍ଧ ହୋଇଥାଏ। ଏହାକୁ ନିୟମିତ ଭାବରେ ସେବନ କଲେ ଆମେ ଆମ ଶରୀର ତଥା ମନକୁ ସୁସ୍ଥ ତଥା ନିରୋଗ ରଖିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ। ଏ ସମ୍ପର୍କରେ କହିଲେ ଡାକ୍ତର କୁମାର ଅରଜ୍ୟୋତି, ଆକାଶବାଣୀ କଟକ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ବୈଠକରେ ବିଭିନ୍ନ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଶେଷ ଭାବେ ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ସମ୍ପର୍କକୁ ମଜବୁତ କରିବା ଲାଗି ବାର୍ତ୍ତାଳାପ କରାଯିବ। ଗତ ସନ୍ଧ୍ୟାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମ୍ୟାମାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଶ୍ରୀ ହ୍ଲାଇଙ୍ଗ ଗତ ଶନିବାର ଦିନ 5 ଭାରତ ଗସ୍ତରେ ଆସି ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ନେତୃତ୍ୱମାନେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ମୁମ୍ବାଇ ଗସ୍ତ କରି ବ୍ୟବସାୟ ଏବଂ ଶିଳ୍ପ ସମ୍ପର୍କିତ ବାର୍ତ୍ତାଳାପରେ ଭାଗ ନେବା ସହ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଭାରତର ପ୍ରଥମେ ପଡ଼ୋଶୀ, ଆକ୍ଟ ଇଷ୍ଟ ଏବଂ ମହାସାଗର ନୀତିରେ ମ୍ୟାମାର ରହିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଚଳିତ ମାସ ଶେଷ ଯାଏଁ ଚାଲିବ। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନ୍ତୁଳନ ରକ୍ଷା କରି ଚାଷ ଜମିରେ ସାର ପ୍ରୟୋଗ କରିବା ଏବଂ କୃଷକମାନଙ୍କୁ ସଠିକ୍ ସମୟରେ ସୂଚନା ପ୍ରଦାନ କରି ପଞ୍ଚାୟତ ସ୍ତରରେ ଜନଭାଗିଦାରିତା ସୃଷ୍ଟି କରିବା। ମନ୍ତ୍ରୀ ଶ୍ରୀ ଚୌହାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କିଷାନ କ୍ରେଡିଟ୍ କାର୍ଡ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଫସଲ ବୀମା ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନାର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ କ୍ଷେତ ବଚାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ସହଯୋଗ, ସାମରିକ ଦକ୍ଷତା ଏବଂ ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବା।

ଭାରତରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ କୃଷକ ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ 12 ବର୍ଷର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ଉଦ୍ୟମରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଆଜି ଆସନ୍ତୁ ଶୁଣିବା କୃଷକମାନଙ୍କ କଲ୍ୟାଣ ନିମନ୍ତେ ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପ ବିଷୟରେ। ଗତ 12 ବର୍ଷରେ କୃଷକମାନଙ୍କ କଲ୍ୟାଣ ସହ ସେମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ହିସାବରେ ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟେକ ହସ୍ତାନ୍ତରଣ ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000 ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। ଆକାଶବାଣୀ ସହିତ କଥାବାର୍ତ୍ତା ବେଳେ ଅଯୋଧ୍ୟାରେ ଜଣେ କୃଷକ କହିଛନ୍ତି, କୃଷକ ସମ୍ମାନ ନିଧି ଯୋଜନା କୃଷକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ପିଏମ୍ କୃଷି ସିଞ୍ଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଭଳି ଯୋଜନା ଜଳସେଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2014-15 ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ଦଶଟି ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ଆଜି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବାବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀତ ସିଂହ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାଛଡ଼ା ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶାରେ 1 ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସିବି ସନମୁଗମ ଏବଂ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ଭୋଟ୍ ଗ୍ରହଣ ଓ ସେହିଦିନ ଭୋଟ୍ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ଆସନ ଆବଣ୍ଟନ ପ୍ରକ୍ରିୟା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ 17 ଆସନ ମଧ୍ୟରୁ ବିଜେପି 11 ଆସନରେ ଲଢ଼ିବାକୁ ନିଷ୍ପଭି ନେଇଥିବାବେଳେ ଶିବସେନା 4 ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି 2 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବିରୋଧୀ ମହାବିକାଶ ଅଘାଡ଼ି ପୂର୍ବରୁ ଆସନ ବୁଝାମଣା ଶେଷ କରିଛି। କଂଗ୍ରେସ 8, ଶିବସେନା UBT 4 ଏବଂ ଶରଦ ପାୱାର ନେତୃତ୍ୱାଧୀନ ଏନ୍ସିପି 3 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଶ୍ଚିମବଙ୍ଗର ନବଗଠିତ ସରକାର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। କ୍ୟାବିନେଟ୍ରେ 35 ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଲୋକଭବନରେ ପୂର୍ବାହ୍ନ 11 ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ବୃଦ୍ଧି ସହ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା 41 ପହଞ୍ଚବ। ସୁପ୍ରସିଦ୍ଧ ଗାୟିକା ସୁମନ କଲ୍ୟାଣପୁରଙ୍କ ଗତକାଲି ମୁମ୍ବାଇସ୍ଥିତ ବାସଭବନରେ 99 ବୟସରେ ପରଲୋକ ଘଟିଛି। ସେ ହିନ୍ଦୀ ସମେତ ମରାଠୀ ଓ ଅନେକ ଭାରତୀୟ ଭାଷାରେ କଣ୍ଠଦାନ କରିଛନ୍ତି। 1950 1970 ପର୍ଯ୍ୟନ୍ତ ଭାରତୀୟ ସିନେମାରେ ସୁମନ କଲ୍ୟାଣପୁର ତାଙ୍କ ସୁମଧୁର କଣ୍ଠରେ ଅନେକ ଗାୟନ କରିଛନ୍ତି। ବାଂଲାଦେଶ ଢାକାରେ 1937 ଜାନୁଆରୀ 28 ଜନ୍ମଗ୍ରହଣ କରିଥିବା ସୁମନଙ୍କ କଣ୍ଠସ୍ୱର କେତେକ ମାତ୍ରାରେ ଲତା ମଙ୍ଗେସ୍କରଙ୍କ କଣ୍ଠସ୍ୱର ପରି ଅନୁଭୂତ ହେଉଥିଲା। 1950 ମଧ୍ୟଭାଗରେ ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ କଣ୍ଠଦାନ କରିଥିଲେ। ପରେ ସେ ମହମ୍ମଦ ରଫିଙ୍କ ସହ ଅନେକ ଗୀତ ଗାଇଥିଲେ। ତାଙ୍କ ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ ଆଜକଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ, ନା ନା କରକେ ପ୍ୟାର ତୁମି ସେ କର ବୈଠେ ଏବଂ ତୁମନେ ପୁକାର ଆର ହମ୍ ଚଲେ ଆଏ ଭଳି ଗୀତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 5 ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 8 ବିନିମୟରେ 155 ରନ୍ ସ୍କୋର କରିଥିଲା। ୱାଶିଂଟନ୍ ସୁନ୍ଦର 37 ବଲ୍ରେ 50 ରନ୍ ସ୍କୋର କରିଥିଲେ। ଏହାର ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର 18 ଓଭରରେ 161 ରନ୍ ସ୍କୋର କରି ଚମ୍ପିୟନ୍ ହୋଇଛି। ଚଳିତ ଆଇପିଏଲ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସବୁଠାରୁ ମୂଲ୍ୟବାନ ଖେଳାଳି ଭାବେ

0: ବିବେଚିତ କରାଯାଇଛି। 776 ରନ୍ ସ୍କୋର କରିଥିବାରୁ ସେ ଅରେଞ୍ଜ କ୍ୟାପ୍ ଜିତିଛନ୍ତି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତର ମୋଗାଲି ଭେଙ୍କଟରାମ 800 ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 4x400 ମିଟର ଦୌଡ଼ରେ ଭାରତର ଭୂମିକା ତାହୁରା ସେହନୁର ଏବଂ ନିରୁ ସ୍ୱର୍ଣ୍ଣପଦକ ପାଇଛନ୍ତି। 4x100 ମିଟର ଦୌଡ଼ରେ କାଜଲ ଭାବନା ଆର୍ତି ଏବଂ ନିପମ ରୌପ୍ୟ ପଦକ ଜିତିଥିବା ବେଳେ 4x400 ପୁରୁଷ ଦୌଡ଼ରେ ପିୟୁଷ ରାଜ ସୟଦ ସବିର ରଞ୍ଜିତ କୁମାର ଏବଂ ମହମ୍ମଦ ଆସ୍ପାକ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସାଫ୍ ମହିଳା ଫୁଟବଲ ଚମ୍ପିୟନ୍ସିପ୍ରେ ଭାରତୀୟ ମହିଳା ଦଳ ଗତକାଲି ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ମ୍ୟାଚ୍ରେ ବାଂଲାଦେଶକୁ 3-0 ପରାସ୍ତ କରିଛି। ଗତ ସପ୍ତାହରେ ଭାରତୀୟ ମହିଳା ଦଳ ମାଳଦ୍ୱୀପକୁ 11-0 ପରାସ୍ତ କରିଥିଲା। 5ଥରର ସାଫ୍ ମହିଳା ଚମ୍ପିୟନ୍ସିପ୍ ବିଜେତା ଭାରତୀୟ ମହିଳା ଦଳ ଗ୍ରୁପ୍ ଏ'ର ସେମିଫାଇନାଲ୍ ମ୍ୟାଚ୍ରେ ଆସନ୍ତା ବୁଧବାର ଦିନ ଭୁଟାନ ବିପକ୍ଷରେ ଖେଳିବ। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଅ ଅଭିଯାନ ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ୍ ହାସଲ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ସୁରଭି। ପ୍ରଯୋଜନା ମନୋଜ କୁମାର ପୂଜାରୀ। ଉପସ୍ଥାପନା ଦମୟନ୍ତୀ ପୈକାର। ଶୁଣିବା କାର୍ଯ୍ୟକ୍ରମ ସୁରଭି।

ନମସ୍କାର, ସୁରଭିର ଅନ୍ୟ ଏକ ଫ୍ରେସ୍ ଆଉ ସୁନ୍ଦର ଏପିସୋଡକୁ ମୁଁ ଦମୟନ୍ତୀ ବୈକାର ଆପଣ ସମସ୍ତଙ୍କୁ ୱେଲକମ୍ କରୁଛି। ବହୁତ ବହୁତ ଭଲ ପାଇବା ଶୁଭେଚ୍ଛା ଆପଣଙ୍କ ପାଇଁ ଆଜିର ସୁରଭିରେ।

ୱାଓ, ଏମିତି ସୁନ୍ଦର ସୁନ୍ଦର ମନୋଲୋଭା ଭାବ ବିହୁଳ ସଙ୍ଗୀତ ଆପଣ ଶୁଣନ୍ତି ତାଙ୍କରି କଣ୍ଠରୁ। ଭଜନ ହେଲା, ଆଲବମ୍ ସଙ୍ଗ ହେଲା, କିମ୍ବା ଓଡ଼ିଆ ମୁଭି ସଙ୍ଗ ହେଲା, ସବୁ ଗୀତ ତାଙ୍କର ସୁପର ଡୁପର। ସତ କହିବି, ମତେ ଲାଗେ ସେ ଗୀତ ଗାଇଥିଲେ ମାଟିରୁ ବାସ୍ନା ଖସି ଆସେ ତାଙ୍କରି ଗାୟକିରୁ। କେବଳ ସେ ସିଙ୍ଗର ନୁହନ୍ତି, ଜଣେ ଅଭିନେତା ବି, ବିଶେଷ କରି କମେଡି କରିବାରେ ମାହିର ସେ। ବିଭିନ୍ନ ଟିଭି ଶୋରେ, କେବେ ଚକୁଳିଆ ପଣ୍ଡା, କେବେ କଳି ପୁରାଣରେ, ତ କେବେ ଶୁଣା ସୁଜନରେ ଅଭିନୟ କରି ଆପଣଙ୍କୁ ବେଶ ହସେଇ ପାରିଛନ୍ତି। କଣ ମନେ ପଡ଼ିଲା? ହଁ, ଗତ ଅଧ୍ୟାୟରେ ଆମେ କଥା ଦେଇଥିଲୁ, ଆଜିର ସୁରଭିର ଅତିଥି ହେବେ କଣ୍ଠଶିଳ୍ପୀ ଅଭିନେତା ଶ୍ରୀଚରଣ ମହାନ୍ତି।

0: ସେ।
1: ହଁ ଆଜ୍ଞା, ଶ୍ରୀଚରଣ ମହାନ୍ତି ଓଡ଼ିଆ ସଙ୍ଗୀତ ଦୁନିଆର ଜଣେ ପ୍ରତିଷ୍ଠିତ କଳାକାର, ଅକ୍ଷୁର୍ଣ୍ଣ ଅଙ୍ଗ। ଆଜିର ସୁରଭିରେ ଆପଣ ତାଙ୍କ ବିଷୟରେ ଜାଣିବେ, ଶୁଣିବେ, ତ ଆଉ ଡେରି କରିବାନି, ଚାଲନ୍ତୁ

0: ଭେରି ଗୁଡ୍ ମର୍ଣ୍ଣିଂ ଚରଣ।
1: ମର୍ଣ୍ଣିଂ, ନମସ୍କାର।
0: କେମିତି ଅଛନ୍ତି ଆପଣ?
1: ଭଲ ଅଛି।
0: ସକାଳୁ ସବୁ କାମ କଣ, ଆପଣଙ୍କର ପ୍ଲାନ କଣ ଥାଏ?
1: ସକାଳୁ ଆକ୍ଚୁଆଲି ମୁଁ ଆଗରୁ ଉଠୁଥିଲି, ରାତି 4:00-5:00 ଉଠୁଥିଲି। ଆଜିକାଲି ଅଳସୁଆ ଟିକେ ହେଇଗଲେଣି, ଉଠୁ ଉଠୁ 8:30।
0: ଆଚ୍ଛା,
1: କାରଣ ବି ଅଛି। ତାର କାରଣ କଣ, ରାତିରେ ପ୍ରାୟ ମୋର ଷ୍ଟେଜ୍ ପ୍ରୋଗ୍ରାମ ଥାଏ, ସାରା ଓଡ଼ିଶାର ଅନୁଷ୍ଠାନ, ପୂଜା ପାର୍ବଣ, ଯଜ୍ଞ, ଏଇ ସବୁ ଇଏରେ ଭଜନ କାର୍ଯ୍ୟକ୍ରମ ଆଗ ଅପେକ୍ଷା ଆଜିକାଲି ବେଶୀ ଚାଲେ।
0: ତେଣୁ
1: ଯେଉଁମାନେ ଭଲ ଭଜନ ଗାଉଛନ୍ତି କି ଅନେକ ପରିମାଣରେ ଅଧିକ ପରିମାଣରେ ଭଜନ ଯେଉଁମାନେ ଗାଇଛନ୍ତି ସେମାନଙ୍କୁ ଡାକନ୍ତି, ଆଉ ସେଥିରୁ ପ୍ରତି ପ୍ରାୟ 90% ଅନୁଷ୍ଠାନରୁ ମୋ ପାଖକୁ ପ୍ରଥମେ ଫୋନ ଆସେ। ବାକି ମୁଁ ମନା କଲେ ଆଉ କିଏ ସବୁ ଯାଆନ୍ତି, ଆଉ ମୁଁ ବି ସମସ୍ତଙ୍କୁ ସମୟ ଦେଇପାରେ।
0: ତଥାପି କିଛି ତ କରୁଥିବେ ଉଠିକି?
1: ରିଆଜ କରେ ଅଧଘଣ୍ଟା ଘଣ୍ଟେ ଖଣ୍ଡେ, ଓଡ଼ିଶୀ ହଉ କି ହିନ୍ଦୁସ୍ତାନୀ ବନ୍ଦିଶ ହଉ, ସବୁ ରିଆଜ କରେ। ତାପରେ ନିତ୍ୟକର୍ମ ସାରେ ସକାଳ ଏମିତି ଯାଏ ଆଉ।
0: ଆଜ୍ଞା, ସକାଳୁ ସକାଳୁ ଯଦି ଭଜନଟିଏ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରୁ ଆମ ଶ୍ରୋତାମାନେ ଶୁଣିବେ, ତେବେ ନିଶ୍ଚିତ ଭାବରେ ଆଜି ଦିନଟି ତାଙ୍କର ଭଲରେ କଟିବ।
1: ଆଚ୍ଛା, ଭଜନଟିଏ ଗାଇବି?
0: ହଁ।

0: ଗୀତଟି ସ୍ୱର୍ଗତ ରାଧାକାନ୍ତ ନନ୍ଦଙ୍କ ସ୍ୱର ଥିଲା ମ୍ୟୁଜିକ, ଆଉ ବାକି ଗୀତକୁ ଲେଖିଥିଲେ ପଞ୍ଚାନନ ନାୟକ ଲେଖା।
1: ବହୁତ ସୁନ୍ଦର, ବହୁତ ଚମତ୍କାର ଭାବରେ ଗାଇଲେ ଆପଣ। ତ ଶ୍ରୀଚରଣ, ବର୍ତ୍ତମାନ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରର ସୁରଭି କାର୍ଯ୍ୟକ୍ରମ ସହ କଥା ହେଉଛନ୍ତି, କେମିତି ଫିଲ୍ ହେଉଛି?
0: କାର୍ଯ୍ୟକ୍ରମକୁ ମୋ ତରଫରୁ ଢେର ସାରା ଭଲ ପାଇବା ଆଉ ଅଭିନନ୍ଦନ। ଆଉ ଜୟପୁର ଷ୍ଟେସନର ସ୍ପେସିଆଲି ଶ୍ରୋତା ଯେଉଁମାନେ ରେଡିଓକୁ ମୁଣ୍ଡ ତଳେ ତକିଆ ପାଖରେ ଥୋଇ ରେଡିଓକୁ ଭଲ ପାଆନ୍ତି, ସବୁ ଶ୍ରୋତା ମାନଙ୍କୁ ମୋ ତରଫରୁ ଭଲ ପାଇବା ଆଉ ସ୍ନେହ।
1: ଆପଣଙ୍କୁ କେମିତି ଲାଗୁଛି, ଫିଲ୍ କେମିତି ହେଉଛି?
0: ମତେ ଭାରି ଭଲ ଲାଗେ, ମୁଁ ତ ଅନେକ କାର୍ଯ୍ୟକ୍ରମ କରିଛି ଆକାଶବାଣୀ କଟକରେ, ଆଉ ମୁଁ ବି ବେଳେବେଳେ ଭାବୁଥିଲି ଜୟପୁର ଷ୍ଟେସନରେ କେତେବେଳେ କାମ କରିବି, ଜୟପୁର ଷ୍ଟେସନରେ ଗୀତ ଗାଇବି,
1: ନିହାତି ଭାବରେ
0: ଭଜନ ହଉ। ତେଣୁ ଆପଣଙ୍କ ଥ୍ରୁରେ ଏଇ ସୁରଭି କାର୍ଯ୍ୟକ୍ରମରେ ମୋର ଗୋଟେ ସାକ୍ଷାତକାର ନେଲେ ଆପଣଙ୍କୁ ବି ଶହେ ଶହେ ହଜାର ହଜାର।

0: ଏତେ ବି ସୁନ୍ଦର ସୁନ୍ଦର ଗୁଣ ଅଛି ଆପଣଙ୍କ ପାଖରେ ଯାହା ଆମେ କଥା ହେବାକୁ। ତ ଏଇ ଯେଉଁ ଫିଲ୍ଡରେ, ସଙ୍ଗୀତ ଫିଲ୍ଡରେ ଏତେ ବଡ଼ ସ୍ପେସ୍ ଆପଣ ନେଇଛନ୍ତି, ତାହା ସମ୍ଭବ ହେଲା କେମିତି? ଆପଣ ଛୋଟବେଳୁ ଆଗ୍ରହୀ ଥିଲେ କି ଗୀତ ଗାଇବା ପାଇଁ, କିମ୍ବା ଆପଣଙ୍କ ପରିବାରରେ ଏମିତି ଜଣେ କଳାକାର ଥିଲେ କି ଯାହାଦ୍ୱାରା ଆପଣ ପ୍ରେରଣା ପାଇଛନ୍ତି ଆଉ ଗୀତ ଗାଇ ଆସିଛନ୍ତି ଆଉ ଏଇ ଜାଗାରେ ବର୍ତ୍ତମାନ ପହଞ୍ଚିଛନ୍ତି? ପ୍ରଥମେ ଏଇ କଥା ଆମେ ଜାଣିବା ପାଇଁ ଚାହିଁବୁ।
1: ଘରେ ଆମେ ଚାରି ଭାଇ ଗୋଟେ ଭଉଣୀ, ଆମ ପିଲାଦିନ କଥା ମୋର ମନେ ଅଛି। ଆମେ ଯେତେବେଳେ ଛୋଟ ସବୁ ପାଠ ପଢୁଥିଲୁ ଏଇ ଦ୍ୱିତୀୟ ତୃତୀୟ ବେଳେ, ବାପା ଆମର କୀର୍ତ୍ତନ ଭଜନ କରନ୍ତି ଆମ ଗାଁର ଅଷ୍ଟପ୍ରହରୀରେ। ଅନ୍ୟ ଗାଁରେ ବି କୋଉଠି ଅଷ୍ଟପ୍ରହରୀ ହେଲେ ବାପାକୁ ଡାକି ନେଇଯାଆନ୍ତି, ବାପା ଖୋଳ ବଜାନ୍ତି, ତା ସହିତ ଭଜନିତା ଗୌରାଧେ ଜପ ହରେ କୃଷ୍ଣ ହରେ ରା, ଏଇଠୁ ଆମର ସଙ୍ଗୀତ।

0: ଯେତେବେଳେ ଭଜନ କୀର୍ତ୍ତନ ହୁଏ ନାହିଁ ମତେ ଭଲ ଲାଗେ, ମୁଁ ସେଇଠି ଯାଇ ବସି ରହେ ଦିନ ତମାମ। ଆଉ ଆମ ଘରେ ରେଡିଓ ଥାଏ, ମୁଁ ମୋର ଯେବେ ହେତୁ ରେଡିଓ ଥାଏ, ଆଉ ସେ ରେଡିଓଟି ଆମ ମାଟି ଘର କାନ୍ଥରେ ଗୋଟେ ଠଣା ଥାଏ। ଠଣା କଣ ବୁଝିପାରୁଛନ୍ତି ଆପଣ?
1: ଠଣା ମାନେ
0: ମାଟି ଘର କାନ୍ଥକୁ ଖୋଦେଇ କରି ଗୋଟେ ସ୍କୋୟାର ସାଇଜର ଫାଙ୍କ ଥାଏ, ସେ ଫାଙ୍କରେ କିଛି ଜିନିଷ ବି ଆସବାବପତ୍ର ତିଆରି। ସେମିତି ରେଡିଓ ପାଇଁ ଆମ ଘରେ ଗୋଟେ ଫାଙ୍କ ତିଆରି ହେଲା, ତାକୁ ଖୋଳି ଆମେ ତିଆରି କଲୁ ଯେ ରେଡିଓଟି ସବୁବେଳେ ଏଇଠି ଥୁଆହେବ। ସେଇ ସମୟରେ ରେଡିଓ ଥୁଆହୁଏ, ଠିକ ସକାଳୁ ସକାଳୁ ବନ୍ଦନା କାର୍ଯ୍ୟକ୍ରମ ଆମେ ଶୁଣୁ। ଆଉ ରେଡିଓରୁ ଯୋଉ ପ୍ରଥମ ଭାଇଲିନ୍ ଶବ୍ଦରେ ଆମେ ଆମ ଗୀତ ଭାଙ୍ଗେ, ଆଉ ବନ୍ଦନା କାର୍ଯ୍ୟକ୍ରମରୁ ପ୍ରାୟ ମୋ ବୋଉ ସବୁ ଗୀତ ମନେ ରଖିଥାଏ। ଆମର ଯେବେ ଆମେ ଗୀତ ଗୁଣୁ ଗୁଣୁ ହିଁ ଗାଉ, ବୋଉ ମାଧ୍ୟମରେ ବୋଉ ଗୀତ ଗାଇଲେ ଆମେ ଗାଉ, କୋଉଠି ଆମର ଅନ୍ତରା ମୁଖୁଡ଼ା ଶବ୍ଦ କୋଉ ଶବ୍ଦ କାଳେ ବୁଦ୍ଧି ହୁଏନି ସେ ଶବ୍ଦକୁ ବୋଉ ସବୁ ମନେ ରଖିଥାଏ। ଆଉ କୋଉଠି ଆମେ ଭୁଲି ଭାଲି ଗଲେ ଆମେ ଚାରି ଭାଇ ଯାକ ସମସ୍ତେ ଗୀତ ଗାଉ, ବୋଧେ ମତେ ଲାଗେ ମୁଁ ତାଙ୍କ ଭିତରୁ ଭଲ ଗାଏ ବୋଲି। ତେଣୁ ବୋଉ ବି ଆମକୁ ସଙ୍ଗୀତରେ ସାହାଯ୍ୟ କରେ, ବାପାଙ୍କ ସାଙ୍ଗରେ ଆମେ ଯାଉ ଭଜନ କୀର୍ତ୍ତନ ଗାଁରେ ବୁଲିବା ପାଇଁ। ଆଉ ଭଜନ ନିତାଇ ଗୁରୁ ରାଧେଶ୍ୟାମ ଗାଇ ଗାଇ ମୁଁ ଗୀତକୁ ପ୍ରବେଶ କରିଥିଲି, ଇଏ ହଉଛି ପିଲାଦିନ କଥା।

0: ଦେବୀ ପରିବେଷଣ କରୁ ସାର୍ଙ୍କ ଆଗରେ ଚକ୍ରଧର ସାର୍ କମଳା ଦିଦି ଆମର ସବୁ ଥାନ୍ତି ଆମକୁ ସବୁବେଳେ କହନ୍ତି କାଲି ତମ ଗାଁରେ ଯୋଉ ଗୀତ ଗାଇଛୁ ଆଜି ଆମ ସ୍କୁଲରେ ଆଗ ଗାଁ ତାପରେ ପାଠ ପଢା ହବ ଆମେ ଛୋଟ ଛୋଟ ଆମେ ମନରେ କିଛି ନଥାଏ ଆମେ ସେଠି ଗୀତ ଗାଉ ନାଚୁ ଏମିତି କରିକି ସଙ୍ଗୀତ ପ୍ରତି ଆମର ଭଲ ପାଇବା ଆଉ ସଙ୍ଗୀତ ପ୍ରତି ଶ୍ରଦ୍ଧା ସେଇ କାଳରୁ ବଢିଥିଲା
1: ଏଗଲା ପ୍ରାକ୍ କାଳର କଥା ଆପଣ କହିଲେ ପ୍ରାକ୍ ସଙ୍ଗୀତ ଆପଣ କେମିତି ଗାଉଥିଲେ କିନ୍ତୁ ତାପରେ ପରେ କେମିତି ଆଗକୁ ବଢିଲେ
0: ପ୍ରାର୍ଥନା ବୋଲେ ମୁଁ ସ୍କୁଲରେ ମୁଁ ଆଗ ବୋଲିଲେ ସମସ୍ତେ ବୋଲିବେ ପ୍ରାର୍ଥନା ମତେ ସେଠି ଗୋଟେ ଗର୍ବ ଅନୁଭବ ହୁଏ ଯେ ହେ ମୁଁ ଆଗ ଗାଇଲେ ମୋ ପରେ ପିଲା ଗାଉଛି ବୋଧେ ମୁଁ ଭଲ ଗାଉଛି ତେଣୁ ଗାଇବା ଧୀରେ ଧୀରେ ଗାଇଲୁ ତାପରେ ଗାଁରେ ବେଶୀ ବାର ରାତି ପାଲା ହବ ବାଇଶ ରାତି ରାମଲୀଳା ହବ ବାର ରାତି ରାମଲୀଳା ନାଚ ହୁଏ ରାମଲୀଳା ଭଜନ ଗୁଡା ଆମେ ସବୁ ବୈଷ୍ଣବ ସଦାଶିବଙ୍କର ଆଉ ବୈଷ୍ଣବ ପାଣିଙ୍କର ଲେଖା ଗାଁରେ ଯାତ୍ରା ସମୟରେ ମୁଁ ଗୋଟେ ସପ ପାରି ଚଟେଇ ନେଇ ବସିକିରି ଆମେ ଯାତ୍ରା ଦେଖୁ ଗୀତ ଗୁଡା ଯୋଉ ସବୁ ରାମଲୀଳା ସେ ଗୀତ ଗୁଡା ଏକାଥରେ ମନେ ରଖେ ପାଲାରୁ ଚମ୍ପୁ ଛାନ୍ଦ ଓଡ଼ିଶୀ ଏସବୁ ତାକୁ ବି ମୁଁ ପଦେ ପଦେ ସବୁ ମନେ ରଖିଥାଏ
2: ସେଦିନ ରାଧାରାଣୀ କେତେ ଯେ ନେହୁରା ହେଇଛି ଥରେ ଯମୁନା କୂଳକୁ ଯିବ

ସ୍କୁଲ ସମୟରେ ଗାଏ, ସ୍କୁଲରୁ ଯେତେବେଳେ ଗଲି ହାଇସ୍କୁଲକୁ, ହାଇସ୍କୁଲରେ ସେଇଆ କଣ୍ଠଶିଳ୍ପୀ ଆଜ୍ଞା ସାଧାରଣତଃ କଥା, ଯୋଉଠି କଣ୍ଠଶିଳ୍ପୀଟି ଥାଏ ସିଏ ଯାହା ବି ହେଲେ ଜଣା ପଡ଼ିଯାଏ, କୋଉଠି ଗୁଣୁଗୁଣି ହେଇ ପଦେ ଗାଇଦେଲେ ଲୋକ ପିଲା ସାଙ୍ଗସାଥି ସବୁଠୁ ଉତ୍ସାହିତ କରନ୍ତି, ଆରେ ବଢିଆ ଗାଉଛୁ ଆଉ ଗୋଟେ ଗାଇଲୁ, କି ଟେବୁଲ ଧରି ବସି ପଡେ ଢୋଢା ବା ବଢେଇ ଦିଏ, ଏ ଟେବୁଲ ତାଳରେ ଆମେ ଗୀତ ଗାଇଲୁ। ମୁଁ ଗୀତ ସ୍କୁଲରେ ଗାଉ ଗାଉ ସମସ୍ତେ ଜାଣିଲେ ଚରଣ ଭଲ ଗୀତ ଗାଉଛି, ଆଉ ଧୀରେ ଧୀରେ ହାଇସ୍କୁଲର ବି ପ୍ରାର୍ଥନା ଦାୟିତ୍ୱ ମୋ ଉପରେ ଛଡ଼ାଗଲା। ସାର୍ ମାନେ ଆମ କ୍ଲାସ ଟିଚର କହିଲେ ତୁ ତ ଭଲ ଗୀତ ଗାଉଛୁ, ପ୍ରାର୍ଥନାରେ ଗା, ଆହେ ନୀଳ ଶୈଳ କି ଆହେ ଦୟାମୟ ବିଶ୍ୱ ବିହାରୀ, ଏଇ ଗୀତ ସବୁ ମୁଁ ଗାଇଲେ ପିଲାମାନେ ପ୍ରାର୍ଥନା। ଇଏ ଥିଲା ସ୍କୁଲ ଯାଏ, ସ୍କୁଲରେ କେତୋଟି କମ୍ପିଟିସନ ସେଥିରେ ବି ମୁଁ ଭାଗ ନେଲି।

0: ତାପରର ଯାତ୍ରା ଧୀରେ ଧୀରେ ସ୍କୁଲ ସରିଲା। ସ୍କୁଲ ସରିବା ଭିତରେ ସେ ଅଞ୍ଚଳରେ ଆମ ଗାଁ ପାଖଆଖ ଜାଣିଲେ ଯେ ଚରଣ ସେହି ଜଣେ ଗୀତ ଗାଉଛି, ଚାଲ ତାକୁ ଡାକିବା ଆମ ଗାଁ ଅଷ୍ଟପ୍ରହରୀ।
1: କୋଉ ମସିହାର କଥା ଏଇଟା କହୁଛନ୍ତି ଆପଣ?
0: ଇଏ ହବ ପ୍ରାୟ 85-86-90 ପୂର୍ବରୁ।
1: ଆଜ୍ଞା ଆଜ୍ଞା।
0: 92-93 ବେଳକୁ ମୁଁ ଯେତେବେଳେ ଷଷ୍ଠ ସପ୍ତମ ଅଷ୍ଟମ ପଢିଲିଣି, 92-93-94 ମୁଁ ଅନ୍ୟ ଗାଁକୁ ଯାଏ, ପାଖଆଖରେ ଭଜନ କୀର୍ତ୍ତନ କରେ, ଗୋଟେ ଜାମା ଯାତ୍ରା ପଡ଼େ, ସେଠି ଗୋଟେ ଦିଟା ଗାଇ ଘରୁ କିନ୍ତୁ ନୁତିକିରି ଯାଏ। ମୁଁ ଘରେ କାହାକୁ କହିନି, ଘରେ ସମସ୍ତେ ବାପା ଆଉ ଭାଇମାନେ ଭାବୁଥିଲେ ଏ ପାଠଶାଠ ପଢୁ, ଗୋଟେ ଚାକିରି ବାକିରି କରୁ। ବାପା ଆମର ସାଧାରଣ ଲୋକଟିଏ, ଜଣେ ଆସିବନ୍ଦୀ ଲୋକ, ସଙ୍ଗୀତ ପ୍ରତି ଏତେ ଜ୍ଞାନ ଆମର ନଥାଏ, ଆମ ଗାଁରେ ବି କାହାର ନଥାଏ କି ଆମର ଏତେ ଜ୍ଞାନ ନଥାଏ, ସେଥିପାଇଁ ସଙ୍ଗୀତକୁ ବିଧିବଦ୍ଧ ଭାବେ ପିଲାଦିନୁ ଶିକ୍ଷା କରି ହେଲା, ଯାହା ଯେମିତି ରେଡିଓରୁ ଶୁଣି ଆଉ ଗ୍ରାମଫୋନ୍ ରେକର୍ଡ ସେତେବେଳେ ଥାଏ, ମୋର ମନେ ଅଛି ଗ୍ରାମଫୋନ୍ ରେକର୍ଡରୁ ବଡ ବଡ ଯୋଉ LP ରେକର୍ଡ ସବୁ, ସେ ରେକର୍ଡରୁ ଆମେ ଶୁଣି ମୁଁ ଗୀତ ଗାଉଥାଏ। ଇଏ ଥିଲା ସ୍କୁଲ ସମୟର କଥା। ଯେତେବେଳେ ମୁଁ କଲେଜରେ ପଢିଲି, ବାଙ୍କୀ କଲେଜରେ ମୁଁ ପଢୁଥାଏ, ମୁଁ ଯେତେବେଳେ ବାଙ୍କୀ କଲେଜରେ ପଢିଲି ସେତେବେଳେ ବଡ ବଡ ହଲ୍, ବଡ ବଡ ରୁମ୍, ଗ୍ୟାଲେରୀ, ସେତେବେଳେ ଯେତେବେଳେ ଗୀତ ଗାଉଥାଏ ଆୱାଜଟା ଭାରି ବଢିଆ ଆସୁଥାଏ, ହଲ୍ରେ ଇକୋ ଲାଗୁଥାଏ। ତେଣୁ ପିଲାମାନେ ଯେତେବେଳେ କ୍ଲାସ ସାରି ପଳେଇ ଯାଆନ୍ତି, ମୁଁ କିନ୍ତୁ ସେଇ କ୍ଲାସରେ ବସି ରହିଥାଏ, କ୍ଲାସରେ ବସି ରହି ମୁଁ ନିଜେ ନିଜେ ଗୀତ ଗାଏ। ସେ ମୋ ଗୀତଟା ରିଜାଉଣ୍ଡିଂ ହେଇ ଇକୋ ସୃଷ୍ଟି ହୋଇ ଭଏସ୍ଟା ମୋ କାନକୁ ମତେ ଭାରି ଭଲ ଲାଗେ।

ତେଣୁ ବାରମ୍ବାର ଗାଇ ଗାଇ ମୋ ଗଳାକୁ ବି ମୁଁ କଲେଜ ସମୟରେ ତିଆରି କଲି। ଆଉ ଡ୍ରାମାଟିକ ସେକ୍ରେଟେରୀରେ ମୁଁ ଛିଡ଼ା ହେଇଥାଏ, କ୍ଲାସ କ୍ଲାସ ବୁଲି ମୁଁ ସେତେବେଳେ ପିଲାଙ୍କୁ ଗୀତ ଶୁଣୁଥାଏ, ହିନ୍ଦୀ ଗୀତ, ଓଡ଼ିଆ ଗୀତ। ସେତେବେଳେ କଲେଜ

ମୁଁ ଭାରି ପ୍ରିୟ ହେଲି, ଆମ ସାର୍ ମାନଙ୍କର ପ୍ରିୟ ହେଲି, ପ୍ରିନ୍ସିପାଲଙ୍କର ପ୍ରିୟ ହେଲି। ପ୍ରିନ୍ସିପାଲ ବି ବେଳେ ବେଳେ ଚିଡି ଯାଆନ୍ତି, ଏଡ଼େ ଏଡ଼େ ପାଟିରେ କାହିଁ ଗୀତ ଗାଉଛୁ, ଅନ୍ୟ କ୍ଲାସ ପିଲା ଡିଷ୍ଟର୍ବ ହେବେ। ତେଣୁ କଲେଜରେ ମୁଁ ଡ୍ରାମାଟିକ୍ ସେକ୍ରେଟେରୀ ଛିଡ଼ା ହିଁ ସଙ୍ଗୀତକୁ ମୁଁ ଆଉ ଟିକେ ପ୍ରାଧାନ୍ୟ ଦେଲି। କଲେଜରେ ଯେତେବେଳେ ଆମର ଆସିଥିଲେ ଗେଷ୍ଟ, ସେମାନଙ୍କୁ ମୁଁ ଗୀତ ଶୁଣେଇଲି, ସେ ଗେଷ୍ଟ ମାନେ ବି ମତେ ଭଲ ପ୍ଲାଟଫର୍ମ ଦେଇଥିଲେ ଆଉ ଚାନ୍ସ ଦେଇଥିଲେ। କଲେଜର କଥା, କଲେଜର କଥା ଗୋଟିଏ ଥର ମୁଁ ମନେ ଅଛି, କଲେଜରେ ଆମର ଗେଷ୍ଟ ହେଇକି ଆସିଛନ୍ତି ହେମନ୍ତ ଦାସ, ଆକ୍ଟର ହେମନ୍ତ ଦାସ। ହେମନ୍ତ ଦାସଙ୍କ ଆଗରେ ମୁଁ ଗୋଟେ ଗୀତ ଗାଇଥିଲି।

0: ହିନ୍ଦୀ ଗୀତ ଗୋଟେ ଗାଇଥିଲି, ସେଇ ଗୀତରେ ହେମନ୍ତ ଦାସ ଭାରି ଖୁସି ହେଲେ ଆଉ ମତେ ପଚାରିଲେ ତମ ଘର କୋଉଠି, ମୁଁ କହିଲି ଆଜ୍ଞା ଆମ ଘର ହଉଛି ପାରାଦୀପ କୁଜଙ୍ଗ ତମାଗଡ ଗାଁ। ଏତେ ଚମତ୍କାର ଗାଉଛ, ଏତେ ସୁନ୍ଦର ଗାଉଛ, ତମେ ଆକାଶବାଣୀରେ ଅଡିସନ ଦେଲନି? ମୁଁ କହିଲି ନାଇଁ ସାର୍, ମୁଁ କିଛି ଜାଣିନି କେମିତି ଅଡିସନ ଦିଆଯାଏ। ସେତେବେଳେ ପ୍ଲସ ଟୁ ପଢୁଛି, ତଥାପି ମୁଁ ଜାଣିନଥାଏ ଅଡିସନ ଆକାଶବାଣୀରେ କେମିତି ଦିଆଯାଏ, କୋଉ ଗୀତ ଗାଇ ପାସ୍ କରାଯାଏ।
1: ନନା
2: ଓ
1: ଗାଁ ନା କଣ କହିଲ?
2: କଣ?
1: ଗଜରାଜପୁର।
2: ଗଜରାଜପୁର, ଗଜରାଜ ହେଲା ଐରାବତ,
1: ଐରାବତ
2: ଇନ୍ଦ୍ରଙ୍କ ହସ୍ତି।
1: ହଁ, କାହିଁ ହେଲା
2: କଳା ହସ୍ତି
1: କାହିଁ ହେଲା?
2: ସେ କଥା ତମେ ଜାଣିଥିବ ନନା, ତମର ବାରଆଡେ ମୁଣ୍ଡ।
0: ଦିନକର କଥା, ମୁଁ ଯୋଉ ମେସରେ ରହୁଥାଏ, ମେସ ପାଖରେ ଚାଷ ଜମି କିଛି ଥାଏ।
3: ଆଚ୍ଛା।
0: ସେ ଚାଷ ଜମି ହେମନ୍ତ ସାର୍ଙ୍କର ଥାଏ, ଆକ୍ଟର ହେମନ୍ତ ଦାସଙ୍କର ଥାଏ। ଆମ ମେସ ପାଖରେ ପ୍ରବଳ ପିଜୁଳି ଗଛ ଥାଏ, ସେ ପିଜୁଳି ଗଛରେ ଏନି ଟାଇମ୍ ସେ ପିଜୁଳି ଗଛ ଉପରେ ଚଢି ମୁଁ ପିଜୁଳି ଖାଏ। ମୁଁ ଦେଖିଲି କିଛି ଦୂରରେ ମୁଲିଆ କିଛି କାମ କରୁଛନ୍ତି, ଆଉ ଜଣେ ସାଇକେଲ ଧରି ମୁଣ୍ଡ ଉପରେ ଖଜିରିଆ ଟୋପିଟିଏ ଦେଇ, ଖଜିରିଆ ଟୋପି ଗୋଟେ ଅଛି ସ୍କୋୟାର ସାଇଜର, ଜଣେ କେହି ଜଣେ ଠିଆ ହେଇଛନ୍ତି। ମୁଁ ଧୀରେ ଧୀରେ ପାଖକୁ ଗଲି, ମୁଁ ଦେଖିଲା ବେଳକୁ ମତେ ଲାଗିଲା ଏ ଲୋକକୁ ମୁଁ ଦେଖିଛି କୋଉଠି, ଟିଭିରେ ଫିଲ୍ମରେ। ମୁଁ ବିନା ଦ୍ୱିଧାରେ ଯାଇ ତାକୁ ମୁଣ୍ଡିଆ ମାରିଲି, ନମସ୍କାର କଲି, ବୋଲି ସାର୍ ଆପଣ ହେମନ୍ତ ଦାସ କି ଫିଲ୍ମରେ ରୋଲ କରନ୍ତି? ମୁଁ ମୁହଁକୁ ଅନେଇଲେ, ହସିଲେ, କହିଲେ ହଁ ରେ ବେଟା ତମେ କିଏ? ମୁଁ କହିଲି ମୁଁ ଏଇ ବାକି କଲେଜର ଷ୍ଟୁଡେଣ୍ଟ, ପ୍ଲସ ଟୁ ପଢୁଛି, ଆମ ଘର ପାରାଦୀପ। ଆଉ ସାର୍ ଆମ ମେସ୍କୁ ଟିକେ ଆସିଲେ, ହେମନ୍ତ ସାର୍ ଆମ ମେସ୍କୁ ଆସିଲେ, ଭାରି ମଜା ମଜା କଥା କହିଲେ, ଭାରି ଉତ୍ସାହିତ କଲେ। ମତେ କହିଲେ ତମେ ତ ସିଙ୍ଗର, ଆଉ ତମେ ଗୋଟେ ଗୀତ ଗାଅ। ମୁଁ ବି ସେଠି ଗୀତ ଗାଇଥିଲି,
4: ନିଜଠୁ ନିଜର ଭାବିଥିଲି ତତେ କରିଦେଲି ସତପର, ନିଶ୍ୱାସଠୁ ବେଶୀ ବିଶ୍ୱାସ କରିଲି, ଦେଇଗଲୁ ମତେ ଜହର, ଛଳନା ଛୁରୀରେ ଛାତିକି ଚିରିଲି, କେମିତିକା ପ୍ରିୟା ମୋର, ଛି ଛି ତୋ ପ୍ରେମକୁ ଜୁହାର, ତୋ ପ୍ରେମକୁ ଜୁହାର, ତୋ ପ୍ରେମକୁ ଜୁହାର।

ଧୀରେ ଧୀରେ ହେମନ୍ତ ସାର ସହିତ ମୋର ବନ୍ଧୁତା ବଢିବାକୁ ଲାଗିଲା। ଦିନେ ଦିନେ ହେମନ୍ତ ସାର ଆସନ୍ତି, ମତେ ଡାକନ୍ତି, ମୁଁ ଯାଇ ହେମନ୍ତ ସାରଙ୍କ ପାଖରେ ରୁହେ। ହେମନ୍ତ ସାରଙ୍କ ସହିତ ମୁଁ ସବୁବେଳେ ସାଇକେଲରେ ମୁଁ ବସେ, ବେଳେ ବେଳେ ମୁଁ ଚଲାଏ, ହେମନ୍ତ ସାର ବି ସାଇକେଲରେ ବସନ୍ତି। ଅତି ଘନିଷ୍ଠତା ପରେ ମୁଁ ଦିନେ ଗାଁକୁ ବାହାରି ସାର ମୁଁ କାଲି ଗାଁକୁ ଯାଉଛି, ଖରା ଛୁଟି ହେଲା, ଆଉ ସାର ମୁଁ ଗୀତ କେମିତି କଣ ଗାଇବି। ସାର ସେଠୁ ତାଙ୍କ ପେପର କାଢି ଚିଠି ଗୋଟେ ଲେଖିଲେ, ଲେଖିଲେ, ଖୋକା ଜାଣିବୁ ଏ ପିଲାଟି ଯିଏ ଯାଇଛି ତୋ ପାଖକୁ, ୟା ନା ଚରଣ, ଭଲ ଗୀତ ଗାଉଛି, ତା କଥା ଟିକେ ବୁଝିବୁ, ଇତି ବଡ ଖୋକା। ସାନ ଖୋକା ହେଉଛନ୍ତି ଅକ୍ଷୟ ମହାନ୍ତି, ବଡ ଖୋକା ହେଉଛନ୍ତି ହେମନ୍ତ ଦାସ। ସେ ଚିଠିଟିକୁ ମୁଁ ରଖିଲି। ଆଉ ଗୋଟେ ଚିଠି ଲେଖିଲେ, ଲେଖିଲେ, ଖୋକା ମୋର ଏ ଅସହାୟ ପରିସ୍ଥିତିରେ ତୋର ନିରବତା ମତେ ଆଉ ଦୁଃଖରୁ ଆହୁରି ଦୁଃଖକୁ ଟାଣି ନେଉଛି, ଇତି ବଡ ଖୋକା। ଦୁଇଟି ଚିଠିକୁ ଫିଜିକ୍ସ ବହିରେ ପୁରେଇଲି, ଗାଁକୁ ଗଲି। ମତେ ନିର୍ଦ୍ଦେଶ ଥିଲା ଗଲାବେଳେ ଖୋକାକୁ ଦେଖା କରିବୁ ଆଉ ଏ ଚିଠି ଦେଖା ଦେବୁ। ହେମନ୍ତ ସାର କଥା ନ ମାନି ମୁଁ ଗାଁକୁ ଗଲି।

ସାର୍ ଦେଇଥିବା ହେମନ୍ତ ସାର୍ ଦେଇଥିବା ଚିଠି ଦେଇ ଟିକେ ଧରିଲି ଆଉ ପଚାରି ପଚାରି ସକାଳୁ ସକାଳୁ ମୁଁ କଟକ ବାଦାମବାଡ଼ି ଷ୍ଟେସନ ଓହ୍ଲାଇ ଅକ୍ଷୟ ମହାନ୍ତିଙ୍କ ଗଳି ଖୋଜିଲି। ରିକ୍ସାରେ ବସି ଖୋଜି ଖୋଜି ଅକ୍ଷୟ ମହାନ୍ତିଙ୍କ ଗଳିରେ ଗଲି ଆଉ ତାଙ୍କ ଗ୍ରିଲ୍ ଖୋଲି ଯେତେବେଳେ ଅନେଇଲି ଘର ଆଗରେ କେହି ଜଣେ ଲୁଙ୍ଗି ପିନ୍ଧି ଚଷମା ଦେଇ କଣ ଲେଖାଲେଖି କରୁଥାନ୍ତି। ମୁଁ ଭାବିଲି ବୋଧେ ଇଏ ହେଉଛନ୍ତି ସେଇ ଅକ୍ଷୟ ମହାନ୍ତି ଫୋକା ଭାଇ। ସେଇ ଗ୍ରିଲ୍ ପାଖରୁ ମୁଣ୍ଡିଆଟି ମାରିଲି, ସାର୍ ନମସ୍କାର କହିଲେ କିଏ କଣ ହେଲା। ମୁଁ ସେଠୁ ଭୟରେ ସେ ଚୁଡା ଚାଉଳ ବସ୍ତା ବହି ବସ୍ତାନି ସେଇ ଗ୍ରିଲ୍ ପାଖରେ ତୁ ଚାଲି ଚାଲି ଗଲି। ମତେ କହିଲେ ସେଠି କଣ ଛାଡିକିରି ଆଇଲୁ? ମୁଁ କହିଲି ଆଜ୍ଞା ବହି ବସ୍ତାନି ଚୁଡା ଚାଉଳ, ମୁଁ ବାକି କଲେଜ ଷ୍ଟୁଡେଣ୍ଟ, ବାକି କଲେଜ ଯାଉଥିଲି, ସେଗୁଡା ଆଡ଼କୁ ନେଇ ଆସ। ଆସିବା ପରେ କୁଆଡ଼େ ଆସିଲ? ମୁଁ ଗୋଟିକ ପରେ ଗୋଟେ ଚିଠି ଧରେଇଲି। ପ୍ରଥମ ଚିଠି ଦେଲି ଯେ ଖୋକା ମୋର ଏ ଅସହାୟ ସମୟରେ ତୋର ନିରବତା ମୋତେ ଦୁଃଖରୁ ଆହୁରି ଦୁଃଖକୁ ଟାଣିଦେବ। ଏ ଚିଠିକି ଦେଖି ସେ ଚିଠିର ଉତ୍ତର ଦେଲେ ଅକ୍ଷୟ ମହାନ୍ତି ଯେ ଇଫ୍ ୟୁ କ୍ୟାଣ୍ଟ ଅଣ୍ଡରଷ୍ଟାଣ୍ଡ ମାଇ ସାଇଲେଣ୍ଟ ୟୁ କ୍ୟାଣ୍ଟ ଅଣ୍ଡରଷ୍ଟାଣ୍ଡ ମାଇ ୱାର୍ଡ ଇତି ଖୋକା। ଏ ଚିଠିଟିକୁ ରଖିଲି, ଆଉ ଗୋଟେ କାଢ଼ିଲି, ଖୋକା ଏ ପିଲା ଯିଏ ଯାଇଛି ଚରଣ ତାଙ୍କ କଥା ବୁଝିବୁ ଭଲ ପାଉଛି। ଏ ଚିଠିଟିକୁ ଦେଖି ମତେ ପଚାରିଲେ ତମେ ଗୀତ ଗାଉଛ? ମୁଁ କହିଲି ହଁ ଆଜ୍ଞା। ନିଜେ ଆସିଲେ ହାରମୋନିୟମ ଧରିଲେ, ହାରମୋନିୟମ ଧରି ମୋ ଗୀତ ଶୁଣିଲେ, କହିଲେ ତମେ ଭଲ ଗାଉଛ ଆହୁରି ପ୍ରାକ୍ଟିସ କର।

0: ହଉ ସାଙ୍ଗେ ସାଙ୍ଗେ ଅକ୍ଷୟ ମହାନ୍ତି ମୋ ଭଏସ୍ ଶୁଣି ପସନ୍ଦ କଲେ ଆଉ ସାଙ୍ଗେ ସାଙ୍ଗେ ରାଖାଲ ମହାନ୍ତିଙ୍କ ପାଖକୁ ଚିଠିଟି ଲେଖିଲେ କହିଲେ ଏ ପିଲା ଭଲ ଗାଉଛି ତାଙ୍କ କଥା ତୁମେ ବୁଝିବ ଆକୁ ଗୋଟେ ଚାନ୍ସ ଦେବ। ତାପରେ ଅକ୍ଷୟ ମହାନ୍ତି ତାଙ୍କ ମିସେସ୍କୁ କହିଲେ ମିନୁ ତମ ଅଞ୍ଚଳରୁ କେହି ଜଣେ ଆସିଛି ପିଲାଟିଏ ଭଲ ଗୀତ ଗାଉଛି ତାଙ୍କ ପାଇଁ ସର୍ବତ ଗ୍ଲାସ ଦିଅ। ସର୍ବତ ଗ୍ଲାସ ପିଇଲି ଚୁଡ଼ା ଚାଉଳ ବହି ବସ୍ତାନି ଧରି ଚିଠି ଦୁଇଟିକି ଧରି ଆକାଶବାଣୀ ଆଡ଼କୁ ଗଲି। ପ୍ରଥମ କରି ଆକାଶବାଣୀ ଭିତରକୁ ପଶିଲି ରାଖାଲ ଦାଦାଙ୍କର ଆଡ୍ରେସ୍ ପଚାରି ତାଙ୍କ ଚାମ୍ବରକୁ ଗଲି ଚିଠିଟିଏ ଦେଖେଇଲି। ଚିଠିଟି ପଢି ରାଖାଲ ଦାଦା ବ୍ୟସ୍ତ ବିବ୍ରତ ଇତସ୍ତ ହେଇ ମତେ ଧରି ଚାଲିଲେ ରେକର୍ଡିଂ ରୁମ୍କୁ। ସେତେବେଳେ ରେକର୍ଡିଂ ରୁମ୍ରେ ଓମ୍ ପ୍ରକାଶ ମହାନ୍ତି, ଗୀତା ଦାସ, ମନୋଜ ମିଶ୍ର, ବାକି ସିନିୟର ଆର୍ଟିଷ୍ଟ ମାନେ ସବୁ କାମ କରୁଥାନ୍ତି। ଗୋଟିଏ କୌଣସି ଏକ ନାଟକର ଗୀତ ଚାଲିଥାନ୍ତି। ହଠାତ୍ ମତେ ପଶି ରାଖାଲ ଦାଦା କହିଲେ ଟିକେ ବନ୍ଦ କର, ଗୋଟେ ଅସୁବିଧା ହେଇଛି, ଫକା ଭାଇ ଦେଇଛନ୍ତି ଚିଠିଟିଏ ପିଲାକୁ ପଠେଇଛନ୍ତି, କୌଣସି ନା କୌଣସି ଛୋଟିଆ ହଉ ବଡ଼ ହଉ ଗୋଟିଏ ଗୀତ ତାଙ୍କୁ ବୋଲେଇ ଦିଅ। ଯୋଉଠି ରାଖାଲ ଦାଦା କହୁଛନ୍ତି ଆକାଶବାଣୀର ସିନିୟର ମୋଷ୍ଟ, ତାଙ୍କ କଥା ରହିଲା ସେ ନାଟକରେ ଗୋଟେ ଗୀତ ଥିଲା ହଳୁଆ ଗୀତଟିଏ। ଏଇ ସିଦ୍ଧାନ୍ତରେ ପହଞ୍ଚିଲେ ସେମାନେ ଯେ ଏଇ ହଳୁଆ ଗୀତକୁ ଏଇ ପିଲାକୁ ଦବା ଗାଇଦବ। ଦୁଇ ତିନି ଚାରି ଟେକ୍ରେ ମୁଁ ସେ ଗୀତ ଗାଇଲି।
1: ଗୀତ କଣ ଥିଲା?
0: ସେ ଗୀତ ଥିଲା

0: ସେତେବେଳେ କଣ କେମିତି ଗାଇଥିଲି ମୋର ଆଉ ଖିଆଲ ନାହିଁ,
1: ନୂଆ ନୂଆ
0: ଗାଇ ସାରିଲା ପରେ ମତେ ସମସ୍ତେ କହିଲେ ତମର ଏତିକି ତାରିଖରେ ବାଜିବ ଶୁଣିବ, ମୁଁ ସାଙ୍ଗେ ସାଙ୍ଗେ ଖୁସି ହେଲି, ରାଖାଲ ସାର୍ଙ୍କୁ ଧନ୍ୟବାଦ ଦେଲି, ଅକ୍ଷୟ ମହାନ୍ତି ସାର୍ଙ୍କୁ ଧନ୍ୟବାଦ ଦେଲି।
1: ଆଚ୍ଛା, ଯେତେବେଳେ ପ୍ରଥମେ ମାଇକ୍ରୋଫୋନ୍ ଫେସ୍ କଲେ ଆକାଶବାଣୀର ଷ୍ଟୁଡିଓ ଭିତରେ, ନର୍ଭସ୍ ଥିଲେ କି ନାହିଁ?
0: ନର୍ଭସ ତ ଗୋଟେ ଜାଗାରେ ନର୍ଭସର ଆହୁରି କେତେ ତଳେ କଣ ଅଛି, ଶବ୍ଦ ମୁଁ କହି ପାଉନି ଏମିତି କଣ ଗାଇଲି, ତଥାପି ସାହସ କଲି, ମୁଁ କହିଲି ଆସିଛି ଯୋଉଠୁ, ତଥା ମୁଁ ତ ଗୀତ ଗାଇ ଜାଣୁଥିଲି ଆଗରୁ, ସବୁ ମାଇକ୍ରୋଫୋନ୍ରେ ଗାଇଛି, କେତେ ମାଇକ୍ରୋଫୋନ୍ କୁ ସାମ୍ନା କରିଛି ଆକାଶବାଣୀ।

କହି ପାଉନି କେମିତି କଣ ଗାଇଲି, ତଥାପି ସାହସ କଲି, ମୁଁ କହିଲି ଆସିଛି ଯୋଉଠୁ ତଥା ମୁଁ ତ ଗୀତ ଗାଇ ଜାଣୁଥିଲି ଆଗରୁ, ସବୁ ମାଇକ୍ରୋଫୋନରେ ଗାଇଛି, କେତେ ମାଇକ୍ରୋଫୋନକୁ ସାମ୍ନା କରିଛି, ଆକାଶବାଣୀ ମାଇକ୍ରୋଫୋନକୁ ସାମ୍ନା କଲା ଭିତରେ ଛାତି ଖାଲି ଦର ଦର, ତଥାପି ତିନି ଚାରି ଟେକ୍ରେ ମୁଁ ଓକେ କଲି ଆଉ ସମସ୍ତେ କହିଲେ ହଁ ଠିକ ହେଇଛି, ସେତିକିରେ ମୁଁ ବହୁତ ଖୁସି। ତାପରେ ବାଙ୍କି କଲେଜକୁ ଫେରିଲି ଆଉ ହେମନ୍ତ ସାର୍ଙ୍କୁ ଦେଖା କରି ମୁଁ କହିଲି ସାର୍ ମିଶନ୍ ସକ୍ସେସ।

ହଁ, ଏତେବେଳେ ଯାଏ ସୁରଭି ସହ କଥା ହେଉଥିଲେ କଣ୍ଠଶିଳ୍ପୀ ଅଭିନେତା ଶ୍ରୀଚରଣ ମହାନ୍ତି। ଏ ଏପିସୋଡ଼ରେ ଆପଣ ତାଙ୍କର ପିଲାଦିନର କଥା ଶୁଣିଲେ, କେମିତି ଥିଲା ଆଗକୁ ତାଙ୍କର ଯାତ୍ରା, ଓଡ଼ିଆ ସଙ୍ଗୀତ ଦୁନିଆରେ ଏତେ ବଡ଼ ସ୍ପେସ୍ ସେ କେମିତି ନେଲେ, କେତେ ଥିଲା ସେ ସଂଘର୍ଷ, ଏସବୁ କଥା ଶୁଣିବେ ଆମ ଆସନ୍ତା ସୁରଭିରେ। ଅପେକ୍ଷା କରନ୍ତୁ, ଆଉ ଆଜି ଏଠି ମୋତେ ବିଦାୟ ଦିଅନ୍ତୁ। ଆଜି ଦିନଟି ଆପଣ ସମସ୍ତଙ୍କର ମଙ୍ଗଳମୟ ହେଉ। ନମସ୍କାର।

ସାନ ଖୋକା ଭାଇ ଆଉ ବଡ଼ ଖୋକା ଭାଇଙ୍କ ସ୍ନେହ ଆଶିଷରେ ଗୀତ ଗାଇ ଗାଇ ଆଜି ଅଗଣିତ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନଟିଏ ସୁରକ୍ଷିତ କରିସାରିଥିବା କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଥିଲେ ଆଜି ସୁରଭିର ଅତିଥି। କହୁଥିଲେ ତାଙ୍କ ମନ କଥା, ବଳକା କଥା ଆସନ୍ତା ସୁରଭିରେ। ଆଜି ପାଇଁ ସୁରଭି ଏତିକି। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ଦମୟନ୍ତୀ ବୈକାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ସକାଳ 8:30 ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ। ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀ କୁମାର ବାପି, ଇରା ମହାନ୍ତି ଏବଂ ବାବୁଲ ସୁପ୍ରିୟ। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଦିନ 12:00 ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଘର ଓଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 1:20। ଏଥିରେ ଶୁଣିବେ ଶିଶୁଙ୍କ ସଫଳତାରେ ପିତାମାତାଙ୍କର ଅବଦାନ ସମ୍ପର୍କରେ ସାକ୍ଷାତକାର ଡକ୍ଟର ସଂଯୁକ୍ତ ପରିଡ଼ାଙ୍କ ସହିତ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ମିନତୀ ନାୟକଙ୍କ ସହିତ।

0: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଥିଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ଗୀତ ରଚନା କରିଥିଲେ ହରେକୃଷ୍ଣ ମିଶ୍ର। ଏଇଠି ଶେଷ କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ତାହେଲେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ କୁମାର ବାପି। ବିଜୟ ସୁତାରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ରଞ୍ଜନ କୁମାର।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: CNG ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ CNG ଗାଡି କିମ୍ବା CNG କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800-102-9282।
1: ଏବେ ଗେଲ୍ ଗ୍ୟାସ୍ PNG କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ ଓ ରେଫରେଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800-102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଇରା ମହାନ୍ତି। ପଞ୍ଚାନନ ନାୟକଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶକ ଗଗନ ବିହାରୀ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ବାବୁଲ ସୁପ୍ରିୟ, ଅରୁଣ ମନ୍ତ୍ରୀଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

ବାବୁଲ ସୁପ୍ରିୟ ଗାଇଥିବା ଏହି ଗୀତଟି ସହିତ ଶେଷ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଚାହାତ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ବିନୋଦ ରାଠୋଡ, ନିଦା ଫାଜଲିଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ।

0: ଦିଲ୍ ହେ ତୁମ୍ହାରା ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଅଲକା ଆଗ୍ନିକ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଥିଲେ ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଦିମ ଶ୍ରବଣ। ଶ୍ରୋତାମାନେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ।

ବାଦଲ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ସୋନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତିକାର ସମୀରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଅନୁ ମଲ୍ଲିକ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ବାଜିଗର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ବିନୋଦ ରାଠୋର, ଗୀତିକାର ରାଣୀ ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ।

ବାଜିଗର ଚଳଚ୍ଚିତ୍ରର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ। ଆଜି ପୂର୍ବାହ୍ନ 10:05, ଦିନ 2:15, ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ସୂଚନା ବିରତି ପରେ ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ମାଟ୍ରିକ୍ ଫେଲ୍ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସାହିଲ ହାଡ଼ା ଏବଂ ଇରା ମହାନ୍ତି, ଡକ୍ଟର ନିର୍ମଳ ନାୟକଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଲୋଫର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସାନ ଏବଂ ତପୁ ମିଶ୍ର, ବାପୁ ଗୋସ୍ୱାମୀଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଗୁଡ୍ଲି ରଥ।

ପ୍ରେମରୋଗୀ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ କୁମାର ବାପି ଏବଂ ତପୁ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ପ୍ରଶାନ୍ତ ପାଢ଼ୀ। ଶ୍ରୋତାମାନେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1460 କିଲୋ ହର୍ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଇଡିଅଟ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ, ନିର୍ମଳ ନାୟକଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍ଲି ରଥ।

ସୌରିନ୍ ଭଟ୍ ଗାଇଥିବା ଇଡିଏଟ୍ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ଶ୍ରୋତାମାନେ ପୁଣି ଥରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ରାତି 7ଟାରେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ। ବର୍ତ୍ତମାନ ସମୟ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଅରିଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆକାଶବାଣୀ ଦିଲ୍ଲୀରୁ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଜାଭେଦ ଆଖତରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଶେଖର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଦିଲ୍ ତୋ ବଚା ହେଜି ଚଳଚ୍ଚିତ୍ରରୁ, ଶିଳ୍ପୀ ମୋହିତ ଚୌହାନ, ନୀଲେଶ ମିଶ୍ରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏବେ ଗେଲ୍ ଗ୍ୟାସ୍ PNG କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
4: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ ରେ ପାଆନ୍ତୁ 200 ଛାଡ ଓ ରେଫରେଲ ଉପରେ କ୍ୟାଶ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
3: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
5: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
6: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଆଶିକ ବନାୟା ଆପ୍ନେ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହିମେଶ ରେଶମିଆ, କ୍ରିଷ୍ଣା ଏବଂ ଆହିର। ଗୀତିକାର ସମୀର। ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ।

ୟାରିୟା ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ମହମ୍ମଦ ଇରଫାନ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମିଥୁନ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଅଲ୍ ଇଜ୍ ୱେଲ୍ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅରିଜିତ ସିଂ, ସବିର ଅହମ୍ମଦଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେସେମିଆ।

ଅଲ୍ ଇଜ୍ ୱେଲ୍ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀ ଲାଇଭ୍ ପରିସରରୁ ଆଜି ପାଇଁ ଆପଣଙ୍କ ରେଡିଓ ସାଥୀ ସସ୍ମିତା କହୁଛି। ଶାସ୍ତ୍ର କହେ, ନିଜର ବ୍ୟକ୍ତିଗତ କାମ ପାଇଁ କାହା ଉପରେ ନିର୍ଭର କର ନାହିଁ, ଅନ୍ୟର ସେବା କରିବା ପୂର୍ବରୁ ନିଜେ ନିଜର ସେବକ ହୁଅ। ଯଥାର୍ଥରେ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ କଥା ଶ୍ରୋତା ବନ୍ଧୁ। ବେଳେବେଳେ ଏ କଥାକୁ ଆମେ ନିହାତି ଭୁଲି ଯାଉ ଯେ ସାମାନ୍ୟ ଗୋଟିଏ ବ୍ୟାଗ୍ ବୋହିଲା ବେଳେ ଆଭିଜାତ୍ୟର ନିକିତିରେ ନିଜକୁ ତଉଲି ଗୁଡ଼ାଏ ସମୟ ନଷ୍ଟ କରିଦେଉ। ବ୍ୟାଗ୍ଟି ଖୁବ୍ ହାଲକା ଥାଏ, କିନ୍ତୁ ନିଜ ବ୍ୟାଗ୍କୁ ନିଜେ ବୋହିବାରେ ଆମକୁ ସଙ୍କୋଚ ଲାଗେ। ଚିନ୍ତା କରନ୍ତୁ, ଠିଆ ହୋଇ ମୂଲ୍ୟବାନ ସମୟକୁ ସାରିଦେବେ ନା ନିଜ କାମକୁ ନିଜେ କରିଦେଇ ସମୟ ନଷ୍ଟରୁ ନିଜକୁ ବଞ୍ଚାଇ ରଖିବେ। ଆଜି ଯିଏ ସମୟକୁ ନଷ୍ଟ କରି ଚାଲିଛି, ଏମିତି ଦିନେ ସମୟ ଆସିବ, ସମୟ ତାକୁ ନଷ୍ଟ କରିଦେବ। ଆସନ୍ତୁ ପଣ କରିବା ଶ୍ରୋତା ବନ୍ଧୁ, ସମୟ ଖାତାରେ ନିଜ ପାଇଁ ହସ, ଖୁସି, ସୁଖ, ସମୃଦ୍ଧି ସବୁକିଛି ସାଇତି ନେବା ଆସନ୍ତୁ। ଏମିତି କଥା ସବୁବେଳେ ଆମ ପିତାମାତା ହିଁ ଆମକୁ କହିଥାନ୍ତି ଆଉ ଶିଖାଇଥାନ୍ତି। ତାଙ୍କରି ସୁଖ ଦୁଃଖକୁ ସେ ଲୁଚି ଆମକୁ ବଡ଼ କରି ଚାଲିଥାନ୍ତି। ଠିକ୍ ଯେମିତି ଆମ ବିଶ୍ୱ ପିତା କାଳିଆ ସାଆନ୍ତ ତାଙ୍କର ସବୁ ଦୁଃଖକୁ ଲୁଚାଇ ଦେଇ ଭକ୍ତ ପାଇଁ ହସୁଥାନ୍ତି ସବୁକାଳେ।

ଭଗବାନ ମନୁଷ୍ୟକୁ ପ୍ରତ୍ୟେକ ସମ୍ଭାବ୍ୟ ଉପାୟରେ ରକ୍ଷା କରନ୍ତି, କିନ୍ତୁ ମଣିଷ ନିଜେ ଅସୁବିଧାଗୁଡ଼ିକୁ ଡାକି ଆଣେ। ଆଜ୍ଞା, ବାସ୍ତବରେ ଏହା ନିହାତି ସତ କଥା। ପ୍ରତିଦିନ ରେଡିଓ, ଟିଭି, ଖବରକାଗଜ, ପ୍ରତ୍ୟେକ ଗଣମାଧ୍ୟମ ଆମକୁ ସତର୍କ ସୂଚନା ମାଧ୍ୟମରେ ଜଣାଇ ଦିଅନ୍ତି ଯେ ଖରାର ଉତ୍ତାପ ବଢ଼ୁଛି, ଆଗ ତୁଳନାରେ ତାପମାତ୍ରା ବଢ଼ୁଛି, 46 ଡିଗ୍ରୀ, 47 ଡିଗ୍ରୀ ତାଠୁ ବି ଅଧିକ ହେବାର ସମ୍ଭାବନା ରହିଛି। ଯେତେ ପାରୁଛନ୍ତି ସେତେ ସତର୍କ ରୁହନ୍ତୁ। ହେଲେ ଆମମାନଙ୍କର ସେହି ଅମାନିଆ ଗୁଣ ଆଦୌ ଯାଉନି ଶ୍ରୋତାବନ୍ଧ। ଥଣ୍ଡା ପାନୀୟ, ଆଇସ୍କ୍ରିମ୍, ବରଫ ଆମେ ପିଇ ଚାଲିଛୁ ପାଟି ସୁଆଦ ପାଇଁ, ହେଲେ ପେଟ କଥା ଆମେ ଟିକିଏ ବି ଚିନ୍ତା କରୁନୁ। ଆଗକୁ କହିବି ଶ୍ରୋତାବନ୍ଧ, ଏ ଖରାରେ ବୁଲି ଥଣ୍ଡା ପାନୀୟ, ଆଇସ୍କ୍ରିମ୍, ବରଫ ଖାଇଲେ କ'ଣ ସବୁ ଅସୁବିଧା ହୁଏ। ତା ପୂର୍ବରୁ ଏ ସୁନ୍ଦର ଗୀତ ଆପଣଙ୍କ ପାଇଁ।

ମା ବାପା ପ୍ରତିନିଧି ଆମକୁ ଗଢ଼ିଲା ବେଳେ ତାଙ୍କ ଅନୁଭୂତି ଅନୁଭବରୁ ଗୋଟିଏ କଥା କହିଥାନ୍ତି ସବୁବେଳେ, ପିଲାମାନେ ତୁମେ ଦୁଇଟି କଥାକୁ ଭୁଲିଯିବା ଉଚିତ, ଗୋଟିଏ ତୁମେ ଅନ୍ୟମାନଙ୍କ ପ୍ରତି କରିଥିବା ଉପକାର, ଅନ୍ୟଟି ଅନ୍ୟମାନେ ତୁମ ପ୍ରତି କରିଥିବା ଅପକାର। କାହିଁକି ଜାଣନ୍ତି ଶ୍ରୋତା ବନ୍ଧୁ, ଉପକାର କରିଥିବା କଥାକୁ ବାରମ୍ବାର ମନେ ରଖିଲେ ଅହଂକାର ବଢ଼ିଯାଏ, ଆଉ ଅପକାର କରିଥିବା କଥାକୁ ଭୁଲି ନ ପାରିଲେ ଜୀବନରେ ପଛରେ ରହିଯିବାକୁ ହୋଇଥାଏ। ଚାଲନ୍ତୁ ଗୁରୁଜନମାନଙ୍କର ଏହି ଦୁଇଟି ମୂଲ୍ୟବାନ କଥାକୁ ଆଜିଠାରୁ ପାଳନ କରିବା, ନିଜ ଲକ୍ଷ୍ୟରେ ଆଗେଇ ଯିବା।

ପାଣି ଫୋଟକାରେ ଜୀବନ ଶ୍ରୋତାବନ୍ଧୁ, ଫାଟିଯିବ ଟିକିଏ ଆଘାତ ପାଇଲେ, ଟିକିଏ ସ୍ନେହ ମମତା ଭଲ ପାଇବାର ଉଣା ହୋଇଗଲେ, ଜୀବନଟା ଏମିତି ସହଜରେ ମିଳିନି ଶ୍ରୋତାବନ୍ଧୁ। ଅନେକ ଜନ୍ମ ନେଲା ପରେ ମିଳିଛି ଏତେ ସୁନ୍ଦର ମଣିଷ ଜୀବନ, ତାକୁ ସଜେଇ ମଜେଇ ରଖିବାର ଦାୟିତ୍ୱ ଆମ ସମସ୍ତଙ୍କର। ରୋଷିଗଲେ ମନେଇ ନିଅନ୍ତୁ, ଭାଙ୍ଗିଗଲେ ପୁଣି ଗଢ଼ିବାର ପ୍ରୟାସ କରନ୍ତୁ। ଏ ରୋଷିବା ମନେଇବା ଭାଙ୍ଗିବା ଗଢ଼ିବା ତ ଜୀବନ ଶ୍ରୋତାବନ୍ଧୁ, ହାରିଗଲେ ପଛରେ ରହିଯିବା, ଜିତିବା ପାଇଁ ପ୍ରୟାସ କରିବା ଆସନ୍ତୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ମାଟିକୁ ଛୁଇଁଲା ବେଳେ କେବଳ କାନ୍ଦିବା ଶିଖିଥିଲେ ଆମେମାନେ। କୁଆଁ କୁଆଁ ସ୍ୱରକୁ ଶବ୍ଦରେ ପରିବର୍ତ୍ତନ କଲେ ଆମ ବାପା ମା। ଟଳମଳ ପାଦକୁ ଶକ୍ତ କରି ମାଟିରେ ଥାପିବାର କଳା ଶିଖାଇଲେ ସେମାନେ। ଏବେ ସେମାନେ କେମିତି ଅଛନ୍ତି, ନାନାବାୟ ଗୀତ ତାଙ୍କ କଣ୍ଠରୁ ସ୍ୱର ହୋଇ ଝରି ପଡ଼ୁଛି କି ନାହିଁ, ସେ କଥା ଭାବିବାକୁ ସମୟର ନିଅଣ୍ଟ। ଶ୍ରୋତାବନ୍ଧୁ, ଆମ ପାଖରେ ସମୟ ନାହିଁ କହି ଆମେ ଯେମିତି ଠକି ଚାଲିଛେ ନିଜେ ନିଜକୁ, ଆସନ୍ତୁ ମନେ ପକାଇବା, ଆସନ୍ତୁ ମୁଖସ୍ଥ କରିବା ସେ ନାନାବାୟ ଗୀତ ଆମ ପରପିଢ଼ି ପାଇଁ। ଅନ୍ତତଃ ସେଇତକ ସମୟ ସେମାନେ ମନେ ପଡ଼ିବେ ତ ଆମର।

ଏକ ନିଶ୍ୱାସରେ ସେମାନେ ଗାଉଥିଲେ ଜୀବନର ଗୀତ, ଗୋଟିଏ ଅତୃଢ଼ ବିଶ୍ୱାସରେ ସେମାନେ ବଞ୍ଚୁଥିଲେ ସବୁତକ ଦିନ, ଗୋଟିଏ ସ୍ୱତନ୍ତ୍ର ଭରସାରେ ନିଜର ସବୁତକ ସମୟକୁ ଭସେଇ ଦେଉଥିଲେ ସଂସାର ସାଗରରେ ନାଁଟିଏ କରି। ସେଇ ନାଁ ନିଶ୍ଚୟ କୂଳରେ ଲାଗିବ।

ନିଶ୍ୱାସରେ ଗୋଟିଏ ନିଶ୍ୱାସରେ କେବଳ ଭାବିବାର ସମୟ ଆସିଛି। ସେମାନଙ୍କର ସବୁତକ ସ୍ୱପ୍ନ କ'ଣ ସତରେ ସତ ହୋଇଛି।

ଏମିତି ଗୋଟିଏ ଦୀର୍ଘ ନିଶ୍ୱାସ ହିଁ ଜୀବନ ଶ୍ରୋତା ବନ୍ଧୁ। କିଛି କଥା କିଛି ଗୀତ ଭିତରେ ସରିଗଲା ଆକାଶବାଣୀ ଲାଇଭ୍ର ସମୟ। ଏବେ ଆଉ ଅଳ୍ପ ସମୟ ପରେ ଆପଣ ଯୋଡ଼ି ହେବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ସହ। ଆଜି ପାଇଁ ଆକାଶବାଣୀ ଲାଇଭ୍ ପରିସରରୁ ବିଦାୟ ଦିଅନ୍ତୁ ଆପଣଙ୍କ ରେଡିଓ ସାଥୀ ସସ୍ମିତାକୁ। ରହୁଛି, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ୍ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 12ଟା ଆରମ୍ଭ କରୁଛୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ। ଆପଣଙ୍କ ଫୋନ୍ କଲ୍ ଅପେକ୍ଷାରେ ଦମୟନ୍ତୀ ବୈକାର।

0: ଯଦି ଅଚାନକ ଆମ ପୃଥିବୀ କଥାବାର୍ତ୍ତା ଆରମ୍ଭ କରିଦିଏ, ତେବେ ସେ ଆମକୁ ପ୍ରଥମେ ନିଶ୍ଚୟ ପଚାରିବ ଯେ ମୁଁ ତୁମକୁ ପବନ ଦେଲି, ମୁଁ ତୁମକୁ ଆକାଶ ଦେଲି, ମୁଁ ତୁମକୁ ଜଙ୍ଗଲ ଦେଲି, ମୁଁ ତୁମକୁ ପାଣି ଦେଲି, ମୁଁ ତୁମକୁ ଜୀବନ ଦେଲି, କିନ୍ତୁ ତୁମେ ତା ବଦଳରେ ମୋତେ କ'ଣ ଦେଲ? ବୋଧେ ଏହି ପ୍ରଶ୍ନର ଉତ୍ତର ଆମ କାହାରି ପାଖରେ ନଥିବ। ନିହାତି କାଳ୍ପନିକ କଥାଟିଏ କହିଲି, କିନ୍ତୁ କଥାରେ ଦମ ଅଛି। ଆଜି ସାରା ଦୁନିଆରେ ଗରମ ଲଗାତାର ବଢ଼ୁଛି। କେଉଁଠି ଭୟଙ୍କର ବନ୍ୟା ବାତ୍ୟା ଆସୁଛି, କେଉଁଠି ଜଙ୍ଗଲ ଜଳୁଛି, କେଉଁଠି ପାଣିର ଗୋଟିଏ ବୁନ୍ଦା ପାଇଁ ଲୋକେ ତର୍ସି ଯାଉଛନ୍ତି, କେଉଁଠି ଗରମରେ ଲୋକେ ମରିବା କଥା ଶୁଣିବା ପରେ ବି ଆମେ ମାତ୍ର 2 କି 3 ମିନିଟ୍ ସେ ବିଷୟରେ କଥା ହେଉଛେ, ଚର୍ଚ୍ଚା କରୁଛେ, ଆଉ ତାପରେ ପୁରାପୁରି ନର୍ମାଲ। ଏ ଯେ ଜୁଏଲ, କଥା ସବୁକୁ ସହଜରେ ଯେମିତି ହଜମ କରିଦେଉଛେ, ଥରେ ଭାବନ୍ତୁ ନା, ଯଦି ଏମିତି ଆଉ କେତେ ବର୍ଷ ଚାଲିବ ତେବେ ଆମ ଆଗାମୀ ପିଢ଼ି କୋଉ ଆଉ କେମିତି ଦୁନିଆରେ ବଞ୍ଚିବେ? ଆଗକୁ ଆସୁଛି ବିଶ୍ୱ ପରିବେଶ ଦିବସ, ୱାର୍ଲଡ ଏନ୍ଭାରମେଣ୍ଟ ଡେ, ପରିବେଶର ସୁରକ୍ଷା ପାଇଁ ଗୋଟିଏ ଶପଥ ନେବାର ଦିନ। ଆଜି ଆମେ ଏ ନେଇ କଥା ହେବା। ନମସ୍କାର, ମୁଁ ଦମୟନ୍ତୀ, ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମରକୁ। ଆମକୁ ଫୋନ୍ କରିବା ପାଇଁ ନମ୍ବର ହେଲା 06854230690। ନମ୍ବରଟି ଖୋଲା ରହିଛି, ଜଲ୍ଦି ଜଲ୍ଦି ଜଲ୍ଦି ଜଲ୍ଦି ଯୋଡ଼ି ହେଇଯାଆନ୍ତୁ। ହ୍ୟାଲୋ,
1: ହ୍ୟାଲୋ,
0: ଆଜ୍ଞା କୁହନ୍ତୁ।
1: ନମସ୍କାର,
0: ପ୍ରଥମେ ଆପଣଙ୍କର ଫୋନ୍ ଲାଗିଛି। କେମିତି ଅଛନ୍ତି ସୁବଲ କୁମାର?
1: ଆପଣ
0: ଆମେ ଆପଣମାନେ ଭଲ ଥିଲେ ଆମମାନେ ବି ଭଲରେ ଥାଉ ସବୁବେଳେ।
1: ଧନ୍ୟବାଦ, ଧନ୍ୟବାଦ ଆଜ୍ଞା।
0: କେମିତି କଣ, ମାନେ ଜୁନ୍ ମାସ ଆସିଲେ ପରିବେଶର କଥା ଆସେ, ପର୍ଯ୍ୟାବରଣର କଥା ଆସେ। ଜୁନ୍ ମାସ ଆସିଲେ ପରିବେଶର କଥା ଉଠେ।
1: ଜୁନ୍ ମାସ ଆସିଲେ ତ ଆଜ୍ଞା ଆମର ଜୁନ୍ଟା 15 ଆମେ ଯେନ୍ତାକି ଆମର ବର୍ଷା ସମୟ ଆସିଗଲା ବୋଲି ଭାବସୁ।
0: ବାସ ବର୍ଷା ଆସେ, ଗଛ ଲଗେଇବେ।
1: ଏବେ ତ ଆଜ୍ଞା ମୌସୁମୀ ତ ନେଇ ଆସବା ସାର୍ ଆମର ଓଡ଼ିଶାକେ, ଆଉ ଖରା ତାପମାତ୍ରା ବହୁତ ବଢି ଚାଲିଛି। ଆମେ ତ ସବୁ ସତର୍କତା ସହିତ ଇହାଦେ ବି ଚଲବାକେ ପଡୁଛେ, ଆମେ ଚଲୁଛୁ। ଆପଣଙ୍କର ଯେନ୍ ରେଡିଓରେ ଯେନ୍ ସୂଚନା ବାର୍ତ୍ତା ଦେଉଛନ୍ ସବୁ ପାଳନ କରୁଛୁ ଆଜ୍ଞା।
0: ନାଇଁ ନାଇଁ, ଜୁନ୍ ମାସ ଆସିଲେ ଜୁନ୍ 5 ଆମେ ପର୍ଯ୍ୟାବରଣ ଦିବସ ହିସାବରେ ପାଳନ କରୁ। ପରିବେଶକୁ କେମିତି ସୁରକ୍ଷା ଦେବା, କେବଳ ଏଇଟା ସରକାରଙ୍କର କାମ ନୁହଁ କିମ୍ବା କୌଣସି ବେସରକାରୀ ଅନୁଷ୍ଠାନମାନଙ୍କର କାମ ନୁହଁ, ପ୍ରତ୍ୟେକ ମଣିଷଙ୍କର କାମ, ଆବାଳ ବୃଦ୍ଧ ବନିତାଙ୍କର କାମ ଏଇଟା। ହଁ, ତ ଏଇ ଯୋଉ ଜୁନ୍ 5 ଆମେ ମନଉ ପରିବେଶ ଦିବସକୁ, ଆପଣଙ୍କ ଗାଁରେ କେମିତି କ'ଣ ହୁଏ? ସ୍କୁଲରେ କିମ୍ବା କଲେଜରେ କିମ୍ବା କୌଣସି ସରକାରୀ କାର୍ଯ୍ୟାଳୟରେ ବେସରକାରୀ କାର୍ଯ୍ୟାଳୟରେ ମନା ହଉଥିବ, ଆପଣ ଜାଣିଥିବେ। କୁହନ୍ତୁ
1: ଆଜ୍ଞା। ପ୍ରଥମେ ତ ପରିବେଶ, ଯଦି ଆମେ ପରିବେଶକୁ ସଫା ସୁତୁରା ରଖିବା ଆମେ ନିଶ୍ଚୟ ଆମେ ବି ଭଲ ରହିବା। ଆଉ ପରିବେଶକୁ ଯଦି ସଫା ସୁତୁରା ରଖିବା ଆମେ ସବୁ ପ୍ରକାର ଅସୁବିଧାର ସମ୍ମୁଖୀନ ହେବା
0: ଆଜ୍ଞା।
1: ଆର୍ ଆମର ଗାଁରେ ସ୍କୁଲ କଲେଜରେ ଆଜ୍ଞା ବୃକ୍ଷରୋପଣ ମାନେ ବି ଚାଲିଛେ, ଆଉ ପରିବେଶ ଲାଗି ବହୁତ କିଛି କାର୍ଯ୍ୟକ୍ରମ ମାନେ ଚାଲିଛି ଆଜ୍ଞା, ବେସରକାରୀ ହଉ କିମ୍ବା ସରକାରୀ ହଉ।
0: ଆଜ୍ଞା ଆଜ୍ଞା, ବହୁତ ବଢିଆ। ତ ପ୍ରତ୍ୟେକ ମଣିଷ ବର୍ଷା ଯେତେବେଳେ ଆସୁଛି ଆମେ ଗଛଟିଏ ଲଗେଇବା, ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଚେଷ୍ଟା କରିବା। ଗୋଟେ ସାଧାରଣ ମଣିଷ ପର୍ଯ୍ୟାବରଣର କେମିତି ସୁରକ୍ଷା ଦେବ ସବୁକୁ ପାଳନ କରିବା। ହଁ, ଧନ୍ୟବାଦ। ଆଉ କଣ କହିବେ କି?
1: ଆଉ ମୁଁ ତ ଗୋଟେ କଥା କହିବାକୁ ଚାହୁଁଛେ ଆଜ୍ଞା, ପରିବେଶ ଯଦି ପରିବେଶକୁ ଆମେ ଯଦି ସୁରକ୍ଷା ଦେବାର ଚାହିଁବା ଆମେ ପ୍ରଥମେ ଗଛ ଲଗେଇବାର କଥା
0: ଆଜ୍ଞା।
1: ସେଥିଲାଗି ଆମର କଥା ଅଛି, ଏକ ପେଡ଼ ମା କେ ନାମ। ଆମେ ଗଛ ଲଗାଲେ ଆମର ଯେତିକି ଗଛ ଲଗାମା ଆମେ ସେତିକି ଅମ୍ଳଜାନ ପାଇପାରମା, ପରିବେଶର ସୁରକ୍ଷା ହେଇପାରବା, ଆର୍ ଆମର ସ୍ୱାସ୍ଥ୍ୟ ବି ସବୁ ମଣିଷଙ୍କର ଭଲ ରହିପାରବା ଆଜ୍ଞା।
0: ବହୁତ ବଢିଆ, ବହୁତ ବଢିଆ, ବହୁତ ଧନ୍ୟବାଦ।
1: ହଁ ଧନ୍ୟବାଦ ବୈକାର ମ୍ୟାଡମ, ରହୁଛେ। ନମସ୍କାର,
0: ନମସ୍କାର।

0: ଏମାନେ ହିଁ ତାଙ୍କ କପଡା ବ୍ୟାଗରେ ଦେବେ ଆଉ କିଛି ପଇସା ଆପଣଙ୍କଠୁ ନେବେ, ଆମେ କାହିଁ ସେମିତି କରିବା?
1: ବାସ୍
0: ଆମେ ବ୍ୟାଗ ନେଇଗଲେ କିଛି ଲାଜ ମାଡିବାର ନାହିଁ।
1: ପୂର୍ବ କଥା ମନେ ପକାନ୍ତୁ, ଯେତେବେଳେ ଆପଣ ଛୋଟ ଥିଲେ ଘରେ ବାବା ଯେତେବେଳେ ମାର୍କେଟ ଯାଉଥିଲେ ମାଙ୍କୁ କଣ ମାଗୁଥିଲେ? ବ୍ୟାଗଟା ଦେଲୁ, ସେଇ କପଡା ବ୍ୟାଗ ହିଁ ନେଇକି ସେ ମାର୍କେଟକୁ ଯାଉଥିଲେ ବ୍ୟାଗ ଧରିକି ହାତରେ
0: ଆସୁଥିଲେ। ଆମେ ସବୁ ଅଳସୁଆ ହେଇଗଲୁଣି, ପଲିଥିନ ଦେଲେ, ପଲିଥିନ ଦୋକାନୀ ଭାଇ ଦେଲେ ଧରିଲେ ଚାଲିଲେ,
1: ବାସ
0: ତାକୁ କାଢି ଦେଲେ ତାକୁ ଫୋପାଡ଼ି ଦେଲେ,
1: ସହଜ।
0: ସେଠି ମିଶି ଯାଉଛି ପାଣିରେ ନା ମିଶି ଯାଉଛି ମାଟିରେ ନା ପୋଡ଼ିଲେ ବି ସେଇଟା ଆକାଶକୁ ଖରାପ,
1: ବାସ ପୋଡ଼ିବା ବି ମନା, ପଡିବା ବି ମନା, ପ୍ଲାଷ୍ଟିକକୁ
0: ମନା।
1: ହଁ, ତ ବହୁତ ବଢିଆ, ସମସ୍ତେ ଏଇ କଥାକୁ ବର୍ତ୍ତମାନ ବିଚାର କରନ୍ତୁ, ସମସ୍ତେ ସତର୍କ ହୁଅନ୍ତୁ, ତେବେ ଯାଇ ଏଇ ପରିବେଶ ବଞ୍ଚିବ, ଗୋଟେ ସୁନ୍ଦର ପରିବେଶ ଆମେ ପାଇବା। ଧନ୍ୟବାଦ ସବିତା,
0: ରଖୁଛି, ନମସ୍କାର।
1: ନମସ୍କାର।

0: ହ୍ୟାଲୋ ଦମନ୍ତୀ ମ୍ୟାଡମ୍ ନମସ୍କାର।
1: ନମସ୍କାର, କୁହନ୍ତୁ।
0: ମୁଁ ଶଶିଭୂଷଣ ଚନ୍ଦେଲ, ଗ୍ରାମ ଗୋବିନ୍ଦପୁର, ଜିଲ୍ଲା ଝାରସୁଗୁଡ଼ାରୁ କହୁଥିଲି।
1: ଆଜ୍ଞା, ଟିକେ ଦବି ଦବି କି ଅଛନ୍ତି, କଥା କ'ଣ?
0: ହ୍ୟାଲୋ, ଶୁଭିଲା?
1: ନାଇଁ ନାଇଁ, ଆପଣଙ୍କ ଭଏସ୍ ଟିକେ ଦବିଛି, ମାନେ ଟିକେ ଦୁଃଖ ଦୁଃଖ ଏଇଭଳିଆ ଲାଗୁଛି।
0: ଟିକେ ଦବିକି ଅଛି ଆଉ।
1: ହଁ, ଦୁଃଖରେ ଅଛନ୍ତି କି?
0: ନା, ଦୁଃଖରେ ନାହିଁ, ଟିକେ ଦେହ ଭଲ ହେଇ ନା, ସେଥିପାଇଁ।
1: ହଁ, ସେଇ କଥା କହୁନାହାନ୍ତି ତ ଶଶିଭୂଷଣ, ଆପଣଙ୍କର ଦେହ ଭଲ ନାହିଁ, ଆପଣ ମନେ ପକେଇଛନ୍ତି ଏ କାର୍ଯ୍ୟକ୍ରମକୁ ତ?
0: ଦେହ ଭଲ ଥିଲେ କି ନଥିଲେ ବି ମୁଁ ଶୁଣେ ଶୁଣେ ସବୁବେଳେ ଶୁଣେ ଏଇ କାର୍ଯ୍ୟକ୍ରମ ଶୁଣେ, ପୁରା ପ୍ରାୟ କାର୍ଯ୍ୟକ୍ରମ ଶୁଣୁଛି
1: ହେଲା। ଆପଣଙ୍କ ଗାଁର ନା ଚନ୍ଦେଲ?
0: ଚନ୍ଦେଲ, ହଁ। ନା,
1: କେତେ ବଡ ଗାଁ ହବ ଆପଣଙ୍କର?
0: ନା ନା, ମୋର ଟାଇଟିଲ ହେବେ ଚନ୍ଦେଲ, ମୋର ଆମ ଗ୍ରାମଟା ହଉଛି ଗୋବିନ୍ଦପୁର।
1: ଗୋବିନ୍ଦପୁର, ସରି ସରି, ତ ଗୋବିନ୍ଦପୁର କେତେ ବଡ ହବ ଗାଁ?
0: ଏଇ ବେଶୀ ବଡ ହେବନି, ହେବ ଛୁଟିଆଡେ ଗାଁ ମ୍ୟାଡମ।
1: ଗଛ ପତ୍ର ଅଛି କିମ୍ବା କିଛି ଗଛ ଲଗେଇବା ପାଇଁ ଗାଁରେ ସବୁ ଚେଷ୍ଟା କରନ୍ତି ଆପଣମାନେ? ନାଇଁ ନାଇଁ, ନୂଆ ଗଛ ଲଗେଇବା ପାଇଁ ଏ ଯୋଉ ବର୍ଷା ଦିନ ଆସିଲା ମାନେ ଚେଷ୍ଟା ହୁଏ ଗାଁ ସମସ୍ତେ ମିଶିକିନା, ଗାଁ ଲୋକେ?
0: ହଁ, ଆମ ଗାଁ ଲୋକ ସମସ୍ତେ ମିଶିକି ଗଛ, ନୂଆ ଗଛ ଲଗାନ୍ତି। ଏମିତି ବର୍ଷା ମାସେ ଯେମିତି ଫୁଲ ଗଛ କିମ୍ବା ଆଉ ବି ଯେକୌଣସି ଗଛ ବି ଲଗା ହୁଏ।
1: ଆଜ୍ଞା ଆଜ୍ଞା, ବର୍ତ୍ତମାନ ଦିନକୁ ଦିନ ପରିବେଶ ଆମର ଅସନ୍ତୁଳିତ ହେଉଛି, ବିଗୁଡ଼ୁଛି ପରିବେଶ, ଯାହାଫଳରେ ଆମର ଜଳବାୟୁ ପରିବର୍ତ୍ତନ ଆସୁଛି, ଆମର ଗରମ ବଢ଼ୁଛି, ଗୁଡ଼ାଏ ମାନେ ଆମର ଭୌଗୋଳିକ ଚେଞ୍ଜେସ୍ ଆସୁଛି, ଯାହାକି ମଣିଷ ପାଇଁ ଦୁଃଖଦ ବିପଦ।
0: ହଁ,
1: ଏଇ କଥା ବର୍ତ୍ତମାନ ଗାଁ ଗାଁରେ ସହର ସହରରେ ଚିନ୍ତା କରିବାର ବେଳ ଆସିଲାଣି, ଏ ପ୍ରତି ସମସ୍ତେ ସଜାଗ ହେବାର ବେଳ ଆସିଲାଣି। ଗାଁରେ ସେମିତି ଏ ଯୋଉ ଜୁନ୍ 5 ଆମେ ପରିବେଶ ଦିବସ ମନେଇବା, ଏମିତି କିଛି ଉତ୍ସବ ହୁଏ କି ସେଇଦିନ?
0: ନା, ଆମ ଗାଁରେ ତ ସେମିତି କିଛି ଉତ୍ସବ ହୁଏନି, କିନ୍ତୁ ପରିବେଶ ଦିବସକୁ ମାନୁ
1: ଆଉ। ଠିକ ଅଛି, ଟିକେ ମାନେ କହିବେ କି ଗତ ବର୍ଷ କଣ ସବୁ ହେଇଥିଲା ଏଇ ପରିବେଶ ଦିବସରେ ଆପଣଙ୍କର ଯଦି ମନେ ଅଛି?
0: ଗତ ବର୍ଷ ଗଛ ଲଗା ହେଇଥିଲା, ତାପରେ ମାନେ ଏମିତି ଗାଧେ ଫାଧେ ସଫା ହେଇଥିଲୁ, ନଖ କାଟିଥିଲୁ, ସବୁ ସିଷ୍ଟମ ହେଇଥିଲା ଆଉ।
1: ଆଚ୍ଛା ଆଚ୍ଛା, ବହୁତ ବଢିଆ, ସମସ୍ତେ ତାକୁ ମାନେ ସିରିୟସଲି ମାନନ୍ତୁ, ତେବେ ଯାଇକି ଆମର ଆଗକୁ ଯାଇକି ଭଲ ହବ। ଧନ୍ୟବାଦ ଆପଣଙ୍କୁ କଲ୍ କରିଥିବାରୁ।
0: ନମସ୍କାର
1: ନମସ୍କାର।

0: ହ୍ୟାଲୋ ଶୁଭ ମଦନ ବାପା ନମସ୍କାର।
1: ଆଜ୍ଞା ନମସ୍କାର, କୁହନ୍ତୁ।
0: ମୁଁ ମୁନା ପଣ୍ଡା କୋଟିଲା କନପୁର ଜଗତସିଂହପୁର କହୁଥିଲି।
1: ଆଚ୍ଛା, କଣ କହିବେ ମୁନା?
0: ଆପଣଙ୍କୁ ଧନ୍ୟବାଦ ଦେବେ, ଯାହା ଆଜି ସୁନ୍ଦର ପ୍ରୋଗ୍ରାମ କରିଥିଲେ। ତ ଶ୍ରୀଚରଣ ମହାନ୍ତିଙ୍କ ସାକ୍ଷାତକାର ନେଇଥିଲେ, ବହୁତ ଉଚ୍ଚ କୋଟିର ହେଇଥିଲା, ବହୁତ ସୁନ୍ଦର ଆପଣ ପ୍ରଶ୍ନ ପଚାରିଥିଲେ। ତାପରେ କାଲି ଆପଣଙ୍କ ଆଲମ ପସନ୍ଦ ଉପସନ୍ଦ ଭଳି ବହୁତ ଭଲ ଲାଗିଥିଲା।
1: ଧନ୍ୟବାଦ।
0: ସକାଳେ ବନ୍ଦନା ପ୍ରୋଗ୍ରାମ ସସ୍ମିତା ରାୟ କରିଥିଲେ, ବହୁତ ଉଚ୍ଚ କୋଟିର ହେଇଥିଲା। ଆଉ ଲାଇଭ ଆକାଶ ଶୁଣିଥିଲେ, ସିଏ ବି ବହୁତ ଭଲ ଲାଗିଥିଲା। କିଛି ଧାରା ସତ ଧାରା ବହୁତ ବଢିଆ ଲାଗିଥିଲା।
1: ବହୁତ ଧନ୍ୟବାଦ।
0: ଆଉ ଆର ସପ୍ତାହରେ ଜୟ ମାଙ୍କ ଗୋଟେ ତାଳି ନେଇଗଲେ,

0: ସାକ୍ଷାତ କରିବା ତାକୁ ଶୁଣିଥିଲେ ବହୁତ ଭଲ ଲାଗିଥିଲା। ଦ୍ୱିତୀୟ ରଣ ମହାଦେବଟା ପ୍ରଥମ ଭାଗ, ଦ୍ୱିତୀୟ ଭାଗ ଆର ସୋମବାର ବାଜିବା ଆଉ।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମୁନା। ତ ଜଗତସିଂହପୁରରେ ବିଶ୍ୱ ପରିବେଶ ଦିବସ ଜୁନ ମାସର 5 ତାରିଖରେ ଆମେ ମନାଉ, ତ କଣ ସବୁ କାର୍ଯ୍ୟକ୍ରମ ହୁଏ ମୁନା ଆପଣ ଜାଣିବାରେ?
0: ଠିକ, ଜୁନ 5 ତାରିଖ ଆସିଲେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ସବୁଆଡେ ତଦାରଖ ହେଇଯିବ, କୋଉଠି ଗଛ ଲାଗିବ, କୋଉଠି ସବୁ ଲାଗିବ, ତାପରେ ସବୁଆଡେ ରାସ୍ତାଘାଟ ଗଛ ଲାଗିଗଲା। ଠିକ ଆର ବର୍ଷ ଦେଖେ ସେ ଗଛ ବର୍ଷ କିଛି ନ ଦେଖେ, ଗୋରୁ ଖାଇଲା କିଏ ମଣିଷ ପାଣି ନେଇଗଲେ, ଏମିତି ସବୁ ଚାଲିଛି। ଖାଲି ଆମେ ପାଳନ କରୁଛେ, କିନ୍ତୁ ତାକୁ ପ୍ରକୃତ କେମିତି ଗଛଟା ଆମେ ବଞ୍ଚେଇ ରଖିବା, ତା ସହିତ ପ୍ଲାଷ୍ଟିକ କମ୍ ବ୍ୟବହାର କରିବା, ବିନିମୟରେ ଆମେ ଯୋଉ ଏସି କୁଲର ଫ୍ରିଜ୍ ଆକୁ ଟିକେ କମ୍ ବ୍ୟବହାର କରିବା, ନିଶ୍ଚିନ୍ତ ପରିବେଶ ଆମ ପରିବର୍ତ୍ତନ ହବ। ତାପରେ ଆଉ ଗୋଟେ ଦେଖନ୍ତୁ, ଏବେ ଦେଖନ୍ତୁ ଗାଡି, ମାନେ ଗୋଟେ ଗାଡି ଦେଖନ୍ତୁ, ଏଇ ତେଲ ପାଇଁ କେତେ ଲୋକ ହଇରାଣ ହେଲେ, ତଥାପି ଲୋକ ବୁଝୁନାହାନ୍ତି। ଯୋଉଠି 4,000 ଗାଡି ଦେବେ, ଯୋଉଠି ଚାଲିବା ବାଟ ଗାଡି, ଏତେ ଅବସ୍ଥା ହେଲା ବାଟେ ଯଦି ଲୋକ ନ ସୁଧୁରିବେ, ତାହେଲେ ଆପଣ ବିଶ୍ୱ ପରିବେଶ ଦିବସ ପାଳନ କରି କିଛି ମିଳିବନି।
1: ଆଜ୍ଞା ଆଜ୍ଞା, ଲୋକଙ୍କୁ କେବଳ ମାନେ ସଚେତନ କରିବା ପାଇଁ ଏଇ ଦିବସଟି ପାଳନ ହେଇଥିଲା 1972।
0: ଆଜ୍ଞା
1: ହଁ,
0: 1972 ବର୍ଷ ହେଇଗଲାଣି, ଲୋକ ଜାଣିଛନ୍ତି ଆମ ପରିବେଶ କଣ କଲେ ଆମ ପରିବେଶ ଭଲ ରହେ, ଲୋକ ସବୁ ଜାଣିଛନ୍ତି। ଯଦି ନିଜେ ଚେଞ୍ଜ ହଉଥିବେ ତାକୁ ଉଠେଇ ରଖେ, ଆମେ ଯଦି ସବୁବେଳେ ନିଜ ସୁବିଧାଟା ଦେଖିବା, ତାହେଲେ ଏମିତି ପରିବେଶ ବିଗିଡିବ, ଏମିତି ଅଚାନକ ଖରା ହବ, ଅଚାନକ ବର୍ଷା ହବ, ଦୁର୍ଘଟ ଏମିତି ହବ, ତେଣୁ ଆମେ ଜାଣିଛେ ଏହାର ଭୟଙ୍କର କଣ ଆମେ ଜାଣିଛେ,
1: ଜାଣିଛେ
0: ପ୍ରତିକାର ଆମେ ଜାଣିଛେ, କିନ୍ତୁ ଚେଞ୍ଜ ହୋଇଥିବା ତାକୁ ଉଠେଇ ପକେ।
1: ଆଜ୍ଞା, ଆପଣ ଗଣନା କରନ୍ତୁ ମୁନା, ଯେ 1972 1972 ସଂଯୁକ୍ତ ରାଷ୍ଟ୍ରର ଗୋଟେ ମହାସଭାରେ ଏଇ ଯୋଉ ବିଶ୍ୱ ପରିବେଶ ଦିବସକୁ ଆରମ୍ଭ କରାଯାଇଥିଲା ଜୁନ 5 ରେ।
0: ଦେଖନ୍ତୁ, ଆମେ ଯଦି 54 ବର୍ଷ ଲାଗିଲା ଆମେ ପରିବର୍ତ୍ତନ କରିପାରିଲେନି, ଆମେ 2047 ବିକଶିତ ଭାରତ କେମିତି ସ୍ୱପ୍ନ ଦେଖିବା? ପରିବେଶ ନେଇକି ଆମେ ସ୍ୱପ୍ନ ଦେଖିବା, ତା ମାନେ ରାସ୍ତାଘାଟ ବଢେଇ ଚାଲିବା, କଳକାରଖାନା ବଢେଇ ଚାଲିବା, କୋଠାବାଟି ବଢେଇ ଚାଲିବା, କିନ୍ତୁ ମାଟି ମାସ ଆମେ କମେଇ ଚାଲିବା। ଆକୁ ଯଦି ଆମେ ସ୍ୱପ୍ନ ଦେଖି ଏଇସବୁ ବଢେଇ ଚାଲିବା, ଆମ ଭାରତ ବିକଶିତ ହବନି, କାରଣ ପରିବେଶ ସେତେବେଳେ ନଥିବ। ଯଦି ପ୍ରକୃତି ପରିବେଶ ଠିକ ନ ରହିବ, ଆପଣ ଯେତେ ବିକଶିତ କରନ୍ତୁ ଜମା କୌଣସି ଉନ୍ନତି ହେବନି, କାରଣ ପ୍ରକୃତି ନେଇକି ମଣିଷ ବଞ୍ଚନ୍ତି, ପଶୁପକ୍ଷୀ
1: ବଞ୍ଚନ୍ତି,
0: ନଷ୍ଟ ଆମେ ହିଁ କରିବା,
1: ତାହେଲେ
0: ଆମେ ସ୍ୱପ୍ନ ଦେଖିଥିବା ତା ଯାହା, ଆପଣ ଭାବୁଥିବେ ଆମେ ଯାହା ସ୍ୱପ୍ନ ଦେଖୁଥିବେ 2047 ଆମ ଅବସ୍ଥା କଣ ଥିବ।
1: ଡେଭଲପମେଣ୍ଟ ଏବଂ ଏନଭାରମେଣ୍ଟ ଆରି ଭିତରେ ବାଲାନ୍ସ ରହିବା ନିହାତି ଦରକାର।
0: ପ୍ରତ୍ୟେକ ଜିନିଷରେ ବାଲାନ୍ସ ଅଛି, ଆମେ ସୀମା ରେଖା ଭିତରେ ସବୁକିଛି କାର୍ଯ୍ୟ ଯାଇ କରିବା ତାହେଲେ ଠିକ ଠାକ୍ ପାଇଲ। ଆମେ ପରିବେଶକୁ ଦୃଷ୍ଟି ଦେବା, ଗଛ ଲଗାଇବା, ଜଙ୍ଗଲ ସୃଷ୍ଟି କରିବା, ତା ସହିତ କୋଠାବାଡ଼ି ଯଦି କରୁଛେ, କିଛି 2 ବଖରା ଘର କଲେ ମାଟି ଘର କରିବା, ତାହେଲେ ଦେଖନ୍ତୁ ମାଟି ଘର ରହିଲା, କୋଠାର ରହିଲା, ଆମେ ମାଟି ଘରକୁ ଭାଙ୍ଗି ଦେବା, କୋଠାର କରିବା, ମାଟି ଜାଗାରେ ଆମେ କଂକ୍ରିଟ ଢଳେଇ କରିଚାଲେ ଆମେ ବିକଶିତ ଭାରତ ଦେଖିପାରିବା, କାରଣ ଯୋଉ ଜଳବାୟୁ ପରିବର୍ତ୍ତନ ହଉଛି, ଆମେ ତ ଚାଷ ଗୋଟେ କରିବା ନା, ଆମେ ଆହାର କୋଉଠି ପାଇବା?
1: ବାସ ଏଇ କଥା ହିଁ କୁହାଯାଉଛି, ଆଜି ମଣିଷ ଟେକ୍ନୋଲୋଜିରେ ବହୁତ ଆଗରେ, ସ୍ପେସରେ ଯାଇକି ପହଞ୍ଚିଲାଣି, ଆମେ AI ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ବନେଇ ପାରିଛେ, ବଡ ବଡ ସ୍ମାର୍ଟ ସିଟି ବନେଇ ପାରିଛେ, କିନ୍ତୁ ନେଚର ପ୍ରକୃତିକୁ ଭୁଲି ଯାଉଛେ ଆମେ।
0: କିନ୍ତୁ ସବୁକିଛି ଆମେ ଆଗେଇ ଚାଲିଛେ, କିନ୍ତୁ ନିଜ ପ୍ରକୃତି ପାଇଁ ଆମେ କିଛି କରିବାନି, ବର ପ୍ରକୃତିକୁ ଆମେ ନଷ୍ଟ କରି ଚାଲିଛେ। ଖାଲି ସରକାର ଦର୍ଶନ ସମତରେ ଏଠି କିଛି ଭାଗି ରହୁଛି, ଆମେ ଚେଷ୍ଟା କରିବା, ମୁଁ କେତେ ପ୍ଲାଷ୍ଟିକ କମ୍ ବ୍ୟବହାର କରିବି, ମୁଁ କେତେ ଗାଡି କମ୍ ବ୍ୟବହାର କରିବି, ମୁଁ କେତେ ଯୋଉ କଂକ୍ରିଟ ଜଙ୍ଗଲ କମ୍ ବ୍ୟବହାର କରିବି, ସେଟା ନିଜ ଉପରେ ନିର୍ଭର କରୁଛି। ଆମେ କହିବା ଅପା କରୁଛନ୍ତି, ଆମେ ଅପା କରୁଛନ୍ତି, ଅପା କଥା ଛାଡ଼ିଦେ, ମୁଁ କେତେ ପରିବେଶ ପାଇଁ ଯୋଗଦାନ ଦେଉଛି ସେଟା ନିଜ ଉପରେ ନିର୍ଭର କରୁଛି। ଆମେ ଅନ୍ୟ କାଙ୍କୁଟି ଦେଖା ପୂର୍ବରୁ ନିଜେ କଣ କରିବେ ସେଇଟା ଦେଖିବା।
1: ବାସ ବହୁତ ବଢିଆ, ବହୁତ ଭଲ ଲାଗିଲା ମୁନା, ଆପଣ ସବୁ କାର୍ଯ୍ୟକ୍ରମ ଆମର ଶୁଣୁଛନ୍ତି, କମେଣ୍ଟସ କରୁଛନ୍ତି, ବହୁତ ବଢିଆ କଥା, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା।
0: ଆପଣ ଆମେ ପରିଶ୍ରମ କରି ଆମ ପାଇଁ ପ୍ରୋଗ୍ରାମ କରୁଛନ୍ତି, ଆମେ ଯଦି ନ ଶୁଣିବୁ ମତାମତ ନ ଦେବୁ, ଆପଣ ପ୍ରୋଗ୍ରାମ କରୁଛନ୍ତି ଭଲ କି ମନ୍ଦ ଆପଣ ଜାଣିନାହାନ୍ତି, ଆମେ ପ୍ରୋଗ୍ରାମ ଶୁଣିଲୁ, ଭଲ ମନ୍ଦ ଆମେ ଶୁଣିକି କହିଲୁ, ଆପଣ ଆମେ ଖୁସି ହେଲେ, ଯଦି କିଛି ଭୁଲ ଭଟକାର ହେଉଛି ଆପଣ ନିଜର ସୁଧାରିଲେ ଆହୁରି ଭଲ ପ୍ରୋଗ୍ରାମ କରେ। ଖାଲି ଫୋନ କରିଦେଇକି ଗପିବା ଗୁଞ୍ଜନ ସେ ଡାଇଲଗ୍ ଶୁଣି ତାହେଲେ ମୋ ପସନ୍ଦ, କିନ୍ତୁ ଆଜି ପ୍ରୋଗ୍ରାମଟା ଦେଖନ୍ତୁ ଆପଣଙ୍କୁ ବହୁତ ଭଲ ଲାଗିଲା।

0: ଲାଇଭ୍ ଆକାଶ ଗଲେ କୋଉ ବିଷୟରେ ଆଲୋଚନା ହେଲା ତାକୁ ଯଦି ଆମେ କହିପାରିବେ ତାହେଲେ ଆମେ ଶୁଣିଲା ଯେ ପିତୃ ମାତୃ ଉପରେ ସଚିନ୍ଦାରେ ଆଲୋଚନା ବହୁତ ଭଲ ଲାଗିଲା, ଉଚ୍ଚକୋଟିରେ ଆଲୋଚନା ହେଇଥିଲା, ଗୀତ ବି ଠିକ୍ ପଡିଥିଲା ଟପିକ ନେଇକି, ଖାଲି ପ୍ରୋଗ୍ରାମ ଭଲ ଲାଗିଲା କଣ, କୋଉ ବିଷୟରେ ଆଲୋଚନା ହେଲା ସେ ବିଷୟରେ ଯଦି ଆମେ ଆଲୋଚନା କରିବା ତାହେଲେ ଆମେ ଜାଣିବା ସେ ରେଡ଼ିଓ ଆମେ ଶୁଣିବା ଆପଣ ମାନଙ୍କ ପରିଶ୍ରମ ଗଲା ଆପଣ ମାନେ
1: ଧନ୍ୟବାଦ ମୁନା।
0: ଆଉ ଅପା ଆପଣଙ୍କୁ ଗୋଟେ ଛୋଟିଆ ଅନୁରୋଧ, ସଙ୍ଗୀତା ପାତ୍ର ହୁଅନ୍ତୁ, ତାପରେ ଲୀନା ମ୍ୟାଡାମ, ଅରୁଣା ମ୍ୟାଡାମ, ଆଙ୍କୁ ଟିକେ ଅଧିକା ଲାଇଭ୍ ଆକାଶ ଦେଲେ ଟିକେ ବହୁତ ଭଲ ହେଲା, ତାଙ୍କ ପ୍ରୋଗ୍ରାମ ବହୁତ ବଢିଆ ଲାଗୁଛି।
1: ଠିକ ଅଛି, ବହୁତ ବହୁତ ଧନ୍ୟବାଦ, ରଖୁଛି,
0: ରହୁଛି, ମାଆଙ୍କ ଆଗେ ପ୍ରାର୍ଥନା କରୁଛି, ଆପଣ ସବୁବେଳେ ସୁସ୍ଥ ରୁହନ୍ତୁ, ନିରୋଗୀ ରୁହନ୍ତୁ, ଦୀର୍ଘଜୀବୀ ରୁହନ୍ତୁ, ମା ଶାଳା ଆପଣଙ୍କ ମନସ୍କାମନା ସବୁ ପୂର୍ଣ୍ଣ ହେବ, ଏତିକି କହି ରହୁଛି, ନମସ୍କାର।
1: ନମସ୍କାର, ନମସ୍କାର।

0: ନମସ୍କାର।
1: ମୁଁ ଭୁବନେଶ୍ୱର ବାସନ୍ତି କହୁଛି।
0: ଆଚ୍ଛା, ଟିକେ ବ୍ୟସ୍ତ ଅଛନ୍ତି କି ବାସନ୍ତି?
1: ଆରେ
0: ବା, ଶାଗ ଭାଜୁଛନ୍ତି?
1: ଆଜ୍ଞା।
0: ଲୁଣ ଲଙ୍କା ଠିକ୍ ରେ ପଡିଛି ତ ଶାଗରେ?
1: ଆଜ୍ଞା, ପକେଇଛି।

0: କଣ କରନ୍ତି ଆପଣ ଜୁନ ମାସର ପାଞ୍ଚ ତାରିଖରେ ବାସନ୍ତୀ କୁହନ୍ତୁ। ହ୍ୟାଲୋ
1: ଆଜ୍ଞା।
0: କଣ କରନ୍ତି ପରିବେଶ ଦିବସରେ, କଣ ସବୁ ଚିନ୍ତା କରନ୍ତି ପରିବେଶ ପାଇଁ କୁହନ୍ତୁ।
1: ପରିବେଶ ତ ଆମେ ତ ସୁରକ୍ଷା ସବୁ କରୁଛେ, କିନ୍ତୁ ଆଜିକାଲି ଲୋକମାନେ କାନିଲେ ଆମେ ଏଠି ଗଛ ଲଗଉଛେ, ଯୋଉଠି ଅଳିଆ ଦେଖୁଛେ ଆମର ଗୋଟେ ଗ୍ରୁପ ଅଛି, ଆମେ ମିଶିକି ଯାଇକି ଗଛ ଲଗଉ, ଯୋଉଠି ଅଳିଆ ଦେଖୁ ସବୁ ସଫା କରୁ, ମନା କରୁ ଯେ ଅଳିଆ ପକାନ୍ତୁ। ଆଉ ସେମାନେ ଅଳିଆ ପକେଇଲେ ଆମେ ତ ରାଜନୀତି ଆମେ ମନା କରିଦେଇକି ଆସୁ, ରାତିରେ ଯାଇକି ଦଶଟା ବାରଟାରେ ପିନ୍ଧିକି ଆସୁଛନ୍ତି। ଆଉ ତଥାପି ଆମେ ଭୁଏନ୍ସି ବାଲାକୁ ବି କମ୍ପ୍ଲେନ୍ କଲୁଣି କେତେ ଥର, ଆଉ ତୁମେ ସେ ଅଳିଆ ପକଉଛନ୍ତି, ସିସି କ୍ୟାମେରା ଲଗାନ୍ତୁ। ଆଉ ପଲିଥିନ ପକେଇଲା ମାନେ ତ ଗାଈ ମାନେ ଖାଉଛନ୍ତି, କୁକୁର ମାନେ ଖାଉଛନ୍ତି, ସେମାନଙ୍କ ପେଟ ଖରାପ ହେବ, ଏଇଟା ବି ଆମେ ମନା କରିଦେଲୁ ପକେଇବା ପାଇଁ।
0: ତାହେଲେ
1: ତ କେହି ମାନୁନାହାନ୍ତି, ଆମେ ଆପଣଙ୍କୁ କରିବା କହୁନାହାନ୍ତି,
0: ମାନିବା ପାଇଁ ବାଧ୍ୟ। ଆପଣ ସେଇଭଳି ଆକ୍ସନ ନିଅନ୍ତୁ। କୋଉଠି ଦେଖନ୍ତୁ ବାସନ୍ତୀ, ବର୍ତ୍ତମାନ ନଦୀ ନାଳ ବନ୍ଧ ପୋଖରୀ ସବୁ କୁଢା କୁଢା ଅଳିଆରେ ଭର୍ତ୍ତି, ପାଣି ଆଉ ନାହିଁ ସେଠି, ଯୋଉ ବି ପାଣି ରହୁଛି ସେଟା ପାଣି ନୁହଁ। କୋଉଠି ଜଙ୍ଗଲ
1: ପାଣି ରହୁଛି, ଅଳିଆ ପକେଇଲା ମାନେ ହେଲା।
0: ଆଜ୍ଞା ଆଜ୍ଞା,
1: ସେମାନେ ତ ଗାଈ ଗୋରୁ ପିଉଛନ୍ତି, ସେ ଗାଈ ଗୋରୁ ସେମାନେ ସେଠି ଗାଧୋଉଛନ୍ତି।
0: କୋଉଠି ଜଙ୍ଗଲରେ ଭୟାବହ ନିଆଁ ଲାଗୁଛି,
1: ତାଙ୍କ ଦେହରେ ସବୁ ଟିପିଟିପି ହେଇକି ସବୁ ଟୋକାଟପାଇକି ଘା ଭଳିଆ ବାହାରୁଛି,
0: ବାସ ପାଣି ଦୂଷିତ ପାଣି, ସେଟା ପାଣି ନୁହଁ ମୁଁ କହିଲି ନା। କୋଉଠି ଜଙ୍ଗଲରେ ନିଆଁ ଲାଗିଯାଉଛି, ଏକର ଏକର ଜଙ୍ଗଲ ପୋଡି ଯାଉଛି, କୋଉଠି ମାନେ ଯୋଉଠି ଜଙ୍ଗଲ ଥିଲା ସେଠି ପଦା ହେଇକି ଘର
1: ହେଇଗଲା।
0: ପ୍ଲାଷ୍ଟିକ ମାନେ ପୃଥିବୀକୁ ଏମିତି କବଳିତ କରିଛି, ସେ ପୁରା ଅଣନିଶ୍ୱାସୀ ହେଇକି ଛଟପଟ ହଉଛି ପୃଥିବୀ ବର୍ତ୍ତମାନ।
1: କେତେ ଥର ତ ହେଲାଣି, କିନ୍ତୁ ପ୍ଲାଷ୍ଟିକ ଓଡିଶାରେ କେବେ
0: ହଟିବନି, ହଠାତ୍ ବନ୍ଦ କରି ଦିଆଯାଉଛି। ଆଜ୍ଞା ଆଜ୍ଞା, ହଠାତ୍ ବନ୍ଦ କରି ଦିଆଯାଉଛି, ବେନ୍ କରି ଦିଆଯାଉଛି, ପୁଣି ଚାଲୁଛି, ସବୁଆଡେ ଆହୁରି ପ୍ଲାଷ୍ଟିକ ଅଧିକ ଅଧିକ ବ୍ୟବହାର ହଉଛି। ମାନେ ଘରେ ଆପଣ ଦେଖନ୍ତୁ, ଆପଣଙ୍କ ନିଜ ଘରେ ଦେଖନ୍ତୁ, ଆମ ଯୋଉ ରୋଷେଇ ଘରେ ପ୍ରଥମେ ଯୋଉ ଆମେ କଂସା ପିତ୍ତଳ ରସ ସବୁ ୟୁଜ୍ କରୁଥିଲେ, ବର୍ତ୍ତମାନ ସବୁ ପ୍ଲାଷ୍ଟିକର ହେଇଗଲାଣି। ଆମେ ଖାଇବା ତାଳି ପ୍ଲାଷ୍ଟିକ ପ୍ଲେଟ, ପ୍ଲାଷ୍ଟିକର ଚାମଚ, ପ୍ଲାଷ୍ଟିକର ଡବା, ସବୁ ପ୍ଲାଷ୍ଟିକ ଗୋଟେ ଷ୍ଟାଇଲ ହେଇଗଲାଣି। ଆମେ ପ୍ଲାଷ୍ଟିକ ଅଛି ଆମ ଘରେ, କିନ୍ତୁ ସେଇ ପ୍ଲାଷ୍ଟିକ ଆମ ସ୍ୱାସ୍ଥ୍ୟକୁ କେତେ କ୍ଷତି କରୁଛି ଏ କଥା କେହି ଚିନ୍ତା କରୁନି।
1: ସେଇଟା ଦେଶ ବାପା ଦେଶ ଆମେ ସମସ୍ତେ ମିଳିମିଶିକି ଚିନ୍ତା କରୁଛେ, ତାହେଲେ କିଛି ରକ୍ଷା ହୁଅନ୍ତା, କିନ୍ତୁ ଆମେ ଯଦି ଆମେ କହିବା ଆମେ ମାନୁଛେ, ଆଉ ଦଶ ଜଣ ମାନୁନଥିବେ,
0: ବାସ ମିଳିମିଶିକି ନୁହଁ, ନିଜେ ନିଜେ ହିଁ ଚେଷ୍ଟା କରିବା। ଏବେ ମିଳିମିଶିବା କହିଲେ ଗୋଟେ ବଡ଼ କାମ ହବ, ସେଇଟା ଗୋଟେ ବଡ଼ ସମସ୍ୟା ଆସିବ, ନିଜେ ନିଜେ ହିଁ ଯାହା ଆମେ ପାରୁଛେ, ଜଣେ ଜଣେ ହିଁ ଯାହା ପାରୁଛେ ଆମେ ତାକୁ ହିଁ କରିବା ବର୍ତ୍ତମାନ ଆମେ। ହଁ, ଏଇଟାକୁ କରିବା ପାଇଁ ବର୍ତ୍ତମାନ ଶପଥ ନେବା ଜୁନ ପାଞ୍ଚ
1: ତାରିଖ।
0: ହଁ, ବାସ ବାସ ସମସ୍ତଙ୍କୁ କୁହନ୍ତୁ, ରିକ୍ୱେଷ୍ଟ କରନ୍ତୁ, କେମିତି ଆମ ଦ୍ୱାରା ଗୋଟେ ଆମେ ସାଧାରଣ ହେଲେ କଣ ହେଲା, ଆମ ଦ୍ୱାରା କଣ ହେଇପାରିବ ଆମେ ସେଇଟା ଚିନ୍ତା କରିବା। ଆଜ୍ଞା ଆଜ୍ଞା ଆଜ୍ଞା, ଠିକ ଅଛି ବାସନ୍ତୀ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି, ଆମେ ଗୀତ ଶୁଣଉଛୁ ଆପଣଙ୍କୁ।
1: ଆଜ୍ଞା,
0: ନିହାତି ନିହାତି, ଧନ୍ୟବାଦ।

କଥା ଆପଣଙ୍କର ଗୀତ ଆମର ଲାଇଭ ଫୋନ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ତାପସ କହୁଛନ୍ତି ଢେଙ୍କାନାଳରୁ। କେମିତି ଅଛନ୍ତି ତାପସ? ବଢିଆ। ଗରମ ହଉଛି ଗାଁରେ, ନିଆଁ ବାହାରୁଛି, ଗରମ ଗାଁରେ କେମିତି ହଉଛି କୁହନ୍ତୁ। ଗାଁରେ ଏଥିପାଇଁ ଗରମ ହଉଛି, ଗାଁରେ ନଦୀ ନାଳ ନାହିଁ, ଗାଁରେ ଜଙ୍ଗଲ ନାହିଁ, ଗାଁ ଭିତରେ ଆମ୍ବ ତୋଟା ନାହିଁ।

0: ଗାଁ ଭିତରେ ଗଛ ନାହିଁ, ସେଇଥିପାଇଁ ଗରମ ହଉଛି ଗାଁରେ। ଆଗରେ ଗାଁ ମାନଙ୍କରେ ତ ବିଲକୁଲ ଗରମ
1: ହଉନଥିଲା,
0: ବାସ ଲୋକେ ଗଛ କାଟନ୍ତୁ ଆମେ ଗଛ ଲଗେଇବା, ଆମକୁ ଦେଖିକି ସେମାନେ ପୁଣି ଗଛ ଲଗେଇବେ। ଆଜ୍ଞା ଆଜ୍ଞା, ଆପଣ କେତେଟା ଗଛ ଲଗାନ୍ତି ଯେତେବେଳେ ବର୍ଷା ଆସେ? ତାପସ
2: ଦ ପର୍ସନ ୟୁ ଆର ସ୍ପିକିଙ୍ଗ ୱିଥ ହାଜ୍ ପୁଟ୍ ୟୋର କଲ ଅନ୍ ହୋଲ୍ଡ, ପ୍ଲିଜ୍ ଷ୍ଟେ ଅନ୍ ଦ ଲାଇନ୍।
0: ତାପସ ଫୋନ କରିଥିଲେ ଢେଙ୍କାନାଳରୁ, ଅଧା କଥା ହେଇଥିଲେ। ଆପଣ ସମସ୍ତେ ବର୍ତ୍ତମାନ ଅଛନ୍ତି ଆକାଶବାଣୀ ଜୟପୁରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ପରିସରରେ। ଆମ ନମ୍ବର ହେଲା 06854230690, ନମ୍ବର ବୁଲାନ୍ତୁ, ଆମ ସହିତ କଥା ହୁଅନ୍ତୁ ଆଉ ଗୀତ ଶୁଣନ୍ତୁ। ହ୍ୟାଲୋ, ଆଜ୍ଞା କୁହନ୍ତୁ। ନଡ଼ିଆ ଗଛ ଲଗେଇଛନ୍ତି?
1: ଆଚ୍ଛା,
0: ହଁ ଲେମ୍ବୁ ଆଉ ନଡ଼ିଆ। ବା ଲେମ୍ବୁ ଫଳିଲାଣି? ବା ବହୁତ ବଢିଆ, ନିଜେ ଗଛ ଲଗେଇଛନ୍ତି ଆଉ ନିଜେ ଫଳ ଖାଉଛନ୍ତି।
1: ଲେମ୍ବୁ ବର୍ଷ ତଳେ
0: ଲଗାଇଥିଲା,
1: ଲେମ୍ବୁ
0: ଫଳୁଛି। ଆରେ ଆରେ ଆରେ ରେ, 4 ବର୍ଷରେ ଫଳ ଧରୁଛି, ଲେମ୍ବୁ ହଉଛି 2 ବର୍ଷ ହେଲାଣି। ଏ ବର୍ଷ କଣ ଲଗେଇବେ ଯେତେବେଳେ ବର୍ଷା ଆସିବ? ତାପସ ପିଜୁଳି ଲଗେଇବେ, ଆମ୍ବ ଲଗାନ୍ତୁ, ଅଛି କି ଘରେ ନଥାଉ? ଆପଣ ବାହାରେ କା ଜମିରେ ବି ଲଗେଇଦେବେ, ବଡ ହବ ଗଛ। ଗଛ ଲଗେଇବା ଗୋଟେ ମାନେ ଭଲ କାମ, ମହତ କାମ, କାହିଁ ବାଡେଇବି? ଆଚ୍ଛା ଆଚ୍ଛା, କିନ୍ତୁ କୋଉଠି ରାସ୍ତା କଡ କୋ ଖାଲି ଜାଗା ଦେଖିକି ଲଗାନ୍ତୁ ନା, ସମସ୍ତେ ସମସ୍ତେ ସବୁ ଜାଗାରେ ବର୍ତ୍ତମାନ ଲଗଉଛନ୍ତି ଗଛ। ଗଛ ଲଗେଇବା ହଉଛି ପ୍ରଥମ କାମ ବର୍ତ୍ତମାନ ଆମର। ତାପସ ବହୁତ ବହୁତ ଧନ୍ୟବାଦ ଫୋନ କଲେ, ଆମ ସହିତ କଥା ହେଲେ। ଆପଣ ଗଛ ଲଗେଇଛନ୍ତି, ନଡ଼ିଆ ଗଛ ଲଗେଇଛନ୍ତି, ଲେମ୍ବୁ ଗଛ ଲଗେଇଛନ୍ତି, ବହୁତ ବଢିଆ କଥା।
1: ନାଇଁ
0: କାଜୁ ଗଛ ବି ଅଛି, ହଁ ଲଙ୍କା ଆମ୍ବ ଗଛ ଯେଉଁଥିରେ କାଜୁ ବାହାରେ,
1: ନାଇଁ
0: ଆଚ୍ଛା ଆଚ୍ଛା ଆଚ୍ଛା, ବହୁତ ବଢିଆ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆମେ ଗୀତ ଶୁଣଉଛୁ ଆପଣଙ୍କୁ, ହଁ

0: ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ।
1: ଆଜ୍ଞା ନମସ୍କାର, ମୁଁ ଆର୍ଗେ ଏଡ଼ିପା ବାନିପୁର ପଞ୍ଚାୟତରୁ କହୁଛି।
0: ଆରେ ଏଡ଼ିପା ଭାଇ, କେତେ ଦିନ ପରେ ଆପଣ କଲେ? ଘଣ୍ଟାଟେ ହେଲା ଲଗଉଛନ୍ତି। ରିସା ବେଶୀ ରିସା ଲାଗୁଛି ନାଇଁ?
1: ରିସା ନାଇଁ,
0: ମୋର ଫୋନ କାହିଁ ଉଠଉ ନାହାନ୍ତି? ନାଇଁ ମୋର ଫୋନ କାହିଁ ଉଠଉ ନାହାନ୍ତି? ମୁଁ ଘଣ୍ଟାଟେ
1: ଏମିତି କିଛି ନାଇଁ। କେତେ ଭାଇ ଭଉଣୀ ମାନେ ସବୁ ଫୋନ କରୁଛନ୍ତି, ସମସ୍ତଙ୍କର ଶୁଣିବା ଗୋଟେ ମଜା ଆଗା ନା,
0: ମଜା ଲାଗୁଛି। ଆପଣଙ୍କର ବାର୍ନିପୁଟରେ ଯୋଉ ବଡ ବଡ ଗଛ ଅଛି ରୋଡ ସାଇଡରେ, କେତେ ଆପଣଙ୍କ ବାର୍ନିପୁଟର ରୋଡ ସାଇଡରେ ବଡ ବଡ ଗଛ ନାହିଁ? ହଁ, ତ କେତେ ବର୍ଷ ହେଲା ସେ ଗଛ ଲାଗିଛି? ଆପଣଙ୍କର ଛୋଟବେଳଠୁ ଲାଗିଥିବ ବୋଧେ? ଏବେ ବାର୍ନିପୁଟରେ ଆପଣ ମାନେ ଗଛ ଲଗଉଛନ୍ତି କି ନାହିଁ ସେଠି ଯେତେ ଜଣ ରହୁଛନ୍ତି? ଜଙ୍ଗଲ ପଦା କରିଦଉଛନ୍ତି, ଘର ଦ୍ୱାର ଭର୍ତ୍ତି ହେଇଯାଉଛି।
1: ନାଇଁ ସବୁ ହଇରାଣ ହଉଛନ୍ତି, ସବୁ ମତେ ଘର ନାହିଁ, ଦୁଆର ନାହିଁ, ଏଇଟା ନାହିଁ, ସେଟା ନାହିଁ ବୋଲିନା ବେଶୀ ହଇରାଣ ହଉଛନ୍ତି। ଇଆଡ଼େ ଦେଖିଲେ ପଇସା ଥିବା ଲଗାଇ ସବୁ ସଫା ସୁତୁର କରି ଚାଲୁଛନ୍ତି,

0: ଫସଲଦାର ଚୁପଚାପ ସବୁ ଚୁପଚାପ ହେଲା
1: ଆଜ୍ଞା ଆଜ୍ଞା ଆଜ୍ଞା
0: ଆମେ ଆମେ ଏଇଠି ଜନ୍ମ ନେଇକିନା ଆମେ ଗୋଟେ ଚାକିରିଟେ ଜମି ବି ଆମେ କରିପାରୁନୁ କାହିଁକି ବୋଲେ ସରକାରର ଜାଗା ଆମକୁ କି ଦରକାର ବୋଲା ଇଆଡ଼େ ପଇସା ଲୁଟିଆଳୁ ଆଉ କି
1: ଆଜ୍ଞା ଆଜ୍ଞା ବର୍ତ୍ତମାନ ସମସ୍ତେ ଗୋଟେ ଗୋଟେ ପ୍ରତ୍ୟେକ ମଣିଷର ଗୋଟେ ଗୋଟେ ଘର ଅଛି ନାଇଁ ପରିବାରରେ ଯଦି ଚାରି ଭାଇ ଅଛନ୍ତି ଚାରି ଭାଇଙ୍କର ସେପାରେଟ ଗୋଟେ ଗୋଟେ ଘର ଅଛି
0: ଚାରି ଭାଇ ଅଛି ବୋଲେ କାଲିକି ତାର ପିଲା ଟୁକି ହବ ପିଲା ଟୁକି ହବ ସବୁ ଦରକାର ଅଛି କି ନାଇଁ
1: ବାସ୍ ସମସ୍ତଙ୍କ ପାଇଁ ଜାଗା ଦରକାର ଅଲଗା ଘର ଦରକାର ଯାହାଫଳରେ ଜଙ୍ଗଲ କଟୁଛି ପଦା ବଢୁଛି ହଁ ଲୋକେ ହଇରାଣ ହୋଇଛନ୍ତି ଆଉ ଗୋଟେ କଥା ଆପଣ ମାର୍କ କରିଥିବେ ଯେ ବର୍ତ୍ତମାନ ଯୋଉ ନ୍ୟୁଜରେ ଆମେ ଶୁଣୁଛେ କିମ୍ବା ଦେଖୁଛେ ଟିଭିରେ ଗରମ ପାଇଁ ଏତେ ଲୋକ ମରିଗଲେଣି ଆମେ ସେଇ ଗୋଟେ କି ଦୁଇ ମିନିଟ୍ ବିଚଳିତ ହଉଛେ ଆହା ମରିଗଲା ତାପରେ ଏଜ୍ ୟୁଜୁଆଲ ନର୍ମାଲ ହେଇଯାଉଛେ ସହଜରେ ଆମେ ହଜମ କରିଦଉଛେ ଏ କଥାକୁ ହଁ ତ ଏମିତି ଯଦି ବେଶୀ ଦିନ ଚାଲିବ ତାହେଲେ କଣ ହବ ଆମେ ଆମର ଆଗାମୀ ପିଢି କୋଉ ଦୁନିଆରେ ବଞ୍ଚିବେ ଆପଣ ଚିନ୍ତା କରିଛନ୍ତି କେବେ
0: ନା ଏଇଟା ପାଇଁ ମୁଇଁ ଗୋଟେ କଣ କହିବା କଥା ବୋଲେ ଯେ ଯେବେ ଯାକ ନାଇକି ନିଜ ମୃତ୍ୟୁକୁ ଦେଖିବ ନା ବିଶ୍ୱାସ କରିବ ମୁଁ ବି ମତେ 50 ବର୍ଷ ହେଇଗଲାଣି ମୁଁ ବି ଆଜିକାଲି ମୋର ବୟସ ହେଇଗଲାଣି ମୁଁ ଆଗରେ ଫୁଟବଲ କ୍ରିକେଟ ସବୁ ଖେଳୁଥିଲି ସବୁ ସବୁ ଆଡେ
1: ବୁଲୁଥିଲି
0: ପୂର୍ବରୁ ମୋର ପାଇଁ କିଛି ବୁଲିକିନା କିନ୍ତୁ ଆଜିର ସମୟରେ ଦେଖିଲେ ନେଇକି ତାହି ଗଲେ ନେଇକି ଅଧା କିଲୋମିଟର ଗଲେ ମତେ ହାଲିଆ ଲାଗିଯାଉଛି ପାଣି ଦରକାର ପଡୁଛି ଖରାପ ହେଇଯାଉଛି ଦେହ ଖରାପ ହେଇଯାଉଛି ତେଣୁକରି ମୁଇଁ ବି କହୁଛି ଭାଇ ମାନେ ଯେଉଁମାନଙ୍କୁ 50 ବର୍ଷ 40 ବର୍ଷ ଉପରେ ବୟସ ହେଇଯାଇଛି ଘରରୁ ପଦା ବାହାରିବା ପୂର୍ବରୁ ଟିକେ ଘରେ ଭଲକିରି ଖାଇକିରି ଘରରୁ ପଦାରେ ବାହାରନ୍ତୁ ଖରା ହେଲେ ବିଲକୁଲ ବାହାରନ୍ତୁ ନାହିଁ କାମ ଯଦି କରବାର ଅଛି ବୋଲେ କୁଲି କାମ କରିବାଟା ଆମର ଦ୍ଵାରା ହେଇପାରିବ ନାହିଁ ଆମେ ଛୋଟିଆ ମୋଟିଆ କାମ କରିକିନା ମିଶା ଯେମିତି ହଉ ଆମର ପରିବାରକୁ ବଞ୍ଚାଇବାର ଅଛି ଗଛ ଲତା ଅଲଗାର ତ ନାନୀ ଆଜି କହୁଛନ୍ତି ଗଛ ଲଗାଇବାର କେତେ ବଡ କଥା ବୋଲି କିନ୍ତୁ କିସ୍ କରବା ଆମର କୋରାପୁଟ ଯାକ ପୁରା ଜଙ୍ଗଲ ଆକା ତଥାପି ଆଜିକାଲି ଲୋକମାନେ ନେଇକି ସବୁ ସଫା କରିକିନା ଯେ ଯାହାର ପାଇଁ ବୋଲି ପ୍ଲଟ ପାଇଁ ବୋଲିକିରି ଯୋଜନା କରିକିନା ସବୁ ଖାଉଛନ୍ତି ଆମେ କିଛି କରିପାରୁ ନାହିଁ
1: ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ବଢିଆ ବହୁତ ବହୁତ ଧନ୍ୟବାଦ ଆର କେ ଏଡ଼ିବା ଭାଇ ଆମେ ଗୀତ ଶୁଣୁଛୁ ଆଉ କଥା ଏବେ ହଁ କୁହନ୍ତୁ
0: ନାଇଁ ଗୋଟେ ମେସେଜ ଦେବାକୁ ଚାହୁଁଛି ଏବେ ଗତକାଲି ନା ପରଦିନ ଆମର ଗୋଟେ ଉଷା ମେଡିକାଲ ପାଖରେ ଗୋଟେ ଆକ୍ସିଡେଣ୍ଟ ହେଲା ତିନ ଜଣ ବାଇକ ରେ ମରିଗଲେ ନାନୀ
1: ଆଜ୍ଞା ଆଜ୍ଞା
0: ଖାଲି ବାଇକ ଆକ୍ସିଡେଣ୍ଟ ବାଇକ ଟୁ ବାଇକ ଆଗା ଭେଣ୍ଡିଆ ପିଲାମାନେ ମୁଇଁ ସମସ୍ତଙ୍କୁ ମୁଇଁ ଅନୁରୋଧ କରୁଛି ଭାଇ ସମସ୍ତେ ଗୋଟେ ବଞ୍ଚ ଆରି ସମସ୍ତେ ଗୋଟେ ଅନୁଭବ କର ମତେ 50 ବର୍ଷ ହେଲା ତମକୁ 18 ବର୍ଷ ଅଛି ଆରେ ତମେ 32 ବର୍ଷ ବଞ୍ଚବାର ଅଛି ବଞ୍ଚିକିନା ତମେ ଆଗକୁ ଭଲରେ ଦୁନିଆ ଦେଖ ବୋଲବାଟା ଯୋଉଠି ଗଲେ ବି ହେଲମେଟ ପିନ୍ଧ ଗାଡି 30-40 ଭିତରେ ରଖ କୁଆଡେ କୁଆଡେ ଗଲେ ଇଆଡେ ସିଆଡେ ସବୁ ଦେଖ ସିଗନାଲ ଦେଖ ଗାଡି ଦେଖ ସୁଚ୍ଛାରେ ଗୋଟେ ତିନି ପରିବାରର ପରିବାର ଗଲା ବହୁତ ଦୁଃଖର ବିଷୟ କଥା
1: ଶୁଣନ୍ତୁ ମୁଁ ଗୋଟେ କଥା କହୁଛି କନଷ୍ଟ୍ରକ୍ସନ ବଢୁଛି ଇଣ୍ଡଷ୍ଟ୍ରି ବଢୁଛି ତା ସହିତ ଯାନ ବାହନ ସବୁ ବଢୁଛି ଗୋଟେ ଘରେ ଗୋଟେ ଗୋଟେ ପରିବାରରେ 4-4 ବାଇକ୍ ଅଛି ହଁ ଯାହାଫଳରେ ଏଇ ଯୋଉ ଏକ୍ସିଡେଣ୍ଟ ସଡ଼କ ଦୁର୍ଘଟଣା ଘଟୁଛି ଦିନ ସକାଳ ପାଇଲେ ରାସ୍ତାଘାଟ କେବଳ ବାଇକ୍ରେ ଭରପୁର ହେଇଯାଉଛି କେହି ଟ୍ରାଫିକ୍ର ନିୟମ ମାନୁନାହାନ୍ତି ହେଲମେଟ୍ ପିନ୍ଧୁନାହାନ୍ତି ଯାହାଫଳରେ ଯୋଉ ହେଲମେଟ୍ ନିଜର ଜୀବନ ବଞ୍ଚିଯିବ ତାକୁ ସେମାନେ ଖାତିର କରୁନାହାନ୍ତି ହେଲମେଟ୍ ନେଉନାହାନ୍ତି ହେଲମେଟ୍ କେବଳ ପିନ୍ଧୁଛନ୍ତି ପୋଲିସର ଚେକିଂ ଭୟରେ ନିଜର ଜୀବନକୁ ସୁରକ୍ଷା
0: କର୍ମଚାରୀ ଆଜ୍ଞା ମାନେ ଯୋଉମାନେ ଅଛନ୍ତି ସମସ୍ତଙ୍କୁ ମୋର ଅନୁରୋଧ 300 ମିଟର 400 ମିଟର କି ଗୋଟେ 500 ମିଟରକୁ ଦୂରକୁ ଗୋଟେ ଗୋଟେ ଚେକପୋଷ୍ଟ ରଖନ୍ତୁ ଛୋଟିଆ ପିଲା 14 ବର୍ଷରୁ ସେପକା ଗାଡି କିଏ ଚଲେଇବାକୁ ଦିଅନ୍ତୁ ନାହିଁ ଯେଉଁମାନେ ହେଲମେଟ ପିନ୍ଧୁଛନ୍ତି ସେମାନଙ୍କୁ ଚଲେଇବାକୁ ଦିଅନ୍ତୁ ଅନ୍ୟ ପିଲାମାନଙ୍କୁ କାହାକୁ ଚଲେଇବାକୁ ଦିଅନ୍ତୁ ନାହିଁ ଏଥିପାଇଁ ବହୁତ କଷ୍ଟ ହଉଛି
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଗୀତ ଶୁଣିଲେ
0: ନମସ୍କାର।

0: ହଁ, ଗଛ କେତେ ଲାଗିଛି ମନ୍ଦିର ଚାରିଆଡେ? ମନ୍ଦିର ଚାରିଆଡେ ଗଛ କେତେ ଲାଗିଛି ସେଇ କଥା ପଚାରୁଛି। ଆଚ୍ଛା ଆଚ୍ଛା, କାହିଁକି ନା ସ୍ୱୟଂ ଭଗବାନ ବି ବୃକ୍ଷ ମୂଳେ ପୂଜା ପାଇବା ପାଇଁ ଭଲ ପାଆନ୍ତି,
1: ବୃକ୍ଷ
0: ପ୍ରକୃତିକୁ ନେଇକି ସେ।
1: ଆଜ୍ଞା, ବୃକ୍ଷସ୍ଥ ନାରାୟଣ, ମନସ୍ଥ ନାରାୟଣ, ଆତ୍ମାସ୍ଥ ନାରାୟଣ, ସିଂହସ୍ଥ ନାରାୟଣ,
0: ଆଜ୍ଞା,
1: ବିଶ୍ୱାସସ୍ଥ ନାରାୟଣ, ଭକ୍ତିସ୍ଥ ନାରାୟଣ, ସବୁ ନାରାୟଣ ରୂପରେ।
0: ଆଜ୍ଞା ଆଜ୍ଞା, ବୃକ୍ଷ ପୂଜା
1: ନାରାୟଣ ଜଗତ ବ୍ୟାପକ।
0: ଆଜ୍ଞା,
1: ବୁଝିପାରିବେ?
0: ଯୋଉ ବୃକ୍ଷକୁ ଆମେ ପୂଜା କରୁନ ନା, ସେଇ ବୃକ୍ଷ ଔଷଧୀୟ ବୃକ୍ଷ, ତୁଳସୀ ହେଲା, ଅଁଳା ହେଲା, ପିପଳ ହେଲା, ସବୁ ବୃକ୍ଷ ଆମର କାମକୁ ହିଁ ଲାଗେ, ଆମର ମଣିଷର ହିତ ପାଇଁ ସେ ବୃକ୍ଷ ସବୁ।
1: ଆମେ ମାନବ ସମୁଦ୍ରେ ଆମର ଡାକ୍ତର ଅଛି, ଆମେ ପାଟି ଖୋଲିଛି, ଆମେ କହୁଛେ ଆମର ଇଏ ଅଛି, ଇଏ ହେଉଛି ଜଙ୍ଗଲର ବୃକ୍ଷ, ଜଙ୍ଗଲର ବୃକ୍ଷ, ଜଙ୍ଗଲରେ ଯୋଉ ଜୀବଜନ୍ତୁ ମାନେ ଅଛନ୍ତି ତାଙ୍କ ପାଟି ଖୋଲିଛି, ଇଏ ବୃକ୍ଷଟା ସେଠି ଅଛି, ଯାହାର ଦେହ ଥିଲା ଯୋଉ ପ୍ରସ୍ତୁତ ଥିଲା ନା, ରସିରେ ବୃକ୍ଷରେ ଆସି ଘଟେଇଲେ ତାଙ୍କର ଲୋକ ବଦଳିବେ। ବଦଳିବ ଆଉ ମଣିଷର ସ୍କିନ୍ ଇନଫେକ୍ସନ୍ ଭଲ କରିଦେବ, ତାଙ୍କର ଘଟି ହେଲେ ନା ବୁଲେଇ ଦେବେ।
0: ଆଜ୍ଞା, ବହୁତ ବଢିଆ, ଆପଣଙ୍କ ସହିତ କଥା ହଉ ହଉ ସମୟ ଆସିକି ହେଇଗଲାଣି। ଆଜ୍ଞା, ଧନ୍ୟବାଦ ଆପଣଙ୍କୁ କଲ୍ କରିଥିବାରୁ। ଶ୍ରୋତାବନ୍ଧୁ, ଆପଣ ବିଚାର କରନ୍ତୁ, ଆମର ଆସନ୍ତା ପିଢ଼ିକୁ ଆମେ ଗୋଟେ ସୁନ୍ଦର ସବୁଜ ପୃଥିବୀ ଦେଇପାରିବା କି? ଏହି ପ୍ରକୃତି, ନଦୀ, ଝରଣା, ବଣ, ପାହାଡ଼, ଧରିତ୍ରୀ, ଆକାଶ, ଚହ୍ନ, ଏହା କେବଳ ନାଁ ନୁହଁ, ଏହା ଆମର ନିଶ୍ୱାସର ଶକ୍ତି, ଏହା ଆମ ଜୀବନର ଆଧାର, ଏହାକୁ ବଞ୍ଚାନ୍ତୁ। ରହୁଛୁ, ନମସ୍କାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ନିର୍ଝରିଣୀରେ ଏଥର ଶୁଣନ୍ତୁ ବେହେଲାରେ ଧୁନ, ଶିଳ୍ପୀ ହେଲେ ବିଜୟ କୁମାର ସାମନ୍ତରାୟ।

0: ଏଇଠି ଶେଷ ହେଲା ବାଦ୍ୟଯନ୍ତ୍ରର ଧୁନ୍ କାର୍ଯ୍ୟକ୍ରମ ନିର୍ଝରିଣୀ ଆକାଶବାଣୀ ଜୟପୁର। ଶୁଣନ୍ତୁ ଚାଷବାସ କଥା।
1: ବାଇଗଣ ଓଡ଼ିଶାର ଏକ ପ୍ରଧାନ ଏବଂ ଲୋକପ୍ରିୟ ପନିପରିବା ଚାଷ। ଏହା ବର୍ଷସାରା ଚାଷ କରାଯାଇପାରୁଥିବାରୁ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳର ଚାଷୀମାନେ ଏହା ଉପରେ ନିର୍ଭର କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି। ଆମ ରାଜ୍ୟର ଜଳବାୟୁ ଏବଂ ମାଟି ବାଇଗଣ ଚାଷ ପାଇଁ ବେଶ୍ ଅନୁକୂଳ। ତେବେ ବାଇଗଣ ଚାଷ ପାଇଁ ସୂର୍ଯ୍ୟଲୋକ ପଡ଼ୁଥିବା ନିଗିଡ଼ା ଦରସା ମାଟି ସବୁଠାରୁ ଉତ୍ତମ ଅଟେ। ପ୍ରଥମେ ତଳି ପକାଇ ଗଛ ପ୍ରସ୍ତୁତି କରାଯିବ। ପ୍ରାୟ 3-4 ସପ୍ତାହର ତଳି ଗଛକୁ ମୂଳ ଜମିରେ ଧାଡ଼ିକୁ ଧାଡ଼ି ପ୍ରାୟ 2-3 ଫୁଟ ବ୍ୟବଧାନରେ ରୋପଣ କରାଯାଏ। ଏଥିପାଇଁ ଜମିକୁ ଭଲ ଭାବେ ହଳ କରି ଗୋବର ଖତ ଓ ସୁପର ଫସ୍ଫେଟ୍ ଆଦି ସାର ପ୍ରୟୋଗ କରିବା ଆବଶ୍ୟକ। ଗଛ ବଢ଼ିବା ସମୟରେ ନିୟମିତ କଡ଼ା ଖସା କରି ଘାସ ସଫା କରିବା ଦରକାର। ଖରାଦିନେ 5-6 ଦିନ ବ୍ୟବଧାନରେ ଏବଂ ଶୀତଦିନେ 10-12 ଦିନ ବ୍ୟବଧାନରେ ଜଳସେଚନ କରିବା ଉଚିତ। ବାଇଗଣ ଗଛରେ ସାଧାରଣତଃ କାଣ୍ଡବିନ୍ଧା ଓ ଫଳବିନ୍ଧା ପୋକର ଭୟ ଅଧିକ ପରିମାଣରେ ଦେଖାଯାଏ। ଏଥିପାଇଁ ଜୈବିକ କୀଟନାଶକ ବା ନିମ୍ବ ଅର୍କ ବ୍ୟବହାର କଲେ ଫସଲ ସୁରକ୍ଷିତ ରହେ। ପଲିମିକ୍ସ ବା ଉନ୍ନତ କିସମର ବିହନ ବ୍ୟବହାର କଲେ ଅମଳ ଅଧିକ ପରିମାଣରେ ହୁଏ। ତେବେ ବାଇଗଣରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

0: ଏକ ଆଉ ଆମେ ସମସ୍ତେ ଜାଣିଛେ ଓଡ଼ିଶାର ପ୍ରସିଦ୍ଧ ଡାଲମା ଠାରୁ ଆରମ୍ଭ କରି ବାଇଗଣ ଭର୍ତ୍ତା ପର୍ଯ୍ୟନ୍ତ ସବୁଥିରେ ଏହାର ବ୍ୟବହାର ରହିଛି। ଆଧୁନିକ ପଦ୍ଧତି ଏବଂ ବୁନ୍ଦା ଜଳସେଚନ ଆପଣାଇ ଚାଷ କଲେ ଚାଷୀମାନେ କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବେ। ଏହା କେବଳ ଚାଷୀର ଆର୍ଥିକ ସ୍ଥିତି ସୁଧାରେ ନାହିଁ, ବରଂ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ମଜବୁତ କରିଥାଏ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ OUAT ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା କେତେକ ଉନ୍ନତ କିସମ ପ୍ରସ୍ତୁତ ହୋଇଛି, ଯେମିତିକି ଉତ୍କଳ କେଶରୀ। ଏହା ମଧ୍ୟମ ଆକାରର, ବାଇଗଣ ରଙ୍ଗର ଏବଂ ଏଥିରେ ଜୀବାଣୁଜନିତ ଝାଉଁଳା ରୋଗ କମ୍ ହୋଇଯାଏ। ଉତ୍କଳ ତାରିଣୀ, ଏହି ବାଇଗଣଗୁଡ଼ିକ ଗୋଲାକାର ଏବଂ ଗାଢ଼ ବାଇଗଣୀ ରଙ୍ଗର ହୋଇଥାଏ। ଉତ୍କଳ ମାଧୁରୀ ଓ ଉତ୍କଳ ଜ୍ୟୋତି, ଏଗୁଡ଼ିକ ମଧ୍ୟ ଉଚ୍ଚ ଅମଳକ୍ଷମ କିସମ। ଆଜିକାଲି ବଜାରରେ ହାଇବ୍ରିଡ୍ ବିହଳ ଚାଷୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ, ଯାହା ଅଧିକ ଅମଳ ଦେଇଥାଏ। କଣ୍ଟେଇ ବାଇଗଣ, ଓଡ଼ିଶାର କେତେକ ସ୍ଥାନରେ କଣ୍ଟା ଥିବା ସ୍ଥାନୀୟ ବାଇଗଣ, ଯେପରିକି ମାଲକାନଗିରିର ଗୋବିନ୍ଦପାଲି ବାଇଗଣ, ତାର ସ୍ୱାଦ ପାଇଁ ବହୁତ ଆଦୃତ। ତେବେ ଭଲ ଫସଲ ପାଇଁ ମାଟି ପ୍ରସ୍ତୁତି ସମୟରେ ଉପଯୁକ୍ତ ସାର ଦେବା ନିହାତି ଜରୁରୀ। ଜୈବିକ ଖତ, ଏକ ଏକର ଜମି ପାଇଁ ପ୍ରାୟ 8-10 ଟନ୍ ଭଲ ଭାବେ ସଢ଼ିଥିବା ଗୋବର ଖତ ବା କମ୍ପୋଷ୍ଟ ମାଟିରେ ମିଶାଯାଏ। ରାସାୟନିକ ସାର, ସାଧାରଣତଃ ଏକର ପ୍ରତି 50 କିଲୋଗ୍ରାମ ଯବକ୍ଷାରଯାନ ଏବଂ 30 କିଲୋଗ୍ରାମ ସ୍ଫୁରଦ ଏବଂ 30 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ଯବକ୍ଷାରଯାନ ସାରକୁ 3 ଥରରେ ଭାଗ କରି ଗଛ ମୂଳରେ ମାଟି କୋଡ଼ିବା ସମୟରେ ଦିଆଯାଏ। ବାଇଗଣ ଚାଷରେ ପୋକ ସମସ୍ୟା ସବୁଠାରୁ ବଡ଼ ପ୍ରତିବନ୍ଧକ, ଏହାର ନିରାକରଣ ନିହାତି ଆବଶ୍ୟକ, ଯେମିତିକି କାଣ୍ଡ ଓ ଫଳବିନ୍ଧା ପୋକ। ଏହା ବାଇଗଣର ସବୁଠାରୁ କ୍ଷତିକାରକ ପୋକ, ଏଥିପାଇଁ ଆକ୍ରାନ୍ତ କାଣ୍ଡ ଓ ଫଳକୁ କାଟି ନଷ୍ଟ କରିବା ସହ ଫରମନ୍ ଯନ୍ତା ବ୍ୟବହାର କରାଯାଏ। ଝାଉଁଳା ରୋଗ, ଗଛ ହଠାତ୍ ଶୁଖି ମରିଯାଏ, ଏଥିରୁ ରକ୍ଷା ପାଇବା ପାଇଁ ତଳି ରୋପଣ ପୂର୍ବରୁ ବିହନ ଶୋଧନ ଏବଂ ଜମିରେ ଟ୍ରାଇକୋଡ୍ରମା ବିରିଡ଼ି ମିଶାଇବା ଉଚିତ। ଗ୍ରାଫ୍ଟିଂ ବାଇଗଣ, ଆଜିକାଲି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଗ୍ରାଫ୍ଟିଂ ବା କଲମୀ ବାଇଗଣ ଗଛ ମଧ୍ୟ ଚାଷ କରାଯାଉଛି, ଯାହା ଶୀଘ୍ର ମରନ୍ତି ନାହିଁ। ଗଛ ଲଗାଇବାର ପ୍ରାୟ 60-70 ଦିନ ପରେ ବାଇଗଣ ଅମଳ ହେବା ଆରମ୍ଭ ହୁଏ ଏବଂ ଏହା ଅତି କମ୍ରେ 3-4 ମାସ ପର୍ଯ୍ୟନ୍ତ ଚାଲିଥାଏ। ସଠିକ୍ ଯତ୍ନ ନେଲେ ଏକର ପ୍ରତି 100-150 କ୍ୱିଣ୍ଟାଲ ପର୍ଯ୍ୟନ୍ତ ବାଇଗଣ ଅମଳ କରାଯାଇପାରେ, ଯାହା ଚାଷୀମାନଙ୍କୁ ବହୁତ ଭଲ ଲାଭ ଦିଏ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ଅନୁପମା ରାଜୁ ଏବଂ ରାଜେଶ୍ୱରୀ ପାଣିଗ୍ରାହୀ।

0: ମାତୃଦେବ ଭବ ପିତୃଦେବ ଭବ ଏହା ହେଉଛି ଭାରତୀୟ ସଂସ୍କୃତିର ମୂଳମନ୍ତ୍ର। ମା ଆମକୁ ଜନ୍ମ ଦେଇ ସ୍ନେହ ଓ ମମତାରେ ଲାଳନ ପାଳନ କରନ୍ତି। ପିତା ଆମର ଭବିଷ୍ୟତ ଗଢ଼ିବା ପାଇଁ ନିଜ ସୁଖକୁ ତ୍ୟାଗ କରନ୍ତି।
1: ମା ବାପା ହେଉଛନ୍ତି ଘରର ବଟବୃକ୍ଷ ସଦୃଶ। ସେମାନଙ୍କ ଛାୟାରେ ପରିବାର ସୁରକ୍ଷିତ ରହେ। ସେମାନଙ୍କ ଶିକ୍ଷା, ସେମାନଙ୍କ ଆଶୀର୍ବାଦ ଆମକୁ ସଠିକ୍ ପଥ ଦେଖାଏ।
0: ଆମ ସ୍ୱପ୍ନ ସାକାର ପାଇଁ ପାଦତଳର ମାଟି ଶକ୍ତ ହେବା ଦରକାର। ପିତାମାତା ଆମର ଶକ୍ତି, ଆମର ସାହସ।
1: ଯେଉଁମାନେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ତାହା ପଛରେ ବାପା ମାଙ୍କର ଆଶୀର୍ବାଦ ଏବଂ ତ୍ୟାଗ ନିଶ୍ଚୟ ରହିଛି।
0: ଆଜି ସମୟ ଆସିଛି ଆମେ ଆମର ପିତାମାତାଙ୍କୁ ସମ୍ମାନ ଦେବା, ସେବା କରିବା, ସେମାନଙ୍କର ଅଭିଜ୍ଞତାକୁ ଜୀବନର ପାଥେୟ କରିବା।
1: ଯେଉଁ ଦୁଇଜଣ ନିଃସ୍ୱାର୍ଥପର ଭାବରେ ଆମକୁ ଭଲ ପାଆନ୍ତି, ଯେଉଁମାନଙ୍କ ପାଇଁ ଆମେ ଏ ସୁନ୍ଦର ପୃଥିବୀକୁ ଦେଖୁଛେ, ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ଆଜି ଆମେ ପାଳନ କରୁଛେ ଆନ୍ତର୍ଜାତୀୟ ପିତୃମାତୃ ଦିବସ।
0: ଏହି ଅବସରରେ ପିତାମାତାଙ୍କୁ ସମ୍ମାନ ଜଣାଇ ଆରମ୍ଭ କରୁଛୁ ଆଜିର ଘର ଅଗରଣୀ କାର୍ଯ୍ୟକ୍ରମ।

0: ପିତାମାତା ହିଁ ବ୍ୟକ୍ତିର ପ୍ରଥମ ପ୍ରଦର୍ଶକ। ଯେତେବେଳେ ଜୀବନର କଠିନ ମୋଡ଼ରେ ଦୁନିଆ ଆମକୁ ପଛକୁ ଠେଲି ଦିଏ, ସଫଳତାର ସବୁ ବାଟ ବନ୍ଦ ହୋଇଯାଏ, ସେତେବେଳେ ସେହି ଅଭିଜ୍ଞ ବରିଷ୍ଠମାନଙ୍କ ସାହସ ଓ ପରାମର୍ଶ ହିଁ ଆମକୁ ଆଗକୁ ବଢ଼ିବାର ଶକ୍ତି ଯୋଗାଇଥାଏ।
1: ମାନେ ସନ୍ତାନର ସଫଳତା ପଛରେ ପିତାମାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାଟିଏ ରହିଥାଏ। ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ ଶ୍ରୋତା ଭଉଣୀ ଶୁଣିବା ଆଲୋଚନାଟିଏ।
0: ଆଲୋଚିକା ହେଉଛନ୍ତି ଡକ୍ଟର ସଂଯୁକ୍ତ ପରିଡ଼ା।
2: ଶିଶୁ ଖିଲିଖିଲି ହସୁଥିବା ଏକ ଝରଣା ପରି, କୁଳୁକୁଳୁ ବହିଯାଉଥିବା ନଦୀଟିଏ ଭଳି, ଶିଶୁ ସୂର୍ଯ୍ୟଙ୍କର କଅଁଳ ଖରାର ଅରୁଣିମା ପରି, ସେ ଥୟ ନୁହେଁ ଅଥୟ। ସମୁଦ୍ରର ନୀଳ ଢେଉ ପରି ତାର ମନ ଚଞ୍ଚଳ, ସେ କ'ଣ କାହିଁକି କିପରି କେଉଁଠି ଏସବୁ ପ୍ରଶ୍ନ ପଚାରିଥାଏ। ଧୀରେ ଧୀରେ ବଡ଼ ହୁଏ, ଭଲ ମନ୍ଦ ଜାଣେ, ତାର ସୁଗନ୍ଧରେ ଭରିଦିଏ ସାରା ଦୁନିଆ। ଶିଶୁମାନେ ଦେଶର ଭବିଷ୍ୟତ ଓ ସମାଜର ଆଶା, ସେମାନଙ୍କ ମନ ନିର୍ମଳ ସରଳ ଓ କୌତୁହଳପୂର୍ଣ୍ଣ ହୋଇଥାଏ। ସେମାନେ ସାଙ୍ଗସାଥୀଙ୍କ ସହ ଖେଳିବା, ନୂଆ କଥା ଶିଖିବା ଓ ଜାଣିବାକୁ ଭଲ ପାଆନ୍ତି। ସଠିକ୍ ଶିକ୍ଷା ଓ ସଂସ୍କାର ଶିଶୁଙ୍କୁ ଭଲ ମଣିଷ କରେ। ଶିଶୁମାନଙ୍କୁ ସ୍ନେହ ଯତ୍ନ ଓ ପ୍ରେରଣା ଦେବା ଆବଶ୍ୟକ। ଶାରୀରିକ ମାନସିକ ବିକାଶ ପାଇଁ ଭଲ ପରିବେଶ ଦରକାର। ଶିଶୁମାନେ ସତ୍ୟବାଦୀ ଓ ନିଷ୍କପଟ ସ୍ୱଭାବର ହୋଇଥାନ୍ତି। ଭଲ ଅଭ୍ୟାସ ଓ ଶୃଙ୍ଖଳା ଶିଶୁଙ୍କ ଜୀବନକୁ ସଫଳ କରେ। ଶିଶୁମାନଙ୍କ ହସ ଓ ଖୁସି ପରିବାରକୁ ଆନନ୍ଦରେ ଭରି ଦେଇଥାଏ। ପ୍ରତ୍ୟେକ ଶିଶୁର ମନରେ କିଛି ନା କିଛି ବିଶେଷ ପ୍ରତିଭା ଲୁଚି ରହିଥାଏ। ପୃଥିବୀରେ ପ୍ରତ୍ୟେକ ଶିଶୁର ଜୀବନ ଗଢ଼ିବାରେ ପିତାମାତାଙ୍କର ଅବଦାନ ସବୁଠାରୁ ଅଧିକ ମୂଲ୍ୟବାନ। ଶିଶୁ ଜନ୍ମ ହେବା ଦିନଠାରୁ ସେମାନେ ତାଙ୍କ ସନ୍ତାନଙ୍କ ସୁଖ ସୁବିଧା ଓ ଭବିଷ୍ୟତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଜଣେ ଶିଶୁର ସଫଳତା ପଛରେ ଯଦି କାହାର ଅଧିକ ପରିଶ୍ରମ ଓ ତ୍ୟାଗ ରହିଥାଏ, ସେ ହେଲେ ତାଙ୍କର ପିତାମାତା। ପିତାମାତା ହେଉଛନ୍ତି ଶିଶୁଙ୍କର ପ୍ରଥମ ଗୁରୁ। ଘର ହେଉଛି ଶିଶୁର ପ୍ରଥମ ପାଠଶାଳା। ଶିଶୁ ପ୍ରଥମେ କଥା କହିବା, ଚାଲିବା, ଭଲମନ୍ଦ ବୁଝିବା ଓ ସଂସ୍କାର ଶିଖିବା ପିତାମାତାଙ୍କଠାରୁ ହିଁ ଶିଖେ। ସେମାନେ ଶିଶୁଙ୍କୁ ସତ୍ୟବାଦୀ, ନମ୍ର, ପରିଶ୍ରମୀ ଓ ଶୃଙ୍ଖଳିତ ହେବାର ଶିକ୍ଷା ଦେଇଥାନ୍ତି। ଏହି ଗୁଣଗୁଡ଼ିକ ଶିଶୁଙ୍କ ଜୀବନରେ ସଫଳତାର ଭିତ୍ତି ସୃଷ୍ଟି କରିଥାଏ। ପିତାମାତା ନିଜ ସନ୍ତାନଙ୍କ ଶିକ୍ଷା ପାଇଁ ଅନେକ କଷ୍ଟ ସହନ କରନ୍ତି। ସେମାନେ ନିଜ ଇଚ୍ଛା ଓ ସୁଖକୁ ତ୍ୟାଗ କରି ସନ୍ତାନଙ୍କ ଆବଶ୍ୟକତା ପୂରଣ କରିଥାନ୍ତି। ଭଲ ଶିକ୍ଷା, ଭଲ ପରିବେଶ ଓ ଭଲ ମାର୍ଗଦର୍ଶନ ଦେଇ ସେମାନେ ଶିଶୁଙ୍କୁ ଉଚ୍ଚ ଲକ୍ଷ୍ୟ ପାଇଁ ପ୍ରେରିତ କରନ୍ତି। ଯେତେବେଳେ ଶିଶୁ ବିଫଳ ହୁଏ, ସେତେବେଳେ ପିତାମାତା ତାଙ୍କୁ ଧୈର୍ଯ୍ୟ ଓ ସାହସ ଦେଇ ପୁଣି ଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦିଅନ୍ତି। ଶିଶୁଙ୍କ

ଆତ୍ମବିଶ୍ୱାସ ବଢ଼ାଇବାରେ ମଧ୍ୟ ପିତାମାତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନଙ୍କ ଭଲ ପାଇବା ଓ ଆଶୀର୍ବାଦ ଶିଶୁଙ୍କୁ ଜୀବନରେ ଆଗକୁ ବଢ଼ିବାର ଶକ୍ତି ଯୋଗାଇଥାଏ। ଏକ ଶିଶୁ ଯଦି ଜୀବନରେ ଉଚ୍ଚ ସ୍ଥାନରେ ପହଞ୍ଚିଥାଏ ତାହାର ପଛରେ ପିତାମାତା ଅନେକ ନିଦ୍ରାହୀନ ରାତି ତ୍ୟାଗ ଓ କ୍ଳାନ୍ତ ପରିଶ୍ରମ ଲୁଚି ରହିଥାଏ। ପିତାମାତା ହେଉଛନ୍ତି ଶିଶୁଙ୍କ ସଫଳତାର ମୂଳ ଶକ୍ତି। ସେମାନଙ୍କର ସ୍ନେହ ତ୍ୟାଗ ପ୍ରେରଣା ବିନା ଶିଶୁଙ୍କ ଜୀବନ ସଫଳ ହୋଇପାରିବ ନାହିଁ। ସେମାନଙ୍କ କଥା ମାନିବା ଓ ସେମାନଙ୍କ ଋଣକୁ ସଦାସର୍ବଦା ସ୍ମରଣ କରିବା ଏବଂ ସଫଳତା କେବଳ ଧନ କିମ୍ବା ପଦବୀ ପାଇବା ନୁହେଁ, ଭଲ ଚରିତ୍ର ଓ ଉତ୍ତମ ମଣିଷ ହେବା ମଧ୍ୟ ସଫଳତାର ଅଂଶ। ଏହି ଗୁଣଗୁଡ଼ିକ ପିତାମାତାଙ୍କ ଶିକ୍ଷା ଓ ସଂସ୍କାରରୁ ଆସିଥାଏ। ତେଣୁ ଶିଶୁଙ୍କ ସଫଳତାରେ ପିତାମାତାଙ୍କର ଅବଦାନ ଅପରିମିତ ଓ ଅମୂଲ୍ୟ। ପିତାମାତା ହେଉଛନ୍ତି ଶିଶୁଙ୍କ ସଫଳତାର ସତ୍ୟ ସୃଷ୍ଟିକର୍ତ୍ତା। ସେମାନଙ୍କ ତ୍ୟାଗ ସ୍ନେହ ପରିଶ୍ରମ ବିନା ଶିଶୁ ଜୀବନରେ ସଫଳତାର ଶିଖରକୁ ପହଞ୍ଚି ପାରିବ ନାହିଁ। ତେଣୁ ପ୍ରତ୍ୟେକ ଶିଶୁ ପିତାମାତାଙ୍କୁ ସମ୍ମାନ ଓ ସ୍ନେହ କରିବା ଉଚିତ। ଶିଶୁଟି ସଫଳତାର ଚରମ ସୀମାରେ ପହଞ୍ଚି ପାରିବାର ସାହସ ଓ ଶକ୍ତି କେବଳ ପିତାମାତା ହିଁ ଦେଇଥାନ୍ତି। ତାର ସଫଳତା ଦେଖି ଗର୍ବରେ ତାଙ୍କର ଛାତି ଫାଟିଯାଏ ଓ ଆଖିରୁ ଆନନ୍ଦର ଅଶ୍ରୁ ବହିଯାଏ। ଏ ମିଛ ମାୟା ସଂସାରରେ ପିତା ମାତା ଶିଶୁଙ୍କ ପାଇଁ ସ୍ୱର୍ଗତୁଲ୍ୟ ଆଉ ମା ବସୁଧା ପରି ପବିତ୍ର। ପିଲାଙ୍କ ସଫଳତାର ଆକାଶ ଆସି ସେମାନଙ୍କ ମଥା ଛୁଏଁ। ଶିଶୁଟିଏ ପିତାମାତାଙ୍କର ଆଶା ଭରସା, ତାକୁ ଗଢ଼ିତୋଳି ସଫଳତାର ଶୀର୍ଷରେ ପହଞ୍ଚାଇବାର ଦାୟିତ୍ୱ ମହାନ। ସେହି ପିତାମାତାଙ୍କୁ ମୁଁ ହୃଦୟରୁ ପ୍ରଣାମ ଜଣାଉଛି।

0: ଅସୁସ୍ଥ ହୋଇପଡିଥାଏ।
1: ଯଦି ନାରୀ ଅସୁସ୍ଥ ହୁଅନ୍ତି ତେବେ ପରିବାରର ସମସ୍ତ କାର୍ଯ୍ୟ ପ୍ରଭାବିତ ହୋଇଥାଏ। ତେଣୁ ନାରୀ ସୁସ୍ଥ ରହିଲେ ହିଁ ଗୋଟିଏ ପରିବାର ସୁସ୍ଥ ରହିବ। ତାହେଲେ ଜାଣିବା ନାରୀ ସୁସ୍ଥ ରହିଲେ ପରିବାର କେମିତି ସୁସ୍ଥ ରହେ ସେ ସମ୍ପର୍କରେ ଏକ ସାକ୍ଷାତକାର।
2: ମ୍ୟାଡାମ ନମସ୍କାର।
3: ନମସ୍କାର,
2: ଆପଣଙ୍କ ପରିଚୟ ଦିଅନ୍ତୁ।
3: ମିନତୀ ନାୟକ, ମୁଁ ବର୍ତ୍ତମାନ ସିଡିପିଓ ନବରଙ୍ଗପୁର।
2: ଆଜି ଆମେ ଆଲୋଚନା କରିବା ସୁସ୍ଥ ନାରୀ ସୁସ୍ଥ ପରିବାର। ତ ପ୍ରକୃତରେ ସୁସ୍ଥ ନାରୀ ଆମେ କାହାକୁ କହିବା?
3: ଦେଖନ୍ତୁ, ସୁସ୍ଥ କହିଲେ ତ ମ୍ୟାଡାମ ଆମର ହଉଛି ଶାରୀରିକ ସ୍ୱାସ୍ଥ୍ୟ ପ୍ଲସ ଆମର ମାନସିକ ସ୍ୱାସ୍ଥ୍ୟ, ଉଭୟ ସୁସ୍ଥ ଥିଲେ ଜଣେ ସୁସ୍ଥ ବୋଲି କହିବା ଆମେ।
2: ତ ଜଣେ ନାରୀ ସୁସ୍ଥ ହେଲେ ପରିବାର କିପରି ସୁସ୍ଥ ରହିଥାଏ?
3: କହିବାକୁ ଗଲେ ପ୍ରତ୍ୟେକ ମନୁଷ୍ୟଙ୍କ ପାଇଁ ମାନେ ସୁସ୍ଥ ରହିବା ସମସ୍ତଙ୍କର ଅଧିକାର ଆଉ ସମସ୍ତଙ୍କ ପାଇଁ ସେ ଦରକାର। ଆଉ ନାରୀ ତ ପରିବାର ପାଇଁ ସିଏ ସବୁକିଛି, ମାନେ ନିଜର ସ୍ୱାସ୍ଥ୍ୟ ସହିତ ପରିବାରର ସ୍ୱାସ୍ଥ୍ୟ ଦେଖିବା ଆମର ଭାରତୀୟ ସଂସ୍କୃତିରେ ଦେଖୁଛେ ନାରୀ ଉପରେ ନଷ୍ଟ ଥାଏ, ତ ନାରୀଟିଏ ନିଶ୍ଚିତ ଭାବେ ପରିବାରର ସ୍ୱାସ୍ଥ୍ୟ ପାଇଁ ଦାୟୀ।
2: ଯେତେବେଳେ ଆମେ ଶାରୀରିକ ସୁସ୍ଥତା କଥା କହୁଛେ ତ ଶାରୀରିକ ସୁସ୍ଥତା ମାନେ କଣ କଣ?
3: ଆଜ୍ଞା ଦେଖନ୍ତୁ, ସୁସ୍ଥ ରହିବାକୁ ହେଲେ ତ ଆମର ବହୁତ କିଛି ପରିବେଶ, ଆମ ଖାଦ୍ୟ ସବୁକିଛି ସୁସ୍ଥତା ପାଇଁ ଦରକାର। କିନ୍ତୁ ଆମେ ଯଦି ଦେଖିବା ଖାଦ୍ୟଟା ନିହାତି ଆମ ସ୍ୱାସ୍ଥ୍ୟ ପାଇଁ ଦରକାର। ମୁଁ ଯେହେତୁ ICDS ରେ କାମ କରୁଛି, ମହିଳା ଆଉ ଶିଶୁର ସ୍ୱାସ୍ଥ୍ୟ ପାଇଁ ଆମେ ପୁଷ୍ଟିକର ଖାଦ୍ୟ ଆଉ ପରିଷ୍କାର ପରିଚ୍ଛନ୍ନତା ଏଗୁଡାକ ଉପରେ ଆମେ ବହୁତ ଗୁରୁତ୍ୱ ଆରୋପ କରୁଛୁ। ପ୍ରତ୍ୟେକ ମନୁଷ୍ୟଙ୍କ ପାଇଁ ଯେମିତି ଖାଦ୍ୟ ବା ସଠିକ୍ ପରିମାଣ ଆଉ ସୁଷମ ଖାଦ୍ୟ ଗୋଟେ ମୌଳିକ ଆବଶ୍ୟକତା, ଜଣେ ମହିଳାଙ୍କ କ୍ଷେତ୍ରରେ ବି ଏଗୁଡିକ ନିହାତି ତାର ଆବଶ୍ୟକ ଅଛି। ଆଉ ମହିଳା ଜଣେ ନିଜେ ଘରେ ଯେହେତୁ ଖାଦ୍ୟ ତିଆରି ଏବଂ ଖାଦ୍ୟକୁ ପ୍ରସ୍ତୁତ କରିବ ଆଉ ସମସ୍ତଙ୍କୁ ଖୁଆଇବ, ତ ତା ପ୍ରତି ମହିଳାଟା ନିହାତି ତାର ଦାୟିତ୍ୱ ଅଛି। ଆଉ ଖାଦ୍ୟକୁ ପ୍ରସ୍ତୁତି କରିବ ଆଉ ଠିକ୍ ପରିମାଣରେ ସୁଷମ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ।
2: ନାରୀଟିଏ ଯେତେବେଳେ ପରିବାରର ସମସ୍ତଙ୍କର ଧ୍ୟାନ ଦେଇଥାଏ ବେଳେବେଳେ କାମର ବ୍ୟସ୍ତତା ଯୋଗୁଁ ସେ ନିଜର ଧ୍ୟାନ ଦେଇପାରିନଥାଏ, ତ ନିଜର ଖାଦ୍ୟ ପ୍ରତି ସେ କିଭଳି ଭାବରେ ସଚେତନ ହେବା ଦରକାର?
3: ଖାଦ୍ୟ ଯେମିତି ସମସ୍ତଙ୍କ ପାଇଁ ଗୋଟେ ମୌଳିକ ଆବଶ୍ୟକତା, କିଛି ବିଶେଷ ଅବସ୍ଥା ନାରୀର ଅଛି, ଯେମିତି କିଶୋରୀ ବୟସ, ତାର ଋତୁସ୍ରାବ ଆରମ୍ଭର ପରବର୍ତ୍ତୀ ସମୟ ଗୁଡିକ, ତାପରେ ଗର୍ଭବତୀ ସମୟ, ପ୍ରସୂତି ସମୟ ଆମର 45-55 ବୟସ ସମୟରେ, ମେନୋପଜ୍ ପରେ ଯୋଉ ଖାଦ୍ୟର ଆବଶ୍ୟକତା ନାରୀ କ୍ଷେତ୍ରରେ ଅଧିକା ଏବଂ ସେହି ସମୟରେ ସେମାନଙ୍କ ଅଧିକା ଯତ୍ନ ନେବା ଆବଶ୍ୟକ। ଯେମିତି ଆମେ ଦେଖନ୍ତୁ ଗୋଟେ ଝିଅ ଯେତେବେଳେ କିଶୋରୀ ଅବସ୍ଥା ହୁଏ, ତାର 10-19 ବର୍ଷ ଭିତରେ ବୟସରେ କିଶୋରୀର ଯେତେବେଳେ ମାସିକ ଋତୁସ୍ରାବ ଆରମ୍ଭ ହୁଏ, ସେତେବେଳେ ଶରୀରର ଆକାର ଏବଂ ଓଜନ କ୍ଷିପ୍ର ଗତିରେ ବଢେ ଏବଂ ମାଂସପେଶୀ ତାର ପ୍ରଜନନ ଅଙ୍ଗ ଗୁଡିକ ବୃଦ୍ଧି ବିକାଶ ହୁଏ। ସେଇଥିପାଇଁ ସେହି ସମୟରେ ପୋଷଣ ବା ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଅଧିକ। ଯଦି ସେହି ସମୟରେ କିଶୋରୀ ବାଳିକାଟି କିମ୍ବା ତାଙ୍କ ଘରେ ମା ତାକୁ ଠିକ୍ ପୋଷଣ ଦିଅନ୍ତି, ଠିକ୍ ଖାଦ୍ୟ ପାନୀୟ ସବୁ ଦିଅନ୍ତି, ତାହେଲେ ସେ ସମୟରେ ତାର ଯାହା ଆବଶ୍ୟକ, ଯେମିତି କିଶୋରୀ ବାଳିକାକୁ ଆମେ ଅଧିକ ଆବଶ୍ୟକ ହୁଏ ତାର ଏନର୍ଜି, ପ୍ରୋଟିନ୍, ଲୌହସାର, ତେଣୁ ସେ ସମୟରେ କିଶୋରୀ ବାଳିକାଟି ମାଛ, ମାଂସ, ଚଣା ଜାତୀୟ ଖାଦ୍ୟ, ମଞ୍ଜି ଜାତୀୟ ଖାଦ୍ୟ, ପନିପରିବା, ଋତୁକାଳୀନ ଫଳ ସବୁକିଛି ଖାଇବା ଦରକାର, ଯେହେତୁ ସେ ସମୟରେ ତାର ୟୁଟ୍ରସ୍ ଏବଂ ଓଭାରର ବିକାଶ ହୁଏ। ଭବିଷ୍ୟତରେ ଗର୍ଭଧାରଣ ନିମନ୍ତେ କିଶୋରୀର ଶରୀର ମଧ୍ୟ ଠିକ୍ କ୍ଷମତା ପ୍ରାପ୍ତ ହୁଏ। ତାପରେ ଆସିଲା ଦେଖନ୍ତୁ ଆପଣ ଯେତେବେଳେ କିଶୋରୀ ବୟସ ପରେ ଆଉ ଗୋଟେ ଆମର ମହିଳାଙ୍କର ଗୋଟେ ଅବସ୍ଥା ଅଛି ଯେ ଗର୍ଭବତୀ ତାପରେ ପ୍ରସୂତି। ମହିଳାଟି ଯେତେବେଳେ ଗର୍ଭବତୀ ଏବଂ ତାପରେ ପ୍ରସୂତି ଅବସ୍ଥା ଦେଇ ଗତି କରନ୍ତି, ସେ ସମୟରେ ମା ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ମା ଖାଇବା ପୁଷ୍ଟିକର ଖାଦ୍ୟ ଏବଂ ଯତ୍ନ ଉପରେ ହିଁ ନିର୍ଭର କରେ। ଗର୍ଭ ଅବସ୍ଥାରେ ମା ପୁଷ୍ଟିର ପରିମାଣ ଯଦି କମ୍ ହବ, ତାହେଲେ ଆମର କମ୍ ଓଜନ ବିଶିଷ୍ଟ ଶିଶୁଟିଏ ଜନ୍ମ ହୁଏ। ପ୍ରସୂତି ମା ବି ଠିକ୍ ଯେମିତି ପୁଷ୍ଟିକର ଖାଦ୍ୟ ନ ଖାଏ, ତାହେଲେ ତା ଶିଶୁଟି ବି ମା କ୍ଷୀରର ଅଭାବ ହୁଏ ଶିଶୁକୁ, ଏବଂ ମାର ପରବର୍ତ୍ତୀ ସ୍ୱାସ୍ଥ୍ୟ ଉପରେ ବି ତାର କୁପ୍ରଭାବ ପଡେ। ତେଣୁ ମାଟି ଗର୍ଭବତୀ ସମୟରେ ଏବଂ ପ୍ରସୂତି ପରେ ଘରେ ରନ୍ଧା ଯାଇଥିବା ସୁଷମ ଖାଦ୍ୟ ଯାହା ଆମେ ଖାଉ, ଆପଣଙ୍କର ଭାତ, ରୁଟି, ପନିପରିବା, ତରକାରୀ, ଡାଲି, ଶାଗ, ମାଛ, ଅଣ୍ଡା, ମାଂସ, ଦୁଗ୍ଧ ଜାତୀୟ ଖାଦ୍ୟ, ଋତୁକାଳୀନ ଫଳ ସବୁ ଖାଇବା ଉଚିତ। ତା ସହିତ ପୂର୍ବରୁ ସେ ଯେତେ ଥର ଖାଦ୍ୟ ଖାଉଥିବେ, ଗର୍ଭବତୀ ପରେ ଅଧିକ ଗୋଟିଏ ଥର ଖାଦ୍ୟ ଖାଇବା ଉଚିତ, କାରଣ ମା ପେଟରେ ଥିବା ଶିଶୁଟିର ବୃଦ୍ଧି ଏହା ଉପରେ ହିଁ ନିର୍ଭର କରିଥାଏ। ଦେଖନ୍ତୁ ଆମର ICDS ରେ ଆମେ ଗର୍ଭବତୀ ମାଙ୍କୁ, ପ୍ରସୂତି ମାଙ୍କୁ ଏଗୁଡ଼ ବିଭିନ୍ନ ସମୟରେ ସେମାନଙ୍କୁ ବୁଝାଉ, ଗର୍ଭବତୀ ପ୍ରସୂତି ସମୟରେ ପୁଷ୍ଟିର ଯେମିତି ଅଭାବ ନ ହୁଏ ସେଟା ପ୍ରତି ଆମେ ଦୃଷ୍ଟି ଦେଉ। ତାପରେ ପ୍ରସୂତି ମା ଶିଶୁକୁ ବି ସଠିକ୍ ସ୍ତନ୍ୟପାନ କରାଇବେ, ଯେହେତୁ ଆମେ କହୁଛେ ଗୋଟେ ମହିଳା ପରିବାରର ସ୍ୱାସ୍ଥ୍ୟ ତା ହାତରେ, ତ ଶିଶୁଟି ହଉଛି ପରିବାରର ହସଖୁସି। ଯଦି ଶିଶୁ ସମୟରେ ଯଦି ମାଟି ଯତ୍ନ ନ ନିଏ, ପରିବାରର ଭବିଷ୍ୟତ ବଂଶ

0: ବି ସିଏ ସେମିତି ଦୁର୍ବଳ ହେଇପଡେ। ତ ସେଇଥିପାଇଁ ଗର୍ଭବତୀ ସମୟରୁ ହିଁ ମାଆଟି କେମିତି ଶିଶୁକୁ ଠିକରେ ଖାଦ୍ୟ ଖାଇବ, ତାହେଲେ ତାର ଭ୍ରୂଣଟି ଠିକରେ ବଢିବ, ତା ପରବର୍ତ୍ତୀ ସମୟରେ ବି ତାକୁ ସଠିକ କେମିତି ସ୍ତନ୍ୟପାନ କରାଇବେ ସେ ପ୍ରତି ସେ ଦୃଷ୍ଟି ଦେବାକୁ ପଡିବ। ଆପଣଙ୍କୁ ଲାଗୁଥାଏ ପରେ ଏଟା ସାଧାରଣ କଥା, କିନ୍ତୁ ଆମେ ପରିବାର ଭିତରେ ଗାଁ ଗହଳିରେ ଦେଖୁଛୁ ଶିଶୁଟାକୁ ଆମେ ସ୍ୱତନ୍ତ୍ର ଦୃଷ୍ଟି ଦଉନି। ଯାହା ଖାଦ୍ୟ ରନ୍ଧା ହବ ବଡମାନେ ଖାଆନ୍ତି, ଶିଶୁଟାକୁ ବି ସେତେବେଳେ ସବୁ ଖାଦ୍ୟ ଯାହା ଘରେ ରୋଷେଇ ହେଇଥିବ ଆମେ ଭାତ ଡାଲି ତରକାରୀ ସବୁ ସେଗୁଡା ଦରକାର, କିନ୍ତୁ ଠିକ ସେ ସମୟରେ ଶିଶୁଟି ବି ଖାଇପାରୁନଥାଏ ସେ ସମୟରେ। ତ ସେ ସମୟରେ ମା କଣ କରିବା ଦରକାର ଯେ ତା ପାଇଁ ସ୍ୱତନ୍ତ୍ର କିଛି ଖାଦ୍ୟ ତିଆରି କରିବ, ଯେମିତି ନରମ ଚକଟା ଖାଦ୍ୟ ଯାହା ଘରେ ହିଁ ପ୍ରସ୍ତୁତ ହେଇଥିବ। ଶିଶୁର ଖାଦ୍ୟରେ ଯେପରି ଆମେ ଡାଲି ଚାଉଳ ପନିପରିବା ତେଲ ଘିଅ ଏଗୁଡା ମିଶି ହିଁ ପ୍ରସ୍ତୁତ ହେଇଥିବ, ସେ ଯାହା ଖାଇପାରୁଥିବ ତାକୁ ଆମେ ଖୁଆଇବା ସେମିତି ନାହିଁ। ଏ ସବୁ ଜିନିଷ ମିଶିକି କେମିତି ସ୍ୱତନ୍ତ୍ର ଭାବେ ଶିଶୁ ପାଇଁ ନରମ ଚକଟା ଖାଦ୍ୟ ତା ସହିତ ଟିକେ ତେଲରେ କିମ୍ବା ଘିଅରେ ପ୍ରସ୍ତୁତ ହେଇଥିବ ଯାହା ଶିଶୁ ପାଇଁ ଅଧିକା ଦରକାର। ଦେଖନ୍ତୁ ମା ଗର୍ଭରୁ 3 ବର୍ଷ ବୟସ ସମୟ କେବଳ ଶିଶୁ କାହିଁକି କହିବି, ମନୁଷ୍ୟ ଜୀବନର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ, କାରଣ ଏହି ସମୟରେ ତାର ମସ୍ତିଷ୍କ ବିକାଶ ପ୍ରାୟ 70-80% ହୋଇସାରିଥାଏ, ଯାହା ତାର ଆଗକୁ ତା ଜୀବନରେ ମାନସିକ ଦକ୍ଷତାରେ ସହାୟକ ହୋଇଥାଏ। ତ ଗୋଟେ ପରିବାରରେ ମହିଳା ଯେତେବେଳେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ଗୋଟେ କିଶୋରୀ ପାଇଁ କଣ କଣ ସେ ଖାଇବା ଦରକାର, ସେମିତି ଛୋଟ ଶିଶୁ 6 ମାସରୁ ଉର୍ଦ୍ଧ କଣ ଖାଇବା ଦରକାର, ଏ ଯାକ ପ୍ରତି ସେ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ସ୍ୱାସ୍ଥ୍ୟ କହିଲେ ଦେଖନ୍ତୁ ବର୍ତ୍ତମାନ ସମୟରେ 21ଶ ଶତାବ୍ଦୀରେ ଅଛେ, ତା ସହିତ ଅଖାଦ୍ୟ ବା ବିଷାକ୍ତ ଖାଦ୍ୟରୁ ଦୂରେ ରହିବା ନିହାତି ଆବଶ୍ୟକ, ନଚେତ ଆମେ ପୁଷ୍ଟିକର ଖାଦ୍ୟ ଖାଇଲେ ବି ଆମକୁ ସେଗୁଡିକ ସହାୟ ହୋଇନଥାଏ। ଯେପରିକି ବଜାରରେ ମିଳୁଥିବା ବିଭିନ୍ନ ପ୍ୟାକେଟ ଛଣା ଖାଦ୍ୟ, ବର୍ତ୍ତମାନ ଯୋଉ ଆମେ କହୁଛେ ଫାଷ୍ଟଫୁଡ୍ ବା ତ୍ୱରିତ ଖାଦ୍ୟ, ଯାହା କେକ୍ ପେଷ୍ଟ ପିଜା ବର୍ଗର ଏଗୁଡ଼ିକ ଆମକୁ ଖାଇଲେ ତାର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ସେଗୁଡ଼ିକୁ କେମିତି ଦୂରେଇ ରହିବା ଆଉ ଆମ ଶିଶୁଙ୍କୁ କିମ୍ବା ଘରର ସଦସ୍ୟଙ୍କୁ ଆମେ ସେଗୁଡ଼ିକୁ କେମିତି ଦୂରେଇ ରଖିବା, ସେଇ ଜିନିଷ ବି ଆମ ସ୍ୱାସ୍ଥ୍ୟ ଆଉ ପୁଷ୍ଟିରେ ସହାୟକ ହବ, ତା ପ୍ରତି ମାଆଟି ଦୃଷ୍ଟି ଦେବାକୁ ପଡିବ।
1: ତ ପୁଷ୍ଟିହୀନତା ଦୂର ପାଇଁ କିଶୋରୀ ଆଉ ଗର୍ଭବତୀ ମା ମାନଙ୍କ ପାଇଁ ସରକାରଙ୍କ ତରଫରୁ କିଛି ବ୍ୟବସ୍ଥା ରହିଛି କି?
0: ଆଜ୍ଞା ନିଶ୍ଚୟ, ଦେଖନ୍ତୁ ଆମର ଗର୍ଭବତୀ ପ୍ରସୂତି ଆଉ ଶିଶୁଙ୍କ ପାଇଁ ଆମର ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ ପରିପୂରକ ଖାଦ୍ୟ ଯୋଗାଇ ଦିଆଯାଉଛି, ଯାହା ମାଆକୁ ଏବଂ କିଶୋରୀଙ୍କୁ ଶିଶୁଙ୍କ ପାଇଁ ବି ଅତିରିକ୍ତ ପୁଷ୍ଟି ଯୋଗାଇବ। ଆମର ଛତୁଆ ଯୋଉଟା ଗହମ ବାଦାମ ଆଉ ବୁଟରୁ ତିଆରି, ଯୋଉଥିରେ ଆମେ ପ୍ରୋଟିନ ତାପରେ ଆମର ଆଇରନ୍ ପାଇବା, ତାପରେ ଆମର ଦିଆଯାଉଛି ଚଣାର ପକେଟ, ତାପରେ ଖଜରା ପକେଟ, ମୁଢି ବାଦାମ ଆଉ ଚଣାର ଗୋଟେ ମିକ୍ସଚର ଦିଆଯାଉଛି, ଯେଉଁଗୁଡାକି ମା ଆଉ ଆମର କିଶୋରୀଙ୍କ ପାଇଁ ଆଇରନ୍ ଫାଇବର ମିନେରାଲ ସୁଗର ଏଗୁଡା ସବୁ ଯୋଗେଇ ଦେବ। ସେଇ ଜିନିଷ ବି ଆପଣ କହିଲେ ମ୍ୟାଡାମ ଠିକ, ଯେ ଆମ ଗାଁ ଗହଳିରେ ମା ମାନେ ଆଉ କିଶୋରୀ ବାଳିକା ମାନେ ସେ ଖାଦ୍ୟ ଯେମିତି ସୁବିନିଯୋଗ କରିବେ, ନିଜେ ଘରେ ରନ୍ଧା ହେଇଥିବା ଖାଦ୍ୟ ଖାଇବା ସହିତ ସେଗୁଡିକ ଅତିରିକ୍ତ ଖାଦ୍ୟ ଭାବରେ ସେଗୁଡାକୁ ତାର ସୁବିନିଯୋଗ କରିବେ। ଏହା ଛଡା ଅଣ୍ଡା ବି ସେମାନଙ୍କୁ ଦିଆଯାଉଛି, ଅଣ୍ଡା ବି ଖାଇବେ, ତାହେଲେ ନିଶ୍ଚୟ ଭାବେ ସେମାନଙ୍କର ପୁଷ୍ଟିର ବିକାଶ ହବ।
1: ଜଣେ ନାରୀର ସ୍ୱାସ୍ଥ୍ୟ ପରିବାରକୁ କିପରି ପ୍ରଭାବିତ କରିଥାଏ?
0: ନାରୀ ହଉଛି ଆମ ପରିବାରରେ ସିଏ ଖାଦ୍ୟ ପ୍ରସ୍ତୁତ କରନ୍ତି, ସିଏ ଶିଶୁଙ୍କର ଯତ୍ନ ନିଅନ୍ତି, ସିଏ ଘରର ଅନ୍ୟାନ୍ୟ ବିଷୟ ବୁଝନ୍ତି। ବର୍ତ୍ତମାନ ଦେଖନ୍ତୁ ନାରୀର ସେଥିରେ ସୀମିତ ନୁହଁ, ବର୍ତ୍ତମାନ ନାରୀ ବାହାରକୁ ବି ଗଲେଣି, ବାହାରେ ବି କାମ କରୁଛନ୍ତି, ତା ସହିତ ତାଙ୍କ ଦାୟିତ୍ୱ ବି ବହୁତ ବଢିଛି। ତ ଏଇ ସମୟରେ ତାଙ୍କୁ ଘର ପରିବାର ଏବଂ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ପ୍ରସ୍ତୁତ କିପରି କରିବେ ଏବଂ କଣ କରିବେ ସେଗୁଡାକୁ ବି ସେମାନଙ୍କୁ ବର୍ତ୍ତମାନ ଚ୍ୟାଲେଞ୍ଜ ହେଇଛି। ତ ଏପରି ପରିସ୍ଥିତିରେ ନିଶ୍ଚୟ ନାରୀଟିର ଦାୟିତ୍ୱ ଅଧିକା ବଢିଛି, ସେଇଥିପାଇଁ ମୁଁ କହୁଛି ଯେ ନାରୀଟି ପ୍ଲାନ କରିବାକୁ ପଡିବ ଯେ ସେ କଣ କଣ ଖାଦ୍ୟ ରୋଷେଇ କରିବେ ଏବଂ କିପରି କରିବେ। ଯେମିତି ଆମେ କହୁଛୁ ଘରେ ରୋଷେଇ କଲାବେଳେ ଯୋଉ ପନିପରିବା ନେବେ ଗୋଟା ଧୋଇବେ, ବହୁତ ଛୋଟ କଥା ହେଲେ ବି ଏଇଥିରେ ବହୁତ ଗୁଢ଼ ରହସ୍ୟ ରହିଛି। ଯଦି ଆମେ ପନିପରିବାକୁ କାଟିକି ଧୋଇବା ପନିପରିବାର ଖାଦ୍ୟ ପ୍ରାଣ ନଷ୍ଟ ହବ, ସେମିତି ଆମେ ଅଧିକା ରୋଷେଇ କରିବା ନାହିଁ, ଅଧିକା ଓଭର ହିଟିଂ ଯୋଉଟା ଅଧିକା ସିଝେଇବା ପନିପରିବାକୁ ସେଇ ଯାକ ପ୍ରତି ବି ଦୃଷ୍ଟି ଦେବା। ଏହା ସହିତ ମୁଁ ଯେମିତି କହିଲି ପରିବାରରେ ଆମର ବିଭିନ୍ନ ପ୍ରକାର ଆମେ ଖାଦ୍ୟ ଯେମିତି ଶିଶୁଟା ପାଇଁ ଖାଦ୍ୟ ପ୍ରସ୍ତୁତ ଘରେ ନ କରିକି ଆମର ସମୟର ଅଭାବ ବୋଲି ଆମେ ବାହାରୁ ବଜାରରୁ ଯୋଉ କିଣିକି ଆଣୁଛି ଅଖାଦ୍ୟ ସେଗୁଡାକୁ ଆମେ ଦବା ନାହିଁ, ଏଇଗୁଡାକୁ ଆମ ପରିବାର ଲୋକଙ୍କୁ ଦୂରରେ ରଖିବା, ତାହେଲେ ଯାଇ ଆମ ପରିବାରର ସ୍ୱାସ୍ଥ୍ୟକୁ ଆମେ ବଜାୟ ରଖିପାରିବା। ଏତଦ୍ ବ୍ୟତୀତ ମୁଁ କହିବି ଦେଖନ୍ତୁ ଯେ ଆମ ଘରେ ପରିବାରରେ ଅନ୍ୟ କେହି ଯଦି କିଛି ମାନେ ଯେମିତି ଆମର ଆଲକୋହଲ ମଦ କିମ୍ବା ପୁଡିଆ ଏଗୁଡା ବ୍ୟବହାର କରନ୍ତି ସେଗୁଡାକୁ ଆମେ ବନ୍ଦ କରିବା ଦରକାର, ନଚେତ ଆମେ କେତେ ପୁଷ୍ଟିକର ଖାଦ୍ୟ ଖାଇଲେ ବି ଆମ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ।

0: ଆଜିକାଲି ଦେଖୁଛନ୍ତି ବହୁତ ଛୋଟ ବୟସରୁ ବି ହିଁ ପିଲାମାନେ ବିଭିନ୍ନ ପ୍ରକାର ପାନ ପୁଡ଼ିଆ ଏଗୁଡ଼ା ସବୁ ଖାଉଛନ୍ତି, କିମ୍ବା ବାହାରୁ କିଣିକିରି ଖାଦ୍ୟ ଖାଉଛନ୍ତି, କୋଲ୍ଡ ଡ୍ରିଙ୍କ ଏଗୁଡ଼ା ବ୍ୟବହାର କରୁଛନ୍ତି। ଯଦି ମହିଳାଟି ଯଦି ସଚେତନ ହେବ, ସେ ନିଶ୍ଚିତ ଭାବେ ଏଗୁଡ଼ାକୁ ବନ୍ଦ କରିବ। କିମ୍ବା କିଣା ଖାଦ୍ୟ ଆମେ ନ ଖାଇବା, ମାଆଟି ହିଁ ଗୋଟେ କିଛି ଘରେ ଯେମିତି ତାଙ୍କୁ ବନେଇକି ଦେଇପାରିବ, ତିଆରି କରିକି ଦେଇପାରିବ, ଯାହାଦ୍ୱାରା କି ଆମ ଘର ପରିବାର ସଦସ୍ୟ ବାହାରୁ କିଣିକି ଅଖାଦ୍ୟ ଖାଇବେ ନାହିଁ। ସେଇଠି ମାଆର ଭୂମିକା ବହୁତ ରହୁଛି। ଆଗ ଯେମିତି ମହିଳା ଜଣେ ନିରକ୍ଷର ଥିଲେ, ଆଜିକାଲି ତ ବହୁତ ମା ପାଠ ପଢ଼ିଲେଣି, ଆଉ ଘର ମହିଳାମାନେ ପାଠ ପଢ଼ିଲେଣି, ପୁଣି ଚାକିରି କରିଛନ୍ତି ବାହାରେ। ଗାଁର ମା ମାନେ ବି ବହୁତ ପ୍ରକାର ସଚେତନ ହେଲେଣି, ବିଭିନ୍ନ ଟ୍ରେନିଂ ଯାଉଛନ୍ତି, ସେମାନେ ବି ବିଭିନ୍ନ ସମୟରେ ବହୁତ ଶିକ୍ଷା ନେଉଛନ୍ତି। ଯେମିତି ଆମର ଆଇରନ୍ ଯୁକ୍ତ ଖାଦ୍ୟ, ଆଇରନ୍ ର ଅଭାବ ହେଲେ କଣ ହବ, ଏମିତି ବି ସବୁ ବିଭିନ୍ନ ପ୍ରକାର ସେମାନେ ଜାଣୁଛନ୍ତି। ତ ସେଇ ଜିନିଷ ପ୍ରତି ବି ଦୃଷ୍ଟି ରଖି ଆମ ଖାଦ୍ୟ ପ୍ରସ୍ତୁତ କରିବେ। କିଶୋରୀ ବାଳିକାକୁ କଣ ଦରକାର, ଛୋଟ ଶିଶୁକୁ କଣ ଦରକାର, ଘରେ ବୃଦ୍ଧ ବୃଦ୍ଧା ଥିଲେ ତାଙ୍କୁ ଅଧିକା କଣ ଆବଶ୍ୟକତା, ଏ ଜାଗା ପ୍ରତି ବି ସେମାନେ ସଚେତନ ହେବେ।
1: ମାନେ ନାରୀଟିଏ ନିଜର ଯଦି ଯତ୍ନ ନବ ନିଜର ଖାଦ୍ୟ ପ୍ରତି, ତାହେଲେ ସେ ସୁସ୍ଥ ରହିବ, ଏବଂ ସେ ସୁସ୍ଥ ରହିଲେ ପରିବାରଟି ମଧ୍ୟ ସୁସ୍ଥ ରହିବ।
0: ହଁ ମ୍ୟାଡମ, କେବଳ ତ ଶାରୀରିକ ସୁସ୍ଥତା ନୁହଁ, ମାନସିକ ସୁସ୍ଥତା ପାଇଁ, ମାନସିକ ସୁସ୍ଥତା ପାଇଁ ବର୍ତ୍ତମାନ ଆମର ବହୁତ କିଛି ମାନେ ଆମେ ଜାଣୁଛେ ଯେ ମାନସିକ ସ୍ୱାସ୍ଥ୍ୟ ଯଦି ଠିକ ନୁହେଁ ମାଟିର, ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ସେ ହୋଇପାରିବ ନାହିଁ। ତେଣୁ ମହିଳାମାନେ ନିଜ ମାନସିକ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ଏଥିପାଇଁ ସେମାନେ ନିୟମିତ ଯୋଗାଭ୍ୟାସ, ଧ୍ୟାନ, ପ୍ରାଣାୟାମ ସହ ନିୟମିତ କିଛି ଶାରୀରିକ ବ୍ୟାୟାମ ବି କରିବା ଆବଶ୍ୟକ। ଦେଖନ୍ତୁ ଆମେ ବର୍ତ୍ତମାନ ଯୁଗରେ ବହୁତ ଆମ ପରିବାରକୁ ବିଭିନ୍ନ ସଂଘର୍ଷ ଏବଂ ଜଟିଳ ସମସ୍ୟା ଦେଇ ଗତି କରିବାକୁ ପଡୁଛି। ତେଣୁ ଏପରି ପରିସ୍ଥିତିରେ ଆମକୁ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ। ଅଧିକ ମସଲା ତେଲ ଯୁକ୍ତ ଖାଦ୍ୟ ବି ଖାଇବା ନାହିଁ, ଅଧିକ ଉତ୍ତେଜନା ପ୍ରବଣ ଜିନିଷ ଖାଇବା ନାହିଁ, ସେଗୁଡ଼ିକ ଆଭଏଡ୍ କରିବା, ମାଦକ ଦ୍ରବ୍ୟ ଠାରୁ ଦୂରରେ ରହିବା, ଏବଂ ନିଜ ପରିବାରର ସଦସ୍ୟଙ୍କୁ ବି ମାଦକ ଦ୍ରବ୍ୟ ଠାରୁ ଦୂରରେ ରଖିବା, ତାହେଲେ ଆମେ ପରିବାରକୁ ସୁରକ୍ଷିତ ରଖିପାରିବା।
1: ନିଶ୍ଚିତ ଭାବରେ। ଯା ହଉ ମ୍ୟାଡମ, ଆଜି ଆପଣ ଆମକୁ ସମୟ ଦେଲେ, ସୁସ୍ଥ ନାରୀ ସୁସ୍ଥ ପରିବାର ଏ ସମ୍ପର୍କରେ ଆଲୋଚନା କଲେ, ସେଇଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ଧନ୍ୟବାଦ, ମତେ ଆଜି କହିବାକୁ ସୁଯୋଗ ମିଳିଲା। ମା ମାନଙ୍କ ପାଇଁ ପଦେ, ମହିଳାମାନଙ୍କ ପାଇଁ ପଦେ, ସେଥିପାଇଁ ନମସ୍କାର, ଧନ୍ୟବାଦ।

0: ଶ୍ରୋତା ଭଉଣୀ, କୁହାଯାଏ ଘର ହିଁ ସ୍ୱର୍ଗ, ଯେଉଁଠି ପିତା ମାତାଙ୍କ ପରି ଦେବତା ବାସ କରନ୍ତି। ସେମାନେ ଆମକୁ ଉପଯୁକ୍ତ ରାସ୍ତା ଦେଖାଇବା ସହିତ ସବୁବେଳେ ଆଶୀର୍ବାଦ ଏବଂ ପରାମର୍ଶ ଦେଇଥାନ୍ତି। ତାଙ୍କରି ମାର୍ଗଦର୍ଶନରେ ଚାଲିଲେ ବିପଦ ଆପଦକୁ ସମ୍ମୁଖୀନ ହେବାର ସାହସ ଆପେ ଆପେ ମିଳିଯାଇଥାଏ।
1: ପରିବାର ହେଉଛି ଆମର ପ୍ରଥମ ବିଦ୍ୟାଳୟ, ଯେଉଁଠି ଆଦର୍ଶ, ନୀତି, ସଂସ୍କାର ଏବଂ ଆଚରଣ ଶିଖାଯାଏ। ସେହି ମୂଲ୍ୟବୋଧ ମଣିଷର ଚରିତ୍ର ଗଠନ କରିଥାଏ ଏବଂ ସମାଜରେ ଭଲ ମଣିଷ ଭାବେ ପରିଚିତ କରାଏ।
0: ଆଜିର ଆଧୁନିକ ଯୁଗରେ ମୋବାଇଲ ଏବଂ ବ୍ୟସ୍ତ ଜୀବନ ଯୋଗୁଁ ପାରିବାରିକ ସମ୍ପର୍କ କେତେକ ସ୍ଥାନରେ ଦୁର୍ବଳ ହେଉଛି। ତେଣୁ ପରିବାରର ସମସ୍ତ ସଦସ୍ୟଙ୍କୁ ଏକାଠି କରି ଆମେ ସମୟ ବିତାଇବା ଏବଂ ପରସ୍ପରର ଭାବନା

0: ଆକାଶବାଣୀ ଜୟପୁର ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2 ଶୁଣିବେ ମିଡ୍ଡିଆ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10 ରାଜ୍ୟର 24 ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ପିଏମ୍ ସ୍ୱନିଧି ଯୋଜନାକୁ 6 ପୂରଣ ଅବସରରେ ଉଠା ଦୋକାନୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ, ଏବଂ 20 କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ବିଶେଷକରି ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ନେଇ ବାର୍ତ୍ତାଳାପ ଜାରି ରହିଛି। 5 ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ଗତ ଶନିବାର ଦିନ ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ ହ୍ଲାଇଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆସନ୍ତାକାଲି ଶ୍ରୀ ହ୍ଲାଇଙ୍ଗ ମୁମ୍ବାଇ ଗସ୍ତରେ ଯାଇ ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମ୍ୟାମାର ରାଷ୍ଟ୍ରପତି ଶ୍ରୀ ହ୍ଲାଇଙ୍ଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି।

10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବାବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନିଶ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାବ୍ୟତୀତ ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶାରେ 1 ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମଧ୍ୟ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସିଭି ସନ୍ମୁଗମ୍ ଓ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ଭୋଟ୍ ଗ୍ରହଣ ଓ ସେହିଦିନ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ସର୍ବୋଚ୍ଚ ନ୍ୟାୟାଳୟରେ 5 ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତିଙ୍କ ସଂଖ୍ୟା 37 ବୃଦ୍ଧି ପାଇଛି। କେନ୍ଦ୍ର ଆଇନ ଏବଂ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନ ବିଚାରପତିଙ୍କ ସହ ବିଚାର ବିମର୍ଶ ପରେ ରାଷ୍ଟ୍ରପତି ସୁପ୍ରିମକୋର୍ଟରେ 5 ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣି ମୋହନାଙ୍କୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗତ ମାସରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ଲାଗି ଅଧ୍ୟାଦେଶ ଜାରି କରିଥିଲେ। ଦେଶର ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା ବ୍ୟବହାର କରାଯାଉଥିବା 19 କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ 42 ରୁ 53.50 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଘରୋଇ ଉପଭୋକ୍ତାଙ୍କ ଲାଗି ଉଦ୍ଦିଷ୍ଟ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ। ଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ପରେ ଏହା 3,113.50 ହୋଇଥିବାବେଳେ ମୁମ୍ବାଇରେ 3,067.50 ବୃଦ୍ଧି ପାଇଛି। କୋଲକାତାରେ ବାଣିଜ୍ୟିକ ସିଲିଣ୍ଡର ଦାମ୍ 53.50 ବୃଦ୍ଧି ପାଇ 3,255.50 ହୋଇଛି। ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଶକ୍ତି ସଂକଟ ପରିସ୍ଥିତି ଯୋଗୁଁ ଏହି ଦର ବୃଦ୍ଧି ଘଟିଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ଅଧୀନରେ ଉଠା ଦୋକାନୀମାନଙ୍କୁ ବନ୍ଧକମୁକ୍ତ ଋଣ ପ୍ରଦାନ କରାଯିବା ଫଳରେ ସେମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତି କରାଯିବା ସହ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, 2020 ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଏପର୍ଯ୍ୟନ୍ତ 1,12,00,000 ଅଧିକ ଉପଭୋକ୍ତାଙ୍କୁ ଋଣ ପ୍ରଦାନ କରାଯାଇଛି। ପିଏମ୍ ସ୍ୱନିଧି ଯୋଜନାରେ ଉଠା ଦୋକାନୀମାନଙ୍କ ଜୀବନଧାରଣ ମାନ ସହଜ କରିବା ଉଦ୍ଦେଶ୍ୟରେ ଋଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ 15,000, 25,000 ଏବଂ 50,000 ଟଙ୍କାର ଋଣ ପ୍ରଦାନ କରାଯାଇଥାଏ। ଭାରତ ଓମାନ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ସିଇପିଏ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ଏବଂ ଓମାନ ମଧ୍ୟରେ ଏହି ଚୁକ୍ତି ଅର୍ଥନୈତିକ ଓ ରଣନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବ। ଏକ ଜାତୀୟ ସମ୍ଭାଦପତ୍ରରେ ପ୍ରକାଶିତ ଲେଖାରେ ଶ୍ରୀ ଗୋୟଲ କହିଛନ୍ତି, ଏହି ଚୁକ୍ତି ଦେଶର ଛାତ୍ରଛାତ୍ରୀ, କାରିଗର, ମହିଳା, କୃଷକ, ମତ୍ସ୍ୟଜୀବୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ନୂଆ ବଜାର ସୃଷ୍ଟି ତଥା ରପ୍ତାନୀ ଦୃଢ଼ କରିବା ସହ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହେବ।

ଶକ୍ତି ଭାରତର ଓମାନ ସହ ଦୃଢ଼ ଅର୍ଥନୈତିକ ଏବଂ ଲୋକ ସମ୍ପର୍କ ରହିଛି। ଓମାନରେ 7 ଲକ୍ଷରୁ ଅଧିକ ଭାରତୀୟ ବସବାସ କରୁଛନ୍ତି। ସେ କହିଛନ୍ତି ଓମାନରେ ପ୍ରାୟ 6000 ଭାରତୀୟ ଉଦ୍ୟୋଗ କାର୍ଯ୍ୟ କରୁଥିବା ବେଳେ ପ୍ରତ୍ୟେକ ବର୍ଷ $2 ବିଲିୟନ ଲାଭ ମିଳୁଛି। ଶ୍ରୀ ଗୋୟଲ କହିଛନ୍ତି ଏହି ଚୁକ୍ତି ଫଳରେ ରପ୍ତାନୀ କରାଯାଉଥିବା ସାମଗ୍ରୀର 99.38% କ୍ଷେତ୍ରକୁ 100% ଶୁଳ୍କମୁକ୍ତ ବଜାର ଉପଲବ୍ଧ ହେବ। ନବଗଠିତ ପଶ୍ଚିମବଙ୍ଗ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କୋଲକାତାସ୍ଥିତ ଲୋକଭବନରେ

0: ଶୁଳ୍କମୁକ୍ତ ବଜାର ଉପଲବ୍ଧ ହେବ। ନବଗଠିତ ପଶ୍ଚିମବଙ୍ଗ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କୋଲକାତାସ୍ଥିତ ଲୋକଭବନରେ ରାଜ୍ୟପାଳ ଆର୍ଏନ୍ ରବି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମ ଥର ବିଧାୟକ ହୋଇଥିବା କେତେଜଣ ମନ୍ତ୍ରୀ ପଦ ପାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ରାଜନୈତିକ ନେତା ଉପସ୍ଥିତ ଥିଲେ। ନେପାଳର ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଆଜି ପହଞ୍ଚବେ। ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଲାମିଛାନେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କେତେକ ଉଚ୍ଚସ୍ତରୀୟ ରାଜନୈତିକ ଓ କୂଟନୈତିକ ବୈଠକରେ ଯୋଗଦେବେ। ଶ୍ରୀ ଲାମିଛାନେ ଭାରତରେ ରହୁଥିବା ନେପାଳୀ ସମ୍ପ୍ରଦାୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଲାମିଛାନେ ଅଯୋଧ୍ୟା ଯିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ତାଙ୍କ ସହ ସାଂସଦ ବିପିନ କୁମାର ଆଚାର୍ଯ୍ୟ, ଦୀପକ ବୋହରା, ନିକିତା ପାଉଡେଲ ଏବଂ ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଭାରତ ଗସ୍ତରେ ଆସୁଛନ୍ତି। ମ୍ୟାମାରରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ 55 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ନାମ ହକାମ ସହର ଅନ୍ତର୍ଗତ କାଉଙ୍ଗଟପ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଖଣିଜ ବିସ୍ଫୋରଣ ପାଇଁ ଗଚ୍ଛିତ ଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତ 10ଟି ସ୍ୱର୍ଣ୍ଣ ପଦକ ସହ ମୋଟ 19ଟି ପଦକ ହାସଲ କରିଛି। ଭାରତର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କ୍ରୀଡ଼ାବିତ୍ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମାନଙ୍କ କ୍ରୀଡ଼ା ପ୍ରତି ଥିବା ଦୃଢ଼ ନିଷ୍ଠା ପ୍ରତିପାଦନ କରୁଛି। ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଗୋଆର ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ଦଳ 3-0 ବାଂଲାଦେଶକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi and Myanmar President U May Aung Lying hold bilateral talks in New Delhi. India-Oman Comprehensive Economic Partnership Agreement comes into force, gives Indian exporters duty-free market access in Oman to 98% of tariff lines. West Bengal Chief Minister Shubhendu Adhikari expands cabinet with induction of 35 new ministers. Gross GST collection rises to over 1,94,000 crore rupees in May. PM Swanidhi scheme completes 6 years. Prime Minister Narendra Modi says scheme opened new growth opportunities for street vendors. Tensions flare up again in West Asia as US strikes radar and drone control sites in Iran. And India ends impressive campaign at Asian Under 20 Athletics Championships with 19 medals including 10 gold in Hong Kong. Prime Minister Narendra Modi and Myanmar President U May Aung Lying held bilateral talks in New Delhi today. The talks aimed to further strengthen the historical and civilizational ties between the two countries. The entire gamut of relations between Myanmar and India, including security and connectivity, came up for discussion during their talks. Our correspondent has the details.
2: The President of Myanmar will meet President Draupadi Murmu today evening at Rashtrapati Bhavan. He is also scheduled to visit to the Light and the Lotus, relics of the Awakened One exhibition at Rai Pithora Cultural Complex in the National Capital. The exhibition is showcasing the sacred Piprahavar relics associated with Lord Buddha along with significant associated antiquities. The official visit of the President of Myanmar to India is expected to further strengthen and deepen the multifaceted relations between the two countries. With Suparna Anupam Mishra, Akashvani News, Delhi.
1: The Myanmar president arrived at Gaya in Bihar on Saturday on a 5-day visit to India.

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ମନ୍ ଚଳଚ୍ଚିତ୍ରରେ ଉଦିତ ନାରାୟଣ ଏବଂ ଅନୁରାଧା।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଅ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଅ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଧରିତ୍ରୀ ମାତାର ସୁରକ୍ଷା ପାଇଁ ଚାଷ କାର୍ଯ୍ୟରେ ସନ୍ତୁଳିତ ସାର ପ୍ରୟୋଗ କରିବାକୁ ପଡ଼ିବ। ଚାଷ ଜମିରେ ରାସାୟନିକ ସାରର କମ୍ ବ୍ୟବହାର, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା 8 ତାରିଖକୁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ପୂର୍ବାହ୍ନ 9 ଅପରାହ୍ନ 4 ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମାମଲାର ତ୍ୱରିତ ସମାଧାନ ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 18 ଅଭିଯୋଗର ଶୁଣାଣି କରିଛନ୍ତି। ଏଥିସହିତ 5 ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ 76,000 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ମୋଟ 169 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 20 ସାମୂହିକ ଅଭିଯୋଗର ଶୁଣାଣି କରି ସମାଧାନ କରାଯାଇଥିଲା। ନବରଙ୍ଗପୁରଠାରେ ଆୟୋଜିତ ଶିବିରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବରୋଳି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ 141 ଅଭିଯୋଗର ସମାଧାନ କରାଯାଇଥିଲା। ରାଜ୍ୟରେ ଦୃଢ଼ ଭିତ୍ତିଭୂମିର ବିକାଶ ସରକାରଙ୍କର ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟରେ ନିର୍ମାଣାଧୀନ 50 ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ 2026ର ଫଳାଫଳ
ଆଜି ପ୍ରକାଶ ପାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଆଇଆଇଟି ରୁର୍କି ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ 56,880 ଜଣ ପରୀକ୍ଷାର୍ଥୀ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜେଇ ଆଡଭାନ୍ସ ପାଇଁ 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କୃତକାର୍ଯ୍ୟ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ସେମାନଙ୍କ ସଫଳତା, କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତିର ପରିଚୟ। ଦେଶର ଉନ୍ନତିରେ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ। ବୈଠକରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବବାଣୀ ଅପରାହ୍ନ 5ଟାରେ ଏଥିରେ ସୃଜନୀ କ୍ରମରେ ଶୁଣିବେ ଆଲୋଚନା ଯୁବବର୍ଗର ସାମାଜିକ ଦାୟିତ୍ୱବୋଧ। ଆଲୋଚିକା ସୁଜାତା ସାହାଣୀ, ତା ଛଡ଼ା ରହିଛି ମୋନାଲିସା ରାଉତଙ୍କ କବିତା, ଶାଳିନୀ କାଞ୍ଚନ ପଣ୍ଡାଙ୍କର ମିନିଗଳ୍ପ, ପରେ ରହିଛି ସାକ୍ଷାତକାର, ଆଧୁନିକ ଜୀବନଶୈଳୀ ଏବଂ ପାରିବାରିକ ମୂଲ୍ୟବୋଧ। ଅପରାହ୍ନ 5:30ରେ ଚୈତି ଜହ୍ନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ଦୁଗ୍ଧ ବ୍ୟବସାୟରୁ ଲାଭ, ଭେଟଘାଟରେ ଜାଣିବେ ଖରାଦିନେ ଶାଗ ଡାଲ ତାସ, ଶେଷରେ ଶୁଣିବେ ଅଙ୍ଗନବାଡ଼ିର କାଇକାମ, ଏ ସମ୍ପର୍କରେ ସାକ୍ଷାତକାର। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 6:10, ଶ୍ରୀମଦ ଭାଗବତ ଶୁଣିବେ 6:20, 6:30ରେ ଯୁବ ଶକ୍ତି, 6:55ରେ ଆଜିର ପ୍ରସଙ୍ଗ ଏବଂ 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 7:00। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30ରେ। ପଲ୍ଲୀଗୀତ ପ୍ରଚାର କରିବୁ 8:15ରେ। ଶିଳ୍ପୀମାନେ ହେଲେ ଗୀତାରାଣୀ ଦାସ, ଭାସ୍କର ଚନ୍ଦ୍ର ବେହେରା ଏବଂ ସେବାରାଣୀ ମହାପାତ୍ର। 9:30ରେ ଶୁଣିବେ ନାଟକ। 10:00ରେ ଶୁଣିବେ ଭାରତ ସରକାରଙ୍କର 12 ବର୍ଷ ପୂର୍ତ୍ତି ସମ୍ପର୍କରେ ଏକ ବିଶେଷ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 10:30ରେ ପ୍ରଚାର କରିବୁ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଦିନ 2:47:15 ଏହି ଅଧିବେଶନ ଏଠି ଶେଷ କରୁଛୁ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବ ଆଜି 5:00, କିନ୍ତୁ ବର୍ତ୍ତମାନଠାରୁ 5:00 ପର୍ଯ୍ୟନ୍ତ ଆମର ଏଫ୍ଏମ୍ ପ୍ରସାରଣରେ ମାନେ 103.6 MHz।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5ଟା। ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିକାର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ଅଧିବେଶନ ପ୍ରାରମ୍ଭରେ ଭେଟି ଦେଉଛୁ ଯୁବ ଶ୍ରୋତାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ।

0: ମା 9 ମାସ ନିଜ ଛୁଆକୁ ଗର୍ଭରେ ଧାରଣ କରେ, ଆଉ ବାପା ନିଜ ଜୀବନକାଳ ଛୁଆର ଭବିଷ୍ୟତ ପାଇଁ ଉତ୍ସର୍ଗ କରିଦିଅନ୍ତି।
1: ମା ନିଜ ହାତରେ ରୋଷେଇ କରି ଖୁଆଏ, ଆଉ ବାପା ଛୁଆର ମନପସନ୍ଦର ଖାଦ୍ୟ ଯୋଗାଡ଼ କରିବାରେ ଲାଗି ପଡ଼ନ୍ତି।
0: ଜ୍ୱର ହେଲେ ମା ସେବା କରେ ସତ, ଆଉ ବାପା କିଛି ନ କହି ନିରବରେ ଛୁଆ ପାଇଁ ଚିନ୍ତା କରନ୍ତି।
1: ଜଣେ ଜନ୍ମ ଦିଅନ୍ତି, ଆଉ ଜଣେ ବଞ୍ଚିବା ଶିଖାନ୍ତି।
0: ଜଣେ ହାତ ଧରି ବାଟ ଚାଲିବା ଶିଖାନ୍ତି, ଆଉ ଜଣେ ସବୁବେଳେ ଆମ ପଛରେ ରହି ଆମକୁ ସହଯୋଗ କରନ୍ତି।
1: ଜଣେ ସବୁ ପରିସ୍ଥିତିରେ ସବୁ କିଛି ସହିବା ଶିଖାନ୍ତି, ଆଉ ଜଣେ ଧୈର୍ଯ୍ୟର ସହ ଲଢ଼ିବା ଶିଖାନ୍ତି।
0: ଜଣେ ସ୍ନେହ ଶିଖାନ୍ତି ତ ଆଉ ଜଣେ ଧୈର୍ଯ୍ୟ।
1: ଜଣେ ପ୍ରେମ ଶିଖାନ୍ତି, ଆଉ ଜଣେ ସେହି ପ୍ରେମକୁ ନିଃସ୍ୱାର୍ଥ ଭାବେ ପାଳନ କରିବା।
0: ଜଣେ ଭକ୍ତି ଶିଖାନ୍ତି, ଆଉ ଜଣେ ବିଶ୍ୱାସ।
1: ଜଣେ ଧୈର୍ଯ୍ୟ ଶିଖାନ୍ତି, ଆଉ ଜଣେ ଭରସା।
0: ଜଣେ କଠିନ ପରିଶ୍ରମ ଶିଖାନ୍ତି, ଆଉ ଜଣେ ସେହି ପରିଶ୍ରମର ଫଳ ପାଇଁ ଅପେକ୍ଷା କରିବା। ଜଣେ ଅପାର ପ୍ରେମ କରନ୍ତି ତ ଆଉ ଜଣେ ସାହସ ଦିଅନ୍ତି।
1: ଜଣେ ନିଜ ପଣତ କାନିରେ ଘୋଡ଼େଇ ରଖିବାକୁ ଚେଷ୍ଟା କରନ୍ତି, ଆଉ ଜଣେ ସୁରକ୍ଷିତ ଭାବେ ଦୁନିଆରେ ବଞ୍ଚିବା ଶିଖାନ୍ତି।
0: ଜଣେ ସମ୍ମାନ ଦେବା ଶିଖାନ୍ତି, ଆଉ ଜଣେ ସମ୍ମାନର ସହିତ ବଞ୍ଚିବା। ଜଣେ ଛୁଆର ସଫଳତାରେ ଖୁସି ହୁଅନ୍ତି, ଆଉ ଜଣେ ସେହି ସଫଳତା ପାଇଁ ଶକ୍ତି ଓ ସାହସ ଦିଅନ୍ତି।
1: ବାପା ଆଉ ମା ଜୀବନର 2 ଚକ, ଦୁହିଙ୍କ ବିନା ସଂସାର ଅନ୍ଧାର,
0: ଜଣେ ଶକ୍ତି ଆଉ ଜଣେ ସାହସ।
1: ତେବେ ଏହି ସୁନ୍ଦର କବିତା ସହ ଆଜିର ସୃଜନୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ଆଜିର କାର୍ଯ୍ୟକ୍ରମରେ ଅଛୁ ଆମେ ଦୁହେଁ, ମୁଁ ପ୍ରତୀକ ଶର୍ମା
0: ଆଉ ମୁଁ ବର୍ଷାରାଣୀ ପଟ୍ଟନାୟକ।
2: ନମସ୍କାର।

0: ଯାହାକି ସେମାନଙ୍କର ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ।
1: ତେବେ ବର୍ଷା, ଆଜିର ଡିଜିଟାଲ ଯୁଗରେ ପିତାମାତା ହେବା ଅଧିକ କଷ୍ଟକର ହୋଇପଡ଼ିଛି, ବିଶେଷ କରି ସହରାଞ୍ଚଳରେ।
0: ଠିକ କଥା, ସହରାଞ୍ଚଳରେ ତ ପରିବାର ଛୋଟ ହେବା ସହିତ କାର୍ଯ୍ୟର ବ୍ୟସ୍ତତା ହେତୁ ପିତାମାତାମାନେ ପିଲାଙ୍କୁ ସମୟ ଦେବା ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି। ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ସନ୍ତାନ ଅଛନ୍ତି ଯିଏକି ନିଜ ପିତାମାତାଙ୍କୁ ସମୟ ଦେଇପାରୁନାହାନ୍ତି। କିନ୍ତୁ ଆମେମାନେ ମନେ ରଖିବା ଉଚିତ ଯେ ଯେଉଁ ପିତାମାତା ଆମ ପାଇଁ ସାରା ଜୀବନ ଉତ୍ସର୍ଗ କରିଦେଇଥିଲେ ସେମାନଙ୍କୁ ସମ୍ମାନ, ସ୍ନେହ ଆଉ ସେବା କରିବା ଆମର ପ୍ରମୁଖ କର୍ତ୍ତବ୍ୟ। ମାତା ପିତାଙ୍କୁ ସମ୍ମାନ କରିବା ଆବଶ୍ୟକ, କାରଣ ସେମାନଙ୍କର ଆଶୀର୍ବାଦ ହିଁ ଜୀବନର ସବୁଠୁ ବଡ଼ ଶକ୍ତି।
1: ତେବେ ବର୍ଷା, ଯୁବବର୍ଗ ହେଉଛନ୍ତି ଦେଶର ଭବିଷ୍ୟତ ଆଉ ସମାଜର ଶକ୍ତି। ତେବେ ରେସ୍ପନ୍ସିବିଲିଟି ନେବା, ଯାହାକୁ ଆମେ ଦାୟିତ୍ୱବୋଧତା କହୁଛୁ, ତାର କିଛି ମାତ୍ରାରେ ଅଭାବ ଦେଖାଯାଉଛି, କଣ ଭାବୁଛ ତମେ?
0: ହଁ, ନିଶ୍ଚିନ୍ତ ଭାବରେ ଏକ ସୁନ୍ଦର, ସୁସ୍ଥ ଆଉ ସମୃଦ୍ଧ ସମାଜ ଗଢ଼ିବାରେ ଯୁବମାନଙ୍କର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ଯୁବକମାନେ ତ ସମୟ ହିଁ ଦେଉନାହାନ୍ତି।
1: ତେବେ ବର୍ଷା, ନିଜ ସ୍ୱାର୍ଥକୁ ଛାଡ଼ି ସମାଜର ଉନ୍ନତି ପାଇଁ କାମ କରିବାର ଭାବନାକୁ ସାମାଜିକ ଦାୟିତ୍ୱବୋଧ କୁହାଯାଏ।
0: ହଁ, ଠିକ୍ କହିଲ ପ୍ରତୀକ। ତେବେ ସେ ସମ୍ପର୍କରେ ଗୋଟେ ଆଲୋଚନା ଶୁଣିବା?
1: ଆରେ ହଁ, ଚାଲ
0: ବର୍ତ୍ତମାନ ଶୁଣିବା ଏକ ଆଲୋଚନା ଯାହାର ବିଷୟବସ୍ତୁ ରହିଛି ଯୁବବର୍ଗର ସାମାଜିକ ଦାୟିତ୍ୱବୋଧ।
2: ପୃଥିବୀ ପରିବର୍ତ୍ତନଶୀଳ, ଏହି ପରିବର୍ତ୍ତନଶୀଳତାର ସ୍ରୋତରେ ନିରବଧି ବଦଳୁଥାଏ ସମୟ, ସମାଜ। ପରିବର୍ତ୍ତନ ହେଉଛି ପୁରୁଣାକୁ ଭାଙ୍ଗି ନୂଆ କିଛି ଗଢ଼ିବାର ମାନସିକତା, ଗତାନୁଗତିକତାକୁ ପରିହାର କରି ନୂତନତାକୁ ଆପଣାଇବାର ପ୍ରଚେଷ୍ଟା। ମଣିଷ ସଭ୍ୟତାର ଉନ୍ମେଷଠାରୁ ଆଜି ଯାଏ ସମୟର ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ ଢଙ୍ଗରେ, ଢାଞ୍ଚାରେ ବଦଳିଛି ସମାଜ। ଆଉ ଏହି ପରିବର୍ତ୍ତନରେ ସବୁଠୁ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ଯୁବଗୋଷ୍ଠୀ। ସେହି ଯୁବକ ଯିଏ ପରିବର୍ତ୍ତନର ଆହ୍ୱାନକୁ ସ୍ୱୀକାର କରେ, ଗ୍ରହଣ କରେ। ଯୁବଗୋଷ୍ଠୀ ହେଉଛନ୍ତି ସବୁଠୁ କ୍ରିୟାଶୀଳ ତଥା ସମ୍ବେଦନଶୀଳ ଗୋଷ୍ଠୀ। ବାଲ୍ୟ ଚପଳତା ଓ ବାର୍ଦ୍ଧକ୍ୟର ଅସହାୟତାରୁ ଉର୍ଦ୍ଧ୍ୱରେ ଥିବା ଏହି ଗୋଷ୍ଠୀ ସବୁ ସମୟରେ ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବାର ସାହସ ରଖନ୍ତି। ଜାତି, ଧର୍ମ, ବର୍ଣ୍ଣ ଓ ଶ୍ରେଣୀ ନିର୍ବିଶେଷରେ ଏକ ସମତା ଭିତ୍ତିକ ସମାଜ ଗଠନ ଦିଗରେ ଏମାନେ ସଦା ପ୍ରୟାସୀ। ସମସ୍ତ ପ୍ରକାର ରୂଢ଼ିବାଦିତାକୁ ଭାଙ୍ଗି ସମାଜ ବିକାଶର ରଥଚକକୁ ଆଗକୁ ଗଡ଼େଇ ନେବାର ଗୁରୁ ଦାୟିତ୍ୱକୁ ସମ୍ପାଦନ କରିବା ପାଇଁ ଯୁଗେ ଯୁଗେ ଏହି ଯୁବଗୋଷ୍ଠୀ ନିର୍ବିଚାରରେ ଆଗେଇ ଆସିଛି, ଇତିହାସ ଏହାର ପ୍ରମାଣ କରେ। ବିଶ୍ୱର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବିଶ୍ୱରେ ଯେତେ ଯେତେ ପରିବର୍ତ୍ତନ ଘଟିଛି ସବୁଥିରେ ଏହି ଯୁବଗୋଷ୍ଠୀ ମଙ୍ଗୁଆଳର ଦାୟିତ୍ୱ ନିର୍ବାହ କରିଛନ୍ତି। ଫରାସୀ ରାଷ୍ଟ୍ର ବିପ୍ଳବଠାରୁ ଆରମ୍ଭ କରି ଆମେରିକା ସ୍ୱାଧୀନତା ସଂଗ୍ରାମ ଯାଏ, ଚୀନ ରୁଷିଆର ସମାଜବାଦୀ ବିପ୍ଳବ ଯାଏ, ରୋମର ଦାସମୁକ୍ତିଠାରୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନ ଯାଏ, ସବୁଠି ସବୁଥିରେ ଏହି ଯୁବଗୋଷ୍ଠୀ ପରିବର୍ତ୍ତନର ସଙ୍କେତ ନେଇ ଓହ୍ଲାଇ ଆସିଛନ୍ତି ମଇଦାନକୁ। ସମାଜର ଯାବତୀୟ ଘୋଷଣା ବସ୍ତୁକୁ ପରିତ୍ୟାଗ କରି ଏହି ଯୁବଗୋଷ୍ଠୀ ଗଢ଼ି ତୋଳିଛନ୍ତି ନୂତନତାର ବର୍ଣ୍ଣିଳ ସୌଧ। ଏହି କ୍ରମରେ ଦୀର୍ଘ 200 ବର୍ଷରୁ ଉର୍ଦ୍ଧ୍ୱ କାଳ ଧରି ବ୍ରିଟିଶ ଶାସନ ଅଧୀନରେ ଥିବା ପରାଧୀନ ଭାରତବର୍ଷର ମୁକ୍ତି ପାଇଁ ଭାରତୀୟ ଯୁବଗୋଷ୍ଠୀର ଯେଉଁ ନିଃସ୍ୱାର୍ଥ ପ୍ରୟାସ ଓ ଆତ୍ମବଳିଦାନ ଥିଲା ତାହାର ପ୍ରତ୍ୟକ୍ଷ ଉଦାହରଣ ଭାବେ ଆମ ସାମ୍ନାରେ ଆଦର୍ଶ ହୋଇ ଛିଡ଼ା ହୁଅନ୍ତି ଭଗତ ସିଂ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ, ସୁଭାଷ ବୋଷ, ବିବେକାନନ୍ଦ ଆଦିଙ୍କ ପରି ଯୁବକମାନେ। ତେବେ ଦେଶ ସ୍ୱାଧୀନତା ପ୍ରାପ୍ତିର ଦୀର୍ଘ 67 ବର୍ଷ ପରେ ଆଜିର ଯୁବ ସମାଜ ଏହି ସାମାଜିକ ଦାୟିତ୍ୱବୋଧକୁ କେତେଦୂର ନିଭାଉଛନ୍ତି ତାହା ହେଉଛି ଆଜିର ବିଚାର୍ଯ୍ୟ ବିଷୟ। ରାଜନୈତିକ ଭ୍ରଷ୍ଟାଚାର, ଅର୍ଥନୈତିକ ଠକେଇ, ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଦୁର୍ନୀତି ଦେଶର ଅର୍ଥନୈତିକ ମାନଦଣ୍ଡକୁ ଦୋହଲାଇ ଦେଇଛି। ଦେଶର ଶିକ୍ଷା, ସ୍ୱାସ୍ଥ୍ୟ ଓ ସଂସ୍କୃତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ଆଜି ଘରୋଇ ସଂସ୍ଥାମାନଙ୍କ ଅକ୍ତିଆରରେ। ଏ ଦେଶର ପ୍ରାକୃତିକ ସମ୍ପଦକୁ କେତେକ ମୁଷ୍ଟିମେୟ ଲୋକଙ୍କ ସ୍ୱାର୍ଥରେ ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀମାନଙ୍କ ହାତକୁ ଟେକି ଦିଆଯାଉଛି। ସେହିପରି କୃଷି କ୍ଷେତ୍ରରେ କ୍ରମାଗତ ଅବହେଳା ଯୋଗୁଁ ଆଜିର ଯୁବଗୋଷ୍ଠୀ କୃଷିକୁ ସେମାନଙ୍କର ଜୀବିକା ରୂପେ ଗ୍ରହଣ କରିବା ପାଇଁ ନିରୁତ୍ସାହିତ ହେଉଛନ୍ତି। ଦାରିଦ୍ର୍ୟ, ଧନୀ ଦରିଦ୍ର୍ୟ ମଧ୍ୟରେ ବୃହତ୍ତର ତାରତମ୍ୟ, ବେକାରୀ ଆଦି ସମସ୍ୟା ଆଜିର ଯୁବଗୋଷ୍ଠୀକୁ ଅପରାଧର ଅନ୍ଧଗଳି ମଧ୍ୟକୁ ଠେଲି ଦେଇଛି। ଭୋଗବାଦୀ ସଂସ୍କୃତି ଓ ବଜାରୀ ସଭ୍ୟତାର ଅକ୍ଟୋପସ୍ ଜାଲରେ ଛନ୍ଦି ହୋଇ ଯୁବ ସମାଜ ଆଜି ଦିଶାହରା। ସମାଜରେ ଅନ୍ଧବିଶ୍ୱାସ, କୁସଂସ୍କାର ଓ ଧର୍ମୀୟ ମତାନ୍ଧତା କ୍ରମଶଃ ଉଗ୍ର ରୂପ ଧାରଣ

0: ତେବେ ବର୍ଷା, ଆଜିର କବିତା ଶୁଣି ଜଣାପଡ଼ୁଛି ଆଜି ନିଶ୍ଚୟ ଗୋଟିଏ ବିଶେଷ ଦିନ ହୋଇଥିବ।
1: ହଁ, ଆଜି ପରା ଗ୍ଲୋବାଲ୍ ଡେ ଫର୍ ପ୍ୟାରେଣ୍ଟସ୍, ମାନେ ବିଶ୍ୱ ପିତାମାତା ଦିବସ। ତେବେ ଜାଣିଛ ପ୍ରତୀକ, ଆଜିର ଏହି ବିଶ୍ୱ ପିତାମାତା ଦିବସକୁ ପ୍ରତ୍ୟେକ ବର୍ଷ ଜୁନ୍ ମାସ 1 ତାରିଖରେ ପାଳନ କରାଯାଏ।
0: ତେବେ ଏହି ଦିବସ ପାଳନ କରିବା ପାଇଁ କିଏ ଘୋଷଣା କରିଥିଲେ?
1: ପ୍ରଥମେ ତ ଏଡ଼ାକୁ 2012 ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ଜୁନ୍ ମାସ 1 ତାରିଖକୁ ବିଶ୍ୱ ପିତାମାତା ଦିବସ ଭାବରେ ଘୋଷଣା କରାଯାଇଥିଲା।
0: ତେବେ ବର୍ଷା, ପିତାମାତା ହେଉଛନ୍ତି ପ୍ରତ୍ୟେକ ଶିଶୁର ପ୍ରଥମ ଗୁରୁ ଏବଂ ମାର୍ଗଦର୍ଶକ। ତେବେ ବର୍ଷା, ପିତାମାତାମାନେ ପିଲାମାନଙ୍କୁ ସୁରକ୍ଷା, ସ୍ନେହ ଏବଂ ଏକ ସୁସ୍ଥ ପାରିବାରିକ ପରିବେଶ ପ୍ରଦାନ କରନ୍ତି।

0: କରିଛି। ନାରୀଜନିତ ହିଂସା ମଧ୍ୟ ଅନ୍ୟତମ ସମସ୍ୟା ରୂପେ ଦେଶର ସାମଗ୍ରିକ ବିକାଶ ସାମ୍ନାରେ ଏକ ବିରାଟ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି। ଏହା ସହିତ କର୍ମସଂସ୍ଥାନର ଅଭାବ ମଧ୍ୟ ଆଜିର ଯୁବଗୋଷ୍ଠୀର ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି, ଯାହାର ଫଳସ୍ୱରୂପ ନିଜର ବ୍ୟକ୍ତିଗତ ଜୀବନ ଓ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ଯୁବକ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛି ଏବଂ ଏହି ପରିସ୍ଥିତିରେ ସାମାଜିକ ଦାୟିତ୍ୱ ତା ନିକଟରେ ଗୁରୁତ୍ୱହୀନ ହୋଇପଡୁଛି। ତେବେ ଏହିସବୁ ସମସ୍ୟା ମଧ୍ୟରେ ଛନ୍ଦି ହୋଇ ଦେଶ ଆଜି ଏକ ଚରମ ସ୍ଥିତି ଦେଇ ଗତି କରୁଛି। ଏହିସବୁ ସମସ୍ୟା ସୃଷ୍ଟିର ମୂଳ କାରଣଗୁଡ଼ିକ କ'ଣ? ଏହି ସମସ୍ୟାରୁ ମୁକୁଳିବାର ରାସ୍ତା କ'ଣ? ଏହିସବୁ ପ୍ରଶ୍ନରୁ ଯୁବଗୋଷ୍ଠୀଙ୍କୁ ଦୂରେଇ ରଖିବା ପାଇଁ ଏ ଦେଶର ଶାସକ ଶ୍ରେଣୀ ଧର୍ମୀୟ ପ୍ରଚାର, ପାଶ୍ଚାତ୍ୟ ଅପସଂସ୍କୃତି, ମଦ, କ୍ରିକେଟ୍, 24 ଘଣ୍ଟିଆ ମନୋରଞ୍ଜନ ଓ ସର୍ବୋପରି ବହୁଳ ପ୍ରସାରିତ ମୋବାଇଲ୍ ଓ ଇଣ୍ଟରନେଟ୍ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ପ୍ରତି ମୁହୂର୍ତ୍ତରେ ବୁଡ଼ାଇ ରଖିଛି। ଅପରନ୍ତୁ କଳା ଓ ସାହିତ୍ୟ ଆଜି ସୃଜନଶୀଳତା ତା ନିକଟରେ ତୁଚ୍ଛ ହୋଇପଡ଼ିଛି। ଦେଶ ତଥା ସମାଜ ବିଷୟରେ ଚିନ୍ତା କରିବା ପାଇଁ ଯୁବଗୋଷ୍ଠୀଙ୍କ ନିକଟରେ ଟିକିଏ ବି ଅବସର ନାହିଁ। ବିଭିନ୍ନ ରାଜନୈତିକ ଦଳ ଯୁବଗୋଷ୍ଠୀଙ୍କୁ ଆପଣା ଆପଣା ଦଳ ଭେଦରେ ଭାଗ ଭାଗ କରି ସେମାନଙ୍କର ବିପୁଳ ଶକ୍ତିକୁ ନିଜର ସ୍ୱାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ଏଥିସହିତ ସାମ୍ପ୍ରଦାୟିକତାବାଦ, ଆଞ୍ଚଳିକତାବାଦ, ଜାତି ପ୍ରଥା ତଥା ଶ୍ରେଣୀଭିତ୍ତିକ ବୈଷମ୍ୟ ଯୁବକ ଭିତରେ ଥିବା ପ୍ରଗତିଶୀଳ ଚିନ୍ତାଧାରାକୁ ଧ୍ୱଂସ କରିଦେଉଛି। ଏପରିକି ନିଜର ସମସ୍ୟା ବିଷୟରେ ମଧ୍ୟ ଯୁବଗୋଷ୍ଠୀ ସନ୍ଦିହାନ। ସେ ଶିକ୍ଷା ହେଉ ଅଥବା କର୍ମସଂସ୍ଥାନ, ସବୁ କ୍ଷେତ୍ରରେ ଯେଉଁ ଅନୈତିକତା ଓ ବୈଷମ୍ୟ ଦେଖାଦେଉଛି ସେ ଦିଗରେ ମଧ୍ୟ ଯୁବଗୋଷ୍ଠୀ ସମ୍ପୂର୍ଣ୍ଣ ନିରବ। ତେବେ ଏହି ଆହ୍ୱାନଗୁଡ଼ିକୁ ସମ୍ମୁଖୀନ ହେବା ପାଇଁ ଆଜିର ଯୁବଗୋଷ୍ଠୀ ଯେଉଁ ସାମାଜିକ ଦାୟିତ୍ୱ ଗ୍ରହଣ କରିବା ଆବଶ୍ୟକ ମନେହୁଏ ତାହା ଆଜି ପରିଲକ୍ଷିତ ହୁଏ ନାହିଁ। ବ୍ୟକ୍ତି ସର୍ବସ୍ୱ ଜୀବନ ଚର୍ଚ୍ଚା ଯୁବ ସମାଜର ମାନସିକତାକୁ କୂପମଣ୍ଡୁକ କରିଦେଇଛି। ଗାନ୍ଧୀ, ଆମ୍ବେଦକର, ବିବେକାନନ୍ଦ, ଭଗତ ସିଂ ଓ ବିର୍ସା ମୁଣ୍ଡାଙ୍କ ପରି ସମାଜ ଉତ୍ସର୍ଗୀକୃତ ବ୍ୟକ୍ତିମାନେ ଯୁବ ସମାଜର ଆଦର୍ଶ ହେବା ପରିବର୍ତ୍ତେ ଆଜି କ୍ରିକେଟ୍ ଓ ସିନେମା ଷ୍ଟାର୍ମାନେ ଯୁବ ସମାଜର ଆଦର୍ଶ ପାଲଟି ଯାଇଛନ୍ତି, ଯାହା ଆମ ସମୟର ସବୁଠୁ ବଡ଼ ବିଡ଼ମ୍ବନା। ସମାଜକୁ ସମସ୍ତ ପ୍ରକାର ଶୋଷଣ, ଅନ୍ଧବିଶ୍ୱାସ, କୁସଂସ୍କାର ଓ ରୂଢ଼ିବାଦିତାରୁ ମୁକ୍ତ କରି ଏକ ପ୍ରଗତିଶୀଳ, ବିଜ୍ଞାନଭିତ୍ତିକ ତଥା ସମତାଭିତ୍ତିକ ସମାଜ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଯେଉଁ ନିଷ୍ଠା, ବଳିଦାନ, ତ୍ୟାଗ ଓ ଅଙ୍ଗୀକାରବଦ୍ଧତାର ଆବଶ୍ୟକତା ରହିଛି, ଆମେ ଆଶା କରିବା ଆଜିର ଯୁବଗୋଷ୍ଠୀ ଏହାକୁ ସଠିକ୍ ଭାବେ ଉପଲବ୍ଧି କରି ଏକ ବୃହତ୍ତର ସାମାଜିକ ପରିବର୍ତ୍ତନ ପାଇଁ ସଂଗଠିତ ଭାବେ ଆଗେଇ ଆସିବେ। ପରିଶେଷରେ ସ୍ୱାମୀ ବିବେକାନନ୍ଦଙ୍କର ସେହି ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ଯାଏ ଆଗେଇ ଚାଲର ମହାନ ବାଣୀରେ ଅଭିମନ୍ତ୍ରିତ ହୋଇ ଏକ ସଠିକ୍ ଆଦର୍ଶ ତଥା ସମସ୍ତ ପ୍ରକାର ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ୱରେ ରହି ନିଜର ସାମାଜିକ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିବା ହେଉଛି ଯୁବଗୋଷ୍ଠୀକୁ ସାମ୍ପ୍ରତିକ ସମୟର ଆହ୍ୱାନ।
1: ଆରେ ବା ବର୍ଷା, କେତେ ସୁନ୍ଦର ଭାବେ ଆଲୋଚନା କଲେ। ତେବେ ଯୁବବର୍ଗମାନେ ହେଉଛନ୍ତି ସମାଜର ମେରୁଦଣ୍ଡ।
2: ଠିକ୍ କହିଲ ପ୍ରତୀକ, ଯୁବବର୍ଗ ହେଉଛନ୍ତି ସମାଜର ମେରୁଦଣ୍ଡ। ଆଉ ଯଦି ସମାଜର ମେରୁଦଣ୍ଡ ହିଁ ବଙ୍କା ହୋଇଯାଏ ତାହେଲେ ସମାଜ ତ ଦୁର୍ବଳ ହୋଇପଡ଼ିବ ନିଶ୍ଚିନ୍ତ ଭାବରେ।
1: ତେବେ ବର୍ଷା, ଆମେ ଯଦି ଯୁବବର୍ଗମାନଙ୍କୁ ସଚେତନ କରିପାରିଲୁ ତେବେ ସେମାନେ ନିଶ୍ଚୟ ସମାଜ ପାଇଁ ଦାୟିତ୍ୱବୋଧ ହେବେ।
2: ଆଚ୍ଛା ପ୍ରତୀକ, ତମେ ତ ଜାଣିଛ କବିମାନେ ସବୁ ରାତି ଚେଇଁ ଶବ୍ଦରେ ଶବ୍ଦ ଗଢ଼ନ୍ତି, ଉଜାଗର ରହି ସବୁ ଲେଖିଦେଇ ମନକୁ ମନରେ ଯୋଡ଼ନ୍ତି, ଅକ୍ଷର ସାଥିରେ ଭାବକୁ ଯୋଡ଼ି କେବେ କବିତା ଲେଖିଦିଅନ୍ତି, ତ ପୁଣି କେବେ ସେହି କବିତାକୁ ଯୋଡ଼ିଦେଇ ଗୋଟିଏ ସୁନ୍ଦର ଗୀତ ବନେଇ ଦିଅନ୍ତି।
1: ତେବେ କବିତା ଶୁଣିବା କାହାକୁ ପସନ୍ଦ ନୁହେଁ? ବର୍ତ୍ତମାନ ଶୁଣିବା ଏହି ପରିପ୍ରେକ୍ଷୀରେ ଏକ ସୁନ୍ଦର କବିତା, ଯାହାକୁ ନେଇ ଆସିଛନ୍ତି ମୋନାଲିସା ରାଉତ।

ମୋର ପ୍ରଥମ କବିତାଟାର ଶୀର୍ଷକ ଲୋକଟା ଏମିତି କାହିଁକି। ଆଦର୍ଶର ଫୁଲ ତୋଳୁଥିବା ସେ ଲୋକଟାକୁ ଦେଖୁଛ ତ, ଏମିତି ସେ ରଙ୍ଗ ବଦଳାଇ ନୂଆ ରଙ୍ଗରେ ରଙ୍ଗାଇଛି ତା ପାରିଲା ପଣିଆକୁ। ବିଶିଷ୍ଟ ହେବାର ପୋଷ୍ଟର ଗୋଡ଼ାଏ ଫରଫର ହୋଇ ଉଡ଼ୁଛନ୍ତି ତା ପାଚେରୀ କାନ୍ଥରେ। ଲୋକଟାର ହିମୋଗ୍ଲୋବିନରେ ଅହଙ୍କାର ଖୁନ୍ଦା ଖୁନ୍ଦା ହୋଇ ପ୍ରଭାବିତ ହେଉଛନ୍ତି ତାଳରୁ ତଳିବା ଯାଏ। ନିଜକୁ ପ୍ରକାଶ କରିବାରେ ଲୋକଟାର ଆକୁଳତା କେତେ, ନିଜ ବିଜ୍ଞାପନ ନିଜେ ଦେଇ ଲୋକଟା କେମିତି ବିଜ୍ଞପ୍ତି ହେବାରେ ଲାଗିଛି। ଯିଏ ଟିକେ ଉଡ଼ିବାକୁ ଚାହେଁ ଲୋକଟା ତା ପର କାଟି ଦିଏ, ପାଦ ତଳୁ ମାଟି କାଢି ନିଏ, ଝାଳ ଶୋଷି ରକ୍ତରେ ନିଆଁ ଜାଳିଦିଏ, ଉପରେ ମହୁର ବାସ୍ନା ବିଛାଇଥାଏ। ହେଲେ ଭିତରଟା ଅନ୍ଧାରୁଆ ଅରମା ଅଳିଆ, ସେ ଲୋକଟା ଏମିତି କାହିଁକି।

0: ଦ୍ୱିତୀୟ କବିତାର ଶୀର୍ଷକ ଜୀବନ୍ୟାସ ଖଣ୍ଡେ ଖରା ଦଣ୍ଡେ ଛାଇର ଛକା ପଞ୍ଝାର ଏ ଜୀବନ ମିଳୁ କି ନ ମିଳୁ ଟିପେ ହସ ଅବା ଟୋପେ ଲୁହ ଉଜୁଡ଼ି ଯାଉ ପଛେ କ୍ଷେତରୁ ଫସଲ ଉଭେଇ ଯାଉ ଆକାଶରୁ ମେଘ କିଛି ପର୍ବୟ ନାହିଁ ଛୁଇଁବାକୁ ଅବୁଝା ଦିଗ୍ବଳୟକୁ ଝାଳରେ ସିଝୁଛି ଦେହ ଲୁହରେ ଭିତୁରୁଛି ରାତି ଭିନ୍ନ ଭିନ୍ନ ଲାଗୁଛନ୍ତି ହସ ଆଉ ଓଠ ପ୍ରେମ ଆଉ ହୃଦୟ ସ୍ୱପ୍ନ ଆଉ ସନ୍ତୋଷ ଗହ ଗହ ଭିଡ଼ ଭିତରେ ବି ଉଛୁଳି ପଡ଼ୁଛି ଶୂନ୍ୟତା ବେଳେବେଳେ ଲାଗୁଛି କିଏ ଯେମିତି ଚାପି ଧରିଛି ମୋ ନିଶ୍ୱାସକୁ ଥମ୍ କରି ଥମିଯାଉ ଏ ତାତି ବଳକା ବଳ ଆଉ ଆୟୁଷ ହେଉ ଜୀବନ୍ୟାସ ଏକ ଶୁଭ ମୁହୂର୍ତ୍ତର ମୋର ଶେଷ କବିତାର ଶୀର୍ଷକ ଦୁଃଖର ଇସ୍ତାହାର ତମେ ଆଉ ଦୁଃଖର ଇସ୍ତାହାର ପଢ଼ ନାହିଁ ମୁଁ ତ ଆଦ୍ୟରୁ ଦୁଃଖକୁ ମାତୃ ପ୍ରତିମ ପରି ଖୁବ୍ ଭଲ ପାଇଛି ତା ପଣତ ତଳେ ନିର୍ବାକ ଶିଶୁ ପରି ବସିଯାଏ ସେ ବୋକ ପରେ ବୋକ ଦେଇ ଚାଲେ ତାରି ସେବାରେ ଯେମିତି ତମାମ ଜୀବନ ସମର୍ପିତ ହୋଇଯାଇଛି ତାରି ଛାଇରେ କେବେଠାରୁ କୋହକୁ ମୁଁ ମୋ ଭିତରେ ସ୍ନେହ ଦେଇ ତା ପାଇଁ ସ୍ୱତନ୍ତ୍ର ଘରଟିଏ ତୋଳି ଦେଇଛି କେବେଠାରୁ ଭୋକକୁ ମୁଁ ବୁଝାଇ ଦେଇଛି ବୋଲି ସେ ଆଉ ମୋ ପାଖରୁ ଛାଡ଼ୁ ନାହିଁ ଆସ୍ଥାନ ଜମାଇ ଦେଇଛି ମୋ ଶିରା ପ୍ରଶିରାରେ ଆକୁଳତାର ସ୍ୱରକୁ ମୁଁ ଶୁଣି ଶୁଣି ଏମିତି ତରଳି ଯାଇଛି ଯେ ମୋର ଭିତରେ ସବୁଦିନ ପାଇଁ ଝରଣାଟିଏ ସୃଷ୍ଟି ହୋଇ ବହି ଯାଉଛି ଯେ ଯାଉଛି କାହିଁ କେଉଁ ଅଜଣା ନଦୀକୁ କେବେଠାରୁ ଅଶାନ୍ତିକୁ ମୋ ଛାତି ଇଲାକାରେ ମନ୍ଦିରଟେ ତୋଳି ଦେଇଛି ଆଉ ନିତିଦିନ ଦୀପଦାନ କରୁଛି ତେଣୁ ତମେ ଆଉ କି ଦୁଃଖ କହିବ ଏହି ଦୁଃଖ ଇସ୍ତାହାରେ
1: ଆଚ୍ଛା ପ୍ରତୀକ କବିତାଟା କେମିତି ଲାଗିଲା ତମକୁ
2: କଣ କହିବି ବର୍ଷା କବିତା ତ ସବୁବେଳେ ମନକୁ ଛୁଇଁଯାଏ ତେବେ ବର୍ଷା କନ୍ୟା ସନ୍ତାନ ହେଉଛନ୍ତି ପରିବାର ଆଉ ସମାଜର ଏକ ଅମୂଲ୍ୟ ରତ୍ନ
1: ହଁ ପ୍ରତୀକ ସେମାନେ ଘରକୁ ସ୍ନେହ ମମତା ଖୁସିରେ ପୂରଣ କରିଥାନ୍ତି
2: ତେବେ ବର୍ଷା କନ୍ୟାମାନଙ୍କୁ ଶିକ୍ଷାଦାନ ଦେବା ଆମ ସମସ୍ତଙ୍କ ଦାୟିତ୍ୱ
1: ଏହି କନ୍ୟାମାନଙ୍କ ସମ୍ପର୍କରେ ଶୁଣିବା ଏକ କ୍ଷୁଦ୍ର ଗଳ୍ପ ଗଳ୍ପର ଶୀର୍ଷକ ହେଉଛି କନ୍ୟାରତ୍ନ
3: ଗୋଟିଏ ସରକାରୀ ଚିକିତ୍ସାଳୟର ଅପ୍ରଶସ୍ତ କ୍ୟାବିନ୍ କୋଣରେ ପଡ଼ିଥିବା ବେଡ୍ ଉପରେ ଚିତ୍ ହୋଇ ଶୋଇଥିଲେ ଶ୍ୟାମଳୀ ଦେବୀ ବେଡ୍ ବାଡ଼ରେ ତଳମୁହାଁ ହୋଇ ଝୁଲୁଥିଲା ସାଲାଇନ୍ ବୋତଲ ଶ୍ୟାମଳୀ ଦେବୀଙ୍କ ଆଖି ବୁଜି ପଡ଼ି ରହିଥିଲା ନିଦ ହୋଇଥିଲା କି ନାହିଁ କେଜାଣି ତାଙ୍କର ଯନ୍ତ୍ରଣା ଦଗ୍ଧ ମୁହଁରୁ କରୁଣ ସ୍ୱରରେ କ୍ଷୀଣ ଭାବେ ବାହାରିଥିଲା କେଇ ପଦ ମୋ ପୁଅ ରବି ରବିରେ ତାଙ୍କୁ ସ୍ୱାନ୍ତନା ଦେବା ପାଇଁ ତାଙ୍କ ପତି ବିନୋଦ ବାବୁ କହିଥିଲେ ଧୈର୍ଯ୍ୟ ଧର ଶ୍ୟାମଳୀ ସବୁ ଠିକ୍ ହବ ଭଗବାନ ସବୁ ଠିକ୍ କରିବେ ଏତିକି କହି ବିନୋଦ ବାବୁ କ୍ୟାବିନ୍ରୁ ବାହାରି ଆସିଥିଲେ ଆଖିରେ ଝର ଝର ଲୁହ ମନରେ କିଛି ଆଶା ନେଇ କଲ୍ ଲଗାଇଥିଲେ ନିଜ ସୁଦୂର ବିଦେଶରେ ରହିଥିବା ପୁତ୍ର ରବିଙ୍କୁ ରବି ବିଦେଶରେ ଜଣେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ବାପାଙ୍କର ହଠାତ୍ କଲ୍ ଦେଖି ପୁଅ ରବି ପ୍ରଥମେ କଲ୍କୁ କାଟିଥିଲା କିନ୍ତୁ ବାରମ୍ବାର କଲ୍ ଦେଖି ଫୋନ୍ ଉଠାଇ ଉତ୍ତର ଦେଲା ବାପା କ'ଣ ହେଇଛି ମୁଁ ବ୍ୟସ୍ତ ଅଛି ବାର ବାର ମୋତେ କଲ୍ କରନା ବିନୋଦ ବାବୁ ନେହୁରା ହୋଇ ଶ୍ୟାମଳୀଙ୍କ ବିଷୟରେ ରବିକୁ ସବୁ କଥା କହିଥିଲେ ଓ କିଛି ଆର୍ଥିକ ସହାୟତା ମାଗିଥିଲେ ରବି କିଛି ସମୟ ପରେ ଉତ୍ତର ଦେଲା ବାପା ମୋ ପାଖରେ କିଛି ପଇସା ନାହିଁ ମୁଁ ଏବେ ଅଭାବରେ ଚଳୁଛି ମୋର ବି ଗୋଟିଏ ପରିବାର ଅଛି ମୁଁ କିଛି ସାହାଯ୍ୟ କରିପାରିବି ନାହିଁ ବିନୋଦ ବାବୁ କିଛି ସମୟ ପରେ ନିଜ ଝିଅ ରମାକୁ କଲ୍ ଲଗାଇଥିଲେ ଶ୍ୟାମଳୀ ଦେବୀଙ୍କ ବିଷୟରେ ସୂଚନା ଦେବା ପାଇଁ କିନ୍ତୁ ତାଙ୍କ ଆତ୍ମସମ୍ମାନ ତାଙ୍କୁ ଅନୁମତି ଦେଇନଥିଲା ଝିଅଠୁ କିଛି ଆର୍ଥିକ ସହାୟତା ନେବା ପାଇଁ ମାଙ୍କର ଅବସ୍ଥା ଶୁଣି କିଛି ସମୟ ପରେ ଝିଅ ରମା ଚିକିତ୍ସାଳୟକୁ ପହଞ୍ଚିଥିଲା ମାଆକୁ ସାଲାଇନ୍ ଚଢ଼ା ହୋଇଥିବା ଦେଖି ରମା ଦେବୀଙ୍କ ଆଖିରୁ ଝର ଝର ଲୁହ ବାହାରି ପଡ଼ିଥିଲା ବାପାଙ୍କୁ ଯାଇ କିଛି ସାନ୍ତନା ପଦ କହି ତାଙ୍କ ବାପାଙ୍କ ହାତରେ ରମାଦେବୀ ଗୁଞ୍ଜି ଯାଇଥିଲେ କିଛି ଟଙ୍କା ବିନୋଦ ବାବୁ ସେହି ଟଙ୍କା ନେବା ପାଇଁ ମନା କରିଥିଲେ କିନ୍ତୁ ଜୋର କରି ରମାଦେବୀ କହିଲେ ମୁଁ ବି ତମର ଝିଅ ମୋର ଅଧିକାର ଅଛି ଏହା ଦେଖି ବିନୋଦ ବାବୁଙ୍କର ଆଖିରୁ ଝର ଝର ଲୁହ ଝରି ପଡ଼ିଥିଲା ଝିଅକୁ କୁଣ୍ଢାଇ ଆକୁଳ ହୃଦୟରେ କହିଲେ ମାରେ ତୁ ହିଁ ତ ମୋର ଏକମାତ୍ର ସାହାରା ତୁ ହିଁ ମୋ କନ୍ୟା ରତ୍ନ

0: ତେବେ ଶ୍ରୋତାବନ୍ଧୁ, ଶୁଣିଲେ ଏକ ସୁନ୍ଦର ଗଳ୍ପ ଯାହାର ଶୀର୍ଷକ ଥିଲା କନ୍ୟାରତ୍ନ। ତେବେ ଆଜିକାଲିର ଆଧୁନିକ ଯୁଗରେ ସାଇନ୍ସ ଆଉ ଟେକ୍ନୋଲୋଜିର ବିକାଶ ମାନବ ଜୀବନକୁ ବହୁତ ସହଜ ଆଉ ସୁବିଧାଜନକ କରିଦେଇଛି। ମଣିଷ ନିଜ କାମରେ ବ୍ୟସ୍ତ ରହି ନୂତନ ଜୀବନଶୈଳୀକୁ ମଧ୍ୟ ଆପଣେଇଛି।
1: କିନ୍ତୁ ଏହି ଆଧୁନିକତାର ପ୍ରଭାବ ପାରିବାରିକ ମୂଲ୍ୟବୋଧ ଉପରେ ମଧ୍ୟ ପଡୁଛି। ଆଧୁନିକତା ଜୀବନକୁ ସହଜ କରେ ସତ, କିନ୍ତୁ ପାରିବାରିକ ମୂଲ୍ୟବୋଧ ଜୀବନକୁ ସୁନ୍ଦର କରେ। ତେବେ ଏହି ସମ୍ପର୍କରେ ଅଧିକ ଜାଣିବା ଏକ ସାକ୍ଷାତକାରରୁ, ଯାହାର ବିଷୟ ରହିଛି ଆଧୁନିକ ଜୀବନଶୈଳୀ ଆଉ ପାରିବାରିକ ମୂଲ୍ୟବୋଧ।
0: ଏହି ବିଷୟରେ ଚର୍ଚ୍ଚା କରିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଆର୍ତ ତ୍ରାଣ ଭାଇ। ତେବେ ଭାଇ ନମସ୍କାର।
2: ନମସ୍କାର।
0: ଯୁବବାଣୀର ସୃଜନୀ କାର୍ଯ୍ୟକ୍ରମରେ ମୁଁ ସ୍ୱାଗତ କରୁଛି। ଆଜିର ଏହି କାର୍ଯ୍ୟକ୍ରମରେ ଆପଣ ନିଜର ବହୁମୂଲ୍ୟ ସମୟ ଦେଇଥିବାରୁ ମୁଁ ଧନ୍ୟବାଦ ଜଣାଉଛି।
2: ଆପଣ ମୋତେ ବହୁତ ବହୁତ ଧନ୍ୟବାଦ ଭାଇ।
0: ତେବେ ଭାଇ ଆପଣଙ୍କର ପରିଚୟ ଦେବେ।
2: ନମସ୍କାର ଶ୍ରୋତା ବନ୍ଧୁ, ମୋ ନାଁ ହେଉଛି ଆର୍ତତ୍ରାଣ ମଣ୍ଡଲ ଏବଂ ମୁଁ ବର୍ତ୍ତମାନ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ।
0: ତେବେ ଭାଇ ଆପଣ ଆପଣଙ୍କ ଜୀବନରେ ଜଣେ ଛାତ୍ର ଥିଲେ, ବର୍ତ୍ତମାନ ଜଣେ ଅଧ୍ୟାପକ ଅଛନ୍ତି। ତେବେ ଆଜି ଆମର ସାକ୍ଷାତକାରର ବିଷୟ ରହିଛି ଆଧୁନିକ ଜୀବନଶୈଳୀ ଆଉ ପାରିବାରିକ ମୂଲ୍ୟବୋଧ। ତେବେ ମୋର ପ୍ରଥମ ପ୍ରଶ୍ନ ରହିବ, ଆପଣଙ୍କ ନଜରରେ ବା ଆପଣ ଯେଉଁ ଜୀବନଶୈଳୀ ଆପଣେଇଛନ୍ତି, ଆଧୁନିକ ଜୀବନଶୈଳୀ ଅର୍ଥାତ୍ ମଡର୍ଣ୍ଣ ଲାଇଫ୍ ଷ୍ଟାଇଲ୍ ଆଉ ଯେଉଁ ପାରିବାରିକ ମୂଲ୍ୟବୋଧ କହିଲେ କଣ ବୁଝିବା?
2: ମୋ ମତରେ ଆଧୁନିକ ଜୀବନଶୈଳୀ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ନୂତନ ଚିନ୍ତାଧାରା ଗ୍ରହଣ କରି ସମୟ ସହ ତାଳ ମିଳାଇ ଜୀବନଯାପନ କରିବା, ଏବଂ ପାରମ୍ପରିକ ମୂଲ୍ୟବୋଧ କହିଲେ ଆମେ ବୁଝିବା କି ପରିବାରରେ ପରସ୍ପରକୁ ସ୍ନେହ ଆଦର ତଥା ସମସ୍ତଙ୍କୁ ସବୁ କାର୍ଯ୍ୟରେ ସହଯୋଗ କରିବା ତଥା ବଡ଼ମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବା ଏବଂ ପରିବାର ପ୍ରତି ଦାୟିତ୍ୱବୋଧ ହେବା।
0: ବହୁତ ସୁନ୍ଦର ଭାବେ ବୁଝାଇଲେ। ତେବେ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଚାଲିଛି, ସେହି ବ୍ୟସ୍ତବହୁଳ ଜୀବନରେ କିଏ କାହା ପାଇଁ ସମୟ ବାହାର କରିପାରୁନାହାନ୍ତି?
2: ସତକଥା ଭାଇ,
0: ଆଉ ଏମିତି ଉଦାହରଣ ଗୁଡାକ ଦେଖିବାକୁ ମିଳୁଛି ଯେ ନିଜ ପରିବାର ପାଇଁ ମଧ୍ୟ ସମୟ ବାହାର କରିବାଟା କଷ୍ଟକର ହୋଇଯାଉଛି। ତେବେ ମୁଁ ପଚାରିବାକୁ ଚାହେଁ, ଆପଣ ନିଜ ପରିବାର ପାଇଁ କିପରି ସମୟ ବାହାର କରନ୍ତି ସେ ବିଷୟରେ କିଛି କୁହନ୍ତୁ।
2: ବହୁତ ବଢିଆ ପ୍ରଶ୍ନଟେ ପଚାରିଛ ପ୍ରତୀକ ଭାଇ। ଦେଖନ୍ତୁ, ଆଜିକାଲିର ଦୁନିଆ ହେଉଛି ବ୍ୟସ୍ତବହୁଳତାର ଦୁନିଆ, କିନ୍ତୁ ଏହି ବ୍ୟସ୍ତତା ସତ୍ତ୍ୱେ ମଧ୍ୟ ମୁଁ ମୋ ପରିବାର ସହ ଏକାଠି ହୋଇ କଥାବାର୍ତ୍ତା ହେବା, ଏକାଠି ଭୋଜନ କରିବା ତଥା ସେମାନଙ୍କର କୌଣସି କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ କରିବାକୁ ମୋତେ ଭଲ ଲାଗେ, ଏବଂ ଖାସ କରିକି ଆମର ଯୋଉ ଛୁଟି ଦିନ ଗୁଡ଼ାକରେ ପରିବାର ସହ ସମୟ ବିତାଇବାକୁ ମୁଁ ପ୍ରାଥମିକତା ଦିଏ। ଆମେ ଦିନର କିଛି ସମୟକୁ ମୋବାଇଲ ଓ ଅନ୍ୟ କାର୍ଯ୍ୟଠୁ ଦୂରେଇ ରଖି ଯଦି ପରିବାର ପାଇଁ କିଛି ସମୟ ଦେବା ଉଚିତ ବୋଲି ମୁଁ ମନେ କରେ।
0: ଏକଦମ ଠିକ କଥା କହିଲେ ଭାଇ। ତେବେ କର୍ମ ବ୍ୟସ୍ତତାରେ ରହି ମଧ୍ୟ ନିଜ ପରିବାର ପାଇଁ ସମୟ କାଢିବା ବହୁତ କଷ୍ଟକର କିନ୍ତୁ ଅସମ୍ଭବପର ନୁହେଁ। ଆମ ଯୁବବର୍ଗ ଏହି ଜିନିଷକୁ ଯଦି ଆପଣାଇ ପାରିଲେ ତେବେ ସେମାନେ ନିଶ୍ଚୟ ପାରିବାରିକ ମୂଲ୍ୟବୋଧକୁ ବୁଝିପାରିବେ।
2: ନିହାତି ଭାବରେ ଭାଇ।
0: ତେବେ ଭାଇ, ଆଜିର ଡିଜିଟାଲ ଯୁଗ ଯାହାକୁ କି ଆମେ ସୋସିଆଲ ମିଡିଆ ଯୁଗ ମଧ୍ୟ କହୁଛୁ, ଆମକୁ ଦୁନିଆ ସହିତ ଯୋଡୁଛି, କିନ୍ତୁ ବେଳେବେଳେ ଦେଖାଯାଉଛି ଯେ ପରିବାର ଠାରୁ ଲୋକମାନେ ଦୂରେଇ ହୋଇଯାଉଛନ୍ତି। ଡିଜିଟାଲ ମଲ୍ଟିମିଡିଆ ଦ୍ୱାରା ଲୋକ ଦେଶ ଓ ବିଦେଶ ସହିତ ଯୋଡ଼ି ହେଲେଣି, କିନ୍ତୁ ନିଜ ପାଖରେ ଥିବା ପରିବାର ବର୍ଗଙ୍କ ଠାରୁ ଅଲଗା ହୋଇଯାଉଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଆପଣଙ୍କ ମତ କ'ଣ?
2: ଦେଖନ୍ତୁ ଭାଇ, ଆପଣ ଯେଉଁ ପଚାରିଲେ ଏଟା ଗୋଟେ ବର୍ତ୍ତମାନ ସାମ୍ପ୍ରତିକ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଆଜିର ଯୋଉ ଡିଜିଟାଲ ଯୁଗ ବା ଆମେ ଯୋଉ ଯାହା କହୁଛେ ସୋସିଆଲ ମିଡିଆ ଯୁଗ, ସେଇ ଯୁଗ ଆସିଲା ପରଠୁ ଦେଖାଯାଉଛି କି ପାରିବାରିକ ସମ୍ପର୍କ ମଧ୍ୟରେ ତିକ୍ତତା ଘଟୁଛି, ଏବଂ ଏହାକୁ ଆମେ ସାମ୍ପ୍ରତିକ ସମାଜରେ ଏକ ବଡ଼ ସମସ୍ୟା ବୋଲି କହିପାରିବା। ତେଣୁ ସୋସିଆଲ ମିଡିଆର ସନ୍ତୁଳିତ ବ୍ୟବହାରର ଆବଶ୍ୟକତା ରହିଛି ବୋଲି ମୋର ମତ।
0: ଏକଦମ ସୁନ୍ଦର ଭାବେ ବୁଝାଇଲେ ଯେ ସନ୍ତୁଳନ ରକ୍ଷା କରିବା ଦ୍ୱାରା ଆମେ ଆମ ଜୀବନରେ ଆମର ନିଜର ଲକ୍ଷ୍ୟସ୍ଥଳକୁ ପହଞ୍ଚି ପାରିବା ଆଉ ନିଜ ଜୀବନକୁ ସୁନ୍ଦର ଭାବରେ ଜିଇଁବା ଶିଖିପାରିବା। ତେବେ ଆଜିକାଲି ବହୁତ ଗୁଡ଼ାଏ ଡିସ୍କସନ ଗୁଡାକ ଚାଲେ ଜେନେରେସନ ଗ୍ୟାପ୍କୁ ନେଇକିନା ବା ପିଢ଼ିଗତ ବ୍ୟବଧାନକୁ ନେଇକିନା। ତ ପିଢ଼ିଗତ ବ୍ୟବଧାନକୁ ଦୂର କରିବା ପାଇଁ ପରିବାର ଭିତରେ କାହାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୁହେ, ବାପା ମାଙ୍କର ନା ପିଲାମାନଙ୍କର?
2: ନିହାତି ଭାବରେ, ଯଦି ଆମେ ଦେଖିବା ବର୍ତ୍ତମାନ ସମୟରେ ଯୋଉ ଜେନେରେସନ ଗ୍ୟାପ୍ ରହୁଛି, ଏଥିପାଇଁ ମୋ ମତରେ ଉଭୟଙ୍କର ଭୂମିକା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ରହିବା ଆବଶ୍ୟକ। କିନ୍ତୁ ବିଶେଷ କରି ବାପା ମା ପିଲାମାନଙ୍କ ମନୋଭାବକୁ ବୁଝିବା ଉଚିତ କି ପିଲାଟି କ'ଣ ଚାହୁଁଛି ଏବଂ ଭବିଷ୍ୟତକୁ ନେଇ ତାର ସ୍ୱପ୍ନ କ'ଣ ରହିଛି।

0: ଏହାକୁ ସେମାନେ ଯଦି ହୃଦୟଙ୍ଗମ କରିବା ଆବଶ୍ୟକ, ତ ସହିତ ପିଲାମାନେ ମଧ୍ୟ ବଡ଼ମାନଙ୍କର ଅନୁଭବ ଓ ମୂଲ୍ୟବୋଧକୁ ସମ୍ମାନ ଦେବା ଉଚିତ। ପରସ୍ପରର ବୁଝାମଣା ଓ ଆଲୋଚନା ଦ୍ୱାରା ହିଁ ଏହି ବ୍ୟବଧାନ ଦୂର ହୋଇପାରିବ ବୋଲି ମୋର ମତ।
1: ଏକଦମ ଠିକ ଭାବେ କହିଲେ, ମିଳିତ ପ୍ରୟାସରେ ଯଦି ଆଲୋଚନା କରିକି ପ୍ରୋବ୍ଲେମକୁ ବା ଏଇ ଯୋଉ ବ୍ୟବଧାନକୁ ଆମେ ଯଦି କମ୍ କରିପାରିବା, ତେବେ ନିଶ୍ଚୟ ଆମେ ସେଇ ଜେନେରେସନ ଗ୍ୟାପକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିପାରିବା। ତେବେ ଭାଇ, ଆପଣମାନେ ଯୋଉ ସମୟରେ ଗତି କରୁଛନ୍ତି ବା ଯୋଉ ସମୟରେ ତାଳ ଦେଇକି ଗତି କରୁଛନ୍ତି, ଯଦି ଆମେ ଦେଖିବା ଆମେ ଗୋଟେ ମଡର୍ଣ୍ଣ ଦୁନିଆରେ ପାଦ ଦେଇଛୁ,
0: ତେବେ
1: ବେଳେବେଳେ ଦେଖାଯାଏ ଯେ ଆମଠୁ ବଡ଼ ଯିଏ ଥାନ୍ତି ସେମାନେ ଆମକୁ ନିର୍ଦ୍ଦେଶ ଦିଅନ୍ତି ଯେ ଅଧିକ ଆଧୁନିକ ହେବା ବା ଅଧିକ ମଡର୍ଣ୍ଣ ହେବା ବି ଠିକ୍ ନୁହେଁ। ତେବେ ମୋର ଆଜିର ପ୍ରଶ୍ନ ରହିବ, ଆଧୁନିକ ହେବାଟା ଖରାପ ନୁହେଁ, କିନ୍ତୁ ନିଜର ଚେର ବା ନିଜର ସଂସ୍କୃତିକୁ ଯଦି ଆମେ ଭୁଲିଯିବା, ଏହି ଜିନିଷଟି କେତେ ଦୂର ପର୍ଯ୍ୟନ୍ତ ଗ୍ରହଣୀୟ ସମାଜ ତରଫରୁ, ଏ ବିଷୟରେ କିଛି କୁହ।
0: ନିଶ୍ଚିତ ଭାବେ ପ୍ରତୀକ ଭାଇ, ଯଦି ଆମେ ଦେଖିବା ଆଧୁନିକତା ହେଉଛି ପ୍ରଗତିର ପ୍ରତୀକ ବୋଲି ଆମେ କହୁଛୁ, କିନ୍ତୁ ଆଧୁନିକତାର ନାଁରେ ନିଜ ସଂସ୍କୃତି, ଭାଷା ଓ ପରମ୍ପରାକୁ ଭୁଲିଯିବା ମଧ୍ୟ ଉଚିତ ନୁହେଁ। ଆଧୁନିକତାକୁ ଯଦି ଆମେ ଆମ ଶରୀର ସହିତ ତୁଳନା କରିବା, ତେବେ ସଂସ୍କୃତି ହେଉଛି ଆମର ଆତ୍ମା ସଦୃଶ। ତେଣୁ ସଂସ୍କୃତିକୁ ପରିହାର କରି ଆମେ ଯଦି ନିଜକୁ ଆଧୁନିକ ବୋଲାଇବା, ତାହେଲେ ଆମେ ସମସ୍ତେ ଜୀବିତ ଥାଇ ମଧ୍ୟ ମୃତ ସହ ସମାନ, କାରଣ ଏହି ସଂସ୍କୃତି ହେଉଛି ଆମର ପରିଚୟ। ତେଣୁ ଆଧୁନିକତାକୁ ଗ୍ରହଣ କରିବା ସହିତ ନିଜ ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷଣ ଓ ବଜାୟ ରଖିବା ଆବଶ୍ୟକ ବୋଲି ମୋର ମତ।
1: ବହୁତ ସୁନ୍ଦର ଭାବେ କହିଲେ। ତେବେ ଭାଇ, ମୋର ଗୋଟେ ଶେଷ ପ୍ରଶ୍ନ ରହିବ ଯେ ଆପଣ ଜଣେ ଅଧ୍ୟାପକ ଅଟନ୍ତି, ଆଉ ଆପଣଙ୍କ ପାଖରେ ବହୁତ ଗୁଡ଼ାଏ ଛାତ୍ରଛାତ୍ରୀମାନେ ଆସନ୍ତି ଜ୍ଞାନ ଅର୍ଜନ କରିବା ପାଇଁ, ତେବେ ଯଦି ଆପଣଙ୍କୁ ସମୟ ମିଳିବ ଏହି ଟପିକ ଉପରେ ଆପଣ ସେମାନଙ୍କୁ କିଛି ଉଦ୍ବୋଧନ ଦେଇପାରିବେ, ଆଉ ଯଦି ଦେବେ କୋଉ ଭଳିଆ ଉଦ୍ବୋଧନ ଦେବେ ସେ ବିଷୟରେ କିଛି କୁହ।
0: ବର୍ତ୍ତମାନର ଯୁବପିଢ଼ି ସାଧାରଣତଃ ସୋସିଆଲ ମିଡିଆ ଆଦି ମାଧ୍ୟମରେ ନିଜର ସମୟକୁ ଅତିବାହିତ କରୁଛନ୍ତି। ଯଦି ସେମାନେ ସେ ସମୟରେ ନିଜର ପରିବାର ପ୍ରତି କିଛି ସମୟ ଦେବେ, ତ ମୋ ମତରେ ଏହା ସେମାନଙ୍କ ପ୍ରତି କିଛି ଲାଭଦାୟକ ହୋଇପାରିବ ବୋଲି ମୋର ମତ। ଆମେ ଇଣ୍ଟରନେଟ ଯୋଉ ବର୍ତ୍ତମାନ ଯୁଗରେ ବ୍ୟବହାର କରୁଛୁ କିଛି ଖରାପ କଥା ନୁହଁ, ତାଦ୍ୱାରା ଆମେ ବହୁତ କିଛି ଶିକ୍ଷଣ ଜିନିଷ ଶିଖିପାରୁଛୁ, କିନ୍ତୁ ଏହାର ଅଯଥା ଉପଯୋଗ ଆମର ସମୟ ନଷ୍ଟ କରିବା ସହିତ ଆମର ମୂଲ୍ୟବୋଧକୁ ଧୀରେ ଧୀରେ ହ୍ରାସ କରିବାରେ ଲାଗିଛି। ଯଦି ସେମାନଙ୍କ ସମୟକୁ ସଠିକ ଭାବେ ଉପଯୋଗ କରି ନିଜର ପରିବାର ତା ସହିତ ଇଣ୍ଟରନେଟକୁ ସମାନ ଭାବରେ ଉପଯୋଗ କରନ୍ତି, ତାହେଲେ ମୋ ମତରେ ସେମାନଙ୍କର ପ୍ରଗତିଶୀଳ ହୋଇପାରିବ ବୋଲି ମୋର ଆଶା।
1: ଏକଦମ ଠିକ କଥା କହିଲେ ଭାଇ, ଡିଜିଟାଲ ମିଡିଆ ବା ସୋସିଆଲ ମିଡିଆ ଆଉ ପରିବାର ବର୍ଗକୁ ସମାନ ଭାବେ ରଖି ଭାରସାମ୍ୟକୁ ସମ୍ଭାଳି ଯଦି ଯୁବବର୍ଗ ଚାଲନ୍ତି, ତେବେ ସେମାନେ ନିଶ୍ଚୟ ପ୍ରଗତି ପଥରେ ଆଗେଇ ଯିବେ। ବହୁତ ସୁନ୍ଦର ଚିନ୍ତାଧାରା। ତେବେ ଭାଇ, ଆଜିର ସୃଜନୀ କାର୍ଯ୍ୟକ୍ରମରେ ଆପଣ ନିଜର ବହୁମୂଲ୍ୟ ସମୟ ଦେଇ ଯୁବବର୍ଗଙ୍କୁ ଉଦ୍ବୋଧନ ଦେଇଥିଲେ, ଯୁବବର୍ଗଙ୍କୁ ସଚେତନ କରିଥିଲେ, ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆଶା କରୁଛୁ ପୁଣି ଥରେ ଆଉ ଏକ କାର୍ଯ୍ୟକ୍ରମରେ ଆପଣଙ୍କ ସହିତ ଭେଟ ହେବ। ତେବେ ରହିଲୁ ଭାଇ, ନମସ୍କାର।
0: ନମସ୍କାର।
2: ତେବେ ସାଥୀ, ଶୁଣୁଥିଲେ ସାକ୍ଷାତକାର ଆର୍ତ୍ତତ୍ରାଣ ଭାଇଙ୍କ ସହିତ। ଭାଇ ବହୁତ ସୁନ୍ଦର ଭାବରେ ଆଧୁନିକ ଜୀବନଶୈଳୀ ଓ ପାରିବାରିକ ମୂଲ୍ୟବୋଧର ଗୁରୁତ୍ୱ ଆମ ସମସ୍ତଙ୍କୁ ବୁଝାଇଲେ।
1: ତେବେ ବର୍ଷା, ଆଜିକାଲିର ଡିଜିଟାଲ ଯୁଗରେ ମଧ୍ୟ ଯଦି ଆମେ ପରିବାର ପ୍ରତି ନିଜକୁ ଉତ୍ସର୍ଗ କରିପାରିବା, ତେବେ ନିଶ୍ଚୟ ଆମ ଜୀବନ ସୁଗମ ସଙ୍ଗୀତ ଭଳି ସୁନ୍ଦର ହୋଇଯିବ।
2: ତେବେ ସାଥୀ, ଆପଣମାନଙ୍କ ସହିତ କଥା ହେଉ ହେଉ ସମୟ ତ ସରି ଆସିଲାଣି, କିନ୍ତୁ ତା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ବିଷୟରେ। ତେବେ ଶ୍ରୋତାବନ୍ଧୁ, ଆଗାମୀକାଲି ମଙ୍ଗଳବାର ସନ୍ଧ୍ୟାନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଏକ ସମ୍ପାଦକୀୟ ଯାହାର ବିଷୟ ରହିଛି ସାମ୍ପ୍ରତିକ ସମୟରେ ଇଭିଯାନ, ଏବଂ ଏକ ସାକ୍ଷାତକାର ଯାହାର ବିଷୟବସ୍ତୁଟି ହେଉଛି ବୈଦେଶିକ ଯୁଦ୍ଧର ଭାରତ ଉପରେ ପ୍ରଭାବ।
1: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ଜୁନ୍ ମାସର ପ୍ରଥମ ଗୁରୁବାର ଅର୍ଥାତ୍ 4 ତାରିଖ ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ମେସେଜ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଆଉ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣ ନିଜ ପସନ୍ଦର ଗୀତ ଶୁଣିବାକୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମେସେଜ ପଠାନ୍ତୁ। ଆମ ନମ୍ବରଟି ହେଲା
2: 9438268568।
1: ପୁଣି ଥରେ କହି ରଖୁଛୁ, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମେସେଜ ପଠାନ୍ତୁ। ନମ୍ବରଟି ହେଉଛି
2: 9438268568।

0: ତେବେ ଶ୍ରୋତା ବନ୍ଧୁ, ଆପଣମାନଙ୍କ ସହିତ କଥା ହେଉ ହେଉ ସମୟ ଆସି ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆଜିର ସୃଜନୀ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ
1: ଆଉ ମୁଁ ପ୍ରତୀକ ଶର୍ମା।
0: ରହୁଛୁ ସାଥୀ,
2: ନମସ୍କାର।

ଏଥିଲା ଯୁବଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ଭେଟି ଆଜିର ଯୁବବାଣୀ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ ଉପସ୍ଥାପନା ସୁଜାତା ଆଚାରୀ ଏବଂ ସୁଧୀର କୁମାର ଦାସ।

0: ଶାନ୍ତି ନା ପାରେ ଡେଟ୍ ତ ଶାନ୍ତି ନା ପାରେ ପୂର୍ଣ୍ଣିମା ଦିନ ହେଲୁ ନହେଲେ ଅମାବାସ୍ୟା ଦିନ ହେଲୁ ନହେଲେ ଆଇ ପରବ ଚୈତ ପରବ ଦିନ ହେଲୁ ବୋଲି କହିବେ ସେଟାକେ ଦେଖିକିରି ଆମେ ଖାତା ତାନେ କାଢିକିରି ଆମେ କରିବୁ କରିକି ଆମେ ତାଙ୍କର ଡେଟ୍ କାଢିକିରି ଆଜି ଦିନ ସୁଜା ଅଛି ବୋଲି ଆମେ ସାଙ୍ଗିବୁ ତାଙ୍କମାନଙ୍କେ ଦୁଇଟା ସୁଜା ଦେଲୁନି ରିଟର୍ନ ଆସନ୍ତି ସୁଜା ଦୁଇଟା ସୁଜା ଦେଲା ପରେ ତାଙ୍କମାନେ ଆଇ ଫଲିଫର ଟାବ୍ଲେଟ୍ ଆଇରନ୍ ଟାବ୍ଲେଟ୍ ଆଉ କାଲସିୟମ ଟାବ୍ଲେଟ୍ ତାଙ୍କମାନଙ୍କେ ଦିଆନି ହେଲାନି ତାଙ୍କମାନେ ଖାଇବେ ତାଙ୍କମାନଙ୍କେ ସାଙ୍ଗିବୁ ତାଙ୍କମାନେ ଖାଉଛନ୍ତି କି ନାଇଁ ବୋଲି ଆମେ ଘର ଘରକେ ଯାଇକି ଦେଖିବୁ ଆଇ ଟାବ୍ଲେଟ୍ କାଗଜ କେ ଦେଖିବୁ ପଛଆଡ଼େ ପିଟିଆକେ ଦେଖିବୁ ଆଗ ଆଡ଼େ ତ ଚିହ୍ନା ନା ପଡ଼େ ପଛଆଡ଼େ ଖୋଲା ଅଛି କି ନାଇଁ ଖୋଲା ଅଛି କି ନାଇଁ ବୋଲି ଦେଖିବୁ ନାଇଁ ଖାଇଲାନି ବୋଲିକିରି ଆମେ ସାଙ୍ଗିବୁ ଦିନକେ ଖାଇବା ବୋଲି ସାଙ୍ଗିବୁ
1: ହେଲେ ଗର୍ଭବତୀ ମେଝିମାନେ କାଇଟା ସେମାନେ ଖାଇ ଦେଲେ ଆସନ୍ତି ତମେ ଖାଇବାକେ
0: ଆମେ ଛତୁଆ ଗୁଣ୍ ଦେଲୁନି ଆରି ଚଣା ମୁଢି ଦେଲୁନି ଖଜରା ପ୍ୟାକେଟ୍
1: ଆରି ସେମାନେ ଗର୍ଭବତୀ ବୋଲେ ପୁକ୍ତା ହେଲାର ଦାୟ ସେମାନେ ଡାବୁ କାଟା ମିଳିଲା
0: ଡାବୁ ମମତା ଯୋଜନା ଡାବୁ ମିଳିଲାନି ତାଙ୍କମାନଙ୍କେ
1: କେତେ ଟଙ୍କା ମିଳିଲା
0: ପ୍ରଥମ ଆହାର ପିଲା ହୋଇଛି ବୋଇଲେ ବାବୁ ହୋଇଛି ବୋଇଲେ 12,000 ନନି ହୋଇଛି ବୋଇଲେ 10,000 ସରକାର ଯୋଜନା କରଲା ଅଛେ ହେଲେ ଦୁଇ ହାର ତାଙ୍କ ମିଳିଛି ତିନି ହାର ପିଲା ହୋଇଲେ ନା ହୁଏ ଦୁଇଟା ପିଲା ଦେଇ ମିଳିଛି ଗୋଟେ ପିଲା ଦୁଇଟା ପିଲା ଦେଇ ମିଳିଛି
2: ଗୁରୁ ବୋଲେ କିର ବେବାର ଶୁଣିଲୁ
1: ଆଗା
2: ଏବେ ଖାଇ ବୋଲେ ଭାଇ ଭଉଣୀ ମନ ଜନ ମନକେ କଣ୍ଟେ ଯଦି ଜାଗା ଅଛେ କଟା ସାଲ କଣ୍ଟେ କରଲା ପରେ ଅଛେ ବୋଲେ ସେ ଜନ ଗାଈ ମନ ଆନତ ମଇଁଷି ମନ ଆନତ ଆନିକରି କିର ବ୍ୟବହାର କରତ ଆରି ସେ ମନର ଜନ ଗୋବର ବାହାରସି ସେ ଗୋବର ଟି ମିଶା ଗୋବର ଖତ ମିଶା ହେଇସି ଆରି ଭଲ ତାସ ମିଶା ହେଇପାରସି
1: ଆରି ଗ୍ୟାସ ଲଗାଇ ଚୁଲା ମିଶା କଲାନି
2: ଲଗାଇ ଗୋବର ଗ୍ୟାସ ତାନେ ମିଶା ସେ ଲାଇଟ ଲଗାଇଲାନି ଚୁଲା କରଲାନି କେତେ ରକମର ସୁବିଧା ମାନ ଅଛେ ଇଲେ ଗାଈ ଗୋରୁ ମାନ ଏବେ ତ ନ ଡିସର୍ଭ ହିଁ ସବୁ ଟ୍ରାକ୍ଟର ଖାଇ ଖାଇଟା ମାନେ ତାସ କରି କରି ଇଏ କଲେ ନାଇ ଭାଇ ବିନି ମନ ଗାଈ ଗୋରୁ ମାନ ମିଶା ରଖୁ ସେ ମନର ତାନେ ଆମେ କ୍ଷୀର ମିଶା ପାଇବୁ ଆକା ଏନେ ସବୁ ରକମର ତାସବାସ ମିଶା କରିଛି କି ନାଇଁ ଯେ ଇଲେ ଏ ଦେ ବେଲି ଗଲା ଜୁଟେବେ
1: ଗାଲୁନି
2: ଭାଇ ବୋନ ଜୁହାର ଲାଗ
1: ଜୁହାର ଲାଗ।

ଚୈତ୍ୟଜନ କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା। ଉପସ୍ଥାପନାରେ ଥିଲେ ସୁଧୀର କୁମାର ଦାସ ଏବଂ ସୁଜାତା ଆଚାରୀ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 6 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲିରୁ କିଛି। ଆସନ୍ତାକାଲି ସକାଳ 6:05 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର ଆଲାମ, ବନ୍ଦିତା ରୟ, ରାମଚନ୍ଦ୍ର ବେହେରା, ବୀଣାପାଣି ମିଶ୍ର, ରାମହରି ଦାସ ଏବଂ ସୁଧା ମିଶ୍ର। ବର୍ଣ୍ଣାଳୀ କ୍ରମରେ ମହ୍ଲାର ଶୁଣିବେ ସକାଳ 7:25। ଏଥିରେ ଗାଁ କାହାଣୀରେ ସ୍ଥାନ ପାଇଛି ରାୟଗଡ଼ ଜିଲ୍ଲା ମୁନିଗୁଡ଼ା ଗାଁ ସମ୍ପର୍କରେ। ପରେ ବିଶେଷ ପ୍ରସଙ୍ଗରେ ଶୁଣିବେ ନନ୍ଦପୁରର ଗଣେଶ ମନ୍ଦିର ସମ୍ପର୍କରେ। ପୂର୍ବାହ୍ନ 10:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ପୂର୍ବାହ୍ନ 11:00 ରହିଛି ଆକାଶବାଣୀ ଲାଇଭ। ଘର ଘରଣୀ କାର୍ଯ୍ୟକ୍ରମ ଦିନ 1:20। ଏଥିରେ ଶୁଣିବେ କୁସଂସ୍କାର ଓ ଅନ୍ଧବିଶ୍ୱାସ। ପରେ କିଶୋର କିଶୋରୀଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ତାର ପ୍ରତିକାର ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସନ୍ଧାନ କ୍ରମରେ ଶୁଣିବେ ସାମ୍ପ୍ରତିକ ସମୟରେ ଇଲେକ୍ଟ୍ରିକ୍ ଯାନ, ଆଲୋଚନାରେ ରହିଛି ପ୍ରଦୂଷଣ ମୁକ୍ତ ପରିବେଶ ଏକ ସାମାଜିକ ଦାୟିତ୍ୱ, ଆଲୋଚକ ହେଲେ

ସୁଭାଷ ଚନ୍ଦ୍ର ସାହୁ। ରାତି 7ଟା ଏବଂ 8ଟାରେ ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଭେଟି ଦେଉଛୁ କେତୋଟି ଗୀତ ହିନ୍ଦୀ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା କର୍ଜ ଚଳଚ୍ଚିତ୍ରରୁ। ଆନନ୍ଦ ବକ୍ସିଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ସଙ୍ଗୀତ ପରିଚାଳନା କରିଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଶେଷରେ ପ୍ରୟାଗରାଜଙ୍କ ରଚନାରେ ଶିଳ୍ପୀମାନେ ହେଲେ ଆଶା ଭୋସଲେ, ମହମ୍ମଦ ଅଜିଜ ଏବଂ ସାଥୀ। ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ। ଚଳଚ୍ଚିତ୍ର।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର ଅନେଶ୍ୱତତମ ଭାଗ।

ବ୍ରହ୍ମାଙ୍କ ଉପଦେଶ କ୍ରମେ ଦକ୍ଷ ବାଜପେୟ ଯଜ୍ଞ କଲେ ଓ ସେଥିରେ ଭୃଗୁ ଋଷି ହେଲେ ପୁରୋହିତ। ଏହି ଯଜ୍ଞକୁ ଶିବଙ୍କ ବ୍ୟତୀତ ସମସ୍ତ ଦେବତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସତୀ ଏ କଥାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ। ସେ ସ୍ୱାମୀଙ୍କୁ ଯଜ୍ଞ ଦେଖିଯିବାକୁ କହନ୍ତେ ଶିବ କହିଲେ ଯେ ଅବରଣ ହୋଇଯିବା ଠିକ୍ ନୁହେଁ, ଯିଏ ଅସାଧୁ ତାହାର ସ୍ୱଭାବ ଭଲ ନୁହେଁ। ସାଧୁର ଶତ୍ରୁ ମିତ୍ର ନଥାନ୍ତି, ସେ ନିରାପରାଧ, କାରଣ ସେ ଦକ୍ଷଙ୍କ ହୃଦୟରେ ବାସୁଦେବଙ୍କୁ ଦେଖି ତାଙ୍କୁ ସମ୍ମାନ ଜଣାଇଛନ୍ତି। ସତୀଙ୍କୁ ସେ କହିଲେ ଯେ ତାଙ୍କର ପିତାଙ୍କ ଯଜ୍ଞକୁ ଯିବା ଉଚିତ ନୁହେଁ।

ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତର ଅନେଶ୍ୱତତମ ଭାଗ ଶୁଣିଲେ। ଏଠି ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ, ଆଜି ରାତି 10ଟାରେ ଶୁଣିବେ ଭାରତ ସରକାରଙ୍କର 12 ବର୍ଷ ପୂର୍ତ୍ତି ସମ୍ପର୍କରେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ଶୁଣିବେ ନାଟକ ଭାଗ୍ୟମ ଫଳତି ସର୍ବତ୍ରମ, ରଚନା ରମେଶ ଚନ୍ଦ୍ର ବିଶ୍ୱାଳ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ

0: ଯୁବଶକ୍ତି ପରେ ଆଞ୍ଚଳିକ ସମ୍ବାଦ ଏବଂ ଶେଷରେ ଶୁଣନ୍ତୁ ଆଜିର ପ୍ରସଙ୍ଗ। ରେଲେଗରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ

0: ଟିକେ।
1: ଶ୍ରୋତା ବନ୍ଧୁ, ଆମ ଦେଶକୁ ସୁସ୍ଥ ସୁନ୍ଦର ରଖିବାକୁ ହେଲେ ଆମକୁ ସମ୍ମିଳିତ ଉଦ୍ୟମ କରିବାକୁ ହେବ। ବୃକ୍ଷରୋପଣ ସହ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ହେବ। ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉଭୟ ମାନବ ଓ ଉଦ୍ଭିଦ ଜଗତ ଉପରେ ଏହାର କୁପ୍ରଭାବ ପଡୁଛି। ଏବେଠୁ ପରିବେଶର ସୁରକ୍ଷା ନହେଲେ ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେବ। ତେଣୁ ଏହି ଗୁରୁଦାୟିତ୍ୱ ଏବେର ଯୁବପିଢ଼ିଙ୍କ ଉପରେ। ସେମାନେ ସଜାଗ ହେବେ, ପରିବେଶର ଗୁରୁତ୍ୱକୁ ବୁଝିବେ ଏବଂ ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିବେ। ଏହି ପରିପ୍ରେକ୍ଷୀରେ ଆଜି ରହିଛି ଆଲୋଚନା, ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ତଥା ସମାଜସେବୀ ସୁଚରିତା ମହାନ୍ତି।
2: ପରିବେଶ ସୁରକ୍ଷା ଉପରେ ଯୁବପିଢ଼ିଙ୍କର ଦାୟିତ୍ୱବୋଧ ଅନେକ ରହିଛି। ସେଥିରେ କେବଳ ଯୁବପିଢ଼ିଙ୍କର ନୁହେଁ, ଆମ ସମସ୍ତଙ୍କର ସେ ଦାୟିତ୍ୱବୋଧ ରହିବା ଦରକାର। ଦିନକୁ ଦିନ ପଲ୍ଲୀରୁ ସହର ଯାଏ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏବେ ଚିନ୍ତାର ବିଷୟ ଯେ ପ୍ରଦୂଷଣ ନାମକ ସଙ୍କଟରୁ ପ୍ରାଣୀ ଜଗତ କିପରି ନିଜକୁ ସୁରକ୍ଷିତ ରଖିପାରିବ ବା ଉଦ୍ଧାର ପାଇବ। ତେଣୁ ଜଳ ସ୍ଥଳ ବାୟୁମଣ୍ଡଳକୁ ଆମେ ଶୁଦ୍ଧ ରଖିବା ଆବଶ୍ୟକ। ସେଥିପାଇଁ ଆମ ସମସ୍ତଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିବ ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇବା। ବର୍ଷ ତମାମ ଆମେ କିଛି ନା କିଛି ଦିବସ ପାଳନ କରିଥାନ୍ତି, କିନ୍ତୁ ବିଶ୍ୱ ପରିବେଶ ଦିବସ ପାଳନ କରିବା, ସଚେତନ ହେବା ଏବଂ ସଚେତନତା ଆଣିବା ସମଗ୍ର ବିଶ୍ୱ ପାଇଁ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିବସ। ଏଥିରେ ଯେତେ ଯୁବପିଢ଼ି ଅଛନ୍ତି, ଯଦି ଆମେ ତାଙ୍କୁ ଦାୟିତ୍ୱ ଦେବା ବା ତାଙ୍କୁ ସବୁଥିରେ ଆମେ ସାମିଲ କରିବା, ତାହେଲେ ଯୁବପିଢ଼ି ହିଁ ବିଶ୍ୱକୁ ସୁରକ୍ଷିତ ରଖିପାରିବେ ଏବଂ ପରିବେଶ ସୁରକ୍ଷିତ ରହିପାରିବ। ପୃଥିବୀ ଗୋଟେ ଅମୂଲ୍ୟ ସମ୍ପଦର ଗନ୍ତାଘର। ତାର ପ୍ରାକୃତିକ ସୁନ୍ଦରତାକୁ ଆହୁରି ସୁନ୍ଦର କରିବା ମଣିଷମାନଙ୍କର ଧର୍ମ, କିନ୍ତୁ ଆମ୍ଭେମାନେ ଯେଉଁଭଳି ଭାବେ ଅମାନବୀୟ କୃତଜ୍ଞ କାର୍ଯ୍ୟ କରିଚାଲିଛୁ, ଯାହାଫଳରେ ଆମେ ଧ୍ୱଂସ ମୁଖକୁ ଟାଣି ହୋଇଯାଉଛୁ, ଏଥିରୁ କିଭଳି ଭାବରେ କ୍ଷାନ୍ତ ରହି ସମସ୍ତ ଜୀବଜଗତର ମଙ୍ଗଳ ସାଧନ ହୋଇପାରିବ, ସେଥିପାଇଁ ଏବେ ସମୟ ଆସିଛି ସତର୍କ ହେବା ଏବଂ ସଚେତନ ହେବା। 1968 ମସିହାରେ ସ୍ୱିଡେନ ଠାରେ ଆୟୋଜିତ ସମ୍ମିଳନୀରେ ପ୍ରଥମେ ବିଶ୍ୱ ପରିବେଶ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ପଡିଥିଲା। ପରବର୍ତ୍ତୀ ସମୟରେ ଯୁକ୍ତରାଷ୍ଟ୍ର ମହାସଭା ସମ୍ମିଳନୀ ଷ୍ଟକହୋମ ଠାରେ 1972 ମସିହାରେ ଜୁନ ମାସ 5 ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ଘୋଷଣା କରାଯାଇଥିଲା। ଏହି ସମ୍ମିଳନୀରେ 119 ଦେଶ ଭାଗ ନେଇଥିଲେ। ଏଥିରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୃକ୍ଷରୋପଣ। ପୁଣି 1974 ମସିହାରେ ପ୍ରଥମ ଥର ପାଇଁ ଓନ୍ଲି ୱାନ୍ ଆର୍ଥ ବା ଏକ ପୃଥିବୀ ପରିବେଶ ଦିବସ ଘୋଷଣା କରାଯାଇଥିଲା। ପରିବେଶ ଦିବସରେ ଜୀବିତ ଓ ନିର୍ଜୀବ ବସ୍ତୁ ସାମିଲ ଅଟେ ମଣିଷ ଜୀବନ ଉପରେ, ଯାହାକି ବହୁ ମାତ୍ରାରେ ପ୍ରଭାବ ପଡିଥାଏ। କଥାରେ ଅଛି, ଆପଣା ହସ୍ତେ ଜିହ୍ୱା ଛେଦି, କିଏ ଅଛି ତାର ପ୍ରତିବାଦୀ। ନିଜ କର୍ମର ଫଳ ଆମ ନିଜକୁ ହିଁ ଭୋଗ କରିବାକୁ ପଡିଥାଏ। ନିଜର ସ୍ୱାର୍ଥ ମେଣ୍ଟାଇବା ଆଶାରେ ସୌନ୍ଦର୍ଯ୍ୟପୂର୍ଣ୍ଣ ପୃଥିବୀକୁ ନଷ୍ଟଭ୍ରଷ୍ଟ କରି ଏବେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛୁ। ଏହାର ବିଶେଷ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି। ପ୍ରତିବର୍ଷ ଜନସଂଖ୍ୟା ଯେତିକି ବଢୁଛି, ସେହି ଅନୁସାରେ ବାସଗୃହ, ସୌଖୀନ ଆସବାବପତ୍ର ତିଆରି କରିବା ପାଇଁ ଗଛ କାଟିବା ସହିତ ଜାଳେଣୀ ପାଇଁ କାଠ ଓ ବିଭିନ୍ନ ବଡ ବଡ ଦାମୀ ଗଛ ଅବାଧରେ କାଟି ବିକ୍ରି କରିଦେବା, ତତ୍ସହିତ ଜଙ୍ଗଲରେ ନିଆଁ ଲଗାଇ ଔଷଧୀୟ ବୃକ୍ଷ ନଷ୍ଟ କରିବା ଆଦି ଘୃଣ୍ୟ କାର୍ଯ୍ୟ କରିବାକୁ ପଛାଉ ନାହିଁ। ବୃକ୍ଷ କାଟି ଜଙ୍ଗଲ ନଷ୍ଟ କରିବା ଦ୍ୱାରା ଦିନକୁ ଦିନ ଅମ୍ଳଜାନ ହ୍ରାସ ପାଉଛି, ଗ୍ରୀଷ୍ମ ପ୍ରବାହ ବଢି ଚାଲିଛି, ଜଳବାୟୁ ନଷ୍ଟ ହୋଇ ବର୍ଷାର ଘୋର ଅଭାବ ଦେଖାଦେଇଛି, ଯେଉଁଥିପାଇଁ କି ଜଳସ୍ତର ବହୁ ତଳକୁ ଖସିଗଲାଣି। ଗଛଲତା କାଟି ଧ୍ୱଂସ କରିବା ଫଳରେ ଅଙ୍ଗାରକାମ୍ଳ ବଢିଗଲାଣି। ଏହି ପରିପ୍ରେକ୍ଷୀରେ ମୁଁ କହିବାକୁ ଚାହିଁବି, ଯଦି ଯୁବପିଢ଼ି ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ରହନ୍ତେ, ଯେଉଁଠି ଯେଉଁଠି ବି ଜଙ୍ଗଲ ରହିଛି, ଯଦି ଯୁବପିଢ଼ିଙ୍କୁ ସେ ଦାୟିତ୍ୱ ଦିଆଯାଆନ୍ତା ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ, ତାହେଲେ ସେମାନେ ହୁଏତ ଯେଉଁଭଳି ଗଛ କଟା ହେଉଛି ତାକୁ ସେମାନେ ସୁରକ୍ଷିତ ରଖିପାରନ୍ତେ ଏବଂ ଯେଉଁ ଯେଉଁ ଜାଗାରେ ଗଛ କଟା ହେଉଛି ସେଇ ସେଇ ଜାଗାରେ ସେମାନେ ନୂଆ ଗଛ କିଛି ଲଗାନ୍ତେ। ସ୍କୁଲ କଲେଜ ଠୁ ଆରମ୍ଭ କରିକି ପ୍ରତ୍ୟେକ ଅନୁଷ୍ଠାନରେ, ଘର ବାଡିରେ, ରାସ୍ତା କଡ଼ରେ, ସବୁ ଜାଗାରେ ଗଛ ନିହାତି ଲଗେଇବା ଆବଶ୍ୟକ।

ଯେଉଁଠି ଘରଟିଏ ରହିଛି ଗଛଟିଏ ନାହିଁ ସେଇଠି ଆପଣଙ୍କର ଉଷ୍ମତା ବଢିଯାଏ ଏବଂ ଯେଉଁ ଜାଗାରେ ଗଛଟିଏ ଅଛି ସେଇଠି ଆପଣଙ୍କୁ ଯଦି 10 ମିନିଟ କି 15 ମିନିଟ ଆପଣ ଛିଡ଼ା ହେଉଛନ୍ତି ଆପଣଙ୍କୁ ତାହେଲେ ଶାନ୍ତି ଅନୁଭବ ହୋଇଥାଏ। ଜନସଂଖ୍ୟା ବୃଦ୍ଧି ସହିତ ସହରୀକରଣର ବିକାଶ ଘଟିଛି। ସୁଖ ସମୃଦ୍ଧି ଉପଭୋଗ ଲୋଡୁଥିବା ମଣିଷ ବଡ଼ ବଡ଼ ଶିଳ୍ପ କଳକାରଖାନା ନିର୍ମାଣ କରୁଅଛନ୍ତି। ସେଥିରୁ ନିର୍ଗତ ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରୁଛି। ଏହା ବ୍ୟତୀତ କଳକାରଖାନାରୁ ବାହାରୁଥିବା ଅଦରକାରୀ ବିଷାକ୍ତ ଜଳ ସେସବୁ ନଦୀ କେନାଲ ସମୁଦ୍ର ମଧ୍ୟକୁ ଛାଡୁଥିବାରୁ ଜଳ ମଧ୍ୟ ପ୍ରଦୂଷଣ ହୋଇଥାଏ। ଯେଉଁ ଜଳ ବ୍ୟବହାର କରିବା ଦ୍ୱାରା ସେଠାରେ ବସବାସ କରୁଥିବା ମଣିଷ ଓ ଜୀବଜନ୍ତୁ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି। ସେସବୁର ସମାଧାନ ନହେଲେ ଆଗାମୀ ଭବିଷ୍ୟତରେ ବହୁ ମାତ୍ରାରେ କୁପ୍ରଭାବ ଆମ ସମସ୍ତଙ୍କ ଉପରେ ପଡିବା ଥୟ। ସେହି ଜନସଂଖ୍ୟା ବୃଦ୍ଧି ନିମନ୍ତେ ଯାନବାହନ ଚଳାଚଳ ଅଧିକ ଭାବରେ ହେଉଛି। ଲକ୍ଷ ଲକ୍ଷ ଯାନବାହନରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିମନ୍ତ୍ରଣ କରିବା ଏକ ଚିନ୍ତାର ବିଷୟ ହୋଇଛି। ଯାନବାହନର ବିଭିନ୍ନ କର୍କଶ ଶବ୍ଦ ସବୁ ଜନମାନସକୁ ଅସ୍ଥିର ଓ ବିବ୍ରତ କରିଥାଏ। ବ୍ୟବହୃତ ପୋଡ଼ା ମୋବିଲ ଡିଜେଲ ଗୁଡିକ ଜଳରେ ମିଶି ଦୂଷିତ କରୁଛି। ଠିକ ସେମିତି କାଠ, ଡିଜେଲ, ପେଟ୍ରୋଲ, କୋଇଲା, କିରୋସିନ ଆଦି ଇନ୍ଧନ ଯୋଗୁଁ ସଲଫର ଡାଇଅକ୍ସାଇଡ ଭଳି ବିଷାକ୍ତ ଧୂଆଁ ଓ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ କରିବା ମଧ୍ୟ ସମ୍ଭବ ହୋଇପାରି ନାହିଁ। ଆକାଶ ମାର୍ଗରେ ଉଡୁଥିବା ଅସଂଖ୍ୟ ବ୍ୟୋମଯାନ ମାନଙ୍କରୁ ଯେଉଁ ଉତ୍ତପ୍ତ ବାୟୁ ନିର୍ଗତ ହୋଇଥାଏ ତାହା ମଧ୍ୟ ବାୟୁମଣ୍ଡଳର ଉତ୍ତାପକୁ ବୃଦ୍ଧି କରିଥାଏ। ଆଉ ଗୋଟିଏ ବଡ଼ ସମସ୍ୟା ହେଉଛି ବୈଜ୍ଞାନିକ ପଦ୍ଧତିରେ ପ୍ରଚାର ପ୍ରସାର କରିବା, ବିଭିନ୍ନ ପଦ୍ଧତିରେ ରାସାୟନିକ ସାର, କୀଟନାଶକ, ଔଷଧ, ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ନିରୀକ୍ଷା ଯୋଗୁଁ ମୃତ୍ତିକା, ଜଳ ଓ ବାୟୁମଣ୍ଡଳ ବାରମ୍ବାର ପ୍ରଦୂଷିତ ହେଉଛି। ବର୍ଷାର ଅନିୟମିତତା, ଜଳସ୍ତର ହ୍ରାସ, ତାପମାତ୍ରା ବୃଦ୍ଧି, ମୃତ୍ତିକାର କ୍ରମଶଃ ଉର୍ବରତା ହ୍ରାସ ପାଇବା ଆଦି ସମସ୍ୟା ଯେତେ ବିଶ୍ୱକୁ ବିପଦ ମୁଖରେ ପକାଇଛି। ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟଜନ୍ତୁ ଗ୍ରାମ ଏବଂ ସହର ମୁହାଁ ହେଉଛନ୍ତି। ଯଦି ଏହିପରି ଭାବରେ ଜନସଂଖ୍ୟା ବୃଦ୍ଧି, ଶିଳ୍ପ ପ୍ରତିଷ୍ଠାନ, ଯାନବାହନ ଚଳାଚଳ, ଜଙ୍ଗଲ କ୍ଷୟ ବଢି ଚାଲୁଥିବ ତାହେଲେ ପ୍ରାକୃତିକ ବିପର୍ଯ୍ୟୟ, ଜଳସ୍ତର ହ୍ରାସ, ଉତ୍ତାପ ବୃଦ୍ଧିରୁ କେହି ରକ୍ଷା କରିପାରିବେ ନାହିଁ। ଦୀର୍ଘ ବର୍ଷ ହେଲାଣି ଯକୃତ, ହୃଦରୋଗ, ଯକ୍ଷ୍ମା, କର୍କଟ ରୋଗ ଭଳି ମାରାତ୍ମକ ରୋଗରେ ପଡି ଅନେକ ଲୋକ ଜୀବନ ହାରୁଛନ୍ତି। ଅନେକ ଅଞ୍ଚଳରେ ବର୍ଷ ବର୍ଷ ଧରି ବର୍ଷାର ଘୋର ଅଭାବ ଦେଖାଦେଇଛି। ଯେଉଁଠି ମାଟି ଫାଟି ଆଁ ହୋଇଯାଇଛି ସେଠାରେ କୌଣସି ପ୍ରାଣୀ ବଞ୍ଚି ରହିବା ସମ୍ଭବ ନୁହେଁ। ଏପରି ହେଲେ ବୈଚିତ୍ରମୟ ପୃଥିବୀକୁ ଧ୍ୱଂସ ମୁଖରୁ ବଞ୍ଚାଇ ରଖି ହେବ କି? ସମଗ୍ର ବିଶ୍ୱ ମରୁଭୂମି ସଦୃଶ ଦୃଶ୍ୟମାନ ହେବ। ବେଳ ଥାଉ ଥାଉ ଏ ବିପଦକୁ ଟାଳି ଦେବା ଭଲ। ପରିବେଶ ସୁରକ୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ ମୂଳ ଲକ୍ଷ୍ୟ। ଆସନ୍ତା June 5 ପଡୁଛି ପରିବେଶ ଦିବସ, ତେଣୁ ସେହି ପରିପ୍ରେକ୍ଷୀରେ ଆଉ ଥରେ କହିବି, ଯୁବପିଢି ମାନଙ୍କୁ ଯେଉଁଭଳି ସେମାନେ ଗାଡି ଚାଳନା କରୁଛନ୍ତି, ଗାଡି ଚାଳନା ନ କରି ଯଦି ସେମାନେ ପଦଚାଳନା କରନ୍ତେ ବା ସାଇକେଲରେ ଯିବା ଆସିବା କରନ୍ତେ ପରିବେଶ ଆଉ ଦୂଷିତ ହୁଅନ୍ତା ନାହିଁ। ତାଙ୍କର ଦାୟିତ୍ୱବୋଧ ସମସ୍ତଙ୍କ ପ୍ରତି ରହିଛି। ସେମାନେ ନିଜେ ଯଦି ସଚେତନ ହେବେ ତାହେଲେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ପ୍ରଥମତଃ ଜଙ୍ଗଲ ସମ୍ପଦ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରିବା ବାଞ୍ଛନୀୟ, ବହୁଳ ଭାବରେ ବୃକ୍ଷରୋପଣ ହେବା ବିଧେୟ। ଦ୍ୱିତୀୟତଃ ଚତୁର୍ଦିଗରେ ଫୋପାଡୁଥିବା ପର୍ଯ୍ୟାପ୍ତ ବର୍ଜନ ବସ୍ତୁକୁ ଠୁଳ କରି ନଷ୍ଟ କରିବା ଏବଂ ତୃତୀୟତଃ ପ୍ଲାଷ୍ଟିକ ମୁକ୍ତ କରିବା। ତତ୍ସହିତ କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ଦୂଷିତ ପାଣିକୁ ଜଳରେ ଓ ବାୟୁମଣ୍ଡଳରେ ମିଶିବାକୁ ନ ଦେବା, ତାହେଲେ ଆମ ଜୀବନ ଶୈଳୀର ପରିବର୍ତ୍ତନ ଘଟିବ। ପ୍ରାକୃତିକ ସୁନ୍ଦରତାକୁ ଆହୁରି ସୁନ୍ଦର କରିବା ମଣିଷମାନଙ୍କର ଧର୍ମ ଓ କର୍ମ ହେବା ଆବଶ୍ୟକ। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଏବଂ ଘରୋଇ ବାୟୁ ପ୍ରଦୂଷଣ କୁପ୍ରଭାବରେ ବିଶ୍ୱରେ 70 ଲକ୍ଷ ଲୋକଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି। ତେଣୁ ଏସବୁ ଠାରୁ ଦୂରେଇ ରହିବାକୁ ହେଲେ ଆମକୁ ସତର୍କ ରହି ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ହୋଇଥାଏ, ଯଥା ବୃକ୍ଷରୋପଣ, ସଫାସୁତୁରା, ପ୍ରବନ୍ଧ ରଚନା ପ୍ରତିଯୋଗିତା, ବିଭିନ୍ନ ଚିତ୍ରକଳା ପ୍ରଦର୍ଶିତ କରି ପରିବେଶ ସୁରକ୍ଷା ଉପରେ ସ୍ଲୋଗାନ ଦେଇ କର୍ମଶାଳାରେ ଲୋକମାନଙ୍କୁ ବୁଝାଇବା ଇତ୍ୟାଦି। କଥାରେ ଅଛି, ପରିବେଶ ସୁରକ୍ଷା ଆମ ଦାୟିତ୍ୱ, ନହେଲେ ହୋଇବା ଆମେ ବଡ଼ ହନ୍ତସନ୍ତ। ଆଗକୁ ବର୍ଷା ଦିନ ଆସିଯାଉଛି, ସବୁଆଡେ ସଫାସୁତୁରା କରି ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଚେଷ୍ଟା କଲେ ସବୁଦିନ ହଜାର ହଜାର ସଂଖ୍ୟାରେ ଗଛ ଲଗା ହୋଇପାରିବ। ରାସ୍ତାର ଦୁଇ ପାର୍ଶ୍ୱରେ ବିଦ୍ୟାଳୟ ଇତ୍ୟାଦି ଅନୁଷ୍ଠାନ ମାନଙ୍କରେ, ଶିଳ୍ପାଞ୍ଚଳ ମାନଙ୍କରେ ବୃକ୍ଷରୋପଣ ସହିତ ପ୍ଲାଷ୍ଟିକ ଗୁଡିକ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ, ଯାହାର ପ୍ରଭାବ ଜୀବଜନ୍ତୁଙ୍କ ଉପରେ ପଡିବ ନାହିଁ। ବୃକ୍ଷ ହିଁ ଆମ ଜୀବନ, ଗଛଟିଏ ବଞ୍ଚିଲେ ଆମେ ବଞ୍ଚିପାରିବା। ପ୍ରକୃତିର ଦାନ ପ୍ରାଣୀ ଜଗତ ପାଇଁ ସବୁଠାରୁ ଶ୍ରେଷ୍ଠ ବରଦାନ, ତେଣୁ ସେ ଦାନକୁ ନଷ୍ଟ ନ କରିବାର ସଂକଳ୍ପ ନେଇ ଆମେ ଆମ ଭବିଷ୍ୟତକୁ ଉଜ୍ଜଳ କରିବା। ଯୁବପିଢି ଏଥିରେ ସାମିଲ ହୋଇ ନିଜେ ମଧ୍ୟ ସଂକଳ୍ପ ନିଅନ୍ତୁ। ବର୍ତ୍ତମାନ ଆମ ଦେଶର ପ୍ରଧାନମନ୍ତ୍ରୀ ଯୋଉ ଆହ୍ୱାନ କରିଛନ୍ତି ମାଙ୍କ ନାମରେ ଗୋଟିଏ ଗଛ ଲଗେଇବା, ସେଥିପାଇଁ ସମସ୍ତେ ଆମେ ସଚେତନ ହୋଇକି ମାଙ୍କ ନାମରେ ଗୋଟିଏ ଲେଖା ଗଛ ଲଗେଇବା, ପରିବେଶକୁ ସୁରକ୍ଷିତ ରଖିବା। ସମସ୍ତେ ମିଶି ଯଦି ସବୁଆଡେ ଗଛ ଗୋଟିଏ ଲଗାନ୍ତି ତାହେଲେ ଆମର ପରିବେଶ ଖୁବ୍ ସୁନ୍ଦର ହେବ ଏବଂ ସବୁଜିମା ଭରି ଉଠିବ।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: बापा दियो तीन हजार
1: कहीं
0: मोर पॉकेट मनी।
1: अरे एबे मात्र 2000 कैश अच्छी।
0: अरे बापा बुलेट ट्रेन जुगरे सगड़ चलाउछ डिजिटल पेमेंट चलाओ
1: है?
0: है नु है हाँ सीधा यूपीआई रु पेमेंट करो एटा सहज।
1: अरे बा मते भी सिखा निजर 1000 नहीं जा
0: तम मोबाइल दियो
1: नहीं जा।
2: भारत करे डिजिटल देय प्रदान
3: सहज अटे प्रतिदिन नेण देण।
4: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
5: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
6: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
7: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
6: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
7: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
6: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି, କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ କଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ଆଗକୁ ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କର ଖର୍ଚ୍ଚ ଏବଂ ହଇରାଣ ହୋଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ, ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସେଠାରେ ଲୋକଙ୍କ ସମସ୍ୟା ଶୁଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପିଛିଲେ 17 ବାରିଓ ମେ ଇସ୍ ଜନଶୁଣାଣି ପ୍ରକୋଷ୍ଠ ମାଧ୍ୟମ ସେ ସିଧେ ଆୟକର ଦି ଗଈ 14,651 ଅଭିଯୋଗ ଉସମେ ସେ ହମନେ 14,046 ଯାନି 96% ଅଭିଯୋଗ କା ସମାଧାନ ଦିଆ ଯା ଚୁକା ହେ ଓ ଇସି ଆଧାର ପର ଲୋକଙ୍କ କା ଭରସା ବି ବହୁତ ଜ୍ୟାଦା ବଢ଼ତା ଯା ରହା ଓ ହମନେ ବି ହର ଡିଷ୍ଟ୍ରିକ୍ଟ ଲେବଲ ପର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଓ ଉନକେ ସାଥ ଯୋ ଟିମ୍ ପୁରା ହେ ଅଧିକାରୀ ଲୋକ ଓହାଁ ମେ ପବ୍ଲିକ ଆତେ ହେ ଓର ଦରଖାସ୍ତ ହର ସୋମବାର କୁ ହୁଏ ଚିସନ ପ୍ରଶାସନିକ ଅଧିକାରୀ ଯୋ ଡିଷ୍ଟ୍ରିକ୍ଟ ଲେବଲ ପର ଯୋ ସମସ୍ୟା ହେ ଉନକେ ଉପର ଲେତେ।
0: ସୂଚନା ଅନୁସାରେ ରାଜ୍ୟ ସରକାର 2 ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ 18 ଥର ଜନଶୁଣାଣି କରିଛନ୍ତି। ଗତ 17 ପାଳି ସୁଦ୍ଧା ପ୍ରାୟ 96% ଅଭିଯୋଗର ସମାଧାନ କରାଯାଇଛି। ଶ୍ରୀ ମାଝୀ ଆଜି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ୍ ଜରିଆରେ ବିଭିନ୍ନ ରୋଗରେ ପୀଡ଼ିତଙ୍କ ପାଇଁ 3,60,000 ଟଙ୍କା ମଞ୍ଜୁର କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଏହି ଅଭିଯାନରେ ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଚାଷଜମିର ଉର୍ବରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଚାଷ କାର୍ଯ୍ୟରେ ସନ୍ତୁଳିତ ପରିମାଣର ରାସାୟନିକ ସାର ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ଚୌହାନ କୃଷକଙ୍କୁ ପରାମର୍ଶ ଦେଇଛନ୍ତି। ଚାଷ ଜମିରେ ଜୈବିକ ଖତର ବ୍ୟବହାର, କୃଷକଙ୍କୁ ସମୟ ଉପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରୀତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଅଭିଯାନ ଅବସରରେ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା, କୃଷି ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ସହ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯିବ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା 8 ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଛି। 9 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ 18 ତାରିଖ ପୂର୍ବାହ୍ନ 9ଟାରୁ 4ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇଭି ଯାନ କିଣିବା ପାଇଁ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟସୀମା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବିଭିନ୍ନ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଇଭି ଯାନ କିଣିବା ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଦେଶରେ ଗତ ମାସରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ 3.2% ବୃଦ୍ଧି ପାଇ 1,94,000 କୋଟି ଟଙ୍କାରେ ପହଞ୍ଚିଛି। ସେଥିମଧ୍ୟରେ କେନ୍ଦ୍ରୀୟ ଟିକସ ବାବଦରେ 37,997 କୋଟି ଟଙ୍କା, ରାଜ୍ୟ ସଂଗ୍ରହ 45,143 କୋଟି ଏବଂ ସମନ୍ୱିତ ସଂଗ୍ରହ 51,900 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଗତବର୍ଷ ମଇ ମାସରେ ଜିଏସ୍ଟି ସଂଗ୍ରହ 1,88,000 କୋଟି ଟଙ୍କା ରହିଥିଲା। ଘରୋଇ ଚାହିଦା ବୃଦ୍ଧି ଦୃଷ୍ଟିରୁ ଦେଶର ଟିକସଯୁକ୍ତ ଦ୍ରବ୍ୟ ଯୋଗାଣ 26.9% ବୃଦ୍ଧି ପାଇଛି। ସେବା କ୍ଷେତ୍ର ମଧ୍ୟ 22.2% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଟିକସ ଫେରସ୍ତ 2.6% ବୃଦ୍ଧି ପାଇ 27,281 କୋଟି ଟଙ୍କା ପହଞ୍ଚିଛି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି।

0: ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଭବିଷ୍ୟତରେ ରାଜ୍ୟରେ ଆଉ କେତେଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ଓଡ଼ିଶାକୁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ 1721 କୋଟି ଟଙ୍କା ବ୍ୟୟରେ 49 ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍ ଶୀଘ୍ର ସେଗୁଡ଼ିକ ଲୋକାର୍ପଣ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। 12,102 କୋଟି ଟଙ୍କା ବ୍ୟୟ ଅଟକଳରେ 47 ନୂଆ ପ୍ରକଳ୍ପର ଖୁବ୍ ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, କୁଣୁପୁର ଏବଂ ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଏବଂ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରୁଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ଭାରତରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ରିପୋର୍ଟ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ଭାବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। 2014-15 ମସିହା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 3,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ କରାଯାଇଛି। ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ନବରଙ୍ଗପୁର ଜିଲ୍ଲାର ଚାଷୀ ଜଗଦୀଶ ବିଶୋଇ କହିଛନ୍ତି,
2: ଗତ 12 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର କୃଷି କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର 10 କୋଟିରୁ ଉର୍ଦ୍ଧ ଚାଷୀଙ୍କୁ ପ୍ରତିବର୍ଷ 6,000 ଟଙ୍କା ଖାତାକୁ ମିଳୁଛି ଏବଂ 3,69,000 କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି।
1: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ମାଲକାନଗିରି ଜିଲ୍ଲାର 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟସ୍ତରୀୟ ଶିକ୍ଷା ଶିବିର 20 ଦିନ ଧରି ଚାଲିବ। ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ଦିନ ସକାଳ 7:00-9:00 ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଶିବିରରେ ଶିକ୍ଷାଦାନ କରାଯିବ। ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ, ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆଦିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି 4ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାରୋହରେ ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି। ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଗସ୍ତରେ ଯାଇ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାର ମୋଟ 20,85,779 ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା 1,06,576 ଫର୍ମ ବଣ୍ଟନ କରାଯାଇସାରିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେଲା କ୍ଷେତ ବଚାଓ।

0: ଅଭିଯାନ, ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।
1: ଆଜିର ପ୍ରସଙ୍ଗ ବିଶ୍ୱ ଦୁଗ୍ଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱରେ ସବୁଠାରୁ ସ୍ୱାଭାବିକ ଏବଂ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ହେଉଛି ଦୁଗ୍ଧ। ସାମାଜିକ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଜଡ଼ିତ ଥିବାବେଳେ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବହୁ ଦୁଗ୍ଧ ଚାଷୀ ଏବଂ ସେମାନଙ୍କ ପରିବାର ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ହୋଇଥାନ୍ତି। ଦୁଗ୍ଧ ଚାଷ ଏବଂ ଏହି ସମ୍ପୂର୍ଣ୍ଣ ଖାଦ୍ୟର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା 2001 ପ୍ରତିବର୍ଷ ଜୁନ୍ ମାସ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଆମ ଦୈନନ୍ଦିନ ଜୀବନରେ ଦୁଗ୍ଧର ଅପରିହାର୍ଯ୍ୟ ଭୂମିକାକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦକୁ ଏକ ସାର୍ବଜନୀନ ଖାଦ୍ୟ ଭାବରେ ସ୍ୱୀକୃତି ପ୍ରଦାନ କରିବା ତଥା ଦୁଗ୍ଧ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପୂର୍ବରୁ ବିଭିନ୍ନ ଦେଶରେ ଜୁନ୍ ମାସ ପହିଲାରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଥିଲା। ଏହାକୁ ଆଧାର କରି ଜାତିସଂଘ ଖାଦ୍ୟ କୃଷି ସଂଗଠନ ଜୁନ୍ ପହିଲାକୁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନ। ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ଗୋପାଳନଠାରୁ ଆରମ୍ଭ କରି କ୍ଷୀର ସଂଗ୍ରହ ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟରେ ମହିଳାଙ୍କର ଅବଦାନକୁ ସ୍ୱୀକାର କରିବା ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ଗତବର୍ଷ ହୋଇଥିବା ଆକଳନ ଅନୁଯାୟୀ ବିଶ୍ୱର 25% ଦୁଗ୍ଧ ଭାରତରେ ଉତ୍ପାଦିତ ହେଉଛି। ପ୍ରତିବର୍ଷ ବିଶ୍ୱସ୍ତରରେ 2% କ୍ଷୀର ଉତ୍ପାଦନ ବୃଦ୍ଧି ପାଉଥିବାବେଳେ ଗତ 10 ମଧ୍ୟରେ ପ୍ରତି ବ୍ୟକ୍ତିଙ୍କ ପାଇଁ କ୍ଷୀର ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ସ୍ୱାଧୀନତା ସମୟରେ ଭାରତ ଅଭାବୀ ଦୁଗ୍ଧ ଉତ୍ପାଦନର ସମ୍ମୁଖୀନ ହୋଇଥିଲା। ବାର୍ଷିକ ଦୁଗ୍ଧ ଉତ୍ପାଦନ 21 ନିୟୁତ ଟନ୍କୁ ହ୍ରାସ ପାଇଥିଲା। 1965 ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ ପରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଶ୍ୱେତ ବିପ୍ଳବର ଜନକ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ ଏହାର ନେତୃତ୍ୱ ନେଇଥିଲେ। ଏହାପରେ 1970-1996 ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ୍ ଗ୍ରାମୀଣ କାର୍ଯ୍ୟକ୍ରମ ଦେଶରେ ଅପରେସନ୍ ଫ୍ଲଡ୍ ନାମରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି ଦୁଗ୍ଧ ଉତ୍ପାଦନ ଓ ପରିଚାଳନା କ୍ଷେତ୍ରକୁ ଅଧିକ ବ୍ୟାପକ କରିଥିଲା। ଗତ ଦଶନ୍ଧି ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। 2014-15 2023-24 ମଧ୍ୟରେ କ୍ଷୀର ଉତ୍ପାଦନ 146.3 ନିୟୁତ ଟନ୍ରୁ ବୃଦ୍ଧି ପାଇ 239.2 ନିୟୁତ ଟନ୍ରେ ପହଞ୍ଚିଛି। ଏ କ୍ଷେତ୍ରରେ 63.56% ବୃଦ୍ଧି ଘଟିଛି। ଭାରତର ବିଶାଳ ଜନସଂଖ୍ୟାର ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ସହିତ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରିଛି। ଗତ 2014 କାର୍ଯ୍ୟକାରୀ ହୋଇଥିବା ରାଷ୍ଟ୍ରୀୟ ଗୋକୁଳ ମିଶନ ଗୋ ସୁରକ୍ଷାର ବିକାଶ ଏବଂ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଏହି ମିଶନ ଅଧୀନରେ ଦେଶବ୍ୟାପୀ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ମାଧ୍ୟମରେ 605 ଜିଲ୍ଲାରେ ଚାଷୀଙ୍କ ପାଖରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ସେହିଭଳି 2014 ଫେବୃୟାରୀ ଆରମ୍ଭରେ ହୋଇଥିବା ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଦେଶବ୍ୟାପୀ ଦୁଗ୍ଧ କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦେଶରେ ପଶୁଧନକୁ ସୁରକ୍ଷିତ ରଖିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଦେଶରେ କାର୍ଯ୍ୟକ୍ଷମ ଥିବା ପଶୁ ଡାକ୍ତରଖାନା ଔଷଧ

ଚିକିତ୍ସାଳୟର ବିକାଶ ଏବଂ ଭ୍ରାମ୍ୟମାଣ ପ୍ରାଣୀଧନ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ଦୁଗ୍ଧ ଉତ୍ପାଦନ ସମିତିଗୁଡ଼ିକ ଅଧିକ ସୁଦୃଢ଼ ହୋଇପାରିଛି। ଡାଏରୀ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ସରକାର ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ବୃହତ୍ ସ୍ୱୟଂଚାଳିତ ଦୁଗ୍ଧ ପ୍ଲାଣ୍ଟ ସ୍ଥାପନ ସହିତ କ୍ଷୀର ପାଉଡର, ଛେନା, ପନିର ଏବଂ ଘିଅ ଭଳି ମୂଲ୍ୟଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇପାରିଛି। ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ଦୁଗ୍ଧ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।

0: ପ୍ରୟାସର କାହାଣୀକୁ ପ୍ରତିପାଦନ କରୁଛି।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଭେଟି ଦେଉଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ନାରୀ ନୁହେଁ ତୁ ନାରାୟଣୀ, ଏହି ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ କୁମାର ପାପି। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ସ୍ୱରୂପ ନାୟକ। ଏଥର ଅରୁଣ ମନ୍ତ୍ରୀଙ୍କ ରଚନାରେ ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ଏବଂ ହୀରା ମହାନ୍ତି। ସଙ୍ଗୀତ ପରିଚାଳନା ବୈଦ୍ୟନାଥ ଦାସ। ଚଳଚ୍ଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଶେଷ ଗୀତଟିର ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ପାମେଲା ଜୈନ। ଗୀତ ରଚନା ଦେବଦାସ ଛୋଟରାୟ, ସଙ୍ଗୀତ ପରିଚାଳନା ଦୀପକ କୁମାର। ଚଳଚ୍ଚିତ୍ର ତୋ ଆଖି ମୋ ଆଇନା।

0: ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣନ୍ତୁ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଓ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି, ଏକ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଅଷ୍ଟ୍ରେଲିଆ, ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ

ବିଶ୍ୱାସର ଏକ ବିବୃତ୍ତି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷା ଫଳ ପ୍ରକାଶ ପାଇଲା ଆଜି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ମିଆଁମାର ମଧ୍ୟରେ ବହୁଦିନରୁ ରହିଆସିଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ବିଶେଷକରି ବାଣିଜ୍ୟ ଅର୍ଥନୀତି ସମ୍ପର୍କ, ପ୍ରତିରକ୍ଷା ଓ ସୁରକ୍ଷା, ସୀମା ପରିଚାଳନା, ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଆଞ୍ଚଳିକ ସ୍ଥିତି ଭଳି ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି। ଦୁଇ ନେତା ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି। ଏହାଛଡ଼ା କାଲାଦାନ ବହୁମୁଖୀ ମୋଡାଲ୍ ଟ୍ରାନ୍ଜିଟ୍ ଗମନାଗମନ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହିତ ଦୁଇ ଦେଶ ମଧ୍ୟରେ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ଉପରେ ଏହି ବୈଠକରେ ସମ୍ମତି ପ୍ରକାଶ ପାଇଛି। ଶ୍ରୀ ମିଶ୍ରୀ କହିଛନ୍ତି, ମିଆଁମାରର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଦିଗରେ ମିଆଁମାରର ଭୂମିକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ରାଷ୍ଟ୍ରପତି ଲାଇଙ୍ଗ୍ ପ୍ରତିଶ୍ରତି ଦେଇଛନ୍ତି। ମିଆଁମାର ସହିତ ଭାରତ 1643 କିଲୋମିଟର ସୀମା ଅଞ୍ଚଳ ଲାଗି ରହିଛି ବୋଲି ବୈଦେଶିକ ସଚିବ କହିଛନ୍ତି। ଭାରତର ପଡ଼ୋଶୀ ପ୍ରଥମ ଆକ୍ଟ ଇଷ୍ଟ ଏବଂ ମହାସାଗର ଓ ଭାରତ ପ୍ରଶାନ୍ତ ମହାସାଗର ନୀତି ଅନୁଯାୟୀ ନୂଆଦିଲ୍ଲୀ ଆବଶ୍ୟକ ପଦକ୍ଷେପ ନେଉଛି। ବର୍ତ୍ତମାନ ଭାରତ ଓ ମିଆଁମାର ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $2 ବିଲିୟନ୍ ଉର୍ଦ୍ଧ୍ୱ ରହିଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦୁଇ ଦେଶର ସରକାର ଯୋଗାଯୋଗରେ ରହିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ବୋଲି ବୈଦେଶିକ ସଚିବ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନଠାରେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କୁ ସ୍ୱାଗତ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଭାରତ ମିଆଁମାର ମଧ୍ୟରେ ଥିବା ଅନନ୍ୟ ସମ୍ପର୍କ ତଥା ଶତାବ୍ଦୀ ଧରି ରହିଆସିଥିବା ଜନସମ୍ପର୍କ ଏବଂ ବୌଦ୍ଧ ଐତିହ୍ୟ ଉପରେ ସେମାନଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମିଆଁମାରକୁ ଭାରତ ଲାଗି ଦକ୍ଷିଣ ପୂର୍ବ ଏସିଆର ପ୍ରବେଶପଥ ଭାବେ ଅଭିହିତ କରିବା ସହିତ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ସମର୍ଥନ ଜାରି ରହିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଏକ ମୁକ୍ତ, ଅବାଧ, ଶାନ୍ତ, ସ୍ଥିର ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ଆଞ୍ଚଳିକ ଭାଗିଦାରୀଙ୍କ ସହିତ ସହଯୋଗ ବୃଦ୍ଧି କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସହମତ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ସହଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଜାହାଜ ଚଳାଚଳରେ ସ୍ୱାଧୀନତା ଏବଂ ବାଧାହୀନ ବାଣିଜ୍ୟ କାରବାର ଜାରି ରଖିବା ସହିତ ଆନ୍ତର୍ଜାତିକ ନିୟମ ଅନୁଯାୟୀ ମହାସାଗରର ବ୍ୟବହାର କରିବା ଉପରେ ଦୁଇ ଦେଶ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦ୍ୱିପକ୍ଷୀୟ ସମ୍ପର୍କରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ସେହିଭଳି ଗତବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ ପାଇଛି। ମନ୍ତ୍ରଣାଳୟ କହିଛି, ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସମ୍ପର୍କିତ ଯୁଗ୍ମ ଘୋଷଣାନାମାକୁ ଅଧିକ ସଶକ୍ତ ତଥା ନବୀକରଣ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଦିଗରେ ଅଗ୍ରଗତି ହୋଇଛି ବୋଲି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଯୁଗ୍ମ ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡ୍ମ୍ୟାପ୍କୁ ଚୂଡ଼ାନ୍ତ କରିବା ଦିଗରେ ଉଭୟ ପକ୍ଷ ଆଜି ମତ ବିନିମୟ କରିଛନ୍ତି। ସେହିଭଳି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଅଷ୍ଟ୍ରେଲିଆ ସାମୁଦ୍ରିକ ସୀମା କମାଣ୍ଡ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ଏହା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି। ଆଜି ନୂଆଦିଲ୍ଲୀଠାରେ ଏହି ଚୁକ୍ତିନାମା ସମ୍ପର୍କ

0: ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି ଛଅ ମାସ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ସମନ୍ୱିତ ଚୁକ୍ତିନାମା ଓମାନ ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ଗତିଶୀଳ କରିବ। ଏହାଦ୍ୱାରା ଭାରତର ଶ୍ରମ ବ୍ୟବସ୍ଥା, ଏମ୍ଏସ୍ଏମ୍ଇ ତଥା ବୟନଶିଳ୍ପ, କ୍ରୀଡ଼ା ପୋଷାକ, କୃଷିଜାତ ଉତ୍ପାଦ, ଔଷଧ ଓ ମେଡିକାଲ ଯନ୍ତ୍ରପାତି, ଚମଡ଼ା, ଅଟୋମୋବାଇଲ୍ ଏବଂ ସାମୁଦ୍ରିକ ଉତ୍ପାଦକୁ ପ୍ରୋତ୍ସାହନ ମିଳିବ। ଏହି ସନ୍ତୁଳିତ ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ଜୀବିକାକୁ ସୁରକ୍ଷିତ ରଖିବା ସହିତ ଭାରତରୁ ଓମାନକୁ ରପ୍ତାନୀ ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ ବୋଲି ଶ୍ରୀ ଗୋଏଲ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସମ୍ପର୍କିତ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଓମାନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଚୁକ୍ତିନାମା ଦ୍ୱାରା ଭାରତୀୟ ରପ୍ତାନୀକାରୀଙ୍କ ଲାଗି କିଭଳି ସୁଯୋଗ ସୃଷ୍ଟି ହୋଇଛି, ନିଯୁକ୍ତି ସୃଷ୍ଟି ଅଧିକ ପ୍ରୋତ୍ସାହିତ କରିବା ତଥା କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ଦୁଇ ଦେଶ ସମୃଦ୍ଧି ଦିଗରେ ଏହା ସହାୟକ ହୋଇପାରିବ। ଏ ସମ୍ପର୍କରେ ଶ୍ରୀ ଗୋଏଲ ଏହି ଲେଖାରେ ଆଲୋକପାତ କରିଛନ୍ତି। ଏହାଛଡ଼ା ବିଭିନ୍ନ ବିକଶିତ ରାଷ୍ଟ୍ର ସହିତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଦିଗରେ ସରକାରଙ୍କ ଜାରି ରହିଥିବା ପ୍ରଚେଷ୍ଟା ଏହି ଲେଖା ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମବେତ ଚାଷୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି ମାସେବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ଚାଷ ଜମି ଏବଂ ମୃତ୍ତିକା ସଂରକ୍ଷଣ ଦିଗରେ କୃଷକମାନଙ୍କୁ ସହାୟତା ପ୍ରଦାନ କରିବ। ଏହାଛଡ଼ା ଚାଷୀମାନେ ନିଜ ଜମିରେ ଯେଭଳି ରାସାୟନିକ ସାର ବ୍ୟବହାର ନ କରିବେ ସେଥିଲାଗି କୃଷିମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନରେ ଭାରତୀୟ କୃଷି ଗବେଷଣା ପରିଷଦ, ଦେଶବ୍ୟାପୀ କୃଷି ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ନିର୍ବାଚିତ ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବେ। ଏହି ଅବସରରେ ମୃତ୍ତିକା ପରୀକ୍ଷଣ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରାକୃତିକ ଚାଷ ପଦ୍ଧତି, ସାରର ଏକ ସନ୍ତୁଳିତ ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତି ଉପରେ ଚାଷୀମାନଙ୍କୁ ତଥ୍ୟ ପ୍ରଦାନ କରାଯିବ। ଏହାଛଡ଼ା ନକଲି ସାର, ବିହନ ଏବଂ କୀଟନାଶକ ଚିହ୍ନଟ କରିବା ସମ୍ପର୍କରେ ମଧ୍ୟ ଏହି ଅଭିଯାନ ମାଧ୍ୟମରେ କୃଷକମାନଙ୍କୁ ଅବଗତ କରାଯିବ। ସେହିଭଳି ଏହି ଅଭିଯାନ ଅବସରରେ ପିଏମ୍ କିଷାନ ସମ୍ମାନ ନିଧି, ଶସ୍ୟ ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ଭଳି ସରକାରୀ ଜନକଲ୍ୟାଣୀ କୃଷି ଯୋଜନାଗୁଡ଼ିକ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ କହିଛି। ଜେଇ ଆଡଭାନ୍ସ 2026ର ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଆଇଆଇଟି ରୁର୍କୀ ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ପରିଚାଳନା କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ରୁର୍କୀ କହିଛି ଚଳିତ ବର୍ଷ ଜେଇ ଆଡଭାନ୍ସ ପରୀକ୍ଷାରେ 10,107 ଜଣ ଛାତ୍ରୀଙ୍କ ସମେତ ମୋଟ 56,880 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍ର ଶୁଭମ କୁମାର ମୋଟ 360ରୁ 330 ନମ୍ବର ପାଇ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି ସରକାର ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ ତିନିଦିନ ମଧ୍ୟରେ ଦେଶବ୍ୟାପୀ 1,21,00,000ରୁ ଉର୍ଦ୍ଧ୍ୱ ଏଲ୍ପିଜି ଯୋଗାଣ ବୁକିଂ କରାଯାଇଛି। ସେଥିମଧ୍ୟରୁ 95% ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି।
1: डोमेस्टिक एलपीजी घरेलू कुकिंग गैस के संबंध में पिछले तीन दिनों में 1,21,00,000 बुकिंग्स रिसीव हुई हैं। उसके अगेंस्ट 1,22,00,000 डिलीवरीज की गई हैं और 95% डिलीवरी ऑथेंटिकेशन कोड के साथ की गई है।
0: मुख्य संवाददाता पूर्णी थारे। ଭାରତ ମିଆଁମାର ମଧ୍ୟରେ ଥିବା ଐତିହାସିକ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷାଫଳ ପ୍ରକାଶ ପାଇଲା ଆଜି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ

0: ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ଭାଦଦାତା ପ୍ରିୟରଞ୍ଜନ କର ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଯାଜପୁର ଜିଲ୍ଲାରେ 2025-26 ଆର୍ଥିକ ବର୍ଷର ଖରିଫ ଧାନ ସଂଗ୍ରହରେ ଜିଲ୍ଲା 98.16% ଲକ୍ଷ୍ୟ ହାସଲ କରିଥିବା ବେଳେ 91.17% ଚାଷୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହି ସଫଳତା ପାଇଁ ଯାଜପୁର ଜିଲ୍ଲା ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ଯାଜପୁରରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ ଧାନ ସଂଗ୍ରହ ସମୟରେ ଚାଷୀଙ୍କୁ ଉତ୍ତମ ସେବା ପ୍ରଦାନ ଏବଂ ନୋଡାଲ ଅଧିକାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗାଣ ବିଭାଗରେ ଦୁର୍ନୀତିକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଧାରରେ ହିତାଧିକାରୀମାନେ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
1: ଭଲ ଖରିଫ ଋତୁରେ ଭଲ ପ୍ରୋକ୍ୟୁରମେଣ୍ଟ କରିଛନ୍ତି। 98% ପ୍ରୋକ୍ୟୁରମେଣ୍ଟ ହେଇଛି ଏବଂ 91% ଚାଷୀ ଏଠି ଧାନ ବିକିଛନ୍ତି ଏବଂ ରବିରେ ମଧ୍ୟ ଷ୍ଟାର୍ଟ ହେଇଗଲାଣି। ଯାଜପୁର ଜିଲ୍ଲାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ, ଠିକ୍ ଭାବରେ ପ୍ରୋକ୍ୟୁରମେଣ୍ଟ ହେବ। ଯାହା ଟାର୍ଗେଟ ତାଙ୍କର ଦରକାର ଆମେ ଦେବୁ। ଯାହା ଅସୁବିଧା ଥିଲା ଗୋଦାମ ଫୋଦାମର ଅସୁବିଧା, ଗୋଦାମ ଯେଉଁଠି ଆବଶ୍ୟକ ଅଛି ମଧ୍ୟ ସେଟା ବ୍ୟବସ୍ଥା କରାଯିବ।
0: ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା SIR ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ 1,639 ଜଣ BLO ଓ 164 ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ମେ ମାସ 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ BLOମାନେ ଘରକୁ ଘର ବୁଲି ମତଦାତାଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି ଯୋଗ୍ୟ ମତଦାତାଙ୍କ ନାମ ସାମିଲ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ୍ ଦେଇ ଭୋଟର ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ପାରଦର୍ଶୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। SIR ସମ୍ପର୍କିତ ଅଧିକ ସୂଚନା ପାଇଁ ଜନସାଧାରଣ 1950 ଟୋଲ୍ ଫ୍ରି ନମ୍ଘରରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
2: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆମ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅନାଧିକୃତ ପ୍ରବାସୀ ମୃତ ବ୍ୟକ୍ତି କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ହଟାଇବା। ଚଳିତ ବର୍ଷ May 30 ତାରିଖରୁ June 28 ଯାଏଁ ବୁଥ୍ ଲେବୁଲ ଅଫିସରମାନେ ଘରକୁ ଘର ପରିଦର୍ଶନ କରିବେ। BLO ଆପଣଙ୍କୁ 2 ଏନୋମୁଲେସନ ଫର୍ମ ବା ପରିଗଣନା ଫର୍ମ ଦେବେ। ଆପଣଙ୍କୁ ଫର୍ମ ପୂରଣ କରିବାରେ ବୁଥ୍ ଲେବୁଲ ଅଫିସରମାନେ ସାହାଯ୍ୟ ମଧ୍ୟ କରିବେ। 2 ଫର୍ମ ପୂରଣ ହୋଇସାରିବା ପରେ BLO ଆପଣଙ୍କଠାରୁ ଗୋଟିଏ ଫର୍ମ ସଂଗ୍ରହ କରିବେ ଏବଂ ଆର ଫର୍ମରେ ଦସ୍ତଖତ ସହ ପ୍ରାପ୍ତି ସ୍ୱୀକାର କରି ଆପଣଙ୍କୁ ଦେବେ। ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ କାର୍ଯ୍ୟରେ 1639 ଜଣ BLO ଓ 164 ଜଣ BLO ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଏହାପରେ 5 July 2026 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଯଦି ସେଥିରେ କାହାର ଆପତ୍ତି ଥାଏ ତେବେ 5 July 2026 4 August 2026 ଭିତରେ ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ। 5 July 2026 2 September 2026 ମଧ୍ୟରେ ଆପତ୍ତିର ସମାଧାନ କରାଯିବ। ଏହାପରେ 6 September 2026 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ।
0: ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜନଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। May 18-25 ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସୁକିନ୍ଦା, ଦାନଗଦୀ, କୋରେଇ, ଧର୍ମଶାଳା ଓ ବଡ଼ଚଣା ବ୍ଲକର ଜନଜାତି ଅଞ୍ଚଳଗୁଡ଼ିକରେ ସାଚୁରେସନ କ୍ୟାମ୍ପ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବେଲହାରି ଗ୍ରାମର ସ୍ୱର୍ଗତ ବାବୁଲି ଜାମୁଦାଙ୍କ ପରିବାର ପକ୍ଷରୁ ଅଙ୍ଗଦାନ କରାଯାଇ ମାନବତାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରାଯାଇଛି। ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନ ସମାଜକୁ ସହାନୁଭୂତି ଓ ପରୋପକାରର ବାର୍ତ୍ତା ଦେଇଛି। ତାଙ୍କର ଏହି ମହତ୍ କାର୍ଯ୍ୟକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସ୍ୱପନ କୁମାର ନନ୍ଦ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମକୁ ଆଧୁନିକ ରୂପ ଦେବା ପାଇଁ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ କଲ୍ୟାଣ, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ 35 ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଡିୟମକୁ ଏକ ମଡେଲ କ୍ରୀଡ଼ା କେନ୍ଦ୍ରରେ ପରିଣତ କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
3: ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣିଲେ ଜିଲ୍ଲା ହାଲଚାଲ କ୍ରମରେ ଯାଜପୁର ଜିଲ୍ଲା ସମ୍ପର୍କରେ। ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କୃଷି ଓ କୃଷକ।

0: ଫରିଆ ଦେଖ ଭାଉଜ ଆସିଲେ।
1: ଆରେ ତମେ କାହିଁକି ଆସିଲ ଜମିକୁ?
2: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
1: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
0: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
2: ଆରେ ବାଃ, ଇଏ ତ ବହୁତ ଭଲ କଥା।
3: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
4: ଭାଇନା ଜୁହାର ଜୁହାର
5: ଜୁହାର ଜୁହାର
4: ଭାଇନା, ଏ ଯୋଉ ଅଦିନିଆ ମେଘ ବର୍ଷା ହଉଛି, ଏ ଧାନ ଲଗେଇଥିଲି ମୁଁ, ଏବେ କାଟା କାଟି ଟାଇମ ପଳେଇ ଆସିଲାଣି, ପାଚିଗଲାଣି ଧାନ ଗୁଡାକ, କାଟିବେ ନା ନାଇଁ ଭାବୁଛି।
5: ନାଇଁ ନାଇଁ, ଏବେ ତ ଦିନ ସାରା ଖରା ମାରି ଦଉଛି, ସନ୍ଧ୍ୟାବେଳେ ଘଡ଼ଘଡ଼ି ସହିତ ବର୍ଷା
4: ବର୍ଷା,
5: କାଲି ରାତି ସମାନ 11-12 ବେଳୁ ବର୍ଷା ମାରିଦେଲା ସକାଳ ପର୍ଯ୍ୟନ୍ତ, କେତେବେଳେ ସକାଳେ ମାରୁଛି, କାରଣ ପ୍ରତି ବର୍ଷ ଏ ସମୟରେ ସେମିତି ହଉଛି। ହେଲେ ଯେହେତୁ ଆମେ ଟିକେ ବିଳମ୍ବରେ ଧାନ ଲଗେଇଛେ, କେତେ ଭାଇ ଆଗରୁ କାଟି ସାରିଲେଣି ଆଉ କେତେ ଭାଇ ଜଗି ରହିଛନ୍ତି କାଟିବେ ବୋଲିକିରି। ହେଲେ ଚାଷ ତରତର ବଣିଜ ମଠ ପରା କଥାରେ ଯେମିତି ରହିଛି, ଏବେ ଆମର ପାଗକୁ ଦେଖିକିରି ଆମେ ଧାନ କାଟିବା ବ୍ୟବସ୍ଥା କରିବା ଦରକାର
4: ସେଇଟା ପରା।
5: ସେଥିପାଇଁ ଆମେ ତାରପିଲିନ ଗୋଟେ ଯୋଗାଡ଼ କରିବାର ଅଛି, ଜାଗା ମିଶା ଠିକ ବାଛିବାର ଅଛି। ଆଜିକାଲି ତ ଭାଇମାନଙ୍କ ପାଖରେ ଆଗର ପରା ଆଉ ସେ ଇଲା ଧରିକି କାଟିବାକୁ ଯାଉନାହାନ୍ତି। ହେଲେ ଆଜିକାଲି ଗାଡି ମନେ ଅଛି, ସବୁ କାଟି ଦଉଛନ୍ତି, ଧାନ ମାନେ ଆଣୁଛନ୍ତି। ସେଇଟା ପାଇଁ ଆମେ ପାଗ ଗୋଟିକ ଜଗିବା କଥା, ପାଣିପାଗର ସୂଚନା ଗୋଟିକ ନେବା କଥା, ତାର ପରେ ଆମେ ଧାନ କାଟିବା ପାଇଁ ଯିବା କଥା, କାରଣ ଏଥର ପାଣିପାଗର ସୂଚନା ଅନୁସାରେ ବର୍ଷା ମିଶା ଟିକେ ବିଳମ୍ବରେ ଆସିବ ବୋଲିକିରି କହିଛନ୍ତି। ସେଥିପାଇଁ ଆମେ ଟିକେ ତରତର ହେବା ନାହିଁ, ଏବେ ଅଦିନିଆ ଝଡ଼ ବୋଲି କହିଲେ ଦି ଦିନ ରହୁଛି, ଦି ଦିନ ନାହିଁ, ସେ ଅନୁସାରେ ଆମେ କାଟିବା, କାରଣ ମଣ୍ଡି ମିଶା 1 ତାରିଖରୁ ଆରମ୍ଭ ହେବ ବୋଲିକିରି ମିଶା କହିଥିଲେ, ବୁଲିଲେ ଆଜିଠୁ ହେଲେ ତାରିଖ ଗୋଟେ ରହିଲେ ଆରମ୍ଭ ହଉ, 10-15 ଦିନ ଯାଉଛି କି ନାହିଁ,
4: ସେମିତି ତ ହଉଛି ସବୁବେଳେ ଆଉ।
5: ହେଲେ ସେଟା ପାଇଁ ଆମେ ବ୍ୟସ୍ତ ହେବାର ନାହିଁ, ତା ସହିତ ଏଥର ନୂଆ ଗୋଟେ ଯୋଜନା କରିଛନ୍ତି କିସ ବ୍ୟବସ୍ଥା, ବୋଇଲେ ତମର ମଣ୍ଡିରେ ଲେଟ୍ ହେଲେ ମିଶା 7-8 ଦିନ 10 ଦିନ ପିଛା ଜିଲ୍ଲାପାଳ ଚାହିଁଲେ ସେଟା କରିଦେବେ, ବୋଇଲେ କୌଣସି କାରଣବଶତଃ ଟୋକେନ୍ ଯଦି ରହିଗଲା ବା ଧାନ ଦେଇପାରିଲ ନାହିଁ ବିଳମ୍ବରେ ଆଣିଲ, ହେଲେ ମିଶା ସେଟା 10-15 ଦିନ ପର୍ଯ୍ୟନ୍ତ ଚାଷୀକୁ ଗୋଟେ ପ୍ରକାର ସହଯୋଗ ମିଳିବ। ସେଟା ପାଇଁ ତମେ ତେରପେତେ ହେଲେ ହବ ନାହିଁ। ତା ସହିତ ଗୋଟେ କଥା ବୁଝିବାକୁ ପଡିବ ଭାଇ, ଯେ ଧାନ ସିନା ତମେ କାକୁଡ଼ି ହେଇକିରି କାଟିଦବ, ମାତ୍ର ତାକୁ ଭଲ ରୂପେ ଶୁଖାଶୁଖି କରିକି ଏକା ମଣ୍ଡିକି ଆଣିବ,
4: ନହେଲେ
5: କାଟିବେନି। ତମେ କଞ୍ଚା ଧାନ ଧରି ପଳେଇ ଆଇଥିବ, ଭଲକିନା ଶୁଖିନଥିବ, ଇଆଡ଼େ ମତେ କହିବ ଦିଅ ଅଧିକା ପଇସା ବୋଲି, ସିଏ ମାନେ କୋଉଠୁ ଆଣିକି ଦେବେ? ସେଥିପାଇଁ ତମର ଧାନକୁ ଭଲକି ଶୁଖେଇକି ତମେ ରଖ, ମଣ୍ଡିରେ ଯୋଉ ସମୟରେ ଗଲେ ମିଶା ତମକୁ ସମାନ ଡାବୁ
4: ମିଳିବ।
5: ହେଲେ ଏବେ ଆଜିକାଲି ଖାଲି ଧାନ ପଛରେ ଗୋଡ଼େଇଲେ ହବ ନାହିଁ, ଏମିତି ଆଗେ ଅଦିନିଆ ବର୍ଷା ଆଇଲେ ତେରପେତେ ହଉଥିବାକୁ ପଡିବ
4: ଭାଇ, ନା ସେମିତି ହଉଛି ସବୁବେଳେ ମୋର।
5: ସେଥିପାଇଁ ଧାନ ବଦଳରେ ଡାଲି ଜାତୀୟ ଫସଲ ଚାଷ କରିବାର ଅଛି, ଆମ ଅଞ୍ଚଳରେ ଡାଲି ଜାତୀୟ ଫସଲ ଭଲ ଚାଷ ହଉଛି, ସେଟା ପାଇଁ ବ୍ୟବସ୍ଥା ମିଶା କରିବାର ଅଛି। ଖାଲି ସେ ମେଣ୍ଡି ବାନ୍ଧା ପରା ଏକା ଗୋଟିଏ ପଛରେ ଧାନ ପଛରେ ଦବୁଡ଼ିଲେ ହବ ନାହିଁ,
4: ହବ ନାହିଁ ଭାଇ, ନା
5: ଡାଲି ଫସଲର ଅଧିକ ଲାଭ ମିଶା ଅଛି।
4: ଗୋଟେ ଚାଷ କରି କରିକି ନା ଭାଇ, ନା ଡାବୁ ଡୁବା କିଛି ମିଳୁନି
5: ନା, ଆଜିକାଲି ପୁରା ସବୁ ଇ ଯୋଉ ଯନ୍ତ୍ରପାତି ବାହାରିଲାଣି, ସମସ୍ତଙ୍କ ଘରେ ତ ଆଜିକାଲି ଟ୍ରାକ୍ଟର, ଚାଷ କରିବା ପାଇଁ ସହଜ
4: ସହଜ।
5: ହେଲେ ଆମେ ଯୋଉ ଧାନ ଚାଷ କରିକି ଯୋଉ ଜଗି ବୋଉଛେ, ତାଠୁ କମ ଦିନରେ ଅଧିକ ଅମଳ ଦଉଥିବା ଫସଲ ମିଶା ଚାଷ କରିବାର ଅଛି, ତେବେ ଯାଇକି ଜଣେ ଭଲ ଲାଭ ପାଇପାରିବ ବୋଲେ ବଜାର ଭିତ୍ତିକ ଚାଷ, ବୁଝିଲ କି ନାହିଁ। ହେଲେ ଯନ୍ତ୍ରପାତି କଥା କୋଉ କୋଉ ମନେ ପଡି ଯାଉଛି, ଆମେ ସବୁବେଳେ ଚାଷୀ ଭାଇଙ୍କୁ ଯନ୍ତ୍ରପାତି ବ୍ୟବହାର କର କଥା ବୋଲି କହୁଛେ, ହେଲେ ଏ ଯନ୍ତ୍ରପାତିରେ ମିଶା ଆମର ସରକାରଙ୍କର ସବସିଡି ବ୍ୟବସ୍ଥା ଅଛି, ବୁଝିଲେ କି ନାହିଁ। ହେଲେ ସେ ସବସିଡି ପାଇବାକୁ ହେଲେ ନିକଟରେ ଥିବା କୃଷି ଅଧିକାରୀ ହୁଅନ୍ତୁ ବା ଗ୍ରାମ୍ୟ କୃଷି କର୍ମଚାରୀ ହୁଅନ୍ତୁ, ତାଙ୍କ ସହିତ ଯୋଗାଯୋଗ କଲେ ସେମାନେ ବାଟ ବତେଇ ଦେବେ। ଏବେ ସବୁ ଅନଲାଇନରେ ଏକା
4: ହଉଛି,
5: ପଞ୍ଜୀକରଣ କରିବାର ଅଛି, ତେବେ ଯାଇ ସୁବିଧାରେ ସବୁ ପ୍ରକାର ଯନ୍ତ୍ରପାତି ମାନେ ତମେ ପାଇପାରିବ। ଆଉ

0: ପୁରା ପଇସାଟା ଏବେ ଡିବିଟି ମାଧ୍ୟମରେ ହଉଛି, ହେଲେ ଚାଷୀ ଭାଇ ମାନଙ୍କୁ ସେଟା ଆମର ବ୍ୟାଙ୍କରେ ସେଇ ଯୋଉ ପରମିଟ ଆସିଲା ସେଇ ଡିଲର ଯୋଉଟା ରହିଛି ତାକୁ ପେମେଣ୍ଟ କରିବେ। ପେମେଣ୍ଟ କଲା ପରେ ତାଙ୍କର ୟୁଟିଆର ନମ୍ବର ଆସିଲା ପରେ ସେଇ ଡିଲର ତାଙ୍କୁ ସେଇଟା ଆମର ଦେଇପାରିବେ, ମେସିନଟା ନେଇପାରିବେ, ଏବଂ ଆମର 7 ଦିନ ଭିତରେ ସେଇ ଯୋଉ ଚାଷୀ ଭାଇ ମାନଙ୍କ ଯୋଉ ସବସିଡି ଅଛି ସେ ଆକାଉଣ୍ଟରେ ଆସିଯିବ।
1: ତା ମାନେ ଚାଷୀଙ୍କୁ ଯଦି ଏଇଟା ବୁକ୍ କରିବାକୁ ପଡିବ ବୋଲି ତାକୁ ଆଗରୁ ପଇସା ଦେବାକୁ ପଡିବ ନା ସାର, ସାମାନ ପାଇଲା ପରେ ପଇସା ଦେବ କେମିତି?
0: ନାଇଁ ନାଇଁ ସେଇଟା ଯେହେତୁ ସେ ପରମିଟ କାଟିବେ, ପରମିଟ କାଟିଲା ପରେ ହିଁ ଯେହେତୁ ଚାଷୀ ଭାଇ ପରମିଟ ଆସିଲା ସେଇ ଯୋଉ ପରମିଟରେ ଯୋଉ ଡିଲର ମାନଙ୍କ ସହିତ ଆକାଉଣ୍ଟ ନମ୍ବର ଥିବ, କାହିଁକିନା ଯୋଉ ଡିଲର ମାନେ ଅଛନ୍ତି ଆମର ଅଲରେଡି ରେଜିଷ୍ଟାର୍ଡ ଅଛନ୍ତି ଆମର ଇଏ ପୋର୍ଟାଲରେ, ହେଲେ ସେଇ ଯୋଉ ମେସିନ ଦେଖିଲେ କାହା ପାଖେ ମାନେ ଅଛି ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଥିବ ସେ ବ୍ୟାଙ୍କ ଆକାଉଣ୍ଟ, ସେଥିପାଇଁ କହୁଛି କିଛି ଅସୁବିଧା ନ ହେବା ପାଇଁ ଡାଇରେକ୍ଟ ଟ୍ରାନ୍ସଫର କରିବେ ସେଇ ବ୍ୟାଙ୍କ ଆକାଉଣ୍ଟକୁ, ତାଙ୍କର ୟୁଟିଏଡ ନମ୍ବର ପକେଇଲେ ସେ ସେଇଠୁ ଡେଲିଭରି ନେଇପାରିବେ ସେଇ ଡିଲରଠୁ।
1: ସାର୍ ଏଇ ଯୋଉ କୃଷି ମେଳା ବର୍ତ୍ତମାନ ହେଇଛି, ଏଇଟା କେତେ ଦିନ ପର୍ଯ୍ୟନ୍ତ ଚାଲିବ? ଚାଷୀମାନେ କେବଳ ମେଳା ଭିତରେ ନେଲେ ହିଁ ତାଙ୍କୁ ସୁବିଧା, ନା ଆଗାମୀ ଦିନରେ ଯାହା ଦରକାର ପଡ଼ିଲା ତା ପାଇଁ ସେମାନେ ଯଦି ଇଚ୍ଛା କରିବେ ତାହେଲେ ସେଇଟା ମିଳିପାରିବ କି?
0: ନାଇଁ ଆମର ଯୋଉ ଏଇ କୃଷି ମେଳାଟା ହଉଛି ଏଇଟା ଆମର 26 ତାରିଖରୁ ଆରମ୍ଭ ହେଲାଣି ଏବଂ 30 ତାରିଖ ଯାଏ ଚାଲିବ, ଏବଂ ଏଇଥିରେ ସମସ୍ତ ଚାଷୀ ଭାଇ ମାନେ ଯୋଉ କହୁଛନ୍ତି ଆଗରୁ ବି ନେ ପଛରେ ବି ନେ କହନ୍ତି, ଏବେ ଦେଖିଲେ କଣ ନିଜେ ଆଖିରେ ଦେଖିଲେ ମେଳା ହଉଛି, ସେଥିପାଇଁ ଯେ ଗୋଟେ ଦିନରେ ଗୋଟେ ଚାଷୀ ଭାଇ ମାନେ ଗୋଟେ ଦିନରେ ଡିସିସନ ନ ନେଇପାରନ୍ତି, ମାତ୍ର ଆଗାମୀ ଦିନରେ ବି ହେଇପାରେ, ତାକୁ 5 ଦିନ କି 10 ଦିନ କି 2 ବର୍ଷ ଭିତରେ ବି ତାଙ୍କୁ କୋଉଠି ଯେତେବେଳେ ଇଚ୍ଛା ହେଲା ନାଇଁ ମୋର ସତ୍ୟ ସମ୍ବଳ ଅଛି ମୁଁ କିଣିବି, ହେଲେ ସେ ସେଇ ଦେଖିଥିଲେ ହିଁ ତାଙ୍କ ଗୋଟେ ଆଗ୍ରହ ବି ଆସିବ ଏବଂ କିଣିବେ ଜଲ୍ଦି, ତାଙ୍କ ମନ ଗୋଟେ ଡିସିସନ ନେଇପାରିବେ। ଏଇ ଡିସିସନ ନେବାର ବି ଭାବୁଛି ତାଙ୍କର ଏଇ ଯୋଉ ମେଳା ପାଇଁ ତାଙ୍କର ବହୁତ ଭୂମିକା ଅଛି, ଏବଂ ମୁଁ କହିବି ଚାଷୀ ଭାଇ ମାନେ ଆସିଲେ ସେ, କାହିଁକିନା ଏବେ ଧୀରେ ଧୀରେ ଟେକ୍ନୋଲୋଜି ବଢୁଛି ଆଉ ଯୋଉ କ୍ଷେତ୍ରରେ ଆଗରୁ ଯେମିତି ଥିଲା ଆଜି ସେଇଦିନ ନାହିଁ, ସେଥିରେ ମେସିନ ଛୋଟ ଛୋଟ ମେସିନ ଗୁଡା ବି ଅଛି, ଛୋଟ ଟ୍ରାକ୍ଟର ବି ଅଛି ଯୋଉଟା ଚାଷୀ ଭାଇ ମାନେ, ତାପରେ ଯୋଉଠି ଧର ହେଭି କାମ ଅଛି ବଡ ବଡ କାମ ଅଛି ସେଇଠି ବି 50 HP ପାଖାପାଖି ବି ଆମର ଟ୍ରାକ୍ଟର ଗୁଡା ଆସିଲାଣି, ଆଗରୁ ଯେମିତି 40-42 ଥିଲା ଏବେ ମାନେ ହର୍ସ ପାୱାର ଟିକେ ଅଧିକା ଦରକାର ଯୋଉ କାମ ପାଇଁ ତା ପାଇଁ ବି ଅଛି। ଆମ କମ୍ବାଇନ୍ ହାର୍ଭେଷ୍ଟର ଯୋଉମାନେ ବଡ ଚାଷୀ ଅଛନ୍ତି କି ଆମର ଆଗ୍ରୋ ସର୍ଭିସ ସେଣ୍ଟର କରିବା ପାଇଁ ଚାହୁଁଛନ୍ତି ଛୋଟ ଛୋଟ ଚାଷୀ ମାନେ ଧରନ୍ତୁ 10 ଲକ୍ଷ 12 ଲକ୍ଷ ଭିତରେ, ସେଥିରେ ବି 50% ସେମାନେ ପାଇପାରିବେ, ସବୁ ଯନ୍ତ୍ରପାତି 4-5 ମିଶେଇକି ସେଟା ନେଇପାରିବେ। ହେଲେ ଏଇ ସୁବିଧା ଖାଲି ଏଇ ମେଳା ପାଇଁ ନାହିଁ, ମେଳା ପାଇଁ ହେଲେ ଗୋଟେ ଜାଗାରେ ସବୁ ଜିନିଷ ସମାଧାନ ହେଇପାରିବ, ଡିଲର ପଏଣ୍ଟ ହେଲା ଆପ୍ଲିକେସନ ଦେବା କି ତାକୁ ବୁକିଂ କରିବା ଏବଂ ପରମିଟ ଜେନେରେଟ୍ କରିବା ଏବଂ ସାଙ୍ଗେ ସାଙ୍ଗେ ସେଇ ଜିନିଷଟା ହେଇପାରେ, କାହିଁକିନା ସମସ୍ତେ ଗୋଟେ ଜାଗାରେ ଏକାଠି ହେଇଛନ୍ତି, ଏବଂ ପରବର୍ତ୍ତୀ ସମୟରେ ବି ମଧ୍ୟ ଆମର ଯୋଉ ବ୍ଲକରେ ଯୋଉ କୃଷି ଅଧିକାରୀ ଅଛନ୍ତି ଏବଂ ଏଗ୍ରିକଲଚର ଡିପାର୍ଟମେଣ୍ଟ ଆମର ଇଞ୍ଜିନିୟରିଂ ଯୋଉ ୱିଙ୍ଗ ଅଛନ୍ତି ତାଙ୍କୁ ସେଇ ଡିପାର୍ଟମେଣ୍ଟରେ ବି ଯୋଗାଯୋଗ କରିକି ସେମାନେ ନେଇପାରିବେ।
1: ୟା ସହିତ ଆଉ ଗୋଟେ କଥା ମୋତେ ଶୁଣିବାକୁ ମିଳୁଛି ସାର୍, ଯେ SHG ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଅଛି ସେମାନେ ଯଦି ନେଇପାରିବେ, ସାର୍ SHG ମହିଳାମାନେ କଣ ସେ ସୁବିଧାଟା ସେମାନେ କେମିତି ନେଇପାରିବେ ଯୋଉ ମହିଳାମାନେ ଇଚ୍ଛା କରିବେ?
0: ଏଇଥିରେ SHG ମା ମାନଙ୍କ ପାଇଁ ସେଟା ସ୍ୱତନ୍ତ୍ର ଗୋଟେ ଯୋଜନା ଅଛି ଯୋଉଥିରେ କି ମହିଳାମାନଙ୍କ ପାଇଁ ଯୋଉ SHG ଗ୍ରୁପ ଅଛି ସେଇଥିରେ ଆମର 80% ଯାଏ ସବସିଡି ଅଛି, ଯୋଉଟା କି ଗୋଟେ ପାୱାର ମାନେ ଗୋଟେ ଟ୍ରାକ୍ଟର ନେଲେ ତା ସହିତ କିଛି ଯନ୍ତ୍ରପାତି ଆଉ 2-3 ମିଶେଇକି ଅରାଉଣ୍ଡ 10 ଲକ୍ଷ ପାଖାପାଖି ଯଦି ହେଲା, ଏବଂ 80% ମାନେ 10 ଲକ୍ଷ ଟଙ୍କା ଜମା କଲେ ଆପଣଙ୍କର 10 ଲକ୍ଷ ଟଙ୍କାରେ ଆପଣ ମାନେ ଅରାଉଣ୍ଡ 8 ଲକ୍ଷ ପାଖାପାଖି 80% ସବସିଡି ସେଥିରେ ପାଇବାର ସୁବିଧା ଅଛି। ହେଲେ ମୁଁ ଭାବୁଛି ଏଇଟା SHG ପାଇଁ ବହୁତ ସୁବିଧା, କାହିଁକିନା ଆଗକୁ ଦିନରେ ଯଦି କାହିଁକିନା ଏଇଟା ଗୋଟେ ଗାଁରେ ଗୋଟେ ଗୋଟେ ଯନ୍ତ୍ରପାତି ଆସିଲା ପରେ ଭାବୁଛି ସେ ଗାଁରେ ବି ସେମାନେ ହାଇରିଂ କରିପାରିବେ, ସେମାନେ ମାନେ ଭଡ଼ାରେ ନେଇକିରି ବି ଲୋକଙ୍କୁ ଦେଇକି ମଧ୍ୟ ସେଇଥିରେ ଇନକମ୍ ବି ଜେନେରେଟ୍ ହେଇପାରିବ।
1: ସେମାନେ ଏକାକାଳୀନ 10 ଲକ୍ଷ ଟଙ୍କା ଡିପୋଜିଟ୍ କରିବାକୁ ପଡିବ ନା ସବସିଡି ପଇସା କାଟିକିରି ଦେଲେ ବି ହେଇଯିବ ସାର୍?
0: ନାଇଁ ନାଇଁ ଏକାଥରେ କରିବେ, ସବସିଡିଟା ତାଙ୍କ ଆକାଉଣ୍ଟ ଆସିବ। ଆଗରୁ ସେଇ ସୁବିଧା ଥିଲା ଆଗରୁ ଯୋଉଟା କି ଡିଲର ପଏଣ୍ଟରେ ସେମାନେ ସବସିଡି ଯୋଉଟା ଅଛି ସେଇଟା କାଟିକି ଦେଇ ଦେଉଥିଲେ, କିନ୍ତୁ ଏବେ ଯୋଉ ଅଛି ପୁରା ଡାଇରେକ୍ଟ ସେଟା ଆଉ ଟିକେ ଟ୍ରାନ୍ସପାରେନ୍ସି କରିବା ପାଇଁ ଏଇ ଯୋଉ ସିଷ୍ଟମରେ ମାନେ ଟୋଟାଲ ଆମାଉଣ୍ଟ ଦେବେ ଏବଂ ସେଇଥିରେ ଆରାଉଣ୍ଡ 7 ଡେଜ୍ ପାଖାପାଖି ଭିତରେ ତାଙ୍କ ସବସିଡିଟା ବ୍ୟାକ୍ ଆସିବ। ହେଲେ ସେଇଥିରେ ଜାଣିଲି ଯେ ସବସିଡି ଆମାଉଣ୍ଟଟା ଯିଏ ବେନିଫିସିଆରୀ ଅଛନ୍ତି ଏବଂ SHG ମହିଳା ଅଛନ୍ତି ତାଙ୍କ ଆକାଉଣ୍ଟକୁ ସେଟା ଆସିଯିବ।
1: ଆଜ୍ଞା, ଏଇଟା ଗୋଟେ ବହୁତ ବଢିଆ ସୁବିଧା। ତେବେ SHG ମହିଳା ମାନେ ସବୁ ମହିଳା ଏଇଟା ନେଇପାରିବେ ନା ତାଙ୍କ ପାଇଁ କିଛି ସ୍ୱତନ୍ତ୍ର ଗାଇଡଲାଇନ୍ସ ରହିଛି କି SHG ମହିଳା ଯାହାର ପୁରୁଣା ହେଇଥିବ?

0: ବା ଯେଉଁମାନେ ସବୁ ଠିକରେ ଡିପୋଜିଟ୍ କରୁଥିବେ ସେମିତି କିଛି ତାଙ୍କର ରହିଛି ନା ଖାଲି ଗ୍ରୁପ ରହିଲେ ହେଇଯିବ?
1: ସେଇଥିରେ ଯେହେତୁ ଟାର୍ଗେଟ ବି ଅଛି ଏବଂ ତାଙ୍କର ସିଲେକ୍ସନ କ୍ରାଇଟେରିଆ ଗୁଡା ବି ଅଛି, କିଛି କିଛି ମାନେ ଏସ୍ଏଚ୍ଜି ଭାଇବୁଲ ଅଛି କି ନାହିଁ, ତାଙ୍କର ଯୋଉ ତାଙ୍କର ସେତିକି ସମ୍ଭବ ଅଛି କି ନାହିଁ ଚଳେଇବା ପାଇଁ, ହେଲେ ସବୁ ଜିନିଷ ତାଙ୍କର ସିଲେକ୍ସନ କ୍ରାଇଟେରିଆ ଗୋଟେ କମିଟି ଡିସାଇଡ କରେ, ହେଲେ ସେଇଥିରେ କଲେକ୍ଟର ସାର୍ଙ୍କର ଆପ୍ରୁଭାଲରେ ସେଇମାନଙ୍କୁ ମାନେ ସେଇ ପରମିଟଟା ଦିଆଯାଏ।
0: ତ କଲେକ୍ଟର ସାର୍ଙ୍କ ଆପ୍ରୁଭାଲ ମାନେ ଯୋଉମାନେ ମହିଳାମାନେ ଯିବେ କରିବା ପାଇଁ ମାନେ ତାଙ୍କୁ ଅପେକ୍ଷା କରିବାକୁ ପଡିବ କେତେ ଦିନ ନା ସାଙ୍ଗେ ସାଙ୍ଗେ ହେଇଯିବ?
1: ନାଇଁ ନାଇଁ ନାଇଁ, ସେଇଟା ତ ଆମର ଅଫିସିଆଲ ପ୍ରୋସିଜର ଯୋଉଟା କହୁଛନ୍ତି, ଆପ୍ଲିକେସନ ଦେଲେ ଆପ୍ଲିକେସନ ତାକୁ ସ୍କ୍ରୁଟିନି କରେ ଯେ କାହିଁକି ନା ଯୋଉଥିରେ ଦେଖିବା ଯେ ଗୋଟେ ଏସ୍ଏଚ୍ଜି ମା ମାନେ ଯୋଉଟା କି ଆସିଛନ୍ତି ସେମାନେ କେତେ ସମ୍ଭବ ଯେ ସେମାନେ ମାନେ ତାଙ୍କର ସେତିକି କରିପାରିବେ କି ନାହିଁ, କାହିଁକିନା ଏବେ ବହୁତ ଏସ୍ଏଚ୍ଜି ଅଛନ୍ତି ଯୋଉଠିକି ସେତିକି ସେଟା ନେଇକି ଚଲେଇବା ପାଇଁ କି ସେଇଠିକି ଆବଶ୍ୟକତା ଅଛି କି ନାହିଁ, ସବୁ ଜିନିଷ ଦେଖିଲା ପରେ ଟାର୍ଗେଟ ଅନୁସାରେ ଯୋଉଟା ଅଛି ସେଇ ହିସାବରେ ଏସ୍ଏଚ୍ଜି ମାନଙ୍କୁ ଦିଆଯାଉଛି।
2: ଦେଖିଲ କି ନାହିଁ?
3: ଭଲ ତ ଭାଇନା, ସବସିଡି ଭଲ ମିଳୁଛି, ବଢିଆ ତ ଚାଷବାସ କରିବ।
2: ହଁ, ସବସିଡି କେବଳ ତମକୁ ନାହିଁ, ଏସ୍ଏଚ୍ଜି ଗ୍ରୁପକୁ ମିଶା ମିଳୁଛି। ହେଲେ ଆମେ ଯୋଉ ଚାଷ କରିବା ତାକୁ ଦେଖି ଆମକୁ ଯନ୍ତ୍ରପାତି ଦରକାର, ହେଲେ ମେଳାକୁ ଗଲେ ତମେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ସବୁ ସେ ମେଳାରେ ଲାଗିଥିବ ତାକୁ ଦେଖିବ, ଆଉ ସେମାନେ ମିଶା କହିଦେବେ ଏଇଟା ଏମିତି ବ୍ୟବହାର ସେଇଟା ସେମିତି ବ୍ୟବହାର, ତାକୁ ଦେଖି ଆମେ କିଣିଦେବା କଥା।
3: ଆଚ୍ଛା,
2: ଆଉ ତୁରନ୍ତ ସବସିଡି ମିଶା ଆମକୁ ମିଳିଯାଉଛି, ଯାହାଫଳରେ ଆଉ ଲେବର ଦରକାର ନାହିଁ। ବୁଝିଲ କି ନାହିଁ?
3: ଆଉ ଏ ଯୋଉ ଲେବର ମୂଲିଆ ପାଇଁ ବୋଲି ଡେଲି ଯୋଉ ତେରପେତେ ହେବାକୁ ପଡୁଛି, ଆଉ ହେବାକୁ ପଡିବ ନା?
2: ହେଲେ ଭାଇ, ଆମେ ଏବେ ତ ଆଲୋଚନା ଶୁଣିଲେ ଗୀତ ଗୋଟେ ଶୁଣିଦବା,
3: ଶୁଣିବା ଭାଇ ନା, ମସ୍ତ ଗୀତ ଗୋଟେ,
2: ତାର ପରେ କିସ ଅଛି ଦେଖିବା।

0: ଏଇଠି ଦେଖ, ଗୀତ ତ ଆମର ବୈଠକକୁ ଆଇଲେ ସବୁବେଳେ ଆମେ ଏମିତି ଏକା ଗୋଟେ କଥାବାର୍ତ୍ତା ହେଇକିରି ଗୀତ ଗୋଟେ ଶୁଣିଦେବାର ହଉଛି, ନାଇଁ ବୋଇଲେ ଏକୁଟିଆ ରହିଲେ ଗୁଣୁ ଗୁଣୁ ହେଇକିରି ବେଡ଼ା ବେଡ଼େ ଯିବାର ହଉଛି, ଯୋଉଟା ହେତୁ ଥିବ ମନରେ ସେ ଗୀତ ଗାଇକି ପଳେଇବାର ହଉଛି, ବାଟ ସରି ଯାଉଛି, ନାଇଁ ବୋଲେ ସାଙ୍ଗସାଥି ଗୋଟେ ମିଳିଗଲେ ତା ସହିତ କଥାବାର୍ତ୍ତା ହେଇକିରି ବେଡ଼ାକୁ ପଳେଇବାର ହଉଛି, ନହେଲେ ଘରକୁ ପଳେଇବାର ହଉଛି, ହେଲେ ଆମର ଏଇ ତ ବୈଠକ ଯେମିତି ରହିଛି ସେ ସମାନ ଏକା ସଜେଲା ପରେ ଏକା ଅଛି, ଆମର ହେଲେ ସାଙ୍ଗସାଥି କଥା ଗୋଟେ ଅଛି, ହେଲେ ଏକୁଟିଆ ଗଲେ ତ ହବ ନାଇଁ, ଏବେ ଆମେ ସାଙ୍ଗସାଥିର କଥା ମିଶା ହେବାର ଅଛି, ତାର କେମିତି ମାନେ ଚାଷବାସ ହେଇଛି, ସିଏ କଣ ସବୁ କରିଛି ତା ବିଷୟରେ ଜାଣିଲେ ମିଶା ଆମର ମନ ଟିକେ ଟାଣ ହେଇଯାଉଛି, ଆମେ ମିଶା ସେମିତି କରିଛେ କି ନାଇଁ, ଯଦି କରିନେ ତାଠୁ ଶିଖିବାର ହେଲା ଜାଣିବାର ହେଲା, ହେଲେ ଏ ବିଷୟରେ ତମେ ଆଗେ ଟିକେ ପଚାର ସାଙ୍ଗସାଥି କଥା ତ।
1: ହଇ ଭାଇନା, ମୁଁ ପଚାରୁଛି, ମୁଁ ପଚାରୁଛି, ଆମର ଗୋଟେ ଭାଇନା ଅଛନ୍ତି, ଶୁଣିବା ଆଉ
0: ଚାଷୀ ଭାଇର କଥା।
2: ଭାଇ ପ୍ରଥମେ ଆପଣଙ୍କର ପରିଚୟଟା ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଦେଇଦେବେ।
3: ଆଜ୍ଞା ନମସ୍କାର, ମୋର ନାମ ଅନୁଜ ଶତପଥୀ, ମୁଁ କାମତା ସ୍ଥିତ ବୋରିଘୁମା ଅଞ୍ଚଳରୁ ଆସିଛି ଏବଂ ପେସାରେ ଏକ ଚାଷୀ ଏବଂ ପରିବା ବ୍ୟବସାୟ ମଧ୍ୟ କରି ଆସୁଛି। ମୋ ପାରମ୍ପରିକ ପେସା ଚାଷ ରହିଛି, କିନ୍ତୁ ମୁଁ ତା ସହିତ ପାଠ ପଢାପଢି ମଧ୍ୟ କରେ।
2: ହେଲେ ଭାଇ ଆପଣ କଣ କଣ ସବୁ ଚାଷ କରନ୍ତି?
3: ଆଜ୍ଞା ଆମେ ଚାଷ ଦୁଇ ଥର କରୁ, ଖରିଫରେ କରୁ ଏବଂ ରବିରେ ବି କରୁ। ଖରିଫରେ ପ୍ରାୟ ଧାନ ଚାଷ କରାଯାଏ, ଆଉ ରବିରେ ଯଦି ଜଳସେଚନ ରହିଛି ତେବେ ଆମେ ସେ ଚାଷ ମଧ୍ୟ କରୁ, ଆଉ ଯଦି ଜଳସେଚନ ରହି ନଥାଏ ତେବେ ଆମେ ପରିବା ଚାଷ ବି କରୁଥାଉ।
2: ଆଚ୍ଛା, ହେଲେ ଚାଷବାସ ଆପଣ କେବେଠୁ କରି ଆସୁଛନ୍ତି?
3: ଆଜ୍ଞା ଚାଷବାସ ମୁଁ ପ୍ରାୟ 8 ବର୍ଷ ଧରି କରି ଆସୁଛି। ମୁଁ ମୋର ବାପାଙ୍କ ଠାରୁ ଏଇ ଚାଷବାସ କାର୍ଯ୍ୟଟା ମୁଁ ଶିଖି ଆସିଛି, ଓ ତାପରେ ମୁଁ ନିଜେ ଏସ ଚାଷବାସ କାମ କରିବାକୁ ଆରମ୍ଭ କଲି।
2: ଆଚ୍ଛା, ହେଲେ ଆପଣଙ୍କର ଜମିବାଡି କେତେ କଣ ଅଛି ଭାଇ?
3: ଆଜ୍ଞା ବର୍ତ୍ତମାନ ମୋ ପାଖରେ ପ୍ରାୟ 5 ଏକର ଚାଷ ଜମି ରହିଛି। ଏହି ଜମି ମୁଁ ମୋ ପରିବାର ପାରମ୍ପରିକ ସମ୍ପତ୍ତି ରହିଛି, ଓ କିଛି ଅଂଶ ମୁଁ ଭାଗ ଚାଷ ନେଇକି ମଧ୍ୟ ମୁଁ କରେ, ଓ ମାଟିର ଉର୍ବରତା ଓ ବିଭିନ୍ନ ଫସଲର ଉପଯୁକ୍ତ ପାଇଁ ମୁଁ ଚାଷକୁ ପରିବର୍ତ୍ତନ ମଧ୍ୟ କରେ।
2: ଆପଣ ଯୋଉ ଚାଷବାସ କରୁଛନ୍ତି, କେମିତି ଆମର ପ୍ରାଚୀନ ପ୍ରଣାଳୀରେ ହଳ ଲଙ୍ଗଳ ଦ୍ଵାରା ଚାଷ କରୁଛନ୍ତି ନା ଟ୍ରାକ୍ଟର ଏସବୁ ମାନେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରୁଛନ୍ତି?
3: ଆଜ୍ଞା ମୁଁ ପାରମ୍ପରିକ ଓ ଆଧୁନିକ ଉଭୟ ପ୍ରକାର କୃଷି ପଦ୍ଧତିକୁ ସମନ୍ୱୟ କରି ଚାଷ କରିଅଛି। ପାରମ୍ପରିକ ଭାବରେ ମୁଁ ଜମି ପ୍ରସ୍ତୁତ କରି ଟ୍ରାକ୍ଟର ସହ ଚାଳନ, ବୀଜ ରୋପଣ ପାଇଁ ଧାନ କଟା ଏ ସମସ୍ତ ମେସିନ୍କୁ ବ୍ୟବହାର କରେ। ସେଥିପାଇଁ ମୁଁ ଆଧୁନିକ କୃଷି ପ୍ରଣାଳୀ ଭାବେ ଉନ୍ନତମାନର ବୀଜ ବ୍ୟବହାର କରେ, ମାଟି ପରୀକ୍ଷାର ବି ମୁଁ ଆଧାରିତ ସାର ପ୍ରୟୋଗ ଓ ବୈଜ୍ଞାନିକ ପ୍ରଣାଳୀର ସେଚନ ବ୍ୟବସ୍ଥାକୁ ମଧ୍ୟ ମୁଁ ଅନୁଗ୍ରହଣ କରୁଛି।
2: ଆପଣ ଯେତେବେଳେ ଚାଷବାସ କରନ୍ତି ସେତେବେଳେ ଖତ ସାର ଏସବୁର ମଧ୍ୟ ଆବଶ୍ୟକତା ପଡିଥାଏ, ତ ଏସବୁ ଆପଣ କୋଉଠୁ ଆଣିଥାନ୍ତି ଆଉ କେମିତି ଆପଣ ଏଗୁଡିକର ବ୍ୟବହାର କରିଥାନ୍ତି?
3: ହଁ ଆଜ୍ଞା, ମୁଁ ସାରର ବ୍ୟବହାର କରେ, କିନ୍ତୁ ସେଥିରେ ସମତୁଳନ ଓ ବୈଜ୍ଞାନିକ ପ୍ରଣାଳୀକୁ ଅନୁସରଣ କରେ। ମାଟିର ଉର୍ବରତା ଓ ଫସଲର ଆବଶ୍ୟକତା ଅନୁଯାୟୀ ମୁଁ ଜୈବିକ ସାର ଓ ରସାୟନ ସାର ଦୁଇ ପ୍ରକାର ସାର ବ୍ୟବହାର କରେ। ଜୈବିକ ସାରର ଅଭାବ ଯୋଗୁଁ ବାଧ୍ୟ ହୋଇ ଏବଂ ଉତ୍ପାଦନର ବୃଦ୍ଧି ପାଇଁ ମୁଁ ରସାୟନ ସାରର ବ୍ୟବହାର କରେ। ସେଥିପାଇଁ ଆବଶ୍ୟକ ଅନୁଯାୟୀ ୟୁରିଆ, DAP ଭଳି ରସାୟନ ସାରକୁ ସୀମିତ ଓ ସଠିକ୍ ପରିମାଣରେ ପ୍ରୟୋଗ ମଧ୍ୟ କରେ।
2: ତାହେଲେ ଆପଣ ଏ ଯୋଉ ଖତ ସାର ଯୋଉ ସବୁ ବ୍ୟବହାର କରୁଛନ୍ତି କୋଉଠୁ ଆଣୁଛନ୍ତି, ପାଖରେ କୋଉଠି ଆପଣଙ୍କର ଏସବୁର ବ୍ୟବସ୍ଥା ଅଛି?
3: ମୁଁ ଆଜ୍ଞା ସାର ପ୍ରାପ୍ତି ପାଇଁ ପ୍ରାଧାନ୍ୟତଃ ସରକାରୀ ଅନୁମୋଦିତ କୃଷି ସହକାରୀ ସମିତି ଓ ଲାଇସେନ୍ସ ପ୍ରାପ୍ତ କୃଷି ଦୋକାନରୁ କ୍ରୟ କରେ, କାରଣ ସାର ମିଳିବା ସମୟ ସମୟରେ କଷ୍ଟକର ହୋଇଯାଏ, ତେଣୁ ଆମେ ପୂର୍ବ ସମୟରୁ ହିଁ ସାର ଆଣିକିନା ନିଜ ଘରରେ ସଂରକ୍ଷଣ କରି ରଖନ୍ତୁ।
2: ହେଲେ ଆପଣ ଯୋଉ କହିଲେ ଯେ ପନିପରିବା ଚାଷ ବି କରୁଛନ୍ତି, ଧାନ ଚାଷ ବି କରୁଛନ୍ତି।

0: ତ ମୁଖ୍ୟତଃ କୋଉ କୋଉ ବିହନ ଆପଣ ବ୍ୟବହାର କରନ୍ତି?
1: ଆମେ ପ୍ରାୟତଃ ନିଜ କୃଷି ଦୋକାନରୁ ହାଇବ୍ରିଡ୍ ବିହନ କ୍ରୟ କରୁଛୁ, କାରଣ ଏହି ପ୍ରକାରର ବିହନ ଉଚ୍ଚ ଉତ୍ପାଦନ ଦେବାର କ୍ଷମତା ରଖେ ଓ ଆମ ଅଞ୍ଚଳର ଜଳବାୟୁ ଏବଂ ମାଟି ପାଇଁ ଉପଯୁକ୍ତ ହୁଏ। ହାଇବ୍ରିଡ୍ ବିହନ ବିଶେଷ ଗୁଣ ରହିଛି ଏହାର ଉଚ୍ଚ ପ୍ରତିରୋଧକ କ୍ଷମତା, ଯାହା ଫସଲକୁ ବିଭିନ୍ନ ପ୍ରକାର କୀଟ ଓ ରୋଗରୁ ସୁରକ୍ଷା ଦେଇଥାଏ। ଏହା ଫଳରେ ଉତ୍ପାଦନ ସ୍ଥିର ରହେ ଓ କ୍ଷତି କମ୍ ହୁଏ।
0: ଆପଣଙ୍କର ବିଶେଷ କରି ଯଦି ଆମେ ଦେଖିବା ଧାନଟା, ଧାନ ପାଇଁ ଜଳସେଚନର ଆବଶ୍ୟକତା ଟିକେ ବେଶୀ ରହିଥାଏ, ତ
1: ଆଜ୍ଞା
0: ଜଳସେଚନ ପାଇଁ ବୋଲି କ'ଣ କ'ଣ ସୁବିଧା ସୁଯୋଗ ସବୁ ଅଛି ଆପଣଙ୍କ ପାଖରେ?
1: ଆଜ୍ଞା ଆମ ଏରିଆରେ ଦେଖିବାକୁ ଗଲେ ଜଳସେଚନ ପାଇଁ ବହୁତ ସୁବିଧା ରହିଛି। ପ୍ରଥମ କରି ଆମେ ଜଳସେଚନ ପାଇଁ ଆମ ପାଖ ଗାଁ ନଦୀରୁ ଆମେ ନିର୍ଭର କରିଥାଉ, ଆଉ ତା ବାଦେ ଆମକୁ ସରକାରୀ ଦ୍ୱାରା ନଳକୂପ ବି ଦିଆଯାଇଛି ଏବଂ କେନାଲର ବି ବ୍ୟବସ୍ଥା ରହିଛି। ଯୋଉ ରହିଲା ଆମର ରାଣୀଗଡ଼ର ଡ୍ୟାମ ରହିଲା, ସେଠାରୁ ଆମକୁ କେନାଲ ପାଣି ବି ପ୍ରତିବର୍ଷ ମିଳେ, ତେଣୁ ସବୁ ପ୍ରକାର ଆମକୁ ପାଣିର ବ୍ୟବସ୍ଥାଟା ରହିଛି।
0: ଧାନ ଏସବୁ ଆଦାୟ ହୁଏ, ଅମଳ ହୁଏ, ଘରେ ବ୍ୟବହାର କରନ୍ତି ନା ବାହାରେ ମଣ୍ଡିରେ ବି ଦିଅନ୍ତି?
1: ଆଜ୍ଞା ଆମେ ପ୍ରାୟତଃ ସମସ୍ତ ଯାହା ଉତ୍ପାଦନ ହବ ସେ ସମସ୍ତ ଉତ୍ପାଦିତ ଫସଲକୁ ଆମେ ପ୍ରାୟତଃ ବିକ୍ରି କରିଦେଉ, ଏବଂ ଯଦି ତାଠାରୁ କଣ ଅଧିକ କଣ ଅମଳ ହେଇଯାଇଛି ତ ଅଧିକ ଅମଳ ହେବା ଜିନିଷକୁ ଆମେ ନିଜ ବ୍ୟବହାରରେ ଲଗେଇ ଦେଉଛୁ।
0: ତାହେଲେ ଆପଣଙ୍କର ଯୋଉ ବିକାବିକି ମଣ୍ଡିରେ ଯୋଉ ବିକୁଛନ୍ତି, ଆପଣଙ୍କର ଏରିଆ ପାଖାପାଖି, ଆପଣ ଘର ପାଖାପାଖି କଣ ମଣ୍ଡି ବ୍ୟବସ୍ଥା ଅଛି?
1: ଆଜ୍ଞା ଆମ ଏରିଆ ପାଖରେ ମଣ୍ଡିର ବ୍ୟବସ୍ଥା ଅଛି, କିନ୍ତୁ ମଣ୍ଡିରେ ହଉଛି କଣ ନା ରକ୍ଷଣାବେକ୍ଷଣ ବ୍ୟବସ୍ଥାଟା ଟିକେ ଅସୁବିଧା ହେଇଯାଉଛି। କିନ୍ତୁ ମଣ୍ଡିରେ ଧାନ ନେବା ସମୟରେ ବି ଆମ ବହୁତ ହନ୍ତସନ୍ତ ହେବାକୁ ପଡୁଛି, ଓ ନେବା ଓ ଦେବା ସମୟରେ ଧାନ କାଟୁଛନ୍ତି ମଧ୍ୟ, ଏବଂ କ୍ୱିଣ୍ଟାଲ ପ୍ରତି 5 କେଜି 6 କେଜି 10 କେଜି ଏହିପରି ଭାବରେ ବି ଧାନ କାଟର ବି ଆମେ ସମସ୍ୟା ସମ୍ମୁଖୀନ ହଉଛୁ।
0: ଆଚ୍ଛା, ହେଲେ ଆପଣ ଯେତେବେଳେ ନେଇକିନା ଦଉଛନ୍ତି ମଣ୍ଡିରେ, ତ ଧାନ ଅମଳ ହେଇସାରିଲା ପରେ ସାଙ୍ଗେ ସାଙ୍ଗେ ନେଇ ମଣ୍ଡିରେ ଦଉଛନ୍ତି ନା ଷ୍ଟୋରେଜ ପାଇଁ ବୋଲି କିଛି ବ୍ୟବସ୍ଥା ଅଛି?
1: ଆଜ୍ଞା ଧାନ ଅମଳ ହେବା ସଙ୍ଗେ ସଙ୍ଗେ ତ ଆମେ ଷ୍ଟୋରେଜ ପାଇଁ ନିଜେ ହିଁ ରଖିବାକୁ ପଡୁଛି, ଓ ସେ ସମୟରେ ଯଦି କଣ ବର୍ଷା ଆସିବ କି କୁଆପଥର ଆସିବ କି କଣ ସମସ୍ୟା ଆସିବ, ତ ସେ ସମସ୍ତ ସମସ୍ୟାକୁ ଆମେ ନିଜେ ହିଁ ସମ୍ମୁଖୀନ କରୁଛୁ, ଆଉ ନିଜେ ହିଁ ତାହାକୁ ଟାର୍ପଲ ବା ଅନ୍ୟ ଜରି ଦ୍ୱାରା ତାକୁ ଘୋଡ଼ାଘୋଡ଼ି କରିକି ନିଜେ ହିଁ ଆମେ ନିଜ ଜାଗାରେ ରଖୁଛୁ।
2: ହେଲେ ଶୁଣ, ତମର ତ ସିଆଡେ 2 ଥର ଦେଖିଲଣି, ମୁଁ ତମର ମୁହଁକୁ ଦେଖି ଜାଣିଦେଲି ଯେ ଟିକିଟା ଗୋଟେ ଅଛି ଲୁଇକା ଗାଁ। ହେଲେ ଯିବା, ଆଉ ଲେଟ୍ କରିବା ନାହିଁ, ତମେ ମିଶା ବ୍ୟାଗ୍ ତମର ଉଠ, ମୁଇଁ ମିଶା ଉଠିବି, ଯିବା। ଆହୁରି ଯଦି କିଛି ଥିବ ଗୋଟେ ଶୁଣି ଦେଇକିରି ଯିବା, ମାତ୍ର ଭୁଲିବା ନାହିଁ ଏ କୃଷି ଯନ୍ତ୍ରପାତି କଥା। ଯଦି ଅଧିକ ଜାଣିବାର ଅଛି ବୋଲେ କୃଷି ବିଭାଗର ଅଧିକାରୀଙ୍କ ସହିତ ଯୋଗାଯୋଗ କଲେ ଆମେ ସବୁ ଜାଣିପାରିବା, ସବସିଡି ବିଷୟରେ ମିଶା ଆମେ ଜାଣିପାରିବା, ଘରେ ବସିକିରି ଏଟାକୁ ଆମେ ଅନଲାଇନ୍ରେ କରିପାରିବା। ହେଲେ ବୈଠକର ବେଳ ହେଇଗଲା, ଯିବା
3: ଯିବା ଭାଇନା, ଉଠିବା।

0: ପ୍ରାୟୋଜିତ କାର୍ଯ୍ୟକ୍ରମ କୃଷି ଓ କୃଷକ ଏତିକିରେ ଶେଷ ହେଲା। ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM ରେ 103.6 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାର ଭାରତୀର ନ୍ୟୁଜନ୍ AIR ଆପ୍ ସାହାଯ୍ୟରେ ମଧ୍ୟ ଆମର ପ୍ରସାରଣ ଜାରି ରହିଛି। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଲୋଚନା ଯୁଦ୍ଧ ଓ ବିଶ୍ୱଶାନ୍ତି। ଆଲୋଚକ ହେଲେ ହରିବୋଲ ଛତର।
1: ମଣିଷ ଶିଶୁର ଜନ୍ମ ମୁହୂର୍ତ୍ତଠାରୁ ସଂଗ୍ରାମ କରି ବଞ୍ଚିବା ପାଇଁ ଏହି ସଂଗ୍ରାମ ତାର ନିରବଚ୍ଛିନ୍ନ ଭାବରେ ଆଗେଇ ଚାଲେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ। ସେ କେବଳ ବଞ୍ଚିବା ପାଇଁ ସଂଗ୍ରାମ କରେ ନାହିଁ, ମାତ୍ର ସେ ସଂଗ୍ରାମ କରେ କ୍ଷମତା ଓ ପତ୍ରିପତ୍ତିର ପ୍ରତିଷ୍ଠା ପାଇଁ, ନିଜର କର୍ତ୍ତୃତ୍ୱକୁ ବିସ୍ତାର କରିବା ପାଇଁ। ଠିକ୍ ସେପରି କାହିଁ କେତେ ଆଦିମ ଯୁଗରୁ ମଣିଷ ବଞ୍ଚି ରହିବା ପାଇଁ

ପ୍ରକୃତି ସହିତ ସଂଗ୍ରାମ କରିଆସିଛି। ପ୍ରକୃତିର ନିୟମ ଅନୁସାରେ ଯିଏ ଜୀବନ ସଂଗ୍ରାମରେ ଜିଣେ ସେ ବଞ୍ଚି ରହେ, ଏବଂ ଯିଏ ଜୀବନ ସଂଗ୍ରାମରେ ହାରିଯାଏ ସେ ଏ ପୃଥିବୀରୁ ଲୋପ ପାଇଯାଏ। ଆଦିମ ମାନବ ଯୁଦ୍ଧ କରୁଥିଲା ଖାଦ୍ୟ ପାଇଁ, କିନ୍ତୁ ବର୍ତ୍ତମାନ ମାନବ ଯୁଦ୍ଧ କରୁଛି କ୍ଷମତା ପାଇଁ। ଇତିହାସ କହେ, ପୂର୍ବକାଳରେ ରାଜା ମହାରାଜମାନେ ରାଜ୍ୟ ଜିଣିବା ଲୋଭରେ ଯୁଦ୍ଧ କରୁଥିଲେ, ନିଜର ରାଜ୍ୟକୁ ଧନ ସମ୍ପଦରେ ପରିପୂର୍ଣ୍ଣ କରିବା ପାଇଁ ଯୁଦ୍ଧ କରୁଥିଲେ, କିମ୍ବା ସୁନ୍ଦରୀ ରାଜକୁମାରୀକୁ ପାଇବା ପାଇଁ ଯୁଦ୍ଧ ଘୋଷଣା କରୁଥିଲେ।

ରାଜା ମହାରାଜମାନେ ରାଜ୍ୟ ଜିଣିବା ଲୋଭରେ ଯୁଦ୍ଧ କରୁଥିଲେ, ନିଜର ରାଜ୍ୟକୁ ଧନ ସମ୍ପଦରେ ପରିପୂର୍ଣ୍ଣ କରିବା ପାଇଁ ଯୁଦ୍ଧ କରୁଥିଲେ, କିମ୍ବା ସୁନ୍ଦରୀ ରାଜକୁମାରୀକୁ ପାଇବା ପାଇଁ ଯୁଦ୍ଧ ଘୋଷଣା କରୁଥିଲେ। ଯୁଦ୍ଧରେ ଜିଣିଲେ ଧନ ସମ୍ପଦ ଲୁଟପାଟ କରୁଥିଲେ। ପରାଜିତ ରାଜାଙ୍କଠାରୁ ସମସ୍ତ ମୂଲ୍ୟବାନ ବସ୍ତୁ ଛଡ଼ାଇ ନେଉଥିଲେ। ଇଚ୍ଛା ହେଲେ ପରାଜିତ ରାଜାଙ୍କୁ ଛାଡ଼ି ଦେଉଥିଲେ, କିମ୍ବା ତାଙ୍କୁ ରାଜ୍ୟରୁ ବିତାଡ଼ିତ କରୁଥିଲେ। ଯୁଦ୍ଧ ଅର୍ଥାତ୍ ସଂଗ୍ରାମ ଯଦି ବିରାଟ ରୂପ ନିଏ, ତେବେ ସେ ମହାଯୁଦ୍ଧରେ ପରିଣତ ହୋଇପଡ଼େ। ଏହା ସବୁଠାରୁ ବଡ଼ ଯୁଦ୍ଧ ଅର୍ଥାତ୍ ବିଶ୍ୱଯୁଦ୍ଧକୁ ବୁଝାଏ। ଗୃହଯୁଦ୍ଧ ଦେଶ ଭିତରେ କୌଣସି କାରଣ ପାଇଁ ହୋଇଥାଏ, ଯେମିତି ଝିମିଟି ଖେଳରୁ ମହାଭାରତ, ମାତ୍ର ଦେଶ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧ ବଡ଼ ଭୟଙ୍କର। ଏହା ରାଜ୍ୟ ବିସ୍ତାର ନୀତି ଯୋଗୁଁ ହୋଇଥାଏ। ଆଗକାଳରେ ଯୁଦ୍ଧ ପାଇଁ ରାଜାମାନଙ୍କ ପାଖରେ ସୈନିକ, ମଲ୍ଲଯୋଦ୍ଧା, ଘୋଡ଼ା, ହାତୀ ଥିଲା। ପୁଣି ମାରଣାସ୍ତ୍ର ଭାବରେ ତୀର, ଧନୁଷ, ବର୍ଚ୍ଛା, ଖଣ୍ଡା ଧରି ସୈନ୍ୟମାନେ ଯୁଦ୍ଧକ୍ଷେତ୍ରକୁ ଯାଉଥିଲେ। ଯୁଦ୍ଧରେ ସାମିଲ ଥିବା ଦୁଇ ପକ୍ଷର ଲୋକ ଯୁଦ୍ଧକ୍ଷେତ୍ରରେ କେବଳ ମରୁଥିଲେ, ଦେଶବାସୀ କିମ୍ବା ସାଧାରଣ ଜନତାଙ୍କର କିଛି କ୍ଷତି ହେଉନଥିଲା। ମାତ୍ର ବର୍ତ୍ତମାନର ଯୁଦ୍ଧ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ମାରଣାସ୍ତ୍ର, ଟ୍ୟାଙ୍କର, ଯୁଦ୍ଧପୋତ, ମିସାଇଲ, ବୋମା, ଡ୍ରୋନ୍ର ବ୍ୟବହାର କରାଯାଉଛି। ଏହିସବୁ ମାରଣାସ୍ତ୍ର ହଜାର ହଜାର କିଲୋମିଟର ଦୂରରେ ଥିବା ସ୍ଥାନକୁ ଲକ୍ଷ୍ୟ ରଖି ଅସ୍ତ୍ରଭେଦ କରିପାରୁଛି। କ୍ଷେପଣାସ୍ତ୍ର ପ୍ରଯୋଗ କରି ଶତ୍ରୁପକ୍ଷର ଅସ୍ତ୍ରାଗାରକୁ, ବିମାନ ବନ୍ଦରକୁ, ସୈନିକ ଠିକଣାକୁ, ରାଡାରକୁ, ତୈଳ ଡିପୋ, କଳକାରଖାନା, ବନ୍ଦର, ଅଟ୍ଟାଳିକା, ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟକୁ, ବିମାନ ସେବା କେନ୍ଦ୍ରକୁ ଅଚିରେ ମାଟିରେ ମିଶାଇ ଦେଇପାରୁଛି। ବର୍ତ୍ତମାନ ଯୁଦ୍ଧ ହେତୁ ସମଗ୍ର ବିଶ୍ୱ ଏକ ଅସ୍ଥିରତା ଦେଇ ଗତି କରୁଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ହେଉ, କିମ୍ବା ରୁଷ ୟୁକ୍ରେନ ଯୁଦ୍ଧ ହେଉ, ଅବା ପାକିସ୍ତାନ ଆଫଗାନିସ୍ତାନ ଯୁଦ୍ଧ ହେଉ, ପୃଥିବୀର କୌଣସି ନା କୌଣସି ଦେଶରେ ଯୁଦ୍ଧ ଲାଗି ରହିଅଛି। ପୃଥିବୀର ଅନେକ ଦେଶ ଯୁଦ୍ଧପ୍ରିୟ ହୋଇଗଲେଣି। ଯୁଦ୍ଧପ୍ରିୟ ହେବା ଫଳରେ ବିଭିନ୍ନ ଦେଶମାନଙ୍କରୁ ମାରଣାସ୍ତ୍ର ଆମଦାନୀ କରି ନିଜର ଅସ୍ତ୍ରାଗାର ପରିପୂର୍ଣ୍ଣ କରୁଛନ୍ତି, ସୈନିକ ବଳ ବୃଦ୍ଧି କରୁଛନ୍ତି। ଦେଶଗୁଡ଼ିକର ବଜେଟ୍ରେ ସୁରକ୍ଷା ବ୍ୟବସ୍ଥା ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ମାରଣାସ୍ତ୍ର କିଣିବାରେ ଅବା ବିକ୍ରି କରିବାରେ ଦେଶଗୁଡ଼ିକ ଏତେ ତତ୍ପର ଯେ ଦେଶର ଉନ୍ନତି କଥା ଭୁଲିଯାଇ ଯୁଦ୍ଧ ପ୍ରତି ଅଧିକ ପ୍ରାଧାନ୍ୟ ଦେବାରେ ଲାଗିପଡ଼ିଛନ୍ତି। ଦେଶରେ ଥିବା ଜନସାଧାରଣଙ୍କର ମୌଳିକ ଆବଶ୍ୟକତା ନ ବୁଝି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ଯୁଦ୍ଧ ହେତୁ ଦେଶମାନଙ୍କର କୋଟି କୋଟି ଡଲାର ଟଙ୍କା ଖର୍ଚ୍ଚ ହେଉଛି। ଅଯଥାରେ ଯୁଦ୍ଧର ବିଭୀଷିକା ସୃଷ୍ଟି କରି ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। କେତେକ ଦେଶ ଆତଙ୍କବାଦୀମାନଙ୍କୁ ପାଳନ କରି ଅନ୍ୟ ଦେଶର ଶାନ୍ତି ଓ ସଦ୍ଭାବନାକୁ ଭଙ୍ଗ କରି ପଡ଼ୋଶୀ ରାଷ୍ଟ୍ରର ଧନଜୀବନ ନଷ୍ଟ କରୁଛନ୍ତି। ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ନିଜର କର୍ତ୍ତାର୍ପଣ ବିସ୍ତାର କରିବା ପାଇଁ ହେଉ, କିମ୍ବା ପଡ଼ୋଶୀ ଦେଶ ଅନ୍ୟ କୌଣସି ଦେଶ ସପକ୍ଷରେ ଅବା ବିପକ୍ଷରେ ଯୁଦ୍ଧ କରିବା ପାଇଁ ସଜବାଜ ହେଉଛନ୍ତି। କେତେକ କ୍ଷେତ୍ରରେ ବୈଶ୍ୱିକ ବାଣିଜ୍ୟ କ୍ଷେତ୍ରରେ ଆମଦାନୀ କିମ୍ବା ରପ୍ତାନୀ ପାଇଁ ଅନ୍ୟ ଦେଶ ଉପରେ ଚାପ ପକାଉଛନ୍ତି, ଫଳରେ ଯୁଦ୍ଧର ସ୍ଥିତି ଉପୁଜୁଛି। ଦେଶ ଦେଶ ମଧ୍ୟରେ ରାଜନୈତିକ ପରିବର୍ତ୍ତନ ଆଶା ନେଇ ଗୋଟିଏ ରାଜନୈତିକ ଗୋଷ୍ଠୀ ଅନ୍ୟ ରାଜନୈତିକ ଗୋଷ୍ଠୀ ସହିତ ଚାପ ପକାଉଛନ୍ତି। ତେଣୁ ଦେଶ ଦେଶ ମଧ୍ୟରେ ରାଜନୈତିକ ଦଳ ମଧ୍ୟରେ ତିକ୍ତ ଭାବନା ରଖି ଯୁଦ୍ଧର ପରିସ୍ଥିତି ସୃଷ୍ଟି ହେଉଛି। ମାନବ ସଭ୍ୟତାର ଇତିହାସକୁ ଦେଖିଲେ ଆମେ ଜାଣିପାରିବା ଯେ ଯୁଦ୍ଧ ଓ ଶାନ୍ତି ଦୁଇଟି ପ୍ରତିକୂଳ ଶକ୍ତି ଭାବରେ ସବୁ ସମୟରେ ରହିଆସିଛି। ଯୁଦ୍ଧ ମାନବତା ପାଇଁ ଧ୍ୱଂସ, ହିଂସା ଓ ଦୁଃଖର ପରିଚୟ ଲୋକଙ୍କୁ ଦେଉଥିବା ବେଳେ ଅନ୍ୟପଟେ ଶାନ୍ତି, ସୁଖ, ସମୃଦ୍ଧି, ଉନ୍ନତି, ପ୍ରେମ, ତ୍ୟାଗ, ଉତ୍ତମ ସମ୍ପର୍କ ପୁଣି ଶାନ୍ତିର ପଥ ଅନୁସରଣ କରାଏ। ଏହା ସତ ଯେ ଯୁଦ୍ଧ ମନୁଷ୍ୟ ସମୟର ଏକ ଭୟଙ୍କର ଅଭିଶାପ। ଯେଉଁଠାରେ ଯୁଦ୍ଧ ଘଟେ ସେଠାରେ ଧ୍ୱଂସ ଓ ମରଣ ବିନା ଆଉ କିଛି ଦେଖାଯାଏ ନାହିଁ, କେବଳ ମରଣର ଚିତ୍କାର ଶୁଣାଯାଏ। ଲୋକେ ମୃତ୍ୟୁ ଦ୍ୱାରେ ଛଟପଟ ହୋଇ ମୃତ୍ୟୁବରଣ କରନ୍ତି। ଘର ଦ୍ୱାର

ରାସ୍ତାଘାଟ ଧ୍ୱଂସ ହୋଇ ମାଟିରେ ମିଶିଯାଏ। ଅନେକ ଯୁଦ୍ଧ ଭୟ ହେତୁ ନିଜ ପ୍ରିୟ ଜନ୍ମସ୍ଥାନକୁ ଛାଡ଼ି ଅନ୍ୟତ୍ର ଜୀବନ ବିକଳରେ ପଳାୟନ କରନ୍ତି। ଯୁଦ୍ଧ ହିଂସା ଘୃଣା ଭୟର ଭାବନାକୁ ଜନ୍ମ ଦିଏ, ବିରୋଧ ଭାବଜାତ କରାଏ। ଏଠାରେ ମହାଭାରତର କଥାବସ୍ତୁ ଉଦ୍ଧାର କରାଯାଇପାରେ। ଯେତେବେଳେ ପାଣ୍ଡବମାନେ ପାଞ୍ଚଟି ଗ୍ରାମ କୌରବମାନଙ୍କୁ ମାଗିଲେ, କୌରବ ଶ୍ରେଷ୍ଠ ମହାମାନୀ ଦୁର୍ଯ୍ୟୋଧନ କହିଲେ, ବିନା ଯୁଦ୍ଧେ ଦେବୀ ନାହିଁ ସୁଚଗ୍ର ମେଦିନୀ, ଅର୍ଥାତ୍ ଯୁଦ୍ଧ ବିନା ଛୁଞ୍ଚିର ଅଗ୍ରଭାଗର ସୀମା ପରି ଜାଗାଟିଏ ମଧ୍ୟ ତୁମକୁ ଦେବି ନାହିଁ। ସେହି କାରଣରୁ ରାଜ୍ୟ ପାଇବା ପାଇଁ କୌରବ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ହେଲା। କୌରବଙ୍କୁ କେତେ ରାଜା କେତେ ମହାରଥୀ ଯୁଦ୍ଧରେ ସାହାଯ୍ୟ କଲେ, ଯୁଦ୍ଧ ଭୟଙ୍କର ହେଲା। କୌରବ ଓ ପାଣ୍ଡବଙ୍କ ସମସ୍ତ ଭବିଷ୍ୟତ ବଂଶଧର ମୃତ୍ୟୁବରଣ କଲେ। ଠିକ୍ ସେପରି ରାମାୟଣ ପ୍ରକାଶ କରେ ଯେ ରାବଣ ଏବଂ ତା ବଂଶଧର ଏତେ ବଡ଼ ଯୋଦ୍ଧା ହୋଇ ମଧ୍ୟ ଯୁଦ୍ଧ ହେତୁ ସ୍ୱର୍ଣ୍ଣ ଲଙ୍କା ନିଆଁରେ ପୋଡ଼ି ଛାରଖାର ହୋଇଗଲା, ରାବଣର ବଂଶ ଧ୍ୱଂସ ହୋଇଗଲା। ଯଦି ପ୍ରଥମ ବିଶ୍ୱଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା ଭାବିବା, ସେହି ଯୁଦ୍ଧମାନଙ୍କରେ ପୃଥିବୀର ଅନେକ ଦେଶର ଧନଜୀବନ ଧ୍ୱଂସ ହୋଇଯାଇଥିଲା। ଜାପାନର ହିରୋସୀମା ଓ ନାଗାସାକି ସହର ପାଉଁଶ ଗଦାରେ ପରିଣତ ହୋଇଯାଇଥିଲା। ବୋମାର ରାସାୟନିକ ପ୍ରକ୍ରିୟା ହେତୁ ଅନେକ ଲୋକ ମୃତ୍ୟୁବରଣ କଲେ। ପୂର୍ବରୁ ଘଟିଥିବା ପୃଥିବୀର ସମସ୍ତ ଯୁଦ୍ଧ ତୁଳନାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅତୀବ ଭୟଙ୍କର ଥିଲା। ରଣକ୍ଷେତ୍ରଗୁଡ଼ିକ ଅଧିକ ୟୁରୋପରେ ଥିବାରୁ ଏହି ମହାଦେଶ ଅଧିକ କ୍ଷତିଗ୍ରସ୍ତ ହେଲା। ଜଳ ସ୍ଥଳ ଆକାଶ ମାର୍ଗରେ ଆକ୍ରମଣ ପରସ୍ପର ପ୍ରତି ଶତ୍ରୁପକ୍ଷ କରୁଥିବାରୁ ହଜାର ହଜାର ଏକର ଉର୍ବର ଜମି ନଷ୍ଟ ହୋଇଯାଇଥିଲା। ଅସଂଖ୍ୟ ସାମରିକ ଓ ବେସାମରିକ ଲୋକ ମୃତ୍ୟୁବରଣ କରିଥିଲେ। ଶହ ଶହ ସହର ବିଶ୍ୱବିଦ୍ୟାଳୟ କଳକାରଖାନା ପାଉଁଶ ଗଦାରେ ପରିଣତ ହୋଇଥିଲା। ଘନ ଘନ ଆକ୍ରମଣ ଓ ବୋମାମାଡ଼ରେ ଜର୍ମାନ ରାଜଧାନୀ ବର୍ଲିନ ଧ୍ୱଂସସ୍ତୁପରେ ପରିଣତ ହୋଇଥିଲା। ହଜାର ହଜାର ଯୁଦ୍ଧବନ୍ଦୀଙ୍କୁ ଅମାନୁଷିକ ଅତ୍ୟାଚାର କରାଯାଇଥିଲା। ହିଟଲରଙ୍କ ନିର୍ଦ୍ଦେଶରେ ଇହୁଦୀ ଓ ଯୁଦ୍ଧବନ୍ଦୀଙ୍କୁ ହତ୍ୟା କରାଯାଇଥିଲା। ଏହି ସତ୍ୟ ଘଟଣାରୁ ଜଣାଯାଏ ଯେ ଯୁଦ୍ଧ କେତେ ଭୟଙ୍କର। ବର୍ତ୍ତମାନର ଇସ୍ରାଏଲର ଅବସ୍ଥା, ପାଲେଷ୍ଟାଇନ୍ର ଅବସ୍ଥା, ଗାଜାପଟିର ଅବସ୍ଥା, ପୁଣି ଇରାନର ଅବସ୍ଥା କେତେ ଯେ ଭୟଙ୍କର ତାହା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଏହା ଆମେ ଜାଣୁ ଯେ ଯୁଦ୍ଧ ହେତୁ ଲୋକେ ଗୃହହୀନ ଜୀବନଯାପନ କରନ୍ତି, ଖାଦ୍ୟର ଅଭାବ ଦେଖାଯାଏ, ଜନସାଧାରଣଙ୍କର ପରିବାର ଭାଙ୍ଗିଯାଏ, ଆହତ ଲୋକଙ୍କର ଚିକିତ୍ସାର ଅଭାବ ଦେଖାଯାଏ, ଯାନବାହନ ଚଳାଚଳ ବନ୍ଦ ହୋଇଯାଏ, ଫଳରେ ରପ୍ତାନୀ ଓ ଆମଦାନୀରେ ବାଧା ସୃଷ୍ଟି ହୋଇ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ଜିନିଷପତ୍ର ମିଳେ ନାହିଁ। ଦିନ ଦିନ ଧରି ଲୋକେ ଭୋକ ଉପାସରେ ଜୀବନଯାପନ କରି ରୋଗାଗ୍ରସ୍ତ ହୁଅନ୍ତି, ଶିଶୁମାନେ ଶିକ୍ଷାରୁ ବଞ୍ଚିତ ହୁଅନ୍ତି, ସରକାରୀ କାର୍ଯ୍ୟ ସବୁ ବାଧାପ୍ରାପ୍ତ ହୁଏ, ଦେଶର ଅର୍ଥନୀତିରେ ଅଧୋଗତି ଘଟେ, ବେକାରୀ ସମସ୍ୟା ଦେଶରେ ବଢ଼ିଯାଏ। ତେଣୁ ଯୁଦ୍ଧ ଏକ ଦେଶର ସମସ୍ୟା ନୁହେଁ, ଏହା ମାନବ ସମାଜ ପାଇଁ ଏକ ବିପଦ। ଆଜିର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଦ୍ଧର ପରିସ୍ଥିତିକୁ ଆହୁରି ଭୟଙ୍କର କରିଦେଇଛି। ଆଧୁନିକ ମିସାଇଲ୍, ପରମାଣୁ ବୋମା ଏକ ବଡ଼ ବିପଦ। ଯଦି ଏମିତି ଅସ୍ତ୍ର ବାରମ୍ବାର ବ୍ୟବହୃତ ହୁଏ, ଏହା ବାୟୁମଣ୍ଡଳକୁ ବିଷାକ୍ତ କରିଦେବ, ଜଙ୍ଗଲ ସମ୍ପଦ ତଥା ପଶୁପକ୍ଷୀ ଲୋପ ପାଇଯିବେ, ମନୁଷ୍ୟର ଅସ୍ତିତ୍ୱ ତଥା ପୃଥିବୀର ଅସ୍ତିତ୍ୱ ପାଇଁ ବଡ଼ ବିପଦ। ପୂର୍ବ କାଳରେ ଯୁଦ୍ଧ ଆଞ୍ଚଳିକ ସୀମା ମଧ୍ୟରେ ଆବଦ୍ଧ ଥିଲା, ବିଜ୍ଞାନର ଅଗ୍ରଗତି ନଥିବାରୁ ଭୟଙ୍କର ମାରଣାସ୍ତ୍ର ନଥିଲା। ଯୁଦ୍ଧ ପରେ ସନ୍ଧି ସ୍ଥାପିତ ହେଉଥିଲା ଏବଂ ଶାନ୍ତି ପାଇଁ ଚେଷ୍ଟା କରାଯାଉଥିଲା। ଆଜିର ସମୟରେ ବିଶ୍ୱଶାନ୍ତିର ଆବଶ୍ୟକତା ଅଧିକ। ବିଶ୍ୱଶାନ୍ତି ମାନେ ସମସ୍ତ ଦେଶ ଓ ଲୋକମାନଙ୍କ ମଧ୍ୟରେ ସହଯୋଗ, ସମ୍ମାନ, ସମ୍ପର୍କ ସ୍ଥାପନ। ଶାନ୍ତିରେ ରହିଲେ ଶିକ୍ଷା, ବିଜ୍ଞାନ, ସାହିତ୍ୟ ଓ ସଂସ୍କୃତିର ଉନ୍ନତି ସମ୍ଭବ। କଳିଙ୍ଗ ଯୁଦ୍ଧର ବିଭୀଷିକା ଦେଖି ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହେଲେ। ଅସ୍ତ୍ର ପରିତ୍ୟାଗ କରି ସେ ଉଦାର କଣ୍ଠରେ ଗାନ କଲେ, ଧର୍ମମ୍ ଶରଣମ୍ ଗଚ୍ଛାମି, ସଂଘମ୍ ଶରଣମ୍ ଗଚ୍ଛାମି, ବୁଦ୍ଧଂ ଶରଣମ୍ ଗଚ୍ଛାମି। ପୁଣି ଧର୍ମ କାର୍ଯ୍ୟରେ ଲାଗିପଡ଼ି ଶାନ୍ତିର ବାର୍ତ୍ତା ପୃଥିବୀରେ ପ୍ରଚାର

0: କଲେ। ଠିକ୍ ସେପରି ବିଶ୍ୱର ଜନନାୟକମାନେ ପରିବର୍ତ୍ତନର ଭାବନା ଗ୍ରହଣ କରିବାର ଅଛି। ଆମେ ଜାଣୁ ବିଶ୍ୱ ଶାନ୍ତି ପାଇଁ ବହୁ ସଂଗଠନ କାର୍ଯ୍ୟ କରୁଛନ୍ତି। 1945 ମସିହା ଅକ୍ଟୋବର ମାସ 24 ତାରିଖ ସଂଯୁକ୍ତ ରାଷ୍ଟ୍ରସଂଘ ଜନ୍ମ ନେଲା। ଏହାର ଲକ୍ଷ୍ୟ ହେଉଛି ବିଶ୍ୱ ଶାନ୍ତିକୁ ରକ୍ଷା କରିବା, ଶାନ୍ତି ଓ ନିରାପତ୍ତା ରକ୍ଷା କରିବା, ଯୁଦ୍ଧ ବନ୍ଦ ପାଇଁ ପଦକ୍ଷେପ ନେବା, ଦେଶ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠା କରି ସହଯୋଗ ଓ ସୁସମ୍ପର୍କ ବଜାୟ ରଖିବା, ଦାରିଦ୍ର୍ୟ ଓ ନିରକ୍ଷରତା ବ୍ୟାଧି ଦୂର କରିବା, ଶିକ୍ଷା ଓ ସଂସ୍କୃତିର ବିକାଶ କରିବା, ମାନବାଧିକାର ଓ ମୌଳିକ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ କରିବା। ଶାନ୍ତି ପାଇଁ ଅନେକ ମହାନ ବ୍ୟକ୍ତି ମଧ୍ୟ ଅନେକ ଚେଷ୍ଟା କରିଛନ୍ତି। ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସାର ମାର୍ଗ ସମସ୍ତ ପୃଥିବୀକୁ ଦେଖାଇଛନ୍ତି। ଆମ ଭାରତୀୟ ସଂସ୍କୃତି ମଧ୍ୟ ଶାନ୍ତି ଓ ସହଯୋଗର ଶିକ୍ଷା ଦେଇଥାଏ। ବସୁଧୈବ କୁଟୁମ୍ବକମ୍, ଏହାର ଅର୍ଥ ସମଗ୍ର ପୃଥିବୀ ଏକ ପରିବାର। ଯଦି ସମସ୍ତ ଦେଶ ଏହି ଭାବନା ଗ୍ରହଣ କରନ୍ତି, ତେବେ ବିଶ୍ୱରେ ଯୁଦ୍ଧ ସମ୍ଭାବନା କମିଯିବ। ଶିକ୍ଷା ମଧ୍ୟ ବିଶ୍ୱ ଶାନ୍ତି ପାଇଁ ଅତ୍ୟନ୍ତ ଆବଶ୍ୟକ। ଉତ୍ତମ ଶିକ୍ଷା ମନୁଷ୍ୟକୁ ସହନଶୀଳତା, ସହଯୋଗ, ମାନବବାଦର ମୂଲ୍ୟବୋଧ ଶିଖାଇଥାଏ। ତେଣୁକରି ତ ଭାରତ ନିଜ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରେ। ଅର୍ଥନୀତିରେ ହେଉ ବା ରାଜନୀତିରେ ହେଉ, ସ୍ୱାସ୍ଥ୍ୟ, ଶିକ୍ଷାରେ, ଗମନାଗମନ କ୍ଷେତ୍ରରେ ଭାରତ ତା'ର ପଡ଼ୋଶୀ କ୍ଷୁଦ୍ର ରାଷ୍ଟ୍ରମାନଙ୍କୁ ସାହାଯ୍ୟ କରିଆସୁଛି। ସମଗ୍ର ବିଶ୍ୱରେ ଭାରତର ସଂସ୍କୃତି ପହଞ୍ଚାଇବାକୁ ଚେଷ୍ଟା କରି ସଫଳ ହୋଇଛି। ଯୋଗ ଶିକ୍ଷା ଦେଇ ପୃଥିବୀରେ ସମସ୍ତଙ୍କୁ ସୁସ୍ଥତା କାମନା କରୁଛି। ଯୁଦ୍ଧରେ ପୀଡ଼ିତ ଦେଶମାନଙ୍କୁ ମାନବୀୟ ସହାୟତା ପହଞ୍ଚାଇ ମାନବ ସେବାରେ ନିଜକୁ ଧନ୍ୟ ମନେ କରୁଛି। ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଯେପରିକି ଭୁଟାନ, ନେପାଳ, ମାଲଦ୍ୱୀପ, ଶ୍ରୀଲଙ୍କା, ବାଂଲାଦେଶ, ମ୍ୟାନମାର ଦେଶକୁ ପୁଣି ଆଫଗାନିସ୍ତାନକୁ ସାହାଯ୍ୟ ଦେଇ ବନ୍ଧୁ ରାଷ୍ଟ୍ର ସମାନ ରଖିପାରୁଛି। ତେଣୁ ଆମେ ସମସ୍ତେ ବିନୟ ଭାବ ରଖି ଯୁଦ୍ଧ କାମନା ନ କରି ଶାନ୍ତି କାମନା କରିବା। ଜୟ ହିନ୍ଦ୍।
1: ଯୁଦ୍ଧ ଓ ବିଶ୍ୱ ଶାନ୍ତି ଏ ସମ୍ପର୍କରେ ଆଲୋଚନା କଲେ ହରିବୋଲ ଛୋଟରାଏ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ପଲ୍ଲୀ ଗୀତ। ପ୍ରଥମେ ଶିଳ୍ପୀ ହେଲେ ଗୀତାରାଣୀ ଦାସ, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

0: ପଲ୍ଲୀଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଉଲ୍ଲାସ ବାପଟ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ରାଗେଶ୍ରୀ।

0: କଂଗ୍ରାଚୁଲେସନ ଆଦିତ୍ୟ, ଆଜି ହିଁ ଜାଣିଲି ତମେ ଆଇଏଏସ୍ ଟପର୍ ହେଇଛ ବୋଲି।
1: ଥ୍ୟାଙ୍କ ୟୁ।
0: ମୁଁ ମାଇ ଫାଦର ଆଦିକନ୍ଦ।
1: ନମସ୍କାର ଆଦିକନ୍ଦ ଭାଇ,
2: ଆଇ ଆମ୍ ରିଏଲି ପ୍ରାଉଡ୍ ଅଫ୍ ୟୁ ଆଦିତ୍ୟ। ସତରେ ମୁଁ ବହୁତ ଖୁସି।
1: ବାହାରେ ମୋତେ ମୋ ପାଖକୁ ଆସିଛନ୍ତି, ଆଉ ପ୍ଲିଜ୍ ଏକ୍ସକ୍ୟୁଜ୍ ମି, ମୁଁ ଟିକେ ଦେଖି ଆସେ।
2: ଭାଇ ନା ଦେଖନ୍ତୁ, ଦେଖି ଆସନ୍ତୁ।
3: କଂଗ୍ରାଚୁଲେସନ୍ ସାର୍, ଆପଣଙ୍କର ହୁଏତ ମନେ ଥିବ ଆପଣ ଆମକୁ ଟ୍ୟୁସନ୍ ପଢ଼ାଉଥିଲେ।
1: ଆରେ ଆସ ଆସ, ଭିତରକୁ ଆସ।
3: ଥ୍ୟାଙ୍କ ୟୁ ସୋ ମଚ୍ ସାର୍।
1: ଆରେ ସେଠି ଠିଆ ହେଲ କାହିଁକି, ବସ ବସୁନ।
3: କଥା କ'ଣ କି ସାର୍, ଆମ ୟୁଥ୍ କ୍ଲବ୍ ତରଫରୁ ଆପଣଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସଭାଟେ କରୁଛୁ। ଆଜି ସନ୍ଧ୍ୟାରେ ଆପଣ

0: ଆସିବେ।
1: ଓହୋ, ଏସବୁର କ'ଣ ଦରକାର ଥିଲା? ତଥାପି ତୁମମାନେ ଯେତେବେଳେ ଏତେ ଆଗ୍ରହରେ ଏସବୁ କରୁଛ, ମୁଁ ମନା କରିବି କାହିଁକି? ଠିକ୍ ଅଛି, ମୁଁ ଯିବି। ଓକେ, ମୁଁ ସନ୍ଧ୍ୟାବେଳେ ଆସିବି।
2: ଆସ ଆଦିତ୍ୟ, ଆସ। ଆଦ୍ୟାଶା ତୁମ ବିଷୟରେ ସବୁ କହିଛି। ମା ମୋର ଠିକ୍ ଲୋକକୁ ପସନ୍ଦ କରିଛି, ଲୋକ ତ ନୁହଁ ହୀରା ଜୁଏଲ।
1: ଏକ୍ସକ୍ୟୁଜ୍ ମି, ମୋର ଗୋଟେ ଏଙ୍ଗେଜମେଣ୍ଟ ଥିଲା, ଆପଣ ଯଦି କିଛି ନ ଭାବନ୍ତି।
3: ହଁ ହଁ, ଆମ ପାଇଁ ତମର ଅବଶ୍ୟ କେବେ ବି ସମୟ ନଥିଲା, ତଥାପି ଆଦିତ୍ୟ ଆଜି ପରି ଦିନରେ ମୁହଁ ତ ପିଠା କରିବା କଥା।
1: ରିଏଲି ସରି ଆଦ୍ୟାଶା, ଏସବୁ ପାଇଁ ମୁଁ ମୋଟେ ପ୍ରସ୍ତୁତ ନଥିଲି।
2: ସେ କଥା ଆମେ ଜାଣିଥିଲୁ ବୋଲି ହିଁ ନିଜେ ମିଠା ନେଇ ଆସିଛୁ। ନେ ମା ଆଦ୍ୟାଶା, ଆଦିତ୍ୟର ମୁହଁ ମିଠା କରିଦେ।
3: ନିଅ ଆଦିତ୍ୟ।
1: ମୋର ଏ ସଫଳତାରେ ସମସ୍ତେ ଏତେ ଖୁସି ହେଉଛନ୍ତି, କିନ୍ତୁ ମୁଁ କାହିଁକି ଖୁସି ହେଇପାରୁନି? ସତରେ ତେବେ ମୁଁ କ'ଣ ହାରିଯାଇଛି? ସନାତନ ମୋ ସାଙ୍ଗେ ଜିତି ଯାଇଛନ୍ତି।

0: ଅଛି ସୋସିଓଲୋଜି ବହି ଅଛି କି
1: ସେ ବହି
0: ଆଜ୍ଞା ସୋସିଓଲୋଜି ବହି
1: ବୋର୍ଡ଼ର ବହି ନା ଅନ୍ୟ କେଉଁ ରାଇଟର୍ର
0: ପିଲାମାନେ ଆଜିକାଲି ସେଠୁ ବହୁ ପଢ଼ୁଛନ୍ତି କି ଆଜ୍ଞା ଚାକିରି ବହିଟା ହେଲେ କାମ ସରିଲା
1: ତାହେଲେ ଏଇ ବହିଟା ନିଅନ୍ତୁ ଖୁବ୍ ସହଜ ଭାଷାରେ ଲେଖା ହେଇଛି ଦାମ 25 ଟଙ୍କା ମାତ୍ର
0: ନିଅନ୍ତୁ ଆଜ୍ଞା ପଇସା ରଖନ୍ତୁ
1: ହଁ କ'ଣ କହୁଥିଲେ ଆଦିତ୍ୟ
2: ମାନେ ସେତେବେଳେ କେଉଁ ଶ୍ରେଣୀରେ ପଢ଼ୁଥିଲ
1: ମ୍ୟାଟ୍ରିକ ବୋର୍ଡ଼ ପରୀକ୍ଷା ପାଖେଇଲା ମୁଁ ତ ସହଜେ ଅନ୍ୟମାନଙ୍କଠୁ ଭଲ ପଢ଼ୁଥାଏ ଏଣୁ ମୋର ସାଙ୍ଗମାନେ ବି ଭଲ ପଢ଼ନ୍ତୁ ଏଇ ଇଚ୍ଛା ମୋର ଥାଏ ସେମାନଙ୍କ ପଢ଼ାପଢ଼ିରେ ମୁଁ ସାହାଯ୍ୟ କରୁଥାଏ ଗାଁରେ ଥିବାରୁ ସେତେବେଳେ ଯେଉଁ କମ୍ପିଟିସନ୍ ଜଣକୁ ଜଣେ ଟପିଯିବା ଲାଗି ଯେଉଁ ଘୋଡ଼ା ଦୌଡ଼ ସେ ବିଷୟରେ ମୋର ଧାରଣା ହିଁ ନଥାଏ ଅନ୍ୟମାନଙ୍କୁ ପଛରେ ପକାଇ ନିଜେ ଆଗେଇଲେ ହିଁ ସଫଳତା ମିଳେ ସେ କଥା ମୁଁ ବୁଝିପାରିନଥାଏ ସେଥିପାଇଁ ନିଃସ୍ୱାର୍ଥପର ଭାବରେ ମୁଁ ମୋର ସାଙ୍ଗସାଥିଙ୍କୁ ପଢ଼ି ଚାଲିଥାଏ ଆଗକୁ ଯେ ମୋର ଲମ୍ବା ଭବିଷ୍ୟତରେ ପଡ଼ିଛି ନିଜେ କିଛି ହେଲେ ଢେର ସୁଯୋଗ ମିଳିବ ଏସବୁ ସେବା କରିବାକୁ ସେ କଥା ସେତେବେଳକୁ ମୋ ମନକୁ ଛୁଇଁନଥାଏ
2: ସେଠୁ କ'ଣ ହେଲା ମାଟ୍ରିକ ପରୀକ୍ଷା ଦେଲ ନା ନାହିଁ
1: ଟିକେ ଧୈର୍ଯ୍ୟ ଧର ମୋଠୁ ସବୁ ଜାଣିବା ପାଇଁ ଇଚ୍ଛା କରିଛ ଯେତେବେଳେ ଶୁଣିବା ପାଇଁ ଏତେ ଅଧୈର୍ଯ୍ୟ କାହିଁକି
2: ହଉ ହଉ ହେଲା ମଉସା ମୁଁ କ୍ଷମା ଚାହୁଁଛି
1: ହଁ ପରୀକ୍ଷା ଦେବାକୁ ସମସ୍ତେ ପାଖ ସହରକୁ ମାନେ ଏଇଠିକି ଆସିଲୁ ସେତେବେଳକୁ ଏଇଠି ଏତେ ସୁବିଧା ନଥାଏ ଲଜ୍ କହିଲେ କେହି ବି ଜାଣିନଥାଉ ଯିଏ ଯାହାର ବନ୍ଧୁବାନ୍ଧବଙ୍କ ଘରେ ରହି ପରୀକ୍ଷା ଦେଲୁ ରେଜଲ୍ଟ ବାହାରିଲା ମୋର ଫାର୍ଷ୍ଟ କ୍ଲାସ୍ ବି ହେଲା
2: ଫାର୍ଷ୍ଟ କ୍ଲାସ୍ ପାଇଲ ତଥାପି ଏମିତି ଭାଗ୍ୟ କପାଳ ଏସବୁ କଥା କହୁଛୁ
1: ତୁମେ ହୁଏତ ଭାବୁଛ ସେତେବେଳେ ତ ମେଟ୍ରିକଟେ ପାସ୍ କଲେ ଦୁନିଆର ସବୁ ରାସ୍ତା ଖୋଲି ଯାଉଥିଲା ତେବେ ଏ ଲୋକ ଏମିତି ବହି ଦୋକାନଟେ କରି ରହୁଛି କାହିଁକି ଏଇଆ ତ
2: ହଁ ନା ମଉସା ମାନେ ଆପଣ ସେବକାର ଫାର୍ଷ୍ଟ କ୍ଲାସ୍ ମାଟ୍ରିକୁଲେଟ୍ ଅଥଚ ଆଜି ଏମିତି ଅବସ୍ଥାରେ
1: କଥାଟା ଏ ଯାଏଁ ସରିନି ଆଦିତ୍ୟ ମୋତେ ଖାଲି ଫାର୍ଷ୍ଟ କ୍ଲାସ୍ ମାଟ୍ରିକୁଲେଟ୍ ଭାବିଛ ମୁଁ କିନ୍ତୁ ସେବକାର ଫାର୍ଷ୍ଟ କ୍ଲାସ୍ ଗ୍ରାଜୁଏଟ୍ ବି
2: କ୍ଷମା ଚାହୁଁଛି ସାର୍ ଆପଣଙ୍କୁ ମଉସା କହି ଅପମାନିତ କରିଲି ତ ସାର୍
1: ଆରେ ନା ସେଥିରେ ତୋର କିଛି ଦୋଷ ନାହିଁ ବାବା ଜାଣିବାକୁ ଚାହୁଁଛୁ ଗ୍ରାଜୁଏସନ୍ ପରେ ମୋର କ'ଣ ହେଲା କେତେ ଟଙ୍କା ଆଣିଛୁ ହଁ ଏଇ ନେ ଆଉ 2 ଟଙ୍କା ପରେ ଆଣିଥିବୁ ହଁ ମୁଁ ଭାବୁଥିଲି ଉଚ୍ଚ ଅଭିଳାଷଟିଏ ନଥିଲେ ଜୀବନରେ ଲକ୍ଷ୍ୟ ବୋଲି କିଛି ଗୋଟାଏ ନଥିଲେ ଜିଇଁବାର ମାନେ କିଛି ହୁଏ ନା
2: ଠିକ କଥା ସାର୍ ଲକ୍ଷ୍ୟହୀନ ଯାତ୍ରୀ ପଥଭ୍ରଷ୍ଟ ହୁଏ ଏ କଥା ତ ପୁରାପୁରି ଠିକ
1: କିନ୍ତୁ ବାବା ଆଦିତ୍ୟ ଏକଥା ବି ମନେ ରଖିଥା ଖାଲି ଲକ୍ଷ୍ୟ ରଖିଲେ ଚଳିବନି ସେଥିପାଇଁ ଯଥେଷ୍ଟ ଚେଷ୍ଟା ବି ଦରକାର ଲକ୍ଷ୍ୟ ହାସଲ କରିବା ପାଇଁ ଯାହା ସବୁ ଦରକାର ତାକୁ ବି ହାସଲ କରିବାକୁ ହେବ

0: ମନ ଦେଖି ଖୁସି ହେବା ଯାହା, ଗାଁରେ ରହି ଆଇଏଏସ୍ ହେବି ଭାବିବା ସେଇଆ। ସେଥିପାଇଁ ମୁଁ ମୋ ଜୀବନର ଲକ୍ଷ୍ୟ ହାସଲ କରିବା ଆଶାରେ ଗାଁ ଛାଡ଼ି ସହରକୁ ଚାଲି ଆସିଲି। ବାପାଙ୍କର ତ ଢେର ସମ୍ପତ୍ତି ଥିଲା, ମହାନଗରର ମହଙ୍ଗା ଜୀବନ କଟେଇବାରେ କିଛି ଅସୁବିଧା ହେଲାନି। ଏଇ ଆରେ ଆଦିତ୍ୟ, ତୁ କ'ଣ ଅନ୍ୟମନସ୍କ ହେଲୁଣି?
1: କାଇଁ ନାଇଁ ତ, ମାନେ ଏମିତି ଟିକେ ଆଖିକୁ ନିଦ ଆସିଯାଇଥିଲା ତ।
0: ଆଜି ତାହେଲେ ଆଉ ଗପିବାନି, ସମୟ ବି ବହୁତ ହେଲାଣି, ଦୋକାନ ବନ୍ଦ କରିବାକୁ ହେବ। ହଁ ଭାଗ୍ୟ କଥା, ଆଉ କେବେ ଗପିବା?
1: ମୁଁ ତାହେଲେ ଯିବି ସାର୍।
0: ହଁ ଦେଖୁନୁ ଦେଖୁନୁ ଆମ କଥା, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ମୁଁ ତୋତେ ତୁମେ ବୋଲି ସମ୍ବୋଧନ କରୁଥିଲି, ଆଉ ତୁ ମୋତେ ତୁମେ ବୋଲି କହୁଥିଲୁ, ଆଉ ଏବେ ଫେରିବା ବେଳକୁ ମୁଁ ତୁମେରୁ ତୁ କୋଉ ନେଇ ଆସିଛି, ଆଉ ତୁ ମୋତେ ଆପଣ ବୋଲି ସମ୍ବୋଧନ କରୁଣେ।

0: ନା ସାର୍, ମୁଁ ନିଶ୍ଚୟ ସମୟ ନେଇ ଆସିବି। ସନ୍ଧ୍ୟାରେ ନହେଲା ନାହିଁ, ରାତି 9ଟା ପରେ ଅନ୍ତତଃ ଆସିବି। ହଁ, ଆପଣ ଯଦି କିଛି ନ ଭାବନ୍ତି, ମୋତେ ଆପଣଙ୍କ ଠିକଣାଟିଏ ଦିଅନ୍ତୁ ଯଦି।
1: ୱାଇ ନଟ୍, ଆଗରୁ ଠିକଣାଟା ମାଗିଥିଲେ, ଏବେ ସୁଦ୍ଧା ଆମେ ଆମ ବସାରେ ହିଁ ଅନେକ ଗପସପ କରିପାରନ୍ତେ। ଏଇ ଏଇ ନିୟମର ଭିଜିଟିଂ କାର୍ଡ଼।
0: ଥ୍ୟାଙ୍କ ୟୁ ସାର୍। ସନାତନ ବାବୁଙ୍କୁ ଦେଖିଲେ ମନେ ହେଉଛି ସେ ଜଣେ କର୍ମଠ କର୍ମବାଦୀ ମଣିଷ, ଅଥଚ ସେ ଭାଗ୍ୟ ଉପରେ ଏତେ ଜୋର ଦେଉଛନ୍ତି କାହିଁକି? ନିଶ୍ଚିତ ଭାବରେ ଏହାର କିଛି ଗୁଡ଼ ଅର୍ଥ ଥିବ।
2: ସାର୍ ନମସ୍କାର।
0: ଆରେ ସୋନି, ବଜାର ବୁଲି ବାହାରିଲ ବୋଧେ?
2: ହଁ ସାର୍, ଏ ହେଉଛି ମୋ ଦିଦି।
3: ନମସ୍କାର ଆଦିତ୍ୟ ବାବୁ।
0: ନମସ୍କାର,
3: ମୋ ନାଁ ହେଉଛି ଆଦ୍ୟା ସାର୍।
0: ମୋର ଟିକେ ଜରୁରୀ କାମ ଥିଲା ତ ମୁଁ
3: ଜରୁରୀ କାମ ଥିଲା ତ ଏମିତି ରାସ୍ତାରେ ଠିଆ ହେଇ କ'ଣ ସବୁ ଭାବୁଥିଲେ ଶୁଣି? ଆପଣଙ୍କର ଯାହା କାମ ଅଛି ଥାଉ, ଆଜି କିନ୍ତୁ ଆପଣ ଆମ ସହ ଆମ ଘରକୁ ଆସିବେ।
0: ସୋନି ତ ମୋ ପାଖକୁ ଟ୍ୟୁସନ୍ ପଢ଼ିବାକୁ ଆସେ, ତେଣୁ ମୋର କେବେ ଆବଶ୍ୟକ ହେଇନି ଆପଣଙ୍କ ଘରକୁ ଯିବା ପାଇଁ।
3: ଓ, ତା ମାନେ ଆପଣ କହୁଛନ୍ତି ଆବଶ୍ୟକତା ନଥିଲେ ସମ୍ପର୍କର କିଛି ମାନେ ନାହିଁ। ଠିକ ଅଛି, ଆପଣ ଯେତେବେଳେ ଆବଶ୍ୟକ ମନେ କରିବେ।
0: ପ୍ଲିଜ୍ ମୋତେ ଭୁଲ ବୁଝନ୍ତୁନି, ମୋର କହିବାର ମାନେ ସେୟା ନଥିଲା।
2: ସାର୍ ଏବେ ନିଶ୍ଚୟ ଆମ ଘରକୁ ଆସିବେ, ଆସିବେ ନା?
0: ବାସ୍ ବାସ୍ ହେଲା, ବର୍ତ୍ତମାନ ପାଇଁ ମୋ କାମ କଥା ଭୁଲି ଆପଣଙ୍କ ସହ ଯିବି।
2: ଥ୍ୟାଙ୍କ ୟୁ ସାର୍।
4: ଆସନ୍ତୁ ଆସନ୍ତୁ ଭାଇମାନେ, ଆପଣଙ୍କ ଭାଗ୍ୟଫଳ ଜାଣି ନିଅନ୍ତୁ କମ୍ପ୍ୟୁଟର ସାହାଯ୍ୟରେ। ଭାଗ୍ୟଫଳ
5: କମ୍ପ୍ୟୁଟର ସାହାଯ୍ୟରେ ଆପଣଙ୍କର ଭାଗ୍ୟଫଳ ଜାଣି ନିଅନ୍ତୁ ଭାଇ ଭଉଣୀମାନେ, ନିଜର ଜନ୍ମ ତାରିଖ ଦିଅନ୍ତୁ।
0: ବୁଝିଲୁ
1: ଆଦିତ୍ୟ, ସେଇଟା ସେମାନଙ୍କ ଭାଗ୍ୟ କପାଳ, ନହେଲେ ସେମାନଙ୍କୁ କଣ ଅନ୍ୟ କିଛି ଧନ୍ଦା ମିଳନ୍ତାନି? ଆଉ ଏ କଥା କେମିତି କହିହେବ ଯେ ସେମାନେ ନିଜ ଭବିଷ୍ୟତ କଥା ଭାବିନାହାନ୍ତି? ହୁଏତ ଅନେକ କାମରେ ଅସଫଳ ହେବା ପରେ ଏଇ ଗୋଟିଏ କାମ ହିଁ ତାଙ୍କ ହାତରେ ସଫଳ ହେଇଥିବ।
0: ଯାହା କୁହନ୍ତୁ ସାର୍, ଏଇଟା କିନ୍ତୁ ସାଧାରଣ ଲୋକଙ୍କ ଦୁର୍ବଳତାକୁ ଏକ୍ସପ୍ଲୋର କରାଯାଉଛି। ଭବିଷ୍ୟତ ବିଷୟରେ ଜାଣିବା ପାଇଁ କାହାର ବା ଆଗ୍ରହ ନାହିଁ କହିଲେ? ଏଇ ଦୁର୍ବଳତାକୁ ପୁଞ୍ଜି କରି ଏମାନେ ଶୂନ୍ୟ ଶୂନ୍ୟ ପଇସା ଫଳେଇବାର ଅତି ସହଜ ପନ୍ଥା ପାଇଯାଇଛନ୍ତି।
1: ସେ କଥା ଅବଶ୍ୟ ମାନିବାକୁ ହିଁ ହେବ, କିନ୍ତୁ ସେମାନେ ଏଇ ସୁଯୋଗ ଯେ ପାଇଛନ୍ତି ସେଇଟା କ'ଣ ସେମାନଙ୍କ ଭାଗ୍ୟ ନୁହେଁ? ହଉ ଛାଡ଼ ଛାଡ଼ ସେସବୁ କଥା। ଆଚ୍ଛା, କେମିତି ଚାଲିଛି ତୋର ପ୍ରିପାରେସନ୍?
0: ଦିନକୁ 8 ଘଣ୍ଟା ତ ଟ୍ୟୁସନ୍ କଲି, 6ରୁ 7 ଘଣ୍ଟା ସମୟ ଶୋଇଲି, ବୁଲାବୁଲିରେ ତ 2-3 ଘଣ୍ଟା, ସେଥିରୁ ଯାହା ଅନୁମାନ କରିପାରୁଥିବେ।
1: ମୁଁ ଦେଖୁଛି ଭାଗ୍ୟକୁ ବିଶ୍ୱାସ କରୁନି ବୋଲି ତୁ ଖାଲି ଯୁକ୍ତି କରୁଛୁ, କିନ୍ତୁ ତୋ ବ୍ୟବହାରରୁ ମନେ ହେଉଛି ତୋଠୁ ଭଳି ଭାଗ୍ୟବାଦୀ କେହି ନଥିବେ। ଥରେ ଭାବି ଦେଖ, ଯେଉଁ ସମୟ ତକ ତୁ ଗ୍ରାମାର ଆଉ ଅଙ୍କ କଷି କଟାଉଛୁ, ସେତିକି ସମୟ ଯଦି ଆଉ କିଛି ରିଲେଭେଣ୍ଟ ପଢ଼ାରେ ଲଗେଇ ପାରନ୍ତୁ।
0: ଷ୍ଟପ୍ ଇଟ୍ ସାର୍, ମୋତେ ବାରମ୍ବାର ଭାଗ୍ୟ କଥା କହି ଆପଣ କ'ଣ ଜାଣିବାକୁ ଚାହାନ୍ତି ମୁଁ ବୁଝିପାରୁନି, କିନ୍ତୁ ଆପଣଙ୍କ କଥାରେ ଯେଉଁ ପ୍ରଭାବ ସେଇଟା ମୁଁ ଯଥେଷ୍ଟ ଅନୁଭବ କରୁଛି। ଏକାକି ମୁଁ ଯେତେବେଳେ କିଛି ସ୍ୱତନ୍ତ୍ର ଭାବରେ କରିବାକୁ ଯାହା ଭାବୁଛି, ସେତେବେଳେ ପ୍ରଥମେ ଏଇ ଭାଗ୍ୟ କଥା ହିଁ ଭାବୁଛି। ଏ କଥା ମୋତେ ବିବ୍ରତ କରିଦେଉଛି, ମୋର କନ୍ସେନ୍ଟ୍ରେସନ୍ ବି କେମିତି।
1: ଆଇ ଆମ୍ ସରି ଆଦିତ୍ୟ, ଏଭଳି କିଛି ହେଉ ବୋଲି ମୁଁ କେବେ ବି ଚାହିଁନଥିଲି। ମୋ କଥା ଗୁଡ଼ାକ ତୋତେ ଯଦି ଏତେ ମାତ୍ରାରେ ପ୍ରଭାବିତ କରୁଛି, ସେଥିପାଇଁ ଦାୟୀ କିଏ? କଦାପି ମୁଁ ନୁହେଁ। ତୋ ଭାଷାରେ ତୋତେ ହିଁ ମୁଁ ଯଦି କହେ, ନିଜ ଅପାରଗତାକୁ ମାନିଦେବାରେ ଅସୁବିଧା କ'ଣ ଅଛି? ଭାଗ୍ୟକୁ ତୁ ବିଶ୍ୱାସ କରୁ, ଅଥଚ ମାନିବାକୁ ପ୍ରସ୍ତୁତ ନୁହଁ।
0: ହଁ ସାର୍, ବୋଧହୁଏ ସେଇଟା ହିଁ ମୋର ସମସ୍ୟା, କିନ୍ତୁ ଭାଗ୍ୟକୁ ନେଇ ମୋର ବା ଲାଭ କ'ଣ ହେବ? ମୋର ଆଶା ଅଭିଳାଷ ସ୍ୱପ୍ନ ଏସବୁର ସତେ କ'ଣ କିଛି ମାନେ ନାହିଁ? ମୋର ଚେଷ୍ଟାରେ କିଛି ପରିଣାମ ନାହିଁ?
1: ନା ଆଦିତ୍ୟ, ମୋର କହିବାର ଉଦ୍ଦେଶ୍ୟ ଥିଲା, ତୋର ତ ଅନେକ ଆଶା ଆକାଂକ୍ଷା ରହିଛି, କିନ୍ତୁ ତାକୁ ଚରିତାର୍ଥ କରିବା ପାଇଁ ଯେଉଁ ସାଧନା ଆବଶ୍ୟକ, ସେଥିରେ ତୁ କାହିଁକି ହେଳା କରୁଛୁ? ତୋର ଟ୍ୟୁସନ୍ କଥାକୁ ଲକ୍ଷ୍ୟ କରି ଏସବୁ କଥା ମୁଁ କହୁଛି। ତୋର ଯାହା ସୁବିଧା ଅସୁବିଧା ସେସବୁ ମୁଁ ବୁଝିବି, ତୋର ମଉସା ଭାବରେ ମୋର କ'ଣ କିଛି ଦାୟିତ୍ୱ ନାହିଁ।
0: କିନ୍ତୁ
1: ନା

0: ଆଉ କିନ୍ତୁ ଫିନ୍ତୁ କିଛି ନାହିଁ। ଆଜିଠୁ ତୁ ମୋ ଘରେ ରହିବୁ, ମୋ ଦାୟିତ୍ୱରେ ଯେମିତି ଅବହେଳା ନ ହୁଏ।
1: ଆପଣ ମୋ ଭାଗ୍ୟକୁ ଆଉ ପରୀକ୍ଷା କରୁନାହାନ୍ତି ତ?
0: ଭାଗ୍ୟ ବିଷୟରେ ଭାବିବା ଏଇ ମୁହୂର୍ତ୍ତଠୁ ବନ୍ଦ। ପରୀକ୍ଷା ପାଇଁ ମନୋଯୋଗ ସହକାରେ ପ୍ରସ୍ତୁତି ଆରମ୍ଭ, ବୁଝିଲୁ?

0: ଏତେ ବଡ ଘରେ ଆପଣ ଏକୁଟିଆ, ଘରେ ଆଉ କେହି ନାହାନ୍ତି ମଉସା?
1: ନା, କହୁଥିଲି ନା, ନିଜେ କିଛି ହେବି ବୋଲି ଆଶା କରି ଏ ସହରକୁ ଆସିଥିଲି। ସବୁ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି, କିନ୍ତୁ ପରୀକ୍ଷା ମାନେ ଏଇ ଆଇଏସ୍ ପରୀକ୍ଷା, ଆଉ ଦୁଇ ଦିନ ଅଛି। ଖବର ପାଇଲି ମୋର ନିଜର ବୋଲି ଯେଉଁ ଏକମାତ୍ର ବ୍ୟକ୍ତି ମୋର ବାପା ଆଉ ନାହାନ୍ତି। ଏପଟେ ପରୀକ୍ଷା ପାଇଁ ଶେଷ ସୁଯୋଗ, ସେପଟେ ବାପାଙ୍କ ଶେଷକ୍ରିୟା। ଶେଷରେ ଗାଁକୁ ହିଁ ଫେରିବି ବୋଲି ନିଷ୍ପତ୍ତି ନେଲି।
0: ସରି ମଉସା, ମୁଁ ଆପଣଙ୍କୁ ଦୁଃଖ ଦେଲି।
1: ନା, ସେମିତି ନୁହେଁ। ମୁଁ ତ କହିବି ମୋ କଥା ଶୁଣିବାକୁ ସମୟ ଦେଇ ତୁମର ମନର କଷ୍ଟ କମ୍ କରିଦେଇଛୁ। ଗାଁରେ କିନ୍ତୁ ଯେଉଁ ଅବସ୍ଥା ଦେଖିଲି, ମନ ଚାହିଁଲାନି ସେଠି ରହିବାକୁ। ସବୁ ସମ୍ପତ୍ତି ବିକ୍ରି କରିଦେଇ ଏଠି ଆସି ରହିଗଲି। ଆଇଏସ୍ ପାଇଁ ପ୍ରସ୍ତୁତି ବେଳକୁ ଯେଉଁମାନେ ମୋର ଏତେ ଆପଣାର ଥିଲେ, ଆପଣାର ବୋଲି ଦେଖେଇ ହେଉଥିଲେ, ସମସ୍ତେ ମୋଠୁ ଦୂରେଇବାକୁ ଆରମ୍ଭ କଲେ। ମୋ ସହ ସାରା ଜୀବନ କଟେଇବି ବୋଲି ଭାବ ବିଫଳ ଭାବେ ଯିଏ ମୋତେ ପ୍ରତିଶ୍ରୁତି ଦେଇଥିଲା, ସେ ମୋ ଆଖି ସାମ୍ନାରେ ବାହାହେଲା ଆଉ ଗୋଟେ ବଡ଼ ଲୋକକୁ। ସେଦିନଠୁ ଠିକ୍ କଲି ଏକାକୀ ରହିବି, ସମସ୍ତଙ୍କର ନିଜ ରହିବି, କାହାକୁ ବି ମୋର ବୋଲି ଭାବିବିନି।
0: ମଉସା, ମୁଁ ଆପଣଙ୍କୁ ଭୁଲ ବୁଝୁଥିଲି, ମୁଁ ଏବେ ବି ବିଶ୍ୱାସ କରିପାରୁନି। କୌଣସି ମତଲବ ନଥାଏ ଆପଣ ମୋତେ ଏତେ ସାହାଯ୍ୟ ସହଯୋଗ ଦେଉଛନ୍ତି। ନିହାତି ମୂର୍ଖ ଭାବରେ ମୁଁ ଭାବୁଥିଲି ଆପଣ କିଛି ପ୍ରତ୍ୟାଶା ରଖି ମୋତେ ସାହାଯ୍ୟ କରିବାକୁ ଠିକ୍ କରୁଛନ୍ତି।
1: ତୋର ସେଭଳି ଭାବିବା କିଛି ଦୋଷ ନୁହେଁ ରେ। ଏଠି ନିଃସ୍ୱାର୍ଥପର ଲୋକଙ୍କୁ ସବୁବେଳେ ଭୁଲ ବୁଝାମଣାର ଶିକାର ହେବାକୁ ପଡ଼େ, ଏଇଟା ତ ସମାଜର ନିୟମ।
0: ମୋତେ କ୍ଷମା କରିଦେବେ ମଉସା, ମୋ ଭୁଲ ପାଇଁ ମୁଁ ଅନୁତପ୍ତ।

0: ହଁ ମୁଁ ହାରିଯାଇଛି, ମୁଁ ଆଜି ହାରିଯାଇଛି।
1: ଆଦିତ୍ୟ ଆଦିତ୍ୟ
0: ଆରେ ଆରେ କଣ ହେଲା?
2: କୋଉଥିରେ ହାରିଯାଇଛ ଆଦିତ୍ୟ? ତମେ ପୁରା ଆଇଏସ୍ ଟପର ହେଇଛ, ଆଉ ହାରିଲ କେତେବେଳେ?
1: ଓହୋ, ଆସିବା ବେଳଠୁ ମୁଁ ଦେଖୁଛି ତମେ ବହୁତ ଅନ୍ୟ ମନସ୍କ ରହୁଛ, କଣ ହେଇଛି ତମର?
0: ତମେ ସବୁ ଭାବୁଛ ମୁଁ ସଫଳ ହେଇଛି, ଆଉ ସେଥିପାଇଁ ମୁଁ ଆନନ୍ଦରେ ଆତ୍ମହରା ହୋଇଯିବା ଦରକାର, କିନ୍ତୁ ମୁଁ ନିଜେ ବୁଝିଛି ମୋର ଏ ସଫଳତାର ଅସଲ ରୂପ। ଏ ସଫଳତାକୁ ମାନି ନେଇ ମୁଁ ମୋ ଅକ୍ଷମତାକୁ ମାନି ନେଇଛି, ସତକୁ ସତ ମୁଁ ହାରିଯାଇଛି।
3: ସାର୍ ନମସ୍କାର, ସଭା ଆରମ୍ଭ ହେବା ସମୟ ହେଲାଣି ସାର୍, ଆମେ ଗାଡ଼ି ଆଣିଛୁ, ଆପଣ ଯଦି ପ୍ରସ୍ତୁତ ଅଛନ୍ତି।
0: ହଁ ହଁ ଯିବା, ମୁଁ ଟିକେ ଅନ୍ୟମନସ୍କ ହେଇଯାଇଥିଲି, ଟିକେ ଅପେକ୍ଷା କର ମୁଁ ଆସୁଛି।
3: ଆଜି ସଭାର ମୁଖ୍ୟ ଅତିଥି ଆସି ପହଞ୍ଚି ଯାଇଛନ୍ତି, ଆପଣମାନେ ଦୟାପୂର୍ବକ ଶାନ୍ତି ଶୃଙ୍ଖଳା ରକ୍ଷା କରି ବସନ୍ତୁ, ସଭା କାର୍ଯ୍ୟ ଏଇ ମାତ୍ର ଆରମ୍ଭ ହୋଇଯିବ।
4: ମୁଁ ବର୍ତ୍ତମାନ ଆମର ଏ ନିରାଡ଼ମ୍ବର ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି, ଉଦୀୟମାନ ଯୁବକ ତଥା ଆମ ଆଶାର ପ୍ରତୀକ ଶ୍ରୀମାନ ଆଦିତ୍ୟ ମହାନ୍ତିଙ୍କୁ ଅନୁରୋଧ କରୁଛି, ସେ ଉପସ୍ଥିତ ସୁଧି ମଣ୍ଡଳୀକୁ ତାଙ୍କର ଅନୁଭୂତିରୁ କିଛି ଉପଦେଶ ଦିଅନ୍ତୁ। ଶ୍ରୀଯୁକ୍ତ ମହାନ୍ତି
0: ଧନ୍ୟବାଦ। ବନ୍ଧୁଗଣ, ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଆପଣମାନେ ଯାହାକୁ ଏତେ ସମ୍ମାନ ଦେଉଛନ୍ତି, ପ୍ରକୃତରେ ସେସବୁ ପାଇବା ପାଇଁ ମୁଁ କେତେଦୂର ଯୋଗ୍ୟ ସେ କଥା ମୋତେ ବିବ୍ରତ କରୁଛି। ଆପଣମାନେ ମୋର ଏହି ସଫଳତାକୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି ସେ କଥା ଜାଣିବା

0: ମୋର ଉପାୟ ନାହିଁ। ତଥାପି ମୁଁ ଚାହୁଁଛି ଆପଣଙ୍କ ଭିତରେ ଅନ୍ତତଃ ଏମିତି ଅନେକ ଅଛନ୍ତି ଯେଉଁମାନେ ମୋ ଭଳି ବିଚାର କରୁଥିଲେ। ଯୁବ ସମାଜ ସବୁବେଳେ ସ୍ୱପ୍ନ ଦେଖିବାକୁ ଚାହାନ୍ତି, ଆଉ ସ୍ୱପ୍ନ ଦେଖିବା ବି ସ୍ୱାଭାବିକ, କିନ୍ତୁ ସ୍ୱପ୍ନଟି ସାର୍ଥକ ହେବାକୁ ଯେଉଁ ସବୁ ଆନୁଷଙ୍ଗିକ ପରିସ୍ଥିତିର ଆବଶ୍ୟକତା ରହିଛି ତାକୁ ତ ଏଡ଼େଇ ଦେଇ ହେବ ନାହିଁ। ଜୀବନରେ କିଛି ହେବାର ସ୍ୱପ୍ନ ଯେତେବେଳେ ଦେଖୁଥିଲି, ମୋର ସେତେବେଳେ ଆର୍ଥିକ ଓ ପାରିପାର୍ଶ୍ୱିକ ଅବସ୍ଥା ଯାହା ଥିଲା, ସ୍ୱପ୍ନର ସାର୍ଥକତା ତ ଦୂରର କଥା, ଜୀବନକୁ ଧରି ରଖିବା ବି ଅସମ୍ଭବ ମନେ ହେଉଥିଲା। ପେଟ ଚାକଣ୍ଡକ ପାଇଁ ଟ୍ୟୁସନ କରୁ କରୁ ଦିନ ଯାଇ ରାତି ହେଉଥିଲା। ସେମିତି ଅବସ୍ଥାରେ ଭାଗ୍ୟ ବୋଲି ଯେ କିଛି ନାହିଁ, ସେଇ କଥାରେ ମୁଁ ଅଟଳ ଥିଲି। ଆଜି କିନ୍ତୁ ମୁଁ ଜୋର ଦେଇ କହିବି ମୋର ସେ ଧାରଣା ଭୁଲ। ମୋର ସେଇ ଯୁକ୍ତିରେ ଯେହେତୁ ମୁଁ ହାରିଯାଇଛି, ଇଏ ସଫଳତା ମୋ ପାଇଁ ସଫଳତା ନୁହେଁ। ଆଜି ମୁଁ ବାଧ୍ୟ ହୋଇ କହୁଛି ଭାଗ୍ୟ ବୋଲି ନିଶ୍ଚିତ କିଛି ଗୋଟାଏ ଅଛି। ମୋ କ୍ଷେତ୍ରରେ ସେଇ ଭାଗ୍ୟର ପ୍ରତିରୂପ ଥିଲେ ସନାତନ ମଉସା। ଆଜିର ଏଇ ସମ୍ବର୍ଦ୍ଧନା ସଭାରେ ପ୍ରକୃତରେ ତାଙ୍କୁ ସମ୍ବର୍ଦ୍ଧିତ କରିବାର ଆବଶ୍ୟକତା ଅଛି। ଏଣୁ ମୁଁ ତାଙ୍କୁ ଅନୁରୋଧ କରିବି ସେଇ ମଞ୍ଚ ଉପରକୁ ଆସନ୍ତୁ। ଆସନ୍ତୁ ମଉସା, ଆସନ୍ତୁ। ବନ୍ଧୁଗଣ, ଏଇ ସନାତନ ମଉସା ହିଁ ହେଉଛନ୍ତି ସେଇ ମହାପୁରୁଷ ଯିଏକି ସ୍ୱପ୍ନର କ୍ଷୀଣ ଆଲୋକକୁ ସାର୍ଥକତାର ତେଜିଆନ ରଶ୍ମିରେ ପରିଣତ କରିପାରିଛନ୍ତି। ମୁଁ ତାଙ୍କୁ ଅନୁରୋଧ କରିବି ସେ ଆପଣମାନଙ୍କୁ କିଛି କହିବେ।
1: ଆପଣମାନଙ୍କୁ ମୋର ଶୁଭାଶିଷ। ମୁଁ ଜଣେ ସାଧାରଣ ବହି ଦୋକାନୀ। ବହି ଦୋକାନରେ ଏମିତି ଅନେକ ଚରିତ୍ରମାନଙ୍କ ସଂସ୍ପର୍ଶରେ ଆସିଛି। ଆଦିତ୍ୟ ସହ ମୋର ପ୍ରଥମ ଦେଖା ମୋ ବହି ଦୋକାନରେ ହିଁ ହୋଇଥିଲା। ଆଖିରେ ଅନେକ ସ୍ୱପ୍ନ ନେଇ ପେଟର ଭୋକ ସହ ଲଢ଼େଇ କରୁଥିଲା ସେଇ ଯୁବକ। ତାକୁ ଦେଖି ମୁଁ ଫେରିଯାଇଥିଲି ମୋର ଅତୀତକୁ। ସ୍ୱପ୍ନ ଥିଲା, ସାର୍ଥକ କରିବା ପାଇଁ ସବୁ ସୁବିଧା ସୁଯୋଗ ଥିଲା, ଅଥଚ ପରିସ୍ଥିତି ସାମ୍ନାରେ ମୋତେ ହାର ମାନିବାକୁ ପଡ଼ିଥିଲା। ମୋ ସ୍ୱପ୍ନକୁ ସେଥିପାଇଁ ଆଦିତ୍ୟ ଭିତରେ ସାର୍ଥକ ରୂପ ଦେବାକୁ ମୁଁ ଚେଷ୍ଟା କରିଥିଲି। ଆଦିତ୍ୟ ଭଳି ଜଣେ ସ୍ୱାଭିମାନୀ ଯୁବକ ମୋର ଅଯାଚିତ ସାହାଯ୍ୟ ସହଯୋଗକୁ ଗ୍ରହଣ କରିପାରିବ ନାହିଁ। ଆଉ ସେଇଥିପାଇଁ ମୁଁ ଚାହିଁଥିଲି ସେ ଭାଗ୍ୟକୁ ବିଶ୍ୱାସ କରୁ ବୋଲି। ତା ପାଖରେ ପ୍ରଚେଷ୍ଟା ଥିଲା, ମୋ ପାଖରେ ଥିଲା ସମ୍ପତ୍ତି। ତାର ପ୍ରଚେଷ୍ଟାକୁ ଯେଉଁଥିପାଇଁ ସେ ସାକାର ରୂପ ଦେଇପାରୁନଥିଲା, ସେତକ ତାକୁ ଯୋଗାଇ ଦେବା ପାଇଁ ଚେଷ୍ଟା କରିଥିଲି। ମୋର ଚେଷ୍ଟା ସଫଳ ହୋଇଛି, ସେଥିପାଇଁ ମୁଁ ଯଥେଷ୍ଟ ଖୁସି ଅଛି। ମୋର ଏହି ସହଯୋଗକୁ ଆଦିତ୍ୟ ଯଦି ଭାଗ୍ୟର ଆଖ୍ୟା ଦିଏ, ମୋର କିଛି ଆପତ୍ତି ନାହିଁ। ଏ ଭାଗ୍ୟ ଆଜିର ସଭାରେ ଉପସ୍ଥିତ ଉଦୀୟମାନ ତଥା ସଚେଷ୍ଟ ସମସ୍ତ ଯୁବକଙ୍କୁ ମିଳୁ, ଏଇଆ ହିଁ ମୋର କାମନା। ଏଣୁ ଏ ସଭାରେ ମୁଁ ଘୋଷଣା କରୁଛି, ମୋ ଅନ୍ତେ ମୋର ସମସ୍ତ ସମ୍ପତ୍ତି ଏକ ଟ୍ରଷ୍ଟକୁ ପ୍ରଦତ୍ତ ହେବ।

ଶେଷ ହେଲା ନାଟକ ଭାଗ୍ୟମ୍ ଫଳତି ସର୍ବତ୍ରମ୍। ବିଭିନ୍ନ ଭୂମିକାରେ ଥିଲେ ଆତ୍ମାନନ୍ଦ ନାୟକ, ତପନ କିରଣ ତ୍ରିପାଠୀ, ସୁଧୀର କୁମାର ଦାସ, ଚିନ୍ମୟୀ ସୁଧାଂଶୁ ପଟ୍ଟନାୟକ, ଜ୍ୟୋତିର୍ମୟୀ ରଥ, ସ୍ୱୟଂପ୍ରଭା ପଟ୍ଟନାୟକ, ଦିଲ୍ଲୀପ ପାଣିଗ୍ରାହୀ ଏବଂ ଅଶୋକ ମହାରଣା। ନାଟକ ଭାଗ୍ୟମ୍ ଫଳତି ସର୍ବତ୍ରମ୍ ରଚନା କରିଥିଲେ ରମେଶ ଚନ୍ଦ୍ର ବିଶ୍ୱାଳ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଶୁଣିଲେ ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।
1: ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ଭାରତ ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
1: ଆକାଶବାଣୀ ଜୟପୁର ଭେଟି ଦେଉଛୁ ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ସଗନ ଚଳଚ୍ଚିତ୍ରରୁ। ସାହିରଙ୍କ ରଚନାରେ ଶିଳ୍ପୀମାନେ ଥିଲେ ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର। ସଙ୍ଗୀତ ପରିଚାଳନା କରିଥିଲେ ଖୟାମ। ଏଥର ଗୁଲସନ ବାବରାଙ୍କ ରଚନାରେ ଶିଳ୍ପୀମାନେ ହେଲେ ମୁକେଶ ଏବଂ ସୁମନ କଲ୍ୟାଣପୁର। ସଙ୍ଗୀତ ପରିଚାଳନା ରବି। ଚଳଚ୍ଚିତ୍ର ମଡର୍ଣ୍ଣ ଗାର୍ଲ।

ଆରାଧନା ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ କିଶୋର କୁମାର। ଗୀତଟି ଥିଲା ଆନନ୍ଦ ବକ୍ସିଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ସଚିନ ଦେବ ବର୍ମନ। ଏଥର ଯୋଗେଶଙ୍କ ରଚନାରେ ଶିଳ୍ପୀମାନେ ହେଲେ ସୁମନ କଲ୍ୟାଣପୁର ଏବଂ ମାନ୍ନା ଦେ। ସଙ୍ଗୀତ ପରିଚାଳନା ରୁବିନ ବାନାର୍ଜୀ। ଚଳଚ୍ଚିତ୍ର ସଖୀ ରୁବିନ।

ଏଥର ଯୋଗେଶଙ୍କ ରଚନାରେ ଶିଳ୍ପୀମାନେ ହେଲେ ସୁମାନ କଲ୍ୟାଣପୁର ଏବଂ ମହମ୍ମଦ ରଫି, ସଙ୍ଗୀତ ପରିଚାଳନା ସଲିଲ ଚୌଧୁରୀ, ଚଳଚ୍ଚିତ୍ର ଜିଗ୍ରି ଦୋସ୍ତ।

କାର୍ଯ୍ୟକ୍ରମର ଶେଷ ଗୀତଟି ନୂର ମହଲ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ସୁମନ କଲ୍ୟାଣପୁର। ଗୀତ ରଚନା ସବ୍ବା ଆଫଗାନୀ। ସଙ୍ଗୀତ ପରିଚାଳନା ସୋନି କୌମୀ।

0: The Prime Minister said the article emphasizes that the government's efforts to sign trade agreements with developed countries help improve the lives of every Indian. India and Australia today affirmed the importance of enhancing cooperation with regional partners to help maintain a free, open, peaceful, stable and prosperous Indo-Pacific. During the second edition of India-Australia Defence Ministers' Dialogue in New Delhi, both the countries agreed to enhance defence industrial collaboration and futuristic technology research. The meeting was co-chaired by Defence Minister Rajnath Singh and Australian Deputy Prime Minister and Minister for Defence Richard Marles. BJP National President Nitin Naveen today held a meeting with senior party office bearers and workers in New Delhi. Talking to media, party MP and spokesperson Dr. Sambit Patra shared key details, highlighting discussions on Narendra Modi government's 12 years of service, organizational expansion and future initiatives aimed at broadening the party's outreach across various sections of society. He said that the government is completing 12 years in office and everyone has witnessed how India has progressed under the leadership of Prime Minister Narendra Modi ji, with advancement taking place across every sector. Mr. Patra said, today, the Bharatiya Janata Party and the NDA have been given the opportunity to serve in government in 22 states. The Supreme Court today refused to entertain a plea seeking that the NEET UG 2026 retest be conducted in computer-based test mode instead of the existing pen and paper format. The India Meteorological Department has issued an orange alert for thunder squalls conditions over Rajasthan, Gujarat, West Madhya Pradesh, Odisha and coastal Andhra Pradesh till tomorrow. And that is the end of this news bulletin.
1: ପ୍ରଥମେ ହିନ୍ଦୀରେ ପରେ ଶୁଣିଲେ ଇଂରାଜୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ଆମର ସାନ୍ଧ୍ୟ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଆସନ୍ତାକାଲିର କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ଆସନ୍ତାକାଲି ସକାଳ 6:05 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର ଆଲାମ ବନ୍ଦିତା ରୟ ରାମଚନ୍ଦ୍ର ବେହେରା ବୀଣାପାଣି ପୁରୋହିତ ରାମହରି ଦାସ ଏବଂ ସୁଧା ମିଶ୍ର ବର୍ଣ୍ଣାଳୀରେ ମହ୍ଲାର ଶୁଣିବେ ସକାଳ 7:25 ଏଥିରେ ଗାଁ କାହାଣୀରେ ଶୁଣିବେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଗାଁ ସମ୍ପର୍କରେ ବିଶେଷ ପ୍ରସଙ୍ଗରେ ରହିଛି ନନ୍ଦପୁରର ଗଣେଶ ମନ୍ଦିର ସମ୍ପର୍କରେ ସକାଳ 9:30 ଶୁଣିବେ ବନମଲ୍ଲିକା କାର୍ଯ୍ୟକ୍ରମ ଏଥିରେ ଶୁଣିବେ କଣ୍ଠଶିଳ୍ପୀ ନୀଲ ବେହେରାଙ୍କ ସହ ସାକ୍ଷାତକାର ଘରଘରଣୀ କାର୍ଯ୍ୟକ୍ରମ ଦିନ 9:20 ଏଥିରେ ଶୁଣିବେ କୁସଂସ୍କାର ଓ ଅନ୍ଧବିଶ୍ୱାସ ପରେ କିଶୋର କିଶୋରୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ତା'ର ପ୍ରତିକାର ସମ୍ପର୍କରେ ଏକ ସାକ୍ଷାତକାର ଶେଷରେ ରହିଛି ଗୃହ ପରିଚାଳନାରେ ନାରୀମାନଙ୍କର ଭୂମିକା ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ ଏଥିରେ ସନ୍ଧାନ କ୍ରମରେ ଶୁଣିବେ ସମ୍ପାଦକୀୟ ସାମ୍ପ୍ରତିକ ସମୟରେ ଇଲେକ୍ଟ୍ରିକ୍ ଯାନ ଆଲୋଚନାରେ ରହିଛି ପ୍ରଦୂଷଣମୁକ୍ତ ପରିବେଶ ଏକ ସାମାଜିକ ଦାୟିତ୍ୱ ଆଲୋଚକ ସୁଭାଷ ଚନ୍ଦ୍ର ସାହୁ ସନ୍ଧ୍ୟା 6:30 ଶୁଣିବେ ଉଦୟ ଭାରତ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମ ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ଶୁଣିବେ ପଶୁପାଳନ ଜରିଆରେ ଆତ୍ମନିଯୁକ୍ତି ରାତି 8:10 ରହିଛି ସ୍ୱଚ୍ଛ ଆମ ଭାରତ ଏଥିରେ ଶୁଣିବେ ଆଲୋଚନା ଘର ପରିବେଶ ସଫା ରଖିବାର ଉପାୟ ଆଲୋଚକ ହେଲେ ଅନୁପମା ବେହେରା ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାରକ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ରାତି 11:12 ଏଇଠି ଶେଷ କରୁଛୁ ଆଜିକାର ସାନ୍ଧ୍ୟ ଅଧିବେଶନ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି